ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଏଥର କଣ୍ଠଶିଳ୍ପୀ ସ୍ୱରୂପ ଚକ୍ରବର୍ତ୍ତୀ। ଶିଳ୍ପୀଙ୍କ କଣ୍ଠରେ ଗୋପାଳକୃଷ୍ଣଙ୍କ ରଚନା।

ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ କଳ୍ପନା ଅଗସ୍ତିଙ୍କ କଣ୍ଠରେ ରଘୁନାଥ ପୃଷ୍ଟିଙ୍କ ରଚନା।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ। ଅନୁଚିନ୍ତା ନିବେଦନ କରିଛନ୍ତି, କବି ପ୍ରସାଦ ମିଶ୍ର।

ସହନଶୀଳତା ଗୋଟିଏ ମହାନ ଆଧ୍ୟାତ୍ମିକ ଭାବଧାରା ଏବଂ ଗୁଣ। ଅନ୍ୟମାନଙ୍କର ମତାମତ ଏବଂ ଭାବଧାରାକୁ ଗ୍ରହଣ ନ କଲେ ମଧ୍ୟ ଆମେ ଧୈର୍ଯ୍ୟର ସହିତ ଶୁଣିବା ଏବଂ ବିଚାର କରିବା ଆବଶ୍ୟକ। ସଂସ୍କୃତରେ କୁହାଯାଇଛି, ନାନା ମୁନିନାମ ମତୟୋର ବିଭିନ୍ନା ନାଶ ମୁନିର୍ ଯଶ୍ୟ ମତମ ନ ଭିନ୍ନମ, ଅର୍ଥାତ୍ ବିଭିନ୍ନ ଚିନ୍ତାଶୀଳ ଜ୍ଞାନୀ ଲୋକମାନେ ଭିନ୍ନ ଭିନ୍ନ ମତ ପୋଷଣ କରିଥାନ୍ତି। ଏପରିକି ଯିଏ ଭିନ୍ନ ମତଟିଏ ନ ଦେଉଛି ସେ କିଛି ଭାବୁନାହିଁ, ଚିନ୍ତା କରୁନାହିଁ ବୋଲି ଭାବିବା ଆମର ଉଚିତ। ଭିନ୍ନ ମତ ଜ୍ଞାନ ପାଣ୍ଡିତ୍ୟ ଓ ସ୍ୱାଧୀନ ଚେତାର ପ୍ରତୀକ। ଏହାର ଅର୍ଥ ନୁହେଁ ଯେ ଆମେ କଥା କଥାରେ ଭିନ୍ନ ମତାମତ ପାଇଁ କଳହ ସୃଷ୍ଟି କରିବା। ବିଚାର ବିମର୍ଶ କରିବା ହିଁ ବୁଦ୍ଧିମତାର କାର୍ଯ୍ୟ, କାରଣ ଆମେ ସମସ୍ତେ ଆମର ଜ୍ଞାନ ଶିକ୍ଷା ଏବଂ ବିଚାରରେ ସୀମିତ। କେବଳ ଭଗବାନ ହିଁ ସର୍ବଜ୍ଞ ଏବଂ ଅସୀମ। ଆମେ ସମସ୍ତଙ୍କର ଜ୍ଞାନ ଓ ବିଚାର ଆମର ଶିକ୍ଷା, ବଂଶ, ପରିବାର, ପରିବେଶ, ସମାଜ ଏବଂ ତଜ୍ଜନିତ ମନୋଭାବ ଦ୍ୱାରା ପ୍ରଭାବିତ ହୋଇଥାଏ। ତେଣୁ ଆମର ବିଚାର ଏବଂ ମତ ଆମର ଦୃଷ୍ଟିକୋଣରୁ ଆମକୁ ଭଲ ବା ସର୍ବୋତ୍ତମ ବୋଲି ବୋଧ ହେଉଥିଲେ ହେଁ ସାର୍ବଜନିକ ଦୃଷ୍ଟିରୁ ଅନ୍ୟମାନଙ୍କ ବିଚାରରୁ ତାହା ଯେ ସର୍ବୋତ୍କୃଷ୍ଟ ଏକଥା କହିହେବ ନାହିଁ। ଆମେ କାହିଁକି ଭିନ୍ନ ଭିନ୍ନ ମତ ପୋଷଣ କରୁ? ଏ ବିଷୟରେ ସ୍ୱାମୀ ବିବେକାନନ୍ଦ 1893 ସେପ୍ଟେମ୍ବର 15 ତାରିଖ ଦିନ କୂପମଣ୍ଡୁକର କାହାଣୀ କହି ସମସ୍ତଙ୍କୁ ଶିକାଗୋରେ ସମସ୍କୃତ କରିଦେଇଥିଲେ। ସାରା ଜୀବନ ଛୋଟିଆ କୂଅଟିରେ ବଢ଼ିଥିବା ବେଙ୍ଗଟିଏ ସମୁଦ୍ର ବା ଅନ୍ୟ କୌଣସି ଜଳାଶୟର ବିଶାଳତା, ବିସ୍ତାର ବା ଗଭୀରତା ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ, ତେଣୁ ସେ ନିଜର ଅଜ୍ଞତାରେ ଅନ୍ୟକୁ ଗ୍ରହଣ କରିପାରେ ନାହିଁ। ଏକଥା କହିବା ପରେ ଶିକାଗୋର ଧର୍ମ ମହାସଭାରେ ସ୍ୱାମୀ ବିବେକାନନ୍ଦ ଶେଷରେ ସୁନ୍ଦର ଏବଂ ଦୃଢ଼ ଭାବରେ କହିଥିଲେ, ବିବାଦ ନୁହେଁ ସହାୟତା, ବିନାଶ ନୁହେଁ ପରସ୍ପରର ଭାବଗ୍ରହଣ, ମତ ବିରୋଧ ନୁହେଁ ସମନ୍ୱୟ ଓ ଶାନ୍ତି। ଏହି ପ୍ରକାର ଚିନ୍ତାଧାରା ହିଁ ଆମ ସମସ୍ତଙ୍କର ଲକ୍ଷ୍ୟ ଏବଂ ଆଦର୍ଶ ହେଉ। ଆମେ କାହିଁକି ଅନ୍ୟମାନଙ୍କ ମତାମତକୁ ସହିପାରୁ ନାହିଁ? ଏହାର କାରଣ ମୁଖ୍ୟତଃ ଅଜ୍ଞାନ, ଅହଙ୍କାର ବା ଅସହିଷ୍ଣୁତା। ଆମେ ନିଜକୁ ସବ୍ ଜାଣତା ହେ ବୋଲି ଭାବିଲେ ଅନ୍ୟମାନଙ୍କର ମତକୁ ଗ୍ରହଣ କରିପାରୁ ନାହିଁ। ସେଥିପାଇଁ ନିଜର ଅହଙ୍କାରକୁ ଦୂର କରି ନମ୍ରତାର ସହିତ ଅନ୍ୟର ଭାବଧାରା ଏବଂ ମତାମତକୁ ଅନ୍ତତଃ ବିଚାର କରିବା ଉଚିତ।

ବିଷୟଟିକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିବା ଉଚିତ। ଯେପରି ଗୋଟିଏ ଗିଲାସରେ ପାଣି ଅଧା ଯାଏ ଭର୍ତ୍ତି ହୋଇଛି, ତାକୁ ଦେଖିଲେ ଜଣେ ତା ଦୃଷ୍ଟିକୋଣରୁ ଅଧା ଭର୍ତ୍ତି ହୋଇଛି ବୋଲି କହିବ, ଆଉ ଜଣେ ଆଉ ଗୋଟିଏ ଦୃଷ୍ଟିକୋଣରୁ ସେହି ପାଣି ଗିଲାସକୁ ଅଧା ଶେଷ ହୋଇଗଲାଣି ବୋଲି ବି କହିପାରେ। ଏହି ସରଳ ଉଦାହରଣରୁ ଆମେ ସହଜରେ ବୁଝିପାରିବୁ ଯେ ଜିନିଷ ବା ବିଷୟ ଏକ ହୋଇଥିଲେ ମଧ୍ୟ ଦୃଷ୍ଟିକୋଣର ଭିନ୍ନତାରୁ ଭିନ୍ନ ରୂପ ବା ବିଚାର ସୃଷ୍ଟି କରିଥାଏ। ତେଣୁ ଗୋଟିଏ ଗିଲାସକୁ ଅଧା ଗିଲାସ ଭର୍ତ୍ତି ବା ଅଧା ଗିଲାସ ଖାଲି ଦୁଇଟି ଯାକ ଭାବରେ ବର୍ଣ୍ଣନା କରାଯାଇପାରେ। ଏହି ଦୃଷ୍ଟାନ୍ତରେ ଜଣକୁ ଠିକ୍ ଏବଂ ଆଉ ଜଣକୁ ଭୁଲ କହିବା ଠିକ୍ ହେବ ନାହିଁ, ଉଭୟ ଠିକ୍, କେବଳ ଦୃଷ୍ଟିକୋଣ ଏବଂ ବିଚାର ଭିନ୍ନ। ସବୁ ଧର୍ମରେ, ସବୁ ଶାସ୍ତ୍ରରେ ଏବଂ ସବୁ ସନ୍ଥ ମହାତ୍ମାମାନଙ୍କ ଜୀବନରେ ଏହି ପ୍ରକାର ସହନଶୀଳତାର ବିଚାର ରହିଛି। କୁହାଯାଇଛି ଯେ ଆମର ସବୁ ବିବାଦ କଳହ ଠିକ୍ ବା ଭୁଲ ମଧ୍ୟରେ ନୁହେଁ, ବରଂ ଗୋଟିଏ ପ୍ରକାର ଠିକ୍ ବିଷୟ ଓ ଆଉ ଗୋଟିଏ ପ୍ରକାର ଠିକ୍ ବିଷୟ ମଧ୍ୟରେ ଘଟେ। ସନ୍ଥ ଲୋକମାନଙ୍କର ବିଚାର ଅହଙ୍କାର ଶୂନ୍ୟ ହୋଇଥିବାରୁ ଏବଂ ବ୍ୟାପକ ଉଦାର ମନୋଭାବର ସୃଷ୍ଟି ହୋଇଥିବାରୁ ଅତ୍ୟନ୍ତ ସହନଶୀଳ ହୋଇଥାଏ। ସବୁ ଧର୍ମର ଅବତାରମାନଙ୍କ ଜୀବନରେ ଏହି ସହନଶୀଳତା ପ୍ରକାଶ ପାଇଥାଏ। ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ କହୁଥିଲେ, ଯତ ମତ ତତ ପଥ, ଦୁଇଟି ଗଛ ସମାନ ନୁହନ୍ତି, ଦୁଇଟି ଫୁଲ ବା ଫଳ ସମାନ ନୁହନ୍ତି, ତେବେ ଦୁଇଟି ମନୁଷ୍ୟ କାହିଁକି ବା ସମାନ ହେବେ। ତେଣୁ ବିଭିନ୍ନତାରେ ହିଁ ଆନନ୍ଦ ଏବଂ ବିଭିନ୍ନତା ହିଁ ପ୍ରକୃତିର ନିୟମ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ କବି ପ୍ରସାଦ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 43ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଶୋକମୁନି କହିଲେ, ତପ୍ତ ବୈତରଣୀ ନଦୀରେ ପଡ଼ି ଜୀବ ଛଟପଟ ହୋଇ କଷ୍ଟ ଭୋଗିବାର କଥା। ଜୀବନ ସାରା କରିଥିବା କର୍ମ ଅନୁସାରେ ତହିଁରେ ଫଳ ମିଳେ। ସଂସାରରୁ ତରିବା ପାଇଁ ଘୋର ତମ ନାଶକାରୀ ହରିଙ୍କୁ ସ୍ମରଣ କର। ସେ ଶ୍ୟାମ ସୁନ୍ଦର ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଭୁଜ ସ୍ଥିର ଆସନରେ ବସି ଯୋଗରେ ତାଙ୍କର ଗୋଟିଏ ଗୋଟିଏ ଅବୟବକୁ ଧ୍ୟାନ କରିବ, କର୍ମକୁ ତ୍ୟାଗ କରିବ। ଏହିପରି କଲେ ଜୀବର ନିସ୍ତାର ହେବ, ଆଉ କାଳ ଦଣ୍ଡିପାରିବ ନାହିଁ, ବ୍ରହ୍ମର ବ୍ରହ୍ମଲୋକରେ ସ୍ଥିତି ହେବ। ସଂସାରକର୍ତ୍ତା ବ୍ରହ୍ମା ବ୍ରହ୍ମଲୋକରେ ଥାନ୍ତି, ସେଠାରେ ଦୁଃଖ ଶୋକ ଜରା ମରଣ କି ଉଦ୍ବେଗ କିଛି ନାହିଁ।

0: ଶୁଣୁଥିଲେ ଅତିପରି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 43ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ଶୈଳଭାମ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ କାଣ୍ଡ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପିଛା 8 ଫେରୋମନ୍ ଟ୍ରାପ୍ କିମ୍ବା ୱାଟର ଟ୍ରାପ୍ ଜମିରେ ଲଗାନ୍ତୁ। ରାସାୟନିକ ପଦ୍ଧତିରେ ନିୟନ୍ତ୍ରଣ ପାଇଁ 15 ଲିଟର ପାଣିରେ ସ୍ପିନୋସାର୍ଡ 45% ଏସି 5.5 ମିଲିଗ୍ରାମ ନଚେତ ପ୍ରତି 1 ଲିଟର ପାଣିରେ 2 ମିଲିଗ୍ରାମ ଥାୟୋଡି କାର୍ବ 75% ଡବ୍ଲ୍ୟୁପିକୁ ମିଶ୍ରଣ କରି ସିଞ୍ଚନ କରନ୍ତୁ। ଧଳାମାଛିକୁ ନିୟନ୍ତ୍ରଣ କରିବା ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8-10 ଅଠା ଲାଗିଥିବା ହଳଦିଆ ଜନ୍ତା ବ୍ୟବହାର କରନ୍ତୁ। ସଂକ୍ରମିତ ହେବାର ପ୍ରଥମ ଅବସ୍ଥାରେ 30 ମିଲିଲିଟର ନିମ୍ବ ଆଧାରିତ କୀଟନାଶକକୁ ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଶୋଷକ କୀଟ ସମୂହ ଯୌପୋକ, ପତ୍ରଡିଆଁ ପୋକ, ଉଙ୍କୁଣିଆ ପୋକ ଓ ଧଳାମାଛିର ପ୍ରତିକାର ପାଇଁ ଆବଶ୍ୟକ ମତେ 2.5 ଗ୍ରାମ ଏସିଟାମିପ୍ରିଡ୍, 20% ଏସ୍ପି କିମ୍ବା 0.2 ଗ୍ରାମ ଥାୟୋମେଥୋକ୍ସାମ, 25% ଡବ୍ଲ୍ୟୁଜିକୁ ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫଳମାଛିର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 4 ଫେରୋମନ୍ ଟ୍ରାପ୍ ଲଗାନ୍ତୁ ଏବଂ 3 ସପ୍ତାହ ପରେ ଲେୟରକୁ ପରିବର୍ତ୍ତନ କରିଦିଅନ୍ତୁ। ଲଙ୍କାମରିଚ ଫସଲରେ ଉଙ୍କୁଣିଆ ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 8 ଅଠାଳିଆ ନୀଳ ଜନ୍ତା ଲଗାନ୍ତୁ। ରାସାୟନିକ ଉପାୟରେ ସଂକ୍ରମଣ ରୋକିବା ପାଇଁ ପ୍ରତି 5 ଲିଟର ପାଣିରେ ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% ଏସ୍ଜି 2 ଗ୍ରାମ କିମ୍ବା ଫିପ୍ରୋନିଲ୍ 5% ଏସ୍ଜି 10 ମିଲିଲିଟର କିମ୍ବା ଇମିଡା କ୍ଲୋପ୍ରିଡ୍ 17.8% ଏସ୍ଏଲ୍ 1.5 ମିଲିଲିଟର ହିସାବରେ ମିଶ୍ରଣ କରି ସିଞ୍ଚନ କରନ୍ତୁ। ଲଙ୍କା ଫସଲରେ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8 ହେଲି ଲିଓର ଲାଗିଥିବା ଫେରୋମନ୍ ଟ୍ରାପ୍ ବା ସଙ୍ଗ ଆକର୍ଷକ ଜନ୍ତା ଲଗାନ୍ତୁ ଏବଂ 3 ସପ୍ତାହ ପରେ ଏହାର ଲେୟାରକୁ ବଦଳାଇ ଦିଅନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସ୍ସି 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% ଏସ୍ଜି 4 ଗ୍ରାମ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ସମସ୍ତ ପ୍ରକାର କଖାରୁ ଜାତୀୟ ପନିପରିବା ଯଥା କଖାରୁ, କାକୁଡ଼ି, ଜହ୍ନି, ଲାଉ, କଲରା, ତରଭୁଜ ଇତ୍ୟାଦିକୁ ଜମିରେ ଲଗାନ୍ତୁ। ପ୍ରତ୍ୟେକ ମନ୍ଦାରେ 2-3 ସୁସ୍ଥ ସବଳ ଗଛ ରଖି ଅନ୍ୟାନ୍ୟ ଚାରାକୁ ଉପାଡ଼ି ଦିଅନ୍ତୁ। ଉନ୍ନତ କିସମ ବା ଶଙ୍କର ଜାତୀୟ ଭେଣ୍ଡି ମଞ୍ଜି ଲଗାନ୍ତୁ। ଜମିକୁ ଭଲଭାବରେ ଚାଷ କରି ଶାଗଜାତୀୟ ଫସଲ ଲଗାନ୍ତୁ। ସବୁ ସମୟରେ ଶାଗଜାତୀୟ ଫସଲରେ ଅଧିକ ମାତ୍ରାରେ ଶୁଖିଲା ସଢ଼ା ଗୋବର ଖତ ବା ଜିଆ ଖତ ବ୍ୟବହାର କରନ୍ତୁ। 3 ବର୍ଷ ଅନ୍ତରରେ ଜମିର ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ।

0: ବାଇଗଣ ଗଛରେ ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆ ମାଇଡ୍ ବା 800 ଗ୍ରାମ କାଟ୍ରା ହାଇଡ୍ରୋକ୍ଲୋରାଇଡ୍, 40 ଭାଗ ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରନ୍ତୁ। ଖରାଦିନିଆ ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କାଙ୍କଡ, କଲରା, କାକୁଡ଼ି, ଲାଉ, ବାଇଗଣ ଲଗାନ୍ତୁ। ଖଡ଼ା, ଲେଉଟିଆ, ପୋଇ ଆଦି ଶାଗ ଚାଷ କରନ୍ତୁ। ଯେଉଁଠି ଅଧିକ ଗରମ ଅନୁଭୂତ ହେଉନାହିଁ ସେଠି ଅଦିନିଆ ପନିପରିବା, ବିଲାତି, ବାଇଗଣ, ବିନ୍, ମୂଳା ଜଳବାୟୁ ଅନୁସାରେ ଚାଷ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

କରିଛନ୍ତି ଗୟାଧର ଶୈଳ। ରାତି 8:02ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ରାତି 8:15ରେ ଇଂରାଜୀରେ କାର୍ଯ୍ୟକ୍ରମ। ବିଷୟ ରହିଛି ହ୍ୱାଟ୍ ଥିଏଟର ଆୱାର ଇକୋସିଷ୍ଟମ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଲଲା ଅଶ୍ୱିନୀ କୁମାର ସିଂ। କରେଣ୍ଟ ଆଫେୟାର୍ସ ରାତି 9:30ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00ରେ ପ୍ରଚାର କରିବୁ ନାଟକ ଆମେରିକାନ୍ ସୁଟ୍, ରଚନା ଆନନ୍ଦଚନ୍ଦ୍ର ପହି, ପ୍ରଯୋଜନା ଦୁର୍ଗା ମାଝୀ। ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ କର୍ଣ୍ଣାଟକୀ ଶାସ୍ତ୍ରୀୟ ଗାୟନ ଭିତରେ ରହିଛି ଭାୟୋଲିନ୍ ବାଦନ, ପରିବେଷଣ କରିଛନ୍ତି ଗୋପାଳ କୃଷ୍ଣ। ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପଶ୍ଚିମ ଏସିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାରୀ ବିଭାଗଗୁଡ଼ିକରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ହ୍ରାସ କରିବା ପାଇଁ 8 ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଅନୁସାରେ ସରକାରୀ ସ୍ତରର ବିଭିନ୍ନ ବୈଠକ, ପ୍ରଶିକ୍ଷଣ, କର୍ମଶାଳା ଆଦି ଆବଶ୍ୟକ ନଥିଲେ ଆଭାସୀ ମାଧ୍ୟମରେ କରାଯିବ। ଆସନ୍ତା ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ନୂତନ ବୈଦ୍ୟୁତିକ ଯାନ କ୍ରୟ କରାଯିବ। ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ଯାନ ପାଇଥିବା ବରିଷ୍ଠ ଅଧିକାରୀ ନିଜ ନିଜ ମଧ୍ୟରେ କାର୍ ପୁଲିଂ କରିବେ। ଦୂର ସ୍ଥାନକୁ ପରିଦର୍ଶନ ସମୟରେ ବସ୍ କିମ୍ବା ରେଳରେ ଯାତ୍ରା କରିବା, ସରକାରୀ ଯାନର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ପରିମାଣ ଅତିକମ୍ରେ 10% ହ୍ରାସ ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ, ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, କେତେକ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ପୂର୍ବ ଅନୁମୋଦନ ବିନା ନିଯୁକ୍ତି କରାଯାଇଛି। ସେହି କର୍ମଚାରୀମାନେ ନିୟମିତକରଣ ପାଇଁ ଦାବି କରିବା ସହ ଏନେଇ ବିଭିନ୍ନ ମାମଲା କୋର୍ଟରେ ଚାଲିଛି। ଏହାଦ୍ୱାରା ସରକାର ଓ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ଭାର ବୃଦ୍ଧି ପାଉଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ାର ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟଗ୍ରାମ ସର୍ବାଙ୍ଗୀନ ବିକାଶ ଯୋଜନା ମାଧ୍ୟମରେ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ 15 କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଖୁବ୍ଶୀଘ୍ର ଏହି ଅଞ୍ଚଳରେ ସ୍କୃତି ସଂଗ୍ରହାଳୟ, ଆଧୁନିକ ଗ୍ରନ୍ଥାଗାରର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ଛାତ୍ରଛାତ୍ରୀମାନେ ପୂର୍ବରୁ ଫର୍ମ ପୂରଣ କରିଥିଲେ ସେମାନେ ଦାଖଲ କରିଥିବା ଦେୟ ଫେରସ୍ତ କରାଯିବ ବୋଲି ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ। ତେବେ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୋଜନା ଓ ସମୀକ୍ଷା କମିଟିର ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 5 ବର୍ଷର ଯୋଜନା ଉପରେ ଏଥିରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ମୋଟ 31ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଦୁଇଦିନିଆ ଆନ୍ତଃଜିଲ୍ଲା ପେନ୍ସନ୍ ଅଦାଲତ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ପେନ୍ସନ୍ ମଞ୍ଜୁର ଆଦେଶ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ମହିଳା ସଶକ୍ତିକରଣ କ୍ଷେତ୍ରରେ ସଫଳତା ହାସଲ କରିଛି।

0: ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ ଲିଙ୍କେଜ୍ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜିଲ୍ଲାରେ 5440 ଜଣ ଏସ୍ଏସ୍ଜିଙ୍କୁ ବ୍ୟାଙ୍କ ଲିଙ୍କେଜ୍ ଦେବା ଲକ୍ଷ୍ୟ ରହିଥିବାବେଳେ ଏପର୍ଯ୍ୟନ୍ତ 113% ସଫଳତା ହାସଲ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କୁ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରାମର୍ଶ ଶିବିରରେ ଯଶୋଦା ଯୋଜନାର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଅନୁଯାୟୀ ପରବର୍ତ୍ତୀ ସମୟରେ କେନ୍ଦ୍ରଗୁଡ଼ିକ ଖୋଲିବା ନିଷ୍ପଭି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 24 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 45.5 ଡିଗ୍ରୀ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଶିଶୁଙ୍କ ଅନ୍ୟମନସ୍କତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସୁଚରିତା ମହାନ୍ତି।
2: ଅନ୍ୟମନସ୍କ ରହିବା ବା ଅତିମାତ୍ରାରେ କ୍ରିୟାଶୀଳ ହେବା ପିଲାମାନଙ୍କର ଏକ ସାଧାରଣ ସମସ୍ୟା। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ଥିଲେ ଶିଶୁ ପ୍ରାୟତଃ ଅନ୍ୟମନସ୍କ ରହେ, ଅତ୍ୟଧିକ କ୍ରିୟାଶୀଳ ଥାଏ କିମ୍ବା ହଠାତ୍ କିଛି ଗୋଟିଏ କାମ କରିବସେ ଯାହାକି ତା ବୟସର ଅନ୍ୟ ଶିଶୁଙ୍କଠାରେ ଦେଖାଯାଏ ନାହିଁ। ଏହା ଏକ ସ୍ନାୟୁଜନିତ ଆଚାର ବ୍ୟବହାରରେ ତ୍ରୁଟି ବୋଲି କୁହାଯାଇପାରେ। ଅନ୍ୟମନସ୍କ ରହୁଥିବା ଶିଶୁ ଅତି ସହଜରେ ଅନ୍ୟମନସ୍କ ହୋଇଯାଏ, ମନେ ରଖି ନପାରି ବହୁତ କଥା ଭୁଲିଯାଏ, ଗୋଟିଏ କାମରୁ ଧ୍ୟାନ ହଟାଇ ଆଉ ଗୋଟିଏ କାମ କରିବାରେ ଲାଗେ। ଗୋଟିଏ କାମ ମନଧ୍ୟାନ ଦେଇ କରିବା ତା ପାଇଁ କଷ୍ଟକର ହୋଇଥାଏ। ଯଦିଓ ଗୋଟିଏ ଶିଶୁର ଧ୍ୟାନ ପ୍ରତିବର୍ଷ 5 ମିନିଟ୍ କରି ବଢ଼େ ଏବଂ 3 ବର୍ଷର ଶିଶୁଟିଏ ମାତ୍ର 15 ମିନିଟ୍ ପର୍ଯ୍ୟନ୍ତ ତା'ର ଧ୍ୟାନ କେନ୍ଦ୍ରିତ କରିପାରିବ, ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡରରେ ପୀଡ଼ିତ ସମବୟସ୍କ ଶିଶୁର ଏକାଗ୍ରତା ତା'ଠାରୁ କମ୍। ତାକୁ ଦିଆଯାଇଥିବା କାମ ସେ ପୂରା କରିପାରେ ନାହିଁ, ଯେପରିକି ବିଦ୍ୟାଳୟରେ କରାଯାଉଥିବା ବା ଦିଆଯାଉଥିବା ପାଠ ସେ ସାରିପାରେ ନାହିଁ, ନୂଆ କିଛି ଶିଖିବା ତା ପାଇଁ କଷ୍ଟକର ହୋଇଥାଏ। ତା ଉଦ୍ଦେଶ୍ୟରେ କିଛି କହୁଥିଲେ ସେ ଶୁଣୁଥିବା ପରି ଜଣାଯାଏ ନାହିଁ, ସେ ପ୍ରାୟତଃ କିଛି ନା କିଛି ଭାବନାରେ ମଗ୍ନ ଥାଏ। ଅତ୍ୟଧିକ କ୍ରିୟାଶୀଳ ଥିବା ଶିଶୁ ତା ସ୍ଥାନରେ ଅଧିକ ସମୟ ବସିପାରେ ନାହିଁ, ତା ସ୍ଥାନ ଛାଡ଼ି ଏଣେତେଣେ ବୁଲୁଥାଏ ବା କୌଣସି ସ୍ଥାନରେ ଚଢ଼ାଚଢ଼ି କରୁଥାଏ, ତା ନଜରରେ ଆସୁଥିବା ସବୁ ଜିନିଷରେ ହାତ ମାରେ ବା ଖେଳେ, ଅଧିକାଂଶ ସମୟରେ ଗପ କରୁଥାଏ। କୌଣସି ଗୋଟିଏ ସ୍ଥାନରେ ବସି ଖାଇବା, ପଢ଼ିବା ବା ଗପ ଶୁଣିବା ତା ପାଇଁ କଷ୍ଟକର ବ୍ୟାପାର ହୋଇଥାଏ। ହଠାତ୍ କିଛି କାମ କରି ବସୁଥିବା ଶିଶୁ ପ୍ରାୟତଃ ଅଧୈର୍ଯ୍ୟ ଥାନ୍ତି। ଖେଳକୁଦ କଲାବେଳେ ବା ଅନ୍ୟ କୌଣସି ଶୃଙ୍ଖଳାଗତ କାମ ହେଉଥିବା ବେଳେ ତାଙ୍କର ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହିଁ। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭ୍ ଡିଜର୍ଡରରେ ପୀଡ଼ିତ କେତେକ ଶିଶୁ ଅନ୍ୟମନସ୍କ ଥିଲେ ମଧ୍ୟ ଚୁପଚାପ ବସି ତା'ର କାମ କରୁଥିଲା ପରି ଲାଗନ୍ତି। ତେଣୁ ସେମାନଙ୍କର ଏ ସମସ୍ୟା ବାପାମା ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନଜରରେ ଆସିନଥାଏ। ଏହି ସମସ୍ୟାର କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ। ଏହି ସମସ୍ୟା ଶିଶୁକୁ ପ୍ରାୟତଃ 3 ବର୍ଷରୁ 6 ବର୍ଷ ବୟସ ହୋଇଥିଲା ଭିତରେ ଜଣାପଡ଼ିଥାଏ। ତେବେ କୌଣସି ଶିଶୁକୁ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିଜର୍ଡର ହୋଇଛି ବୋଲି କହିବା ପୂର୍ବରୁ ତାକୁ ଅନ୍ୟ କୌଣସି ରୋଗ ହୋଇଛି କି ନାହିଁ ଯାଞ୍ଚ କରିନେବା ଆବଶ୍ୟକ। ଶିଶୁର କାନରେ ସଂକ୍ରମଣ ହୋଇଥିଲେ ବା ଶୁଣିବାରେ ଅନ୍ୟ କୌଣସି ଅସୁବିଧା ଥିଲେ ସେ ହୁଏତ ତାକୁ ଦିଆଯାଉଥିବା ନିର୍ଦ୍ଦେଶ ଶୁଣୁ ନଥାଇପାରେ। ଦେଖିବାରେ କୌଣସି ଅସୁବିଧା ଥିଲେ ସେ ହୁଏତ ଲିଖିତ ନିର୍ଦ୍ଦେଶ ପଢ଼ିପାରୁନଥିବ। ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ ହୁଏତ ତା'ର ଚିନ୍ତାଶକ୍ତି ବା ଆଚାର ବ୍ୟବହାରରେ ପରିବର୍ତ୍ତନ ହେଉଥିବ। ବିଦ୍ୟାଳୟ ବା ଘରର

0: ପରିବେଶ ତାକୁ ମାନସିକ ସ୍ତରରେ ସୁହାଉ ନଥାଇପାରେ। ଏସବୁ ବିଷୟରେ ତାର ପରିବାରର ସଦସ୍ୟ, ଶିଶୁର ଦେଖାଶୁଣା କରୁଥିବା ବ୍ୟକ୍ତି ବା ତାର ଶିକ୍ଷକମାନଙ୍କଠାରୁ ଜାଣିହେବ। ଶିଶୁଟିଏ କେତେଦିନ ଧରି ଏବଂ କେତେ ମାତ୍ରାରେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛି, ଏହି ସମସ୍ୟା ତାର ଜୀବନଶୈଳୀରେ କିଛି ପରିବର୍ତ୍ତନ ଆଣିଛି କି ନାହିଁ ତାହା ଜାଣିବା ଆବଶ୍ୟକ। ଏହି ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧୀୟ ଚିକିତ୍ସା ନାହିଁ, ଯଦିଓ ଏହାର ଲକ୍ଷଣ ଔଷଧ ଦ୍ୱାରା କିଛି ମାତ୍ରାରେ କମାଇ ଦିଆଯାଇପାରିବ। ଏହାଦ୍ୱାରା ଅତ୍ୟଧିକ କ୍ରିୟାଶୀଳ ଶିଶୁକୁ କିଛି ମାତ୍ରାରେ ଧୀରସ୍ଥିର ହୋଇ ବସିବା ପାଇଁ ଏବଂ କୌଣସି କାମରେ ମନ ଦେବା ପାଇଁ ପ୍ରସ୍ତୁତ କରାଯାଇପାରିବ। ଶିଶୁର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ତାକୁ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଶିକ୍ଷା ଦିଆଯାଇପାରିବ। ତାକୁ ତା ନିଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇପାରିବ। ନିଜର କ୍ରୋଧ ସମ୍ବରଣ କରିବା, କିଛି କାମ କରିବା ପୂର୍ବରୁ ଭାବିଚିନ୍ତି କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇପାରିବ। ଶିଶୁଟିର ସବୁ ଜିନିଷପତ୍ର ସଠିକ୍ ସ୍ଥାନରେ ରଖିବା ଉଚିତ। ତାର ପ୍ରତିଦିନ କାର୍ଯ୍ୟକଳାପ, ଯେପରିକି ସେ କେତେବେଳେ ଶୋଇବ, ଉଠିବ, ଖେଳିବାକୁ ଯିବ ବା ଘରେ ତାର ପାଠ କରିବ, ତାର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ରଖାଯିବା ଉଚିତ। ତା ପାଇଁ ସବୁ ନିର୍ଦ୍ଦେଶ ସହଜ ଓ ସୁବିଧାରେ ବୁଝି ହେଲା ପରି ହେବା ଉଚିତ।
1: ଆମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ଶିଶୁଙ୍କ ଅନ୍ୟମନସ୍କତା ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସୁଚରିତା ମହାନ୍ତି। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମ୍ଜା ବୁରହାନ ନିହତ। ଆର୍ଜିକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଟ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟାମ୍ଟା ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ, ଅଧିକାରୀ ଓ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ପାରସ୍କରିକ ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଆଲୋଚନାରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସଂସ୍କୃତି, ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତା, ନବସୃଜନ ଓ ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ ବିଶ୍ୱସ୍ତରୀୟ ତଥା ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଶ୍ରୀ ମୋଦି ଆଜି ଅପରାହ୍ନରେ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସନ୍ଧ୍ୟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଇପ୍ରସ୍ ରାଷ୍ଟ୍ରପତି ସାକ୍ଷାତ କରିବେ। ଆସନ୍ତା ବର୍ଷ ଫେବୃୟାରୀରେ ଭାରତ ଓ ସାଇପ୍ରସ୍ କୂଟନୈତିକ ସମ୍ପର୍କର 65 ବର୍ଷ ପୂରଣ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି ଭାରତର ଆବଶ୍ୟକତା ଅନୁଯାୟୀ ଆମେରିକା ଇନ୍ଧନ ବିକ୍ରୟ ଲାଗି ପ୍ରସ୍ତୁତ ରହିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତରେ ଶକ୍ତି ସଂକଟ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ ଏହା କହିଛନ୍ତି। ସେ ସ୍ୱିଡେନ୍ ଏବଂ ଭାରତ ଗସ୍ତରେ ଆସୁଛନ୍ତି। ଅନ୍ୟପକ୍ଷରେ ଭାରତକୁ ଏକ ବୃହତ୍ ସହଭାଗୀ ବୋଲି ବର୍ଷ୍ଣନା କରି ଶ୍ରୀ ରୁବିଓ କହିଛନ୍ତି ଏହି ଗସ୍ତକାଳରେ କ୍ୱାଡ୍ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ 26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। 26 ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ସମ୍ମିଳନୀରେ ସେ ଭାଗ ନେବେ। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ ଆଇବିସିଏ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଏବଂ ଆଫ୍ରିକୀୟ

ୟୁନିୟନ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପଭି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ତାରିଖ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। 2019 ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ହମ୍ଜା ବୁରହାନ ଗତକାଲି ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ନିହତ ହୋଇଛି। ଅଲ୍ ବଦର ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ବୁରହାନ ଓରଫ ଅର୍ଜୁମନ୍ଦ ଗୁଲଜାର ଡାର ଓରଫ ଡାକ୍ତରଙ୍କୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ 2022 ଏପ୍ରିଲରେ ଆତଙ୍କବାଦୀ ଘୋଷଣା କରିଥିଲା। ପୁଲୱାମା ଆକ୍ରମଣ ପରେ ସେ ପାକ୍ ଅଧିକୃତ କାଶ୍ମୀରରେ ଗୁପ୍ତ ଭାବରେ ଶିକ୍ଷକତା କରୁଥିଲା। ପୁଲିସ୍ ସୂଚନା ଅନୁଯାୟୀ ମୁଜାଫରାବାଦର ଗୁଜରାତସ୍ଥିତ ଏକ ଘରୋଇ କଲେଜର ଅଧ୍ୟକ୍ଷ ବୁରହାନ ଗତକାଲି ସକାଳେ କଲେଜରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରକୁ ଆକ୍ରମଣକାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ। ବୁରହାନର ମୁଣ୍ଡରେ ତିନୋଟି ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍କିଟାଲକୁ ନିଆଯାଇଥିଲା ଓ ଭେଷ୍ଟିଲେଟରରେ ରଖାଯାଇଥିଲା। ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୁଲିସ୍ ଗିରଫ କରିଥିବା ଏବଂ ଆକ୍ରମଣରେ ବ୍ୟବହୃତ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି। ସେହି ବ୍ୟକ୍ତି ଜଣକ ମୋଟର ସାଇକେଲରେ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। 1999 ଜନ୍ମଗ୍ରହଣ କରିଥିବା ଡାର ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ରତ୍ନିପୁରାର ବାସିନ୍ଦା ଥିଲା। ସେ ବୈଧ କାଗଜପତ୍ରରେ ପାକିସ୍ତାନ ଯାଇଥିଲା ଏବଂ ସେଠାରେ ବଲ୍ ଅଦର ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲା। ପଶ୍ଚିମବଙ୍ଗର ଆର୍ଜିକର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାର ପୁନଃତଦନ୍ତ ଲାଗି ସିବିଆଇର ଏକ ତିନିଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ପୀଡ଼ିତାଙ୍କୁ ହସ୍କିଟାଲ ପରିସରରେ ହତ୍ୟାଠାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଘଟଣାର ସବିଶେଷ ତଦନ୍ତ କରାଯିବ। ଏଥିପାଇଁ ହାଇକୋର୍ଟ ସିବିଆଇକୁ ଆବଶ୍ୟକ ଅନୁମତି ପ୍ରଦାନ କରିବା ସହ ଆସନ୍ତା 25 ତାରିଖ ମଧ୍ୟରେ ପୂର୍ବ ଘଟଣାର ରିପୋର୍ଟ ଦେବାକୁ କହିଛନ୍ତି। 25 ତାରିଖ ଦିନ ମାମଲାର ପୁନଃ ଶୁଣାଣି କରାଯିବ। ଭାରତୀୟ ରେଳବାଇର କ୍ୟାଟରିଂ ଓ ଟୁରିଜିମ୍ କର୍ପୋରେସନ ଆଇଆର୍ସିଟିସି 2026-27 ପର୍ଯ୍ୟଟନ ଋତୁ ପାଇଁ ଗୋଲ୍ଡେନ୍ ଚାରିଅଟ୍ ଲକ୍ଜରୀ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି। ଏଥିରେ ଦକ୍ଷିଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ଦୃଶ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଆଗାମୀ ପର୍ଯ୍ୟଟନ ଋତୁ ପାଇଁ ତିନୋଟି ସ୍ୱତନ୍ତ୍ର ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି ପ୍ରାଇଡ୍ ଅଫ୍ କର୍ଣ୍ଣାଟକ, ଜୁଏଲ୍ସ ଅଫ୍ ସାଉଥ୍ ଓ ଗ୍ଲିମ୍ସେସ୍ ଅଫ୍ କର୍ଣ୍ଣାଟକ। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀମାତା ବୈଷ୍ଣବଦେବୀ ମନ୍ଦିରରେ ନିର୍ମିତ ବୈଷ୍ଣବୀ ଭବନକୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ଫଳରେ ପବିତ୍ର ଗୁମ୍ଫା ମନ୍ଦିରରେ ତୀର୍ଥଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ମିଳିପାରିବ। ବୈଷ୍ଣବୀ ଭବନରେ ଅଧିକ ସଂଖ୍ୟାର ତୀର୍ଥଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା କରାଯାଇଥିବାବେଳେ ସେଥିରେ ଅତ୍ୟାଧୁନିକ ସୁବିଧା ସୁଯୋଗ କରାଯାଇଛି। ପ୍ରାୟ 45,784 ସ୍କୋୟାର ଫୁଟ୍ରୁ ଅଧିକ ଅଞ୍ଚଳରେ ନିର୍ମିତ ନୂଆ ବୈଷ୍ଣବୀ ଭବନରେ 78 କୋଠରୀ ରହିଛି। ମଣିପୁର ପୁଲିସ୍ ମୁଖ୍ୟ ରାଜୀବ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟ୍ ନିଯୁକ୍ତି କମିଟି ଶ୍ରୀ ସିଂଙ୍କୁ କ୍ୟାବିନେଟ୍ ସଚିବାଳୟରେ ସୁରକ୍ଷା ସଚିବ ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛି। ସୁରକ୍ଷା ସଚିବ ହେଉଛନ୍ତି ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜିର ପ୍ରଶାସନିକ ମୁଖ୍ୟ, ଯିଏ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରୀ ବାସଭବନରେ ତାଙ୍କ ସହ ରହୁଥିବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥାନ୍ତି। 1993 ବ୍ୟାଚ୍ ତ୍ରିପୁରା କ୍ୟାଡରର ଆଇପିଏସ୍ ଅଧିକାରୀ ଶ୍ରୀ ସିଂ 2023 ଜୁନ୍ 1 ମଣିପୁରର ପୁଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ଦେଶରେ ରେଳ ଭିଭିଭୂମି ଏବଂ ଟ୍ରେନ୍ ପରିଚାଳନାକୁ ଲକ୍ଷ୍ୟ କରି ହେଉଥିବା ଆକ୍ରମଣ ପରିପ୍ରେକ୍ଷୀରେ ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ ସତର୍କତା ଅବଲମ୍ଘନ କରିବା ଲାଗି ପରାମର୍ଶ ଦେଇଛି। ଗତକାଲି ନୂଆଦିଲ୍ଲୀ ରେଳଭବନରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି। ରେଳଯାତ୍ରା ସମୟରେ ଏବଂ ରେଳବାଇ ପରିସର ମଧ୍ୟରେ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ସହାୟତା ନମ୍ଘର 139 କଲ୍ କରି ରିପୋର୍ଟ କରିବାକୁ ରେଳବାଇ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। ବୈଠକରେ ରେଳ ବିଭାଗର ସମୟୋଚିତ ପଦକ୍ଷେପ କେତେକ ବଡ଼ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଥିବା କୁହାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପକରଣ ବ୍ୟବହାର କରି ତଥ୍ୟ ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ୟାରିସ୍ରେ ଗତକାଲି 8ମ ଭାରତ ଫ୍ରାନ୍ସ ସାମୁଦ୍ରିକ ସହଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଉପଜାତୀୟ ସୁରକ୍ଷା ପରାମର୍ଶଦାତା
ପବନ କାପୁର ଏବଂ ଫ୍ରାନ୍ସର ସଶସ୍ତ୍ର

0: ବାହିନୀ ମନ୍ତ୍ରଣାଳୟର ଆନ୍ତର୍ଜାତିକ ସମ୍ପର୍କ ଓ ରଣନୀତି ନିର୍ଦ୍ଦେଶକ ଗୁଇଲାମ୍ ଓଲାଙ୍ଗନିୟର ଏବଂ ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୁରକ୍ଷା ନିର୍ଦ୍ଦେଶକ କ୍ଲେୟର ରାଉଲିନ୍ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଆଲୋଚନାରେ ଜଳଦସ୍ୟୁ, ସଶସ୍ତ ଡକାୟତି, ସାମୁଦ୍ରିକ ଆତଙ୍କବାଦ, ନିଶା କାରବାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଅବୈଧ ସାମୁଦ୍ରିକ କାର୍ଯ୍ୟକଳାପର ମୁକାବିଲା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ଜୈବ ବିବିଧତାର ସୁରକ୍ଷା କେବଳ ବିଶ୍ୱସ୍ତରୀୟ ପ୍ରତିବଦ୍ଧତା ନୁହେଁ, ବରଂ ସମସ୍ତ ନାଗରିକ, ଅନୁଷ୍ଠାନ ଓ ସରକାରଙ୍କ ଦାୟିତ୍ୱ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱରେ ପ୍ରଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 99 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ 20 ଓଭରରେ 4 ୱିକେଟ୍ ହରାଇ 229 ରନ୍ କରିଥିଲା। ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ 13 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 140 ରନ୍ କରିଥିଲା। ମହମ୍ମଦ ସିରାଜକୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ, ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଜି ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ଆବଶ୍ୟକତା ଅନୁଯାୟୀ ଇନ୍ଧନ ବିକ୍ରୟ ଲାଗି ଆମେରିକା ପ୍ରସ୍ତୁତ ଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ। ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହମ୍ଜା ବୁରହାନ ନିହତ। ଆର୍ଯ୍ୟକର ମେଡିକାଲ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 99 ରନ୍ରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା।

0: ଶ୍ରୋତାବନ୍ଧୁ, ଜଗତ ସ୍ରଷ୍ଟାଙ୍କର ଏହି ସୁନ୍ଦର ସୃଷ୍ଟିରେ ଦୁବଠୁ ଦାରୁ, କୀଟଠୁ ମାନବ ସମସ୍ତଙ୍କର ରହିଛି ବଞ୍ଚିବାର ଅଧିକାର। ସବୁ ଜୀବଜନ୍ତୁଙ୍କ ମଧ୍ୟରେ ମଣିଷ ହେଉଛି ବୁଦ୍ଧିମାନ, ବିବେକବାନ, ବିଚାରବନ୍ତ ଓ ସ୍ମରଣ ଶକ୍ତି ସମ୍ପନ୍ନ ଜୀବ। ସେ ତା ନିଜ ସହ ଅନ୍ୟ ଜୀବଜନ୍ତୁମାନଙ୍କ ମଙ୍ଗଳ ପାଇଁ ମଧ୍ୟ ଚିନ୍ତା କରେ, ଯୋଜନା ପ୍ରସ୍ତୁତ କରେ। ଆମ ଦେଶରେ ବଢ଼ୁଥିବା ଜନସଂଖ୍ୟାକୁ ଲକ୍ଷ୍ୟ କରି ମିଶନ ଲାଇଫ୍ ଅନ୍ତର୍ଗତ ସଷ୍ଟେନେବଲ୍ ଫୁଡ୍ ପ୍ରଡକ୍ସନ୍ ବା ନିରନ୍ତର ଖାଦ୍ୟ ଉତ୍ପାଦନ ଉପରେ ଖୁବ୍ ଗୁରୁତ୍ୱ ଦିଆଯାଉଛି। ତେବେ କ'ଣ ଏହି ନିରନ୍ତର ଖାଦ୍ୟ ଉତ୍ପାଦନ, ଏ ସମ୍ପର୍କରେ ବୁଝାଇ କୁହନ୍ତି କ୍ଷେତ୍ର ବିଜ୍ଞାନର ସହକାରୀ ପ୍ରାଧ୍ୟାପିକା ଡକ୍ଟର ବିଷ୍ଣୁ ପ୍ରିୟା ପାତ୍ର।
1: ସଷ୍ଟେନେବଲ୍ ଫୁଡ୍ ପ୍ରଡକ୍ସନ୍ ଯୋଉଟାକି ନିରନ୍ତର ଖାଦ୍ୟ ଉତ୍ପାଦନ, ଏବେ ଯେଉଁ ଆମର ଚାଷ ଜମିର ଉତ୍ପାଦନ କ୍ଷମତା ଅଛି ସେଥିରେ ଆମେ ସାର ଦେଉଛେ, ରୋଗ ପୋକ ମାରିବା ପାଇଁ ରୋଗ ଔଷଧ କିମ୍ବା ପୋକ ଔଷଧ ଅଥବା ଯୋଉ ଘାସ ମରା ପାଇଁ ଘାସ ମରା ଔଷଧ, ଏଇସବୁ ଜିନିଷ ବ୍ୟବହାର କଲା ପରେ ସାର ଏବଂ ଔଷଧ ସବୁ ପକାଇଲା ପରେ ହିଁ ଆମକୁ ଉତ୍ପାଦକତା ମିଳୁଛି। ଏବେର ଆମର ଯେତିକି ଲୋକ ସଂଖ୍ୟା, ଆମ ଭାରତର ହେଉ କିମ୍ବା ପୃଥିବୀରେ ଯେତେ ଲୋକ ସଂଖ୍ୟା ଅଛି, ସେଇ ଲୋକ ସଂଖ୍ୟାକୁ ଆମେ ଖାଦ୍ୟ ଉତ୍ପାଦନ କେମିତି ଯୋଗାଇ ପାରିବା ଏବଂ ନିରନ୍ତର ଖାଦ୍ୟ ଉତ୍ପାଦନ ଆମେ କେମିତି କରିପାରିବା ସେଇ ବିଷୟଟି ମନୋନୀତ କରାଯାଇଛି। ଯୋଉ ଗ୍ରୀନ ରିଭଲ୍ୟୁସନ୍ ପ୍ରଥମେ ହେଲା, ତା ପୂର୍ବରୁ ଆମର ଜମିଟିର ଉର୍ବର କ୍ଷମତା ବହୁତ ଅଧିକ ଥିଲା। କେବଳ ଜମିର ନୁହଁ, ଆମର ଏଇ ବାୟୁମଣ୍ଡଳ, ଜଳ ମଧ୍ୟ ମଧୁର ଥିଲା, ପଶୁପାଳନ ମଧ୍ୟ ସବୁ ଭଲ ଥିଲା, ଲୋକ

0: ଅପେକ୍ଷା ଅଧିକ ହେବାରୁ ସେମାନଙ୍କୁ ଆମ ଖାଦ୍ୟ ଯୋଗାଣ ବଢେଇବା ପାଇଁ ଆମେ ଗ୍ରୀନ ରିଭଲ୍ୟୁସନ କଲେ, ଯାହାଦ୍ୱାରା କି ଆମର ବିଭିନ୍ନ ପ୍ରକାରର ନୂତନ କିସମ, ସେ ନୂତନ କିସମର ଉତ୍ପାଦନ କ୍ଷମତା ବଢେଇବା ପାଇଁ ମଧ୍ୟ ନୂତନ ପ୍ରକାରର ସାର, ତାପରେ ଆମର ବିଭିନ୍ନ ପ୍ରକାର ଔଷଧ, ଏଇସବୁ ଜିନିଷ ବ୍ୟବହାର କରାଗଲା। ସେଇ ଜିନିଷ ବ୍ୟବହାର କରି ବର୍ତ୍ତମାନ ଆମର ବାୟୁମଣ୍ଡଳ, ଜଳ ଏବଂ ଚାଷ ଜମି ମଧ୍ୟ ବହୁ ପରିମାଣରେ ତାର ଉର୍ବର କ୍ଷମତା କମିଯାଇଛି। ନିରନ୍ତର ଖାଦ୍ୟ ଉତ୍ପାଦନର ପ୍ରଥମ ଲକ୍ଷ୍ୟ ହେଉଛି ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରଖିବା, ତା ସହିତ ଆମର ଖାଦ୍ୟ ଉତ୍ପାଦନ ଏବେ ଏବଂ ଭବିଷ୍ୟତରେ ମଧ୍ୟ ଖାଦ୍ୟ ଉତ୍ପାଦନର କ୍ଷମତା କେମିତି ବଜାୟ ରଖିବ, ଆମେ ଆମକୁ ମଧ୍ୟ ଖାଦ୍ୟ ଯୋଗାଇ ପାରିବା ଏବଂ ଆମର ଭବିଷ୍ୟତର ଲୋକମାନଙ୍କ ପାଇଁ ମଧ୍ୟ ଖାଦ୍ୟ ଉତ୍ପାଦକର କ୍ଷମତାକୁ ବଜାୟ ରଖିପାରିବା, ସେଇଟା ହେଉଛି ନିରନ୍ତର ଖାଦ୍ୟ ଉତ୍ପାଦନର ପ୍ରଥମ ଲକ୍ଷ୍ୟ। ତେଣୁକରି ଏଥିପାଇଁ ଆମକୁ ଅର୍ଗାନିକ ଫାର୍ମିଂ ଅଛି, ଜୈବିକ ପଦ୍ଧତିରେ ଆମେ କେମିତି ତାର ଉର୍ବରତାକୁ ବଢାଇ ପାରିବା, ଜୈବିକ ସାର ସବୁ ବ୍ୟବହାର କରିପାରିବା, ଖତ ବ୍ୟବହାର କରିପାରିବା ଏବଂ ଯେତେ ସବୁ ରାସାୟନିକ ସାର ଏବଂ ଔଷଧ ତାର ବ୍ୟବହାର କମ କରିକି ଚାଷ ଜମିର ଉର୍ବରତାକୁ କେମିତି ବଢାଇ ପାରିବା, ଏହାଦ୍ୱାରା ଆମେ ଆମ ଚାଷ ଜମି ତା ସହିତ ଆମ ପରିବେଶକୁ ମଧ୍ୟ ନିର୍ମଳ ରଖିପାରିବା ଏବଂ ଆମର ବାୟୁମଣ୍ଡଳକୁ ମଧ୍ୟ ପରିଷ୍କାର ରଖିପାରିବା। ଏହାଦ୍ୱାରା ଆମେ ଏବେର ଖାଦ୍ୟ ଉତ୍ପାଦନ ତା ସହିତ ଆମର ଭବିଷ୍ୟତର ଖାଦ୍ୟ ଉତ୍ପାଦନକୁ ମଧ୍ୟ ବଜାୟ ରଖିପାରିବା।
1: ଶ୍ରୋତାବନ୍ଧୁ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ଆପଣମାନେ ଅଳ୍ପ ବହୁତେ ନିଶ୍ଚୟ ଜାଣିଥିବେ। ଆଜି ଆସନ୍ତୁ ଏହି ବୀମା ଯୋଜନା ସମ୍ପର୍କରେ ଅଧିକ କିଛି ଜାଣିବା ବୀମା ବିଶେଷଜ୍ଞ ଅଭୟ କୁମାର ଦାସଙ୍କ ଠାରୁ।
2: ଯେଉଁମାନଙ୍କର ବୟସ 18-70 ଭିତରେ ହୋଇଥିବ ସେଇମାନେ ଏହି ଯୋଜନା ପାଇଁ ଯୋଗ୍ୟ। ଯଦି କୌଣସି ଲୋକଙ୍କର ନାମରେ କୌଣସି ବ୍ୟାଙ୍କରେ ଏକାଉଣ୍ଟ ନଥିବ ସେମାନେ ଏହାର ସୁବିଧା ସୁଯୋଗ ପାଇପାରିବେ ନାହିଁ, ଏବଂ ଏକାଉଣ୍ଟ ଖୋଲିବା ପରେ ଯଦି ଏହି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସେ ଅନ୍ତର୍ଭୁକ୍ତ ହେବା ପାଇଁ ଚାହାନ୍ତି, ଏହି ଯୋଜନା ପାଇଁ ଏକ ଆବଶ୍ୟକ ଫର୍ମ ସେ ବ୍ୟାଙ୍କରୁ ସଂଗ୍ରହ କରି ତାକୁ ପୂରଣ କରି ସେ ବ୍ୟାଙ୍କରେ ଜମା ଦେବେ। ଯେଉଁ ଯୋଜନା ମୁତାବିକ 1 ଜୁନ୍ ସୁଦ୍ଧା ତାଙ୍କର ଏକାଉଣ୍ଟରୁ 12 ଟଙ୍କା ପ୍ରିମିୟମ ବାବଦକ କଟିଯିବ। ଜଣେ ପରିବାରର ଯଦି କୌଣସି ରୋଜଗାରକ୍ଷମ ବ୍ୟକ୍ତି ମୃତ ହୁଅନ୍ତୁ ବା ଯଦି ପୂର୍ଣ୍ଣାଙ୍ଗ ବା ଆଂଶିକ ଅକ୍ଷମ ହୁଅନ୍ତି, ସର୍ବୋଚ୍ଚ ତାଙ୍କର ରାଶି ହେଉଛି 2 ଲକ୍ଷ ଟଙ୍କା। ଯଦି ମୃତ୍ୟୁବରଣ କରନ୍ତି 2 ଲକ୍ଷ ପାଇବେ, ଆଂଶିକ ଯଦି ଅକ୍ଷମ ହୁଅନ୍ତି 1 ଲକ୍ଷ ଟଙ୍କା ପାଇବେ। ଖାଲି 2-3 ଜିନିଷ ଧ୍ୟାନ ଦେବା କଥା ଯେ ଯୋଉ ଏକାଉଣ୍ଟରୁ 12 ଟଙ୍କା କଟୁଛି, ମଝିରେ ମଝିରେ ଯାଇ ଯେ ଏକାଉଣ୍ଟ ହୋଲ୍ଡର ବା ହିତାଧିକାରୀ ଯାଇ ଦେଖିବା ଦରକାର ତାଙ୍କ ଏକାଉଣ୍ଟରୁ 12 ଟଙ୍କା କଟୁଛି କି ନାହିଁ। ଏଇଠି ମୁଁ କହିରଖେ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କୌଣସି ପ୍ରାକୃତିକ ମୃତ୍ୟୁରେ ଏଟା ମିଳେ ନାହିଁ। କେବଳ ଦୁର୍ଘଟଣା ଜନିତ ଯଦି ମୃତ୍ୟୁ ହୁଏ ବା ଦୁର୍ଘଟଣା ଜନିତ ଯଦି କୌଣସି ଶାରୀରିକ ଅକ୍ଷମ ଜଣେ ହୁଏ, ତେବେ ଏହି ସୁବିଧା ବା ସୁଯୋଗ ସେ ପାଇପାରିବେ। ବୀମା ଯୋଜନାରେ ଯିଏ ନୋମିନି ଥାନ୍ତି ବ୍ୟାଙ୍କରେ ସେୟାଙ୍କୁ ନୋମିନି କରାଯାଏ, ଏଇଟା ହେଉଛି ବାଧ୍ୟତାମୂଳକ। ଏହି ପଲିସି କି ଜଣେ ସିଧାସଳଖ ଭାବେ ବ୍ୟାଙ୍କ ସହାୟତା କରିପାରିବେ ବା ବିଭିନ୍ନ ସଂସ୍ଥାରେ, ଗ୍ରାମ ପଞ୍ଚାୟତରେ, ପଞ୍ଚାୟତ ଅଫିସରେ ଆମର ଯୋଉ କ୍ଷୁଦ୍ର ଯୋଉ ଏଜେଣ୍ଟ ସବୁ ରହିଛନ୍ତି ତାଙ୍କ ଜରିଆରେ ଆମେ ଏହି ଯୋଜନାର ପରିସରଭୁକ୍ତ ହୋଇପାରିବା।

ସେହିପରି ପୃଥିବୀରେ ଚିହ୍ନିତ 12 ସମ୍ବେଦନଶୀଳ ମେଗା ଡାଇଭର୍ସିଟି ଜୋନ୍ ମଧ୍ୟରୁ ଭାରତ ହେଉଛି ଅନ୍ୟତମ। ପାର୍ଶ୍ୱପଯୋଗୀ ସ୍ଥାନର ଅଭାବ, ଦ୍ୱିତୀୟ ପ୍ରଦୂଷଣ, ତୃତୀୟ ପସନ୍ଦ ମୁତାବକ ଜୀବହତ୍ୟା ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରିଥାଏ। ଜୀବ ଜଗତର ସଂରକ୍ଷଣ ଯଦି କେହି କରିପାରିବେ ତେବେ ସିଏ ହେଉଛି ମଣିଷ। ସୁଖର କଥା, ମଣିଷ ଏବେ ହୃଦୟଙ୍ଗମ କରିପାରିଛି ଯେ ପୃଥିବୀ ଏକାକୀ ତାର ନୁହେଁ। ମଣିଷ ଏ ପୃଥିବୀରେ ଯେତିକି ଅଧିକାର ରହିଛି ଅନ୍ୟ ଇତର ପ୍ରାଣୀ, ବାଘ, ଭାଲୁ, କୁମ୍ଭୀର, କଚ୍ଛପ, ମାଛ, ଚିଙ୍ଗୁଡ଼ି ବଞ୍ଚିବାର ସେତିକି ଅଧିକାର ରହିଛି। ଏହି ଦିବସ ଅବସରରେ ଆମେ ଲୋକମାନଙ୍କୁ ସଚେତନ କରାଇବା ନିତ୍ୟାନ୍ତ ଜରୁରୀ।

ହଁ ଶ୍ରୋତା ବନ୍ଧୁ, ଆମ ପରିବେଶରେ ମହାଦ୍ରୁମଟିଏ ହେଉ କି ଘାସ ଗଛ, ଛୋଟ ଚଢ଼େଇଟିଏ ହେଉ କି ହାତୀ ଭଳି ବିରାଟକାୟ ପ୍ରାଣୀ, ସମସ୍ତଙ୍କର ପରିବେଶ ପ୍ରତି ରହିଛି ସ୍ୱତନ୍ତ୍ର ଅବଦାନ, ସମସ୍ତଙ୍କର ରହିଛି ଆବଶ୍ୟକତା। ଆମ ପରିବେଶକୁ ସୁରକ୍ଷିତ ଆଉ ସୁନ୍ଦର ରଖିବାର ଦାୟିତ୍ୱ ଆମ ସମସ୍ତଙ୍କର। ଆସନ୍ତୁ ବୃକ୍ଷଲତା ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା, ଜୈବ ବିବିଧତାପୂର୍ଣ୍ଣ ବିଶ୍ୱକୁ ଆହୁରି ସୁନ୍ଦର କରିବାରେ ହେବା ଭାଗିଦାର।

0: ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକା ଆଜିଥିରେ ରହିଛି ବିଷୟ ଆଧୁନିକ ବିଶ୍ୱରେ ଜୈବ ବିବିଧତା ସଂରକ୍ଷଣ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଆଶୁତୋଷ ଦେବତା।
2: ପ୍ରକୃତିର ଅନେକ ରୂପ, ପୃଥିବୀର ଜଳଭାଗ, ସ୍ଥଳଭାଗ ଓ ଆକାଶରେ ମଧ୍ୟ ଜୀବ ବଞ୍ଚନ୍ତି, ପୁଣି ବଂଶବୃଦ୍ଧି କରି ସଂଖ୍ୟା ବଢ଼ାନ୍ତି। ଖାଲି ଆଖିକୁ ଦେଖାଯାଉନଥିବା ଭୂତାଣୁ, ଜୀବାଣୁ, ଅଣୁଜୀବଠାରୁ ଆରମ୍ଭ କରି ହାତୀ, ତିମି ଭଳି ପ୍ରାଣୀ ଦେଖାଯାଆନ୍ତି। ଛୋଟ ଛୋଟ ପ୍ଲାଙ୍କଟନଠାରୁ ଆରମ୍ଭ କରି ବିରାଟ ବୃକ୍ଷ ପର୍ଯ୍ୟନ୍ତ ଉଦ୍ଭିଦ ମଧ୍ୟ ଏଠାରେ ରହିଥାନ୍ତି। ଉଦ୍ଭିଦ ପ୍ରାଣୀମାନଙ୍କ ଏକ ବିଶେଷ ଗୁଣ ବୈଧତା, ଜୀବମାନଙ୍କର ଗଠନ ଓ କାର୍ଯ୍ୟରେ ସାମଞ୍ଜସ୍ୟ ଏବଂ ପାର୍ଥକ୍ୟ ଦେଖାଯାଏ। ଜୀବମାନଙ୍କର ବିବିଧତାକୁ ଜୈବ ବିବିଧତା କୁହନ୍ତି। ଏହାର ବିଭିନ୍ନ ଦିଗ ଅଛି, ଯଥା ପାରିବେଶିକ, କ୍ରିୟାତ୍ମକ, ଜୈବ ରସାୟନିକ କିମ୍ବା ଆନୁବଂଶିକ। ଜିନ୍ଠାରୁ ଆରମ୍ଭ କରି ଜୀବ, ଜାତି, ଗୋଷ୍ଠୀ, ପରିସଂସ୍ଥା ସବୁଠାରେ ଭିନ୍ନ ଭିନ୍ନ ସ୍ତରର ବିବିଧତା ଦୃଷ୍ଟିଗୋଚର ହୁଏ। ପ୍ରକୃତିର କୌଣସି ଜୀବନ ଅଦରକାରୀ ନୁହେଁ, ଜଣେ ଜଣଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଗୋଟିଏ ଜୀବର କ୍ଷୟକ୍ଷତି ସହିତ ଅନ୍ୟାନ୍ୟ ଜୀବ ଜଡ଼ିତ, ଏଣୁ ଜୈବ ବିବିଧତାର ସୁରକ୍ଷା ଜରୁରୀ ମନେ ହୁଏ। ଆହାର, ଖାଦ୍ୟପେୟ, ଜଳବାୟୁକୁ ନେଇ ମନୁଷ୍ୟର ଶରୀର ଗଠନ ଓ ରଙ୍ଗର ମଧ୍ୟ ପ୍ରଭେଦ ରହେ। ପୃଥିବୀ ପୃଷ୍ଠରେ ଜୀବ ସୃଷ୍ଟି ପ୍ରାୟ 300 କୋଟି ବର୍ଷ ପୂର୍ବେ ହେଲା। 65 କୋଟି ବର୍ଷ ପୂର୍ବେ ବିରାଟକାୟ ସରୀସୃପ ଓ ଡାଇନୋସର ବିଲୁପ୍ତ ହେଲେ। ବିବର୍ତ୍ତନ ଇତିହାସରେ ପ୍ରଥମେ ଏକକୋଷୀ ଉଦ୍ଭିଦ ଓ ପ୍ରାଣୀ ସୃଷ୍ଟି ହୋଇ ଜଟିଳରୁ ଜଟିଳତର ବହୁକୋଷୀ ଉଦ୍ଭିଦ ଓ ପ୍ରାଣୀର ଗଠନ ଓ ବିକାଶ ହୋଇ ଅସଂଖ୍ୟ ଜାତିର ଉଦ୍ଭିଦ ପ୍ରାଣୀ ପ୍ରାୟ 15 ଲକ୍ଷ ସୃଷ୍ଟି ହୋଇଛନ୍ତି। ଭାରତବର୍ଷରେ ପୃଥିବୀର 2.2 ଭୂଖଣ୍ଡ ରହିଛି, କିନ୍ତୁ ଜୀବମାନଙ୍କର ପ୍ରଜାତିର 7.5 ଭାରତରେ ଦେଖାଯାଆନ୍ତି। ବୃହତ ଜୈବ ବିବିଧତାର 12 ମଧ୍ୟରୁ ଭାରତ ଅନ୍ୟତମ। ସମୁଦାୟ 15,000 ଜାତିର ସ୍ତନ୍ୟପାୟୀ ଏବଂ 207 ଜାତିର ଉଭୟଚର ଭାରତର ଉଦ୍ଭିଦ ପ୍ରାଣୀ ମଧ୍ୟରେ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ଚିହ୍ନଟ ହୋଇଛି। ଆଜି ପର୍ଯ୍ୟନ୍ତ 1.4 ମିଲିୟନ ଉଦ୍ଭିଦ ଓ ପ୍ରାଣୀର ବୈଜ୍ଞାନିକ ନାମକରଣ ସମ୍ଭବ ହୋଇଛି। ସମୁଦ୍ରରେ ଥିବା ଜୈବ ବିବିଧତା ସ୍ଥଳ ଓ ମଧୁର ଜଳର ବିବିଧତାର ପ୍ରାୟ 7 ଗୁଣ ଅଧିକ। ସେମାନଙ୍କ ମଧ୍ୟରୁ ବିପନ୍ନ ଉଦ୍ଭିଦ ସଂଖ୍ୟା 1500 ଏବଂ ବିପନ୍ନ ପ୍ରାଣୀ ମଧ୍ୟରୁ 3 ଉଭୟଚର, 15 ସରୀସୃପ, 49 ପକ୍ଷୀ, 79 ସ୍ତନ୍ୟପାୟୀ ମଧ୍ୟ ବିରଳ ପ୍ରାଣୀର ଅନ୍ତର୍ଭୁକ୍ତ ହେଲେଣି। ଉପ ହିମାଳୟ ଓ ପଶ୍ଚିମଘାଟ ପର୍ବତ

0: ଶ୍ରେଣୀରେ 38 ପ୍ରଜାତି ବିପନ୍ନ ପ୍ରାଣୀ ଓ ଉଦ୍ଭିଦ ଦେଖାଯାଆନ୍ତି। ତନ୍ମଧ୍ୟରୁ 20 ସରୀସୃପ, 25 ଉଭୟଚର, 35 ସପୁଷ୍ପକ ଉଦ୍ଭିଦ ଅଛି। ପରିସଂସ୍ଥାର ପରିଚାଳନା ଓ ଜୈବ ବିବିଧତା ସଂରକ୍ଷଣ ପ୍ରକୃତି ହାତରେ ରହିଛି। ବିଶ୍ୱମଣ୍ଡଳୀୟ ଅଞ୍ଚଳ ଜୈବ ବିବିଧତାର କେନ୍ଦ୍ରସ୍ଥଳ। ବିଗତ ଦଶନ୍ଧିରେ 5-10% ଜଙ୍ଗଲ ହ୍ରାସ ହେଉଛି। ଜଙ୍ଗଲର ଦ୍ରୁତ ଅବକ୍ଷୟ, ଜଳବାୟୁର ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି ଦ୍ୱାରା ଜୀବଜନ୍ତୁଙ୍କ ସଂଖ୍ୟା କମିଗଲାଣି। ପରିବର୍ତ୍ତନ ପରିବେଶ ସହିତ ଖାପ ଖୁଆଇ ଚଳି ନ ପାରି ଡାଇନୋସର, ମାମଥ ପୃଥିବୀରୁ ଓ ବିଲୋପ ହେଲେଣି। ସେହିଭଳି ଗୋଧି, ନୀଳରକ୍ତ କଙ୍କଡ଼ା, ଗୟଳ, ବାଲି ହରିଣ, ବଜ୍ରକାପ୍ତା, କୁମ୍ଭୀର, ଚିଲ, କୋଚଳାଖାଇ, ଘରଚଟିଆ, ବାଇଚଢ଼େଇ, ବାଦୁଡ଼ି, ବଣି, ଭଦବଦଳିଆ, ହଳଦୀ ବସନ୍ତ, ଏପରିକି କୁଆମାନଙ୍କର ବଂଶ ଲୋପ ହୋଇଆସୁଛି। ଡାହୁକ, ବାଲିଶୁଆ, ଧଳାବାଘ, ସିଂହଚିଲ ଭଳି ପକ୍ଷୀଙ୍କ ବଂଶ ମଧ୍ୟ ଦ୍ରୁତଗତିରେ ଲୋପ ପାଉଛି। କୃଷି କ୍ଷେତ୍ରରେ ଜିଆ ଓ କୋଚିଆ ମାଟି ଖୋଳି ହାଲୁକା କରନ୍ତି। ବେଙ୍ଗ, ଧଣ୍ଡସାପ ଫସଲର ଅନିଷ୍ଟକାରୀ କୀଟକୁ ଖାଇଥାନ୍ତି। ବୁଢ଼ିଆଣୀ ମଧ୍ୟ ଜାଲ ବିଛାଇ ଛୋଟ କୀଟକୁ ଧରି ଖାଇଥାନ୍ତି। ମାଂସ, ଚମଡ଼ା, ଦାନ୍ତ, ନଖ ଓ ହାଡ଼ ସଂଗ୍ରହ ପାଇଁ ଶିକାରୀମାନେ ଜଙ୍ଗଲରୁ ହାତୀ, ବାଘ, ହରିଣ ଇତ୍ୟାଦି ଜନ୍ତୁମାନଙ୍କୁ ମାରିଦେଉଛନ୍ତି, ତେଣୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଜୀବର ବିଲୋପ ଯୋଗୁଁ ପରିବେଶରେ ବିପଦଜନକ ପରିସ୍ଥିତି ଆସିଛି। ସେଥିପାଇଁ ଜୈବ ବିବିଧତାର ସଂରକ୍ଷଣ ଆବଶ୍ୟକ। ପ୍ରକୃତି ଭାରସାମ୍ୟ ପାଇଁ ଜନସଂଖ୍ୟାର ବୃଦ୍ଧି ନିୟନ୍ତ୍ରଣ, ପୋଷକ ପଦାର୍ଥର ସୀମିତ ବ୍ୟବହାର, ସାମାଜିକ ବନୀକରଣ, ପଥପ୍ରାନ୍ତ ବନୀକରଣ ବ୍ୟବସ୍ଥା, ଅଭୟାରଣ୍ୟ ସୃଷ୍ଟି, ଜାଳେଣୀ, କୃତ୍ରିମ ସାର, କୀଟନାଶକ ଦ୍ରବ୍ୟର ନିୟନ୍ତ୍ରିତ ବ୍ୟବହାର, ଉନ୍ନତ କୌଶଳ ଜରିଆରେ ଯବକ୍ଷାର୍ଜନ ବିବନ୍ଧନ ଭାରସାମ୍ୟ ରକ୍ଷା ପାଇଁ ସଚେତନତା ବୃଦ୍ଧି ଅତ୍ୟନ୍ତ ଭାବରେ ଆବଶ୍ୟକ।
1: କଥିକରି ଶୁଣୁଥିଲେ ଆଲୋଚନା ଆଧୁନିକ ବିଶ୍ୱରେ ଜୈବ ବିବିଧତା ସଂରକ୍ଷଣ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ଆଶୁତୋଷ ଦେବତା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆରମ୍ଭ କରୁଛୁ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଚଳି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଜିର କଣ୍ଠଶିଳ୍ପୀ କରୁଣାକର ସେଠୀ, ସଙ୍ଗୀତ ପରିଚାଳନା ନିର୍ଦ୍ଦେଶନା କରୁଣାକର ସେଠୀ, ଗୀତ ରଚନା କରିଛନ୍ତି ବୀରକିଶୋର ନାୟକ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: କାର୍ଯ୍ୟକ୍ରମର ଶେଷ ଗୀତଟି ଶିଳ୍ପୀଙ୍କ କଣ୍ଠରେ

ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ଦିନ 11ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କର ଗରିମାମୟ ଉପସ୍ଥିତିରେ 23ତମ ସୀମା ସୁରକ୍ଷା ବଳ ଅଳଙ୍କରଣ ସମାରୋହ ଏବଂ ରୁସ୍ତମଜୀ ସ୍ମାରକୀ ବକ୍ତୃତା 2026ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର 31ତମ ଭାଗ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି।

ପୂର୍ବ ଭାଗରେ ଦ୍ୱାଦଶ ଛାନ୍ଦ ଶେଷ ହେଲା ବେଳକୁ ସୀତା ସ୍ୱୟମ୍ବର ଶେଷ ହୋଇଛି। ରାମଙ୍କୁ ବରଣ କରିସାରିଛନ୍ତି ସୀତା, ବିବାହ ଅପେକ୍ଷାରେ ଦୁହେଁ ଅପେକ୍ଷମାଣ। ଦଶରଥ ଆସି ପହଞ୍ଚିଲେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏ ସୁସମ୍ବାଦ ଦେବା ପାଇଁ ଜନକଙ୍କ ପକ୍ଷରୁ ଦୂତ ହୋଇ ଅଯୋଧ୍ୟାକୁ ଯାଇଛନ୍ତି ଋଷି ସତାନନ୍ଦ। ଏହି ଭାଗରେ ଆରମ୍ଭ ହେଉଛି କାବ୍ୟର ତ୍ରୟୋଦଶ ଛାନ୍ଦ। ରାଜା ଦଶରଥ ରାଜସଭାରେ ବସିଛନ୍ତି। ବେତ୍ରଧାରୀ ଦ୍ୱାରୀ ଶ୍ରଦ୍ଧାଭରେ କହିଲା, ବାରଣାରୀ ଅର୍ଥାତ୍ ବାରଣ ବା ହାତୀର ଶତ୍ରୁ ସିଂହ ଦ୍ୱାରରେ ଶ୍ରୀରାମଙ୍କ ବାର୍ତ୍ତା ବହନ କରି ମିଥିଳା ଦୂତ ଆସିଛନ୍ତି। ରାଜା କହିଲେ, ବେଗେ ଆଣ ବା ଶୀଘ୍ର ଆଣ। ଦୂତରୂପୀ ମୁନି ସତାନନ୍ଦ ବଶିଷ୍ଠଙ୍କୁ ପ୍ରଣାମ କଲେ। ରାଜା ଦଶରଥ ତାଙ୍କୁ ଯଥାମାନ୍ୟ ଜଣାଇଲେ। ଋଷି ସତାନନ୍ଦ ରୂପକ ଅଳଙ୍କାରରେ ବାର୍ତ୍ତା କହିଲେ, ଶ୍ରୀରାମଙ୍କ ପାଖରେ ଚନ୍ଦ୍ରଙ୍କର ବିଭାବ ଅଛି। ଚନ୍ଦ୍ର ଦର୍ଶନରେ ବିଦେଶୀ ଅର୍ଥାତ୍ ବିରହୀ ଲୋକଙ୍କର ଧୈର୍ଯ୍ୟ ଭଙ୍ଗ ହୁଏ। ଧନୁ ଭାଙ୍ଗି ବିଦେଶୀ ରାଜାଙ୍କ ଧୈର୍ଯ୍ୟ ଭାଙ୍ଗିଲେ ରାମଚନ୍ଦ୍ର। ଚନ୍ଦ୍ର ଦର୍ଶନରେ ପଦ୍ମ ମୁଦି ହୋଇଯିବା ଭଳି ବସୁପତି ବା ରାଜାମାନେ ଲଜ୍ଜାରେ ନେତ୍ର ମୁଦିଲେ। ଚନ୍ଦ୍ର ରୋହିଣୀଙ୍କୁ କୋଳରେ ବସାଇବା ଭଳି ରାମ ସୀତାଙ୍କୁ ପ୍ରାପ୍ତ ହେବେ। ଜନକ ଦଶରଥ ସଗର ବଂଶଜ ହୋଇଥିବାରୁ ସାଗର ଭଳି, ତେଣୁ ରାମଚନ୍ଦ୍ରଙ୍କ ଯୋଗୁଁ ତାଙ୍କର ବିଶେଷ ଭାବତରଙ୍ଗ ଉଛୁଳିଲା। ସେ ଅପାର ଆନନ୍ଦ ଲାଭ କଲେ। ଅଭିନବ ଚିନ୍ତା ପ୍ରକଟ କରି ଭଞ୍ଜ କହିଲେ, ଆନନ୍ଦ ସାଗର ବେଳା ଅତିକ୍ରମ କରିବାରୁ ମୀନ ରାଶି ବା ମତ୍ସ୍ୟ ସମୂହ ସହିତ ବାର ବା ଜଳ ମାଡ଼ିଗଲା। ଅନ୍ୟ ଅର୍ଥରେ ବେଳା ଅତିକ୍ରମ କରି ଅର୍ଥାତ୍ ବାର ବେଳା କାଳବେଳା ବୁଝି ଦଶରଥ ବାହାରିଲେ ମଧ୍ୟ ଶବ୍ଦ ଓ ଅର୍ଥର ସମନ୍ୱୟ କରି ଭଞ୍ଜ କହିଲେ, ଦଶରଥଙ୍କର ଜନ୍ମରାଶି ମୀନରେ ଚନ୍ଦ୍ର ରହିବାରୁ ଶ୍ରୀଚନ୍ଦ୍ର ଯୋଗ ହେଲା, ଏଥିରେ ଅନୁକୂଳ ଯାତ୍ରା ଅନୁଚିତ। ଏହିପରି ଭାବରେ ବାରବେଳା କାଳବେଳା ପାର ହୋଇ ଦଶରଥ ମିଥିଳା ଉଦ୍ଦେଶ୍ୟରେ ବାହାରିଲେ। ମିଥିଳାକୁ ବନ୍ଦର ଉପମା ଦେଇ ସୈନ୍ୟ ଓ ବୈଷ୍ଣବଙ୍କ ମିଳନକୁ ସମୁଦ୍ର ସହ ଋଷିକୁଲ୍ୟା ନଦୀର ସଙ୍ଗମ ସଙ୍ଗେ ତୁଳନା ଦେଇଛନ୍ତି ଭଞ୍ଜ। ନିଜ ଅଞ୍ଚଳରୁ ପୁରୁଷୋତ୍ତମ ଜଗନ୍ନାଥକୁ ଯାଉଥିବା ସମୁଦ୍ର ପଥକୁ ମନେ ପକାଇଛନ୍ତି। ବ୍ରହ୍ମପୁତ୍ର ରୂପେ ରାମଙ୍କୁ ପୁରୁଷୋତ୍ତମ ଜଗନ୍ନାଥ ଜ୍ଞାନ କରିଛନ୍ତି। ବିଶ୍ରାମ ସ୍ଥାନରୁ ଉତ୍ତମ ବେଳାରେ ବାହାରି ଦଶରଥ ରାମଙ୍କ ସହ ସୀତାଙ୍କୁ, ଲକ୍ଷ୍ମଣଙ୍କ ସହ ଉର୍ମିଳାଙ୍କୁ, ଭରତଙ୍କ ସହ ମାଳିନୀଙ୍କୁ ଓ ଶତ୍ରୁଘ୍ନଙ୍କ ସହିତ ଶ୍ରୁତକୀର୍ତ୍ତିଙ୍କ ସହ ବିବାହ କରାଇବା ପାଇଁ ସତାନନ୍ଦଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମିଥିଳାରେ ପହଞ୍ଚି ଜନକ ମନ୍ଦିରରେ ବଶିଷ୍ଠ ସୁମନ୍ତ୍ରଙ୍କ ସହିତ ଦଶରଥ କନ୍ୟାମାନଙ୍କୁ ଦର୍ଶନ କରିଛନ୍ତି।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 31ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ବିନୋଦ ବିହାରୀ ପଣ୍ଡା, କେଶବ ଚନ୍ଦ୍ର ରାଉତ, ତୃପ୍ତି ଦାସ, ସ୍ନିଗ୍ଧାରାଣୀ କର। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ହରମନ ଖୁଣ୍ଟିଆ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ ଯୋଗେ। ଆରମ୍ଭ କରୁଛୁ ଗୀତ ଗୀତିକା।
1: ଜଲ୍ଦି ତ ଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ବନ୍ଧୁ, ପୃଥିବୀରେ ଜୀବନର ସନ୍ତୁଳନ ରକ୍ଷା କରିବା ପାଇଁ ଜୈବ ବିବିଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ମେ 22 ତାରିଖକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ବା ଇଂରାଜୀରେ ଇଣ୍ଟରନ୍ୟାସନାଲ ଡେ ଫର ବାୟୋଲୋଜିକାଲ ଡାଇଭର୍ସିଟି ଭାବରେ ପାଳନ କରାଯାଏ। ଜୀବଜଗତର ସୁରକ୍ଷା ଏବଂ ପ୍ରକୃତି ସହ ସମନ୍ୱୟ ରକ୍ଷା କରିବା ଏହି ଦିବସର ମୂଳ ଲକ୍ଷ୍ୟ ବା ମୁଖ୍ୟ ଉଦ୍ଦେଶ୍ୟ। ଜୈବିକ ବିବିଧତା ଉପରେ ଚୁକ୍ତିନାମା କାର୍ଯ୍ୟକାରୀ ହେଲା ମେ 22, 2000 ଠାରୁ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
3: ଚିନ୍ତା ନାହିଁ ମାନେ?
4: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
5: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
5: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
5: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: ବନ୍ଧୁ, ଜୈବ ବିବିଧତା ମୁଖ୍ୟତଃ ତିନି ଭାଗରେ ବିଭକ୍ତ। ବିଶେଷ ଭାବରେ କୁହାଯାଇଥାଏ ପ୍ରଜାତି ବିବିଧତା ବିଭିନ୍ନ ପ୍ରକାରର ଜୀବଜନ୍ତୁ ଓ ଉଦ୍ଭିଦଙ୍କ ମଧ୍ୟରେ ଥିବା ପାର୍ଥକ୍ୟ। ଜେନେଟିକ୍ ବିବିଧତା ଗୋଟିଏ ପ୍ରଜାତିର ଜୀବଙ୍କ ମଧ୍ୟରେ ଥିବା ଆନୁବଂଶିକ ପାର୍ଥକ୍ୟ। ଓ ପରିସଂସ୍ଥା ବିବିଧତା ଜଙ୍ଗଲ, ପାହାଡ଼, ନଦୀ ଓ ମରୁଭୂମି ଭଳି ବିଭିନ୍ନ ପରିବେଶରେ ଜୀବମାନଙ୍କର ବ୍ୟବସ୍ଥାନ।

ଜୈବ ବିବିଧତାର ଆବଶ୍ୟକତା ପ୍ରକୃତିର ସନ୍ତୁଳନ ପାଇଁ ଜୈବ ବିବିଧତା ଅପରିହାର୍ଯ୍ୟ। ଏହା ମାନବ ସମାଜକୁ ଅନେକ ଦିଗରୁ ଯୋଗାଇଥାଏ ଅନେକ କିଛି। ଖାଦ୍ୟ ଏବଂ ଔଷଧ, ଆମେ ନିତ୍ୟ ନିୟମିତ ଖାଉଥିବା ଖାଦ୍ୟ ଓ ବ୍ୟବହାର କରୁଥିବା ଅନେକ ଜୀବନରକ୍ଷକ ଔଷଧ ମଧ୍ୟ ଏହି ପ୍ରକୃତିରୁ ହିଁ ମିଳିଥାଏ।

ଖାଦ୍ୟର ସନ୍ତୁଳନ ବା ଔଷଧର କଥା ମଧ୍ୟ ଯେମିତି, ପରିବେଶ ସନ୍ତୁଳନ ମଧ୍ୟ ଅନ୍ୟ ଏକ ଦିଗ। ଗଛଲତା ଅମ୍ଳଜାନ ପ୍ରଦାନ କରିବା ସହ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଜଳବାୟୁ ନିୟନ୍ତ୍ରଣ ମଧ୍ୟ ଏହାର ଅନ୍ୟତମ ବିଭାଗ। ସୁସ୍ଥ ଜଙ୍ଗଲ ଓ ସମୁଦ୍ର ଜଳବାୟୁକୁ ସ୍ଥିର ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

କଥା ହେଉଥିଲେ ବନ୍ଧୁ ଜୈବ ବିବିଧତା ସମ୍ପର୍କରେ। ବିପଦର କାରଣ ବର୍ତ୍ତମାନର ସମ୍ପ୍ରତି ପରିସ୍ଥିତି, ମଣିଷର ଅତ୍ୟଧିକ ହସ୍ତକ୍ଷେପ, ଏଥିଯୋଗୁଁ ଜୈବ ବିବିଧତା ଗୁରୁତର ଭାବରେ କ୍ଷତିଗ୍ରସ୍ତ। ବିଶେଷକରି ଜଙ୍ଗଲ ନଷ୍ଟ ହେବା ଏବଂ

ସହରୀକରଣ ବୃଦ୍ଧି ପାଇବା, ପ୍ରଦୂଷଣ ଯୋଗୁଁ ଜଳ ଓ ବାୟୁମଣ୍ଡଳ ଦୂଷିତ ହେବା, ଜଳବାୟୁ ପରିବର୍ତ୍ତନ ଫଳରେ ଅନେକ ଜୀବଜନ୍ତୁ ବର୍ତ୍ତମାନ ସୁଦ୍ଧା ବିଲୁପ ହୋଇଗଲେଣି। ସଂରକ୍ଷଣର ଉପାୟ କିଭଳି ଭାବେ ଆମେ ଏ ବିପଦରୁ ନିଜକୁ ରକ୍ଷା କରିବା, ଜୈବ ବିବିଧତାକୁ ବଞ୍ଚାଇବା ପାଇଁ ଆମକୁ ନିମ୍ନଲିଖିତ କେତୋଟି ପଦକ୍ଷେପ ନେବା ପାଇଁ ପଡ଼ିବ, ସେସବୁ ଗ୍ରହଣ କରିଲେ ଆମେ ନିଶ୍ଚିନ୍ତ ଭାବରେ ଆଗକୁ ଏହାକୁ ବଞ୍ଚାଇ ରଖିପାରିବା। ଅଧିକରୁ ଅଧିକ ଗଛ ଲଗାଇବା ଏବଂ ଜଙ୍ଗଲ ସୁରକ୍ଷା କରିବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଏବଂ ପ୍ରଦୂଷଣ ରୋକିବା, ବନ୍ୟଜନ୍ତୁଙ୍କୁ ଶିକାର ବନ୍ଦ କରିବା ଏବଂ ସେମାନଙ୍କର ପ୍ରାକୃତିକ ବ୍ୟବସ୍ଥାନ ସୁରକ୍ଷିତ ରଖିବା।

ଓଡ଼ିଶା ଜୈବ ବିବିଧତା ବୋର୍ଡ ହଁ ବନ୍ଧୁ, ଏହିଭଳି ସଂସ୍ଥା ଦ୍ୱାରା ନିଆଯାଉଥିବା ପ୍ରତ୍ୟେକଟି ପଦକ୍ଷେପକୁ ଆମେ ସହଯୋଗ କରିବା, ତେବେ ଯାଇ ଆମ ପରିବେଶ ଏବଂ ପ୍ରକୃତିର ସନ୍ତୁଳନ ରକ୍ଷା କରାଯାଇପାରିବ।

ଜୈବ ବିବିଧତା ଆମ ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ପ୍ରତ୍ୟେକ ଦେବାଦେବୀଙ୍କ ସହ କେହି ନା କେହି ଜୀବଜନ୍ତୁ ବା ପକ୍ଷୀ ବାହନ ହୋଇ ରହିଛି। ବଟବୃକ୍ଷ, ତୁଳସୀ ଇତ୍ୟାଦିଙ୍କ ସହ ଉଦ୍ଭିଦ ଜଗତର ପୂଜା ମଧ୍ୟ ଆମେ କେଉଁ ଅନନ୍ତ କାଳରୁ କରିଆସୁଛେ।

2024 ଅନ୍ତର୍ଜାତୀୟ ଜୈବିକ ବିବିଧତା ଦିବସ ବା ବିଶ୍ୱ ଜୈବ ବିବିଧତା ଦିବସର ସଂକଳ୍ପ ହେଉଛି ବିଶ୍ୱବ୍ୟାପୀ ଯେଉଁ ପ୍ରଭାବ ରହିଛି ବିଶ୍ୱବ୍ୟାପୀ ପ୍ରଭାବ ପାଇଁ ସ୍ଥାନୀୟ ଭାବରେ ଆମେ କିଛି କାର୍ଯ୍ୟ କରିବା।

ଜୈବ ବିବିଧତା ହେଉଛି ପୃଥିବୀର ପ୍ରକୃତ ସମ୍ପଦ। ଏହା ବିନା ମାନବ ସମାଜର ଅସ୍ତିତ୍ୱ ଅସମ୍ଭବ ବନ୍ଧୁ। ତେଣୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସରେ ଆମର ଏହା ହିଁ ହେଉ ସଂକଳ୍ପ, ବା ଆମ ସଂକଳ୍ପ ଏହା ହିଁ ହେବା ଉଚିତ ଯେ ଆମେ ପ୍ରକୃତିର ସୁରକ୍ଷା କରିବା ଏବଂ ପୃଥିବୀକୁ ଏକ ସୁସ୍ଥ ଏବଂ ସବୁଜ ପୃଥିବୀ ଭାବେ ନିଜର ସେ ସଂକଳ୍ପକୁ ରକ୍ଷା କରିବା। ଏ ସୃଷ୍ଟି ସୁନ୍ଦର ବନ୍ଧୁ, ଈଶ୍ୱରଙ୍କ ସୃଷ୍ଟି କେତେ ସୁନ୍ଦର, ପ୍ରକୃତି କେତେ ସୁନ୍ଦର, ଆମ ପରିବେଶ ଈଶ୍ୱର କେତେ ସୁନ୍ଦର ଭାବେ ଆମକୁ ଦେଇଛନ୍ତି। ତେଣୁ ତାହାର ସୁରକ୍ଷା କରିବା ଆମର କ'ଣ କର୍ତ୍ତବ୍ୟ ନୁହେଁ।

କି ତେଣୁ ଜୈବ ବିବିଧତା ଦିବସ ଅବସରରେ ଚାଲନ୍ତୁ ନା ସଂକଳ୍ପ ନେବା, ଯତ୍ନ ନେବା ଆମ ପରିବେଶର, ଯତ୍ନ ନେବା ପ୍ରକୃତିର, ଈଶ୍ୱରଙ୍କ ସୃଷ୍ଟିର।

ଶେଷ ହେଲା ଗୀତ ଗୀତିକା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ ନାଟକ ପୁନଶ୍ଚ ଯୌବନ। ମୂଳ ରଚନା କ୍ଷମା ଶର୍ମା, ଓଡ଼ିଆ ଅନୁବାଦ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର, ପ୍ରଯୋଜକ।

0: ଓହୋ, କି ଆନନ୍ଦ! ପାଗଟା ପୁରା ବଦଳିଗଲା। ବାପରେ ବାପ, ଏତେ ଗରମ!
1: ଓହୋ,
0: ମୋତେ ସମ୍ଭାଳି ହଉନଥିଲା। ଯାହା ହଉ, ଭଲ ବର୍ଷାଟେ ହେଇଗଲା। ଓହୋ, କି ଶାନ୍ତି!
1: ସାମ୍ନା ରାସ୍ତା ଆଡେ ଟିକେ ଚାହିଁଲ, ଆଣ୍ଠୁଏ ପାଣି। ଟିଭିରେ ଯମୁନା ନଦୀକୁ ଦେଖୁଛ ତ, ପାଣି ବହୁତ ବଢ଼ିଯାଇଛି। ଉତ୍ତରାଖଣ୍ଡରେ ତ ବର୍ଷା ଯୋଗୁଁ ବହୁତ କ୍ଷତି ହେଇଛି।
0: ଜାଣେ, ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ଚାହୁଁ ଚାହୁଁ ହଜାର ହଜାର ସଂଖ୍ୟାରେ ମରିଗଲେ। କିଏ ଜାଣେ କାହାର ମୃତ୍ୟୁ ଆସି କେତେବେଳେ ପହଞ୍ଚିବ। ଇଆଡ଼େ ବର୍ଷା ନହେଲେ ଲୋକେ ଗରମ ସହିପାରୁନାହାନ୍ତି, ଆଉ ଯଦି ବର୍ଷା ହେଲା ବନ୍ୟାରେ ଘରଦ୍ୱାର ଭାସିଯାଉଛି, ଲୋକେ ମରିଯାଉଛନ୍ତି।
1: ସତରେ, ଏ ଜୀବନର କ'ଣ ଭରସା? ହଠାତ୍ ମୃତ୍ୟୁ ଆସି ପହଞ୍ଚିଯିବ, ସବୁ ଧୂଳିସାତ୍ କରିଦେବ। ଯୁବାବସ୍ଥାରେ ତ ସବୁ ଠିକ୍, ହେଲେ ବାର୍ଦ୍ଧକ୍ୟରେ ସବୁକିଛି ଓଲଟ ପାଲଟ, ନିଜର ପିଲାମାନେ ବି ବଦଳିଯିବେ।
0: ଏଠି ପିଲାମାନଙ୍କର ଦୋଷ କ'ଣ? ଆରେ, ପିଲେ ବଦଳିବେନି ତ କ'ଣ ବୁଢ଼ା ବଦଳିବେ? ସମୟ ସହିତ ତାଳ ଦେଇ ବଦଳିବାକୁ ପଡ଼ିବ। ଆମେ ତ ତାଙ୍କୁ ଶିଖେଇଛେ ବଞ୍ଚିବା ପାଇଁ, ସମୟ ଅନୁସାରେ ବଦଳିବାକୁ।
1: ବଦଳିବା ମାନେ କ'ଣ ବାପା ମାଙ୍କଠୁ ଦୂରରେ ରହିବା, ଛନ୍ଦ କପଟ କରିବା? ଆଚ୍ଛା, ବାପା ମା ବି ଯଦି ସେମାନଙ୍କ ପରି ନିଜ ସ୍ୱାର୍ଥ ଦେଖନ୍ତେ ତେବେ?
0: ପିଲା କ'ଣ କହୁଛନ୍ତି କି ସେମାନଙ୍କର ଭଲ ଭାବରେ ଯତ୍ନ ନେବାକୁ? ଇଏ ତ ବାପା ମାଙ୍କର କର୍ତ୍ତବ୍ୟ। ପିଲା ଅଛନ୍ତି ମାନେ ତାଙ୍କ କଥା ବୁଝିବାକୁ ପଡ଼ିବ।
1: କ'ଣ ସବୁ ଖାଲି ବାପା ମାଙ୍କର କର୍ତ୍ତବ୍ୟ? ପିଲାଙ୍କର କିଛି ଦାୟିତ୍ୱ ନାହିଁ? ବାପା ମା ଜୀବନଟା ଯାକ ପରିଶ୍ରମ କଲେ, ଯାହା ରୋଜଗାର କଲେ, ପିଲାଙ୍କ ପାଠପଢ଼ାରେ ସବୁ ଖର୍ଚ୍ଚ କଲେ, ତାଙ୍କରି ପାଇଁ ସର୍ବସ୍ୱ ସାରିଦେଲେ, ଶେଷକୁ କ'ଣ ନା ବାପା ମାଙ୍କୁ ଛାଡ଼ି ପୁଅ ବୋହୂ ଉଠିଲେଣି ବିଦେଶରେ। ଏଣେ ବୁଢ଼ା ବୁଢ଼ୀ ବୟସରେ ବାପା ମା ଏକୁଟିଆ ହନ୍ତସନ୍ତ, ତମେ ନିଜେ ଦେଖୁନ। ଏ ସହରରେ ପ୍ରାୟ ସବୁ ବାପା ମା ଏକୁଟିଆ, ପ୍ରାୟତଃ।
0: ତମେ ଏତେ ଭାବପ୍ରବଣ କାହିଁକି ହେଇପଡ଼ୁଛ? କଥା କଥାକେ ବ୍ୟସ୍ତ ହେଲେ କ'ଣ ହବ? ମୁଁ କେତେ ଦିନ ହେଲା ଦେଖୁଛି ତମେ ଖୁସି ନାହଁ। କିଓ, ଆମର କ'ଣ ଅସୁବିଧା? ଆମ ପିଲା ତ ସବୁ ଖୁସିରେ ଅଛନ୍ତି।
1: ହଁ, ଖୁସି ଅଛନ୍ତି ସତ, ହେଲେ ସେମାନେ କେବଳ ନିଜ ପାଇଁ ହିଁ ଚିନ୍ତିତ, ଆମ ପାଇଁ ନୁହେଁ। ଆମ ଦୁଃଖରେ ସେମାନେ ଆଦୌ ଦୁଃଖୀ ନୁହନ୍ତି। ଛାଡ଼, ହେ ଜୀବନରେ ସବୁବେଳେ ପରୀକ୍ଷା। ତମେ ତ ଏବେ ବି ପ୍ରତିଯୋଗିତାରେ ପ୍ରଥମ ହେବା ପାଇଁ ଅଣ୍ଟା ଭିଡ଼ୁଛ।
0: କାହିଁକି, ତମେ କ'ଣ କହୁ କି? ତମ ଭଳି ପରିଶ୍ରମୀ ମହିଳା ଜୀବନରେ କେବେ ହାରିବନି, ଆଉ ଯିଏ ଅନ୍ୟର ମଙ୍ଗଳ କାମନା କରେ ତାକୁ ଭଗବାନ ମଧ୍ୟ ବହୁତ ସାହାଯ୍ୟ କରନ୍ତି।
1: ଏକଥା ତମେ ସିନା କହୁଛ, କାହିଁ ପିଲା ତ ଅନୁଭବ କରୁନାହାନ୍ତି। ବୁଝିଲ, ମତେ ଆଉ ପରୀକ୍ଷା ଦେବାକୁ ଭଲ ଲାଗୁନି, ଦେହ ଭଲ ରହୁନି, ଗୋଡ଼ ହାତ ବିନ୍ଧୁଛି। ପିଲା କହୁଛନ୍ତି କ'ଣ ନା, ତମେ ଘର କାମ କାହିଁକି କରୁଛ କି? ଆମେ କ'ଣ ତମକୁ ଘର ସଫାସଫି ରୋଷେଇବାସ କରିବା ପାଇଁ କହିଛୁ? ଚାକରାଣୀ ସବୁ କରିବ, ସିଏ କ'ଣ ଖାଲି ବସି ବସି ପଇସା ନବ?
0: ହଉ, ସେ କଥା ଛାଡ଼, କିଏ କ'ଣ କହିଦେଲା ସେ କଥା ଧରି ବସିଲେ ହବ?
1: ମୁଁ ବୁଝିପାରୁନି, ତମେ ସବୁବେଳେ କାହିଁକି ପୁଅକୁ ସମର୍ଥନ କରୁଛ? ତମେ କ'ଣ ମୋ ମନ କଥା ବୁଝୁଛ? ତା ଶ୍ୱଶୁର ଘର ଲୋକ ଆଗ, ସେମାନଙ୍କୁ ବୁଲେଇବାକୁ ତା ପାଖରେ ଟାଇମ୍ ଅଛି। ସିଏ ସ୍ୱାମୀ ସ୍ତ୍ରୀ ଚାରିଆଡ଼େ ଫେସନ କରି ବୁଲିବେ, ଅଥଚ ବାପା ମାଙ୍କ ସାଙ୍ଗରେ ତିପଦ କଥା ହେବାକୁ ତାଙ୍କ ପାଖରେ ବେଳ ନାହିଁ। ମୋ ଜୀବନଟା ଖାଲି ଦୁଃଖରେ କଟିଲା। କହିଲ ଦେଖି, କହ, କାହାକୁ କେବେ ମୁଁ କଡ଼ା କରି କିଛି କହିଛି? ପୁଅ ବୋହୂଙ୍କୁ କେବେ ବି ପଇସା ମାଗିଛି? ଓଲଟା ଓଲଟା ବୋହୂ କହୁଛି କ'ଣ ନା, ଆପଣ ଜଣେ ଭଲ ପରଫର୍ମର, ଭଲ ନାଟକ କରୁଛ, ଏମାନେ ଏମାନେ ମୋର ଅପମାନ କରିବେ, ହାତ ହେଲେ ଇଆଡ଼ୁ ସିଆଡ଼ୁ କଥା କହିବେ, ମୋତେ ଥଟା ପରିହାସ କରିବେ।
0: ତମେ ବୋଧେ ମୋ କଥା ଖରାପ ଭାବୁଛ। ଆରେ, ମୁଁ କ'ଣ ଜାଣିନି ପିଲାଙ୍କ କଥା, ମୋତେ କ'ଣ ଦୁଃଖ ଲାଗୁନି? ହେଲେ ଆମେ କ'ଣ କରିବା? ପିଲାଙ୍କୁ କ'ଣ ଅଭିଶାପ ଦେବା?
1: ଅଭିଶାପ କ'ଣ ଦେବ, ଏଠି ତ ଆମର ଶ୍ୱାସରୁଦ୍ଧ ହୋଇଯାଉଛି। ଯେତେବେଳେ ଏମାନଙ୍କ ପିଲା ବଡ଼ ହେବେ ସେତେବେଳେ ଏମାନେ ଜାଣିବେ, ହେଲେ ହେଲେ ଆମେ କ'ଣ ବଞ୍ଚିଥିବା? ମଣିଷ କାହିଁକି କେ ଜାଣି ପଙ୍କରେ ଗୋଡ଼ ପୁରେ, ଯିଏ ସମୟ ସହିତ ତାଳ ଦେଇ ଚାଲି ନପାରେ ସେ ସବୁବେଳେ ପଛରେ ପଡ଼ିଯାଏ। ସତରେ,
0: ଛାଡ଼ ସେ କଥା ଛାଡ଼, ଏବେ ଟିକେ ବଜାର ଆଡ଼େ ବୁଲି ଆସିବା ଚାଲ। ହଁ, ତମେ ଚପଲ କିଣିବ ବୋଲି କହୁଥିଲ ନା,
1: ନାଇଁ ଆଜି ନୁହଁ, ରାସ୍ତାରେ ଦେଖୁଛ ପାଣି ଭର୍ତ୍ତି ହେଇଛି, ମତେ ବର୍ଷା ଭଲ ଲାଗେନି ବୋଲି ତମେ କ'ଣ ଜାଣିନ? ବାହାରକୁ ଗଲା ମାନେ ପୁଣି ଆସି ଘର ସଫା କରିବାକୁ ପଡ଼ିବ।
0: ଆରେ ଚାଲ ନା, ମୁଁ ତମକୁ ଗୋଟେ ରୋମାଣ୍ଟିକ ଗୀତ ଶୁଣେଇବି।

0: ମା ଜୀବନ ସାରା ବହୁତ ପୂଜାପାଠ କରୁଥିଲେ, ନବରାତ୍ରି ବ୍ରତ ପାଳନ କରୁଥିଲେ, ହେଲେ ଠିକ ଅଷ୍ଟମୀ ଦିନ ତାଙ୍କର ଏଇ ରୋଗ ଜଣାପଡିଲା।
1: ଆଚ୍ଛା,
0: କାହିଁକି କେମିତି ମାଙ୍କୁ ଏମିତି କଷ୍ଟ ଭୋଗିବାକୁ ପଡିଲା
1: ମାଇ ରୀତା,
0: ମୁଁ ଜମା ଜାଣିପାରୁନି।
1: ଯାହା ହବାର ଅଛି ହବ, ବ୍ୟସ୍ତ ହୁଅନି ମା। ତମର ବଡ଼ ଭାଗ୍ୟବତୀ, ତମ ଭଳି ଗୋଟେ ଝିଅ ପାଇଛନ୍ତି ସେ।
0: ମାଙ୍କର ଗୋଟେ ପୁଅ ବି ଅଛି ଭୁବନେଶ୍ୱର, ଯିଏ ଘର କଥା କିଛି ଭାବିନି। ଆଜିକାଲି ସବୁ ଘରେ ଭୁବନେଶ୍ୱର ଭଳି ପୁଅ ମଧ୍ୟ ଅଛନ୍ତି।
1: ଭୁବନେଶ୍ୱର ଆଗରୁ ବେଶ ଭଲ ଥିଲା, ମାଙ୍କର ବହୁତ ଯତ୍ନ ନଉଥିଲା। ମୁଁ ଦେଖିଛି ସେ ମାଙ୍କ ହାତ ଧରି ସିଡ଼ି ଚଢ଼ାଏ, ଭାରି ଜିନିଷ ଉଠେଇବାକୁ ଜମା ଦିଏନି। ହେଲେ ଏବେ କଣ ପାଇଁ ଏତେ ବଦଳିଗଲା ଯେ?
0: ମୁଁ ବି ଜାଣିପାରୁନି ଆଣ୍ଟି, ପୁଅମାନେ ବାହା ହେଲା ପରେ କାହିଁକି ଏମିତି ବଦଳି ଯାଆନ୍ତି?
1: ସମସ୍ତେ ନୁହନ୍ତି ମରିତା, ହେ ଦେଖୁନ ରେମାନ ଭାଇଙ୍କ ପୁଅ ବୋହୂଙ୍କୁ କେତେ ଭଲ, ସେମାନେ କେତେ ଯତ୍ନ ନଉଛନ୍ତି। ପାଟିରୁ କଥା ସରିନଥିବ, ଦୌଡ଼ିଯିବେ କାମ କରିବାକୁ। ଇଏ ହେଉଛି ରେମାନ ଭାଇଙ୍କ ପୁଣ୍ୟ ଫଳ, ସେ ଏମିତି ଗୋଟେ ସୁନା ବୋହୂ ପାଇଛନ୍ତି ସତରେ।
0: ହଁ, ବାପା କହୁଥିଲେ ପୁଅମାନେ ସବୁବେଳେ ସ୍ତ୍ରୀଙ୍କ କଥାରେ ଚାଲୁଥାନ୍ତି, ହାତକୁ ଦି ହାତ ନ ହବା ଯାଏ ମାଙ୍କ କଥାରେ, ଆଉ ବାହା ହେଲା ପରେ ସ୍ତ୍ରୀ କଥାରେ।
1: ଠିକ କଥା, ସେଇ ସ୍ତ୍ରୀଙ୍କ ସହିତ ତ ତାଙ୍କୁ ଜୀବନ ବିତେଇବାକୁ ପଡିବ। ବାପା ମା କଣ ସବୁବେଳେ ବଞ୍ଚିଥିବେ? ଏବେ ବୟସ୍କ ବ୍ୟକ୍ତିଙ୍କ ପାଇଁ କାମ ଯୋଗାଇଦେବା ଅନୁଷ୍ଠାନ ହେଲ୍ପେଜ୍ ବିଷୟରେ ପଢୁଥିଲି, ରିପୋର୍ଟରେ ଲେଖାଥିଲା ଆଜିକାଲି ପୁଅ ବୋହୂମାନେ ବୁଢ଼ାବୁଢ଼ୀ ବାପା ମାଙ୍କୁ ପଚାରୁନାହାନ୍ତି, ହେଲେ ସେମାନେ ବୋଧହୁଏ ରେହମାନ ଭାଇଙ୍କ ବୋହୂକୁ ଦେଖିନାହାନ୍ତି। ହଉ ରୀତା, ମୁଁ ଆସୁଛି, କଣ ଦରକାର ପଡିଲେ ନିଶ୍ଚୟ କହିବୁ ହେଲା।
0: ହଁ ଆଣ୍ଟି,
1: ଆସୁଛି।
0: ତମ ସହିତ କଥା ହେଲେ ମତେ ବହୁତ ଭଲ ଲାଗେ, ମନରେ ବଳ ବି ଆସେ।
1: ଭଲ ରୁହ, ମାଙ୍କ ସେବା କେବେ ବୃଥା ଯିବନି ରେ। ଆସୁଛି
0: ଆଣ୍ଟି। ନମସ୍କାର।
1: ନମସ୍କାର।
2: ମିନୁ, ମିନୁ ଦେଖ ଗୋଟେ ବଢିଆ ଜିନିଷ ଆଣିଛି।
1: କଣ? ଓ ମକା, ତମେ ଖାଇବନି?
2: ନା, ଏ ସେ ମୋ ଦାନ୍ତରେ ପଶିଯାଉଛି। ହଁ, ଟିଭି ଖୋଲି ନ୍ୟୁଜ୍ ଲଗାଇଲ, କାଲିଫର୍ଣ୍ଣିଆରେ ଏୟାର କ୍ରାସ ହେଇଯାଇଛି।
1: ଏୟାର କ୍ରାସ? ଆମ ବିବେକ ତ ସବୁବେଳେ ଫ୍ଲାଇଟ୍ରେ ଯିବା ଆସିବା କରୁଛି, ତାର କିଛି ହେଇନି ତ? ହେ ଭଗବାନ, ମୋ ପୁଅକୁ ରକ୍ଷା କର। ପୁଅର କଣ ହେଇଗଲେ ଆମେ କେମିତି ରହିବା କହିଲ? ତମେ ଟିକେ ଫୋନ୍ କର ନା।
2: ଆରେ ତମେ ବ୍ୟସ୍ତ ହନି, ସେଇ ଫ୍ଲାଇଟ୍ରେ ଆମ ବିବେକ ଯାଉଥିବ ବୋଲି କିଛି ମାନେ ଅଛି?
1: ଓହୋ, ତମେ ଫୋନ୍ ନକଲେ ନାହିଁ, ମୁଁ କରୁଛି। ହ୍ୟାଲୋ, ହ୍ୟାଲୋ ବିବେକ, ବାପା ତୁ ଭଲ ଅଛୁ? ତମ କାଲିଫର୍ଣ୍ଣିଆରେ ଏୟାର କ୍ରାସ ହେବା କଥା ନ୍ୟୁଜ୍ କହୁଛି। କଣ କହିଲୁ, ସେଭଳି ପ୍ରତିଦିନ ହଉଛି? କି ଜାଗାଟା ମୁଁ ସେଟା? ମୁଁ ଭୀଷଣ ବ୍ୟସ୍ତ ହୋଇପଡ଼ିଥିଲି ରେ ବାପା, ତୋ ନିଦ ଭାଙ୍ଗିଗଲା। ଜାଣିଛି ଜାଣିଛି ବାପା, ତୋର ଥରେ ନିଦ ଭାଙ୍ଗିଗଲା ଆଉ ନିଦ ହୁଏନି। କଣ କହିଲୁ, କହୁଛି ଇଣ୍ଟରନ୍ୟାସନାଲ କଲ୍ରେ କୁଆଡ଼େ ବେଶୀ ଟଙ୍କା କଟେ। ହଉ ହଉ ହଉ ବାପା, ଶୋଇପଡ଼, ପରେ କଥା ହେବି ହେଲା। ପୁଅକୁ ଖାଲି ଟଙ୍କା କଥା ଚିନ୍ତା, ନିଦ ଭାଙ୍ଗିଲେ ଆଉ ନିଦ ହବନି, ଏଠି ଆମର ଜୀବନ ଯାଉଛି, ଏକୁ କିଛି ଜଣାପଡ଼ୁନି।
2: ଏତେଟା ଭାବପ୍ରବଣତା ଠିକ ନୁହେଁ ମିନୁ, ମନା କରୁଥିଲି ନା।
1: ତମେ ସିନା ଚୁପ୍ ହେଇ ବସିବ, ହେଲେ ମୁଁ ପୁରା ତାକୁ 9 ମାସ ଗର୍ଭରେ ଧରିଛି, ପାଳି ପୋଷି ଏତେ ବଡ଼ କରିଛି, ବ୍ୟସ୍ତ ହେବିନି। ତମେ ପୁରୁଷମାନେ ସମସ୍ତେ ସମାନ, ଆମେ ସ୍ତ୍ରୀ ଲୋକମାନେ ଖାଲି ଯାହା ସବୁବେଳେ କାନ୍ଦୁ।
2: ତମେ ପୁଅର ରାଗଟା ମୋ ଉପରେ କାହିଁକି ସୁଝୁଛ? ତମ ମା ପୁଅଙ୍କ କଥାରେ ମୁଁ କାହିଁକି ଦଖଲ ଦେବି? ତମେ ତାପରେ କେତେବେଳେ ଖୁସି ହଉଛ ତ କେତେବେଳେ ରାଗୁଛ, ମୋର ମଝିରେ ଭଦ୍ରଲୋକ ସାଜିବା କଣ ଦରକାର?
1: ହଉ ଶୁଣ, ଏଥର ସେ ଯଦି ଆସିବା ପାଇଁ କହିବ ତମେ ସିଧା ମନା କରିଦେବ।
2: କାହିଁକି?
1: ମନେ ପକାଅ ଗଲାଥର ମୁଁ କେତେ ଦୌଡ଼ାଦୌଡ଼ି କରିଥିଲି, ତାଙ୍କ ପସନ୍ଦର ଜଳଖିଆ, ଲଞ୍ଚ, ସପିଂ ସବୁ କରିବା ଭିତରେ ବି କେତେ ନିନ୍ଦା ପାଇଲି। କହିଲେ କଣ ନା, ଆମ ଘର ଭାରି ଅପରିଷ୍କାର, ଚାରିଆଡ଼େ ପୋକ ମାଛି ସାଲୁ ସାଲୁ, ଇଣ୍ଡିଆକୁ ଆସି ତା ପୁଅ କୁଆଡ଼େ ଖରାପ ହେଇଗଲା, ଆମେ କୁଆଡ଼େ ସବୁ ବ୍ଲଡି ଇଣ୍ଡିଆନ୍ସ।
2: ଠିକ ଅଛି, ଏଥର ଆସିଲେ ମୁଁ ତାକୁ ହୋଟେଲରେ ରହିବାକୁ କହିଦେବି, ହେଲେ ତମେ କନ୍ଦାକଟା କରି ମତେ ଆଉ ଦୋଷ ଦେବନି।
1: ହଁ, ଏ ଖାଲି ଗୋଟେ ପୁଅ, ଆଉ କଣ କାହା ଘରେ ପୁଅ ଜନ୍ମ ହେଇଛନ୍ତି କି? ପିଲାଟି ଥିନୁ, ଏଇ ଦେଶ ମାଟି ଭାରତରେ ଖାଇପିଇ ବଢ଼ିଛି, ପୁଣି ଏଇ ଦେଶର ମାଟି ପାଣି ପବନକୁ ଭୁଲି ଯାଉଛି, ସେଟା ଆମେରିକା ପରା।
2: ଆରେ କଣ ହେଲା ତମର, ଏଇଲେ ଏୟାର କ୍ରାସ କଥା ଶୁଣି ବ୍ୟସ୍ତ ହୋଇପଡ଼ୁଥିଲ, ଦେଖୁ ଦେଖୁ ରାଗ ପଞ୍ଚମକୁ ଉଠିଗଲାଣି, ତମ ପିଲା।
1: ତମେ ଚୁପ୍ ରହିଲ, ମୋର କେହି ନାହିଁ, ଏକୁଟିଆ

0: ନଇଛି ଏକୁଟିଆ ମରିବି। ଆ ମନେ ରଖ, ଆର ଜନ୍ମରେ ମୁଁ କେବେ ବି ବାହା ହେବିନି। ହଁ
1: ଭଲ କଥା କହୁଛ ତ, ପୁଅ ଉପରେ ରଖିଥିବା ରାଗକୁ ମୋ ଉପରେ ସୁଝଉଛ। ଶୁଣି ରଖ, ତମେ ବରଂ ଆର ଜନ୍ମରେ ବାହା ନ ହେଇପାର, ହେଲେ ମୁଁ ନିଶ୍ଚୟ ବାହା ହେବି, ଆଉ ତମକୁ ହିଁ ବାହା ହେବି।
0: କଣ କହିଲ, ଆର ଜନ୍ମରେ ବି ତମେ ମୋ ପିଛା ଛାଡ଼ିବନି?
1: କେମିତି ଛାଡ଼ିବି ଯେ, ସାତ ଜନ୍ମ ପାଇଁ ପରା ବେଦି ଉପରେ ଆମର ରେଜିଷ୍ଟ୍ରି ହେଇସାରିଛି। ତା ପର କଥା କୁହ।
0: ତାହେଲେ ତମେ ଏଇଟାକୁ ହିଁ ସାତ ଜନ୍ମ ବୋଲି ଭାବ, ତା ପର ଜନ୍ମର କିଛି ବି ଗ୍ୟାରେଣ୍ଟି ନାହିଁ।
1: ହଉ ଛାଡ଼ ସେ କଥା, ଏବେ ପେଟ ପିଠି ହେଇଗଲାଣି, କଣ ଖାଇବାକୁ ମୁଠାଏ ମିଳିବ କି ନାହିଁ?
0: ହଁ ମିଲ୍ସ ରେଡି, ବସ, ସାଙ୍ଗେ ସାଙ୍ଗେ ପାଢୁଛି, ଟିକେ ରୁହ, ହେଇ ଆରମ୍ଭ କର।
1: କିନ୍ତୁ ତମ ଖାଇବା କାହିଁ?
0: ଆଣୁଛି ଆଣୁଛି, ତମେ ଆରମ୍ଭ କର ତ।
1: ବାଇଗଣ ଭର୍ତ୍ତା, ଡାଲ ଫ୍ରାଇ, ଖୁବ୍ ବଢିଆ ଟେଷ୍ଟି। ତମେ ମନେ ରଖିଛ ନା, ବିବେକ ହଷ୍ଟେଲରେ ଥିଲାବେଳେ ତମେ ବାଇଗଣ ଭର୍ତ୍ତା କି ରାଜମା କି ଦହି କଡ଼ି କରିଥିଲେ, ସେ କଣ କହେ? କହେ ମୁଁ ନଥିଲା ବେଳେ ତମେ ସବୁ ଭଲ ଭଲ ଜିନିଷ ରାନ୍ଧି ଖାଉଛ।
0: ସେ କଣ ଏବେ ସେ କଥା ମନେ ରଖିଥିବ? ସେ କହିଲେ ପରା ତମେ ଟାୱେଲ ପିନ୍ଧି କିଚେନରେ ପଶି ତା ପାଇଁ ଆଳୁ ପରଟା, ବ୍ରେଡ ଚପ୍ ସବୁ କରିଦିଅ।
1: ଆରେ ପିଲାଙ୍କ ପାଇଁ ବାପା ମାଙ୍କୁ ସବୁକିଛି କରିବାକୁ ପଡେ।
0: ବାପା ମା ସେବା କରିବେ ଆଉ ଜୋତା ମାଡ଼ ଖାଇବେ।
1: ତମେ ଏତେ ରାଗିଲେ ଚଳିବ? ଯାହା ହେଲେ ବି ଆମ ପୁଅ ପରା, ଭଗବାନ ନ କରନ୍ତୁ ତାର କିଛି ଅସୁବିଧା ହେଇଯାଉ, କିଛି ଅଘଟଣ ଘଟିଗଲେ ସବୁଠୁ ବେଶୀ ବ୍ୟସ୍ତ ହେବ ତମେ।
0: ମୁଁ କାହିଁକି ତା ପାଇଁ ବ୍ୟସ୍ତ ହେବି? ମୁଁ ତ ତାକୁ ପୁରାପୁରି ଭୁଲିଗଲିଣି, ଅନ୍ୟ ପିଲା ତା ଭିତରେ କିଛି ବି ତଫାତ ନାହିଁ।
1: ତାହେଲେ କାଲିଫର୍ଣ୍ଣିଆର ଏୟାର କ୍ରାସ କଥା ଶୁଣି ଏତେ ବ୍ୟସ୍ତ ହେଇ ପଡୁଥିଲ କାହିଁକି?
0: ଏମିତି ଟିକେ ହେଇଗଲି ନା।
1: ମୁଁ ଜାଣିଛି ତମେ ତାକୁ କେତେ ଭଲ ପାଅ, ମା ପରା ତମେ।
0: ମା କିଏ ପଚାରୁଛି ମାକୁ? ଆଜିକାଲି ପୁଅ ବୋହୂମାନେ ମାର ଫଟୋଟି ବି ଘରେ ରଖିବା ପସନ୍ଦ କରୁନାହାନ୍ତି। ଛାଡ଼, ହଁ ଶୁଣ, ସକାଳୁ ମାଇକିରେ କଣ ଖାଲି ଗୀତ ବାଜୁଛି? କାହାର ବାହାଘର ଫାଘର ହଉଛି କି?
1: ହଁ ବର୍ମା ସାର୍ଙ୍କର ଝିଅ ବାହାଘର ହଉଛି, ନିମନ୍ତ୍ରଣ କରିଛନ୍ତି। ଆଠଟା ବେଳେ ବାହାରିବା?
0: ନାଇଁ ନାଇଁ ମୁଁ ଯିବିନି, ତମେ ଯା, ମୋର କୁଆଡେ ଯିବାକୁ ଇଚ୍ଛା ହଉନି।
1: କାହିଁକି? କଣ ହେଲା? ଗଲେ ମନ ଭଲ ଲାଗିବ, କେତେ ଲୋକଙ୍କ ସାଙ୍ଗେ ଦେଖା ହବ। ଏବେ ଟିକେ ବିଶ୍ରାମ ନିଅ, ଠିକ ଟାଇମରେ ବାହାରିବା।
0: ହଉ ଠିକ ଅଛି।
2: ଆରେ ଆସନ୍ତୁ ଆସନ୍ତୁ, ରାମକୁମାର ବାବୁ ନମସ୍କାର। ଭାଉଜ
0: ନମସ୍କାର, ବାହାଘର ପାଇଁ ଅଭିନନ୍ଦନ।
1: ହଁ ଝିଅର ଗୋଟାଏ ନୂଆ ଜୀବନ ଆରମ୍ଭ ହେଲା।
2: ହଁ ସବୁ ଈଶ୍ୱରଙ୍କ ଇଚ୍ଛା, ଆପଣମାନଙ୍କର ଆଶୀର୍ବାଦ। ଏମାନଙ୍କୁ ଡ୍ରିଙ୍କ ଦିଅରେ, ଓକେ, ଆପଣମାନେ ଖାଇକରି ନିଶ୍ଚୟ ଯିବେ।
1: ଆରେ ରମେଶ ବାବୁ ଯେ ନମସ୍କାର।
3: ନମସ୍କାର ନମସ୍କାର ଆଜ୍ଞା,
1: ସବୁ ଭଲ ତ?
3: ଆଜ୍ଞା।
1: କଣ ଭାଉଜ ଦେଖାଯାଉନାହାନ୍ତି?
3: ଝିଅ ପାଖକୁ ଅଷ୍ଟ୍ରେଲିଆ ଯାଇଛନ୍ତି।
1: ଆଜିକାଲି ପ୍ରାୟ ସବୁ ଘରେ ଏଇଟା ସାଧାରଣ କଥା ହେଇଗଲା।
3: ଆଜ୍ଞା,
1: ଦିଲ୍ଲୀର ତ ପ୍ରାୟ ସବୁ ପରିବାରର କେହି ଜଣେ ବିଦେଶରେ।
3: ଆଚ୍ଛା ଭାଉଜ, ଇଏ ବିବେକ ଭଲ ଅଛି? ଆପଣ କଣ କେବେ ତା ପାଖକୁ ଯାଉଛନ୍ତି?
0: ସେ ତ ସବୁବେଳେ ମୋ ପଛରେ ପଡିଛି, ମୁଁ କାହିଁକି ଏଠି ଏକୁଟିଆ ରହିଛି ବୋଲି। ସେଠି କଣ କି ମତେ ଦି ଚାରି ଦିନ ଭଲ ଲାଗିଲା, ତାପରେ ପୁରା ବୋର, ଖାଲି ଘର କଥା ମନେ ପଡେ। ପୁଅ ବୋହୂ ତ ଚାଲିଲେ ତାଙ୍କ କାମରେ, ନାତି ଗଲା ଡେ କେୟାରକୁ, ସେଠି ଏକୁଟିଆ ମୁଁ କଣଟା କରିବି? ନା ସେ ଜାଗା ଆମର, ନା ଭାଷା, ମତେ ପରା ଏଯାଏ ବସ୍ ଟିକେଟ୍ କରି ଆସେନି, ହଜିଗଲେ ପୁଣି ଗଲା।
1: ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସେମାନଙ୍କ ଉଚ୍ଚାରଣ, ସେମାନଙ୍କ ଉଚ୍ଚାରଣ ପୁରାପୁରି ଅଲଗା। ସେମାନେ ଗୋଟେ କଥା କହିଲେ ଆମେ ବୁଝୁ ଆଉ ଗୋଟେ କଥା।
3: ଠିକ କଥା ଆଜ୍ଞା, ଠିକ କଥା। ଆମ ଝିଅ ଅଷ୍ଟ୍ରେଲିଆରେ ରହୁଛି, ସେଠି ନଭେମ୍ବରରେ ଗରମ ତ ଏଠି ଭୀଷଣ ଥଣ୍ଡା। ମୁଁ ପୁଣି ଶୁଣିଛି ଆମେରିକାରେ ଇଣ୍ଡିଆନ୍ସ ମାନେ ଇଣ୍ଡିଆନ୍ସକୁ ଦେଖିଲେ ନ ଜାଣିଲା ଭଳି ବାଟ କାଟି ଚାଲିଯାଆନ୍ତି, ଏଇଟା କାଳେ ତାଙ୍କର ଭାରତୀୟତାର ପରିଚୟ।
1: ବୁଝିବେ ବାହାଘର ପ୍ରସେସନ ଆସିଗଲା।
3: ହଁ ହଁ ଭଲ ହେଲା ଭଲ ହେଲା, ନହେଲେ ଆଜିକାଲି ଏ ବର ଆସିବା ଟାଇମ କାର୍ଡରେ ଗୋଟା ଲେଖାଥିବ, କିନ୍ତୁ ବର ଆସିବ ଆଉ ଗୋଟେ ଟାଇମରେ। ସେମାନେ ଭୁଲି ଯାଆନ୍ତି ଝିଅ ଘର ଅତିଥି ମାନେ ବି ଘରକୁ ଫେରିବେ, ତା ପରଦିନ ପୁଣି ଅଫିସ କି ଯିବେ, ବୁଝିଲେ? ନୋ କମନ ସେନ୍ସ ଆଟ୍ ଅଲ୍।
1: ଚାଲନ୍ତୁ ଚାଲନ୍ତୁ,
3: ହଁ ଚାଲ,
1: ବର ଆଉ ବରଯାତ୍ରୀ କି ସ୍ୱାଗତ କରିବା।
3: ହଉ
1: ଆସନ୍ତୁ।
0: କଣ ଭାବୁଛ?
1: ବୁଝିଲ ମିନୁ, ଆଜି ଇନ୍ଦ୍ର ଦେବତା ବଡ ଦୟା କଲେ, ରାତି ସାରା ବର୍ଷା ହଉଛି।
0: ଠିକ ଯେ, ବିଚରା ବର୍ମା ସାର୍ଙ୍କର ବଡ ଅସୁବିଧା ହେଇଥିବ, ସବୁ ଡେକୋରେସନ ଫିକା ପଡିଯାଇଥିବ, ଚାରିଆଡ଼େ ବର୍ଷା।

0: ପାଣି ଭର୍ତ୍ତି ହୋଇଯାଇଥିବ।
1: ସନ୍ଧ୍ୟାବେଳେ ପାଗଟା ଭଲ ଥିଲା, ଆକାଶ ପୁରା ନିର୍ମଳ ଥିଲା, ହେଲେ ପ୍ରକୃତିର ଲୀଳା କିଏ କ'ଣ ବଦଳେଇ ପାରିବ?
0: କିନ୍ତୁ ମଣିଷ ଗର୍ବ କରେ ଯେ ସେ ପ୍ରକୃତି ଉପରେ ବିଜୟ ଲାଭ କରିଛି।
1: ମଣିଷର ଏଇଟା ଗୋଟେ ଭୁଲ ଚିନ୍ତାଧାରା। ଆଚ୍ଛା, ତମେ କାଲି ରମେଶ ବାବୁଙ୍କୁ କେମିତି ମିଛ କହିଲ? ହୋ, ତମେ ମିଛ କହିଲ ଯେ ବିବେକ ତମକୁ ସବୁବେଳେ ତା ପାଖକୁ ଡାକୁଛି, ଏମିତି ଡାହା ମିଛ କହିଦେଲ।
0: ଆଉ କ'ଣ ବାହାର ଲୋକଙ୍କ ଆଗରେ ବାଜା ବଜେଇ କହିଥାନ୍ତି ପୁଅ ବୋହୂଙ୍କ ପାଇଁ ଆମେ ବଞ୍ଚିଛୁ ନା ମରିଗଲୁଣି?
1: ତମେ ଏମିତି କାଇଁ ଭାବୁଛ ଯେ ଆମେ ଆମର କର୍ତ୍ତବ୍ୟ କରିଛୁ, ସେମାନେ ଆମ କଥା ଭାବନ୍ତୁ ବା ନ ଭାବନ୍ତୁ।
0: ଗୋଟେ କୁକୁର ଛୁଆକୁ ପାଳିଲେ ପରା ସେ ବି ତା ମାଲିକକୁ ଚିହ୍ନି ପାରିବ। ଆଉ ଇଏ ତ ଆମ ନିଜ ପିଲା, ତମେ କହିଲ ଦେଖି। ତମେ ନିଜେ କୁହ, ପୁଅ ବୋହୂଙ୍କୁ ମୁଁ କେବେ କିଛି କହିଛି? ହେଲେ ଆଜି ଆମ ଖବର କେହି ବି ଟିକେ ନଉନାହାନ୍ତି। କଣ ତାର ଫୋନ କରିବା ପାଇଁ ବି ସେମାନଙ୍କ ପାଖରେ ସମୟ ନାହିଁ କହିଲ?
1: ତମେ ମନ ଦୁଃଖ କରନି, ଏ ବିଷୟରେ ବହୁତ ବହି ଲେଖା ହେଇଛି, ଚଳଚ୍ଚିତ୍ର ବି ହେଇଛି, ଏଇଟା ଗୋଟେ କିଛି ନୂଆ କଥା ନୁହେଁ। ଦୁନିଆ ସାରା ବୁଢ଼ାବୁଢ଼ୀଙ୍କର ଏଇ ଅବସ୍ଥା। ଆମେ ତ କାହା ପରେ ନିର୍ଭର କରୁନେ, ଆମର ଘର ଅଛି, ପେନ୍ସନ୍ ମିଳୁଛି, ଯାହା ଯେତେବେଳେ ଇଚ୍ଛା ହଉଛି କରୁଛେ। ତମେ ଏତେ ବ୍ୟସ୍ତ କ'ଣ ପାଇଁ ହଉଛ?
0: ବ୍ୟସ୍ତ ହେବିନି, ତମେ ଭାବିଲ ଆମ ଭିତରୁ ଯଦି କାହାର କ'ଣ ହେଇଯିବ ତେବେ? ପୁଅକୁ ଏତେ ପାଠ ପଢ଼େଇଲେ, ସବୁ ସୁଖ ସୁବିଧା ତାକୁ ଦେଲେ, ଅଥଚ ଏମିତି ପୁଅ ଥାଇ କେତେ ନଥାଇ କେତେ, ପୁଅ ଜନ୍ମ କରିବି ମୁଁ ଯେମିତି ବନ୍ଧ୍ୟା ନାରୀଟିଏ।
1: ତମେ ଅହମ୍ମଦାବାଦ ଖବର ପଢ଼ିଛ?
0: କ'ଣ?
1: ଆଜିକାଲି ସେଠି ପ୍ରତିବର୍ଷ ବୁଢ଼ାମାନଙ୍କର ସମ୍ମିଳନୀ ହେଉଛି, ଗୋଟେ ଏନ୍ଜିଓ ମାଧ୍ୟମରେ ବୁଢ଼ାବୁଢ଼ୀଙ୍କର ବାହାଘର କରାଯାଉଛି, ଲିଭ୍ ୱିଥ୍ ପାର୍ଟନର ଆରେଞ୍ଜମେଣ୍ଟ, ଯାହାଙ୍କ ପିଲା ବିଦେଶରେ ରହୁଛନ୍ତି ତାଙ୍କ ପାଇଁ ଏହା ଆଶୀର୍ବାଦ ସଦୃଶ, ବୁଝିଲ? ଆଉ ଆଶ୍ଚର୍ଯ୍ୟ କଥା କ'ଣ ଜାଣିଛ, ଅନେକ ବୁଢ଼ାଙ୍କର ପିଲାମାନେ ଏ ବାହାଘରରେ ସାହାଯ୍ୟ କରୁଛନ୍ତି।
0: ଏ ଦୁନିଆକୁ କ'ଣ କେହି ଅମୃତ ଖାଇ ଆସିଛି କି? ଦିନେ ନା ଦିନେ ତ ସମସ୍ତେ ମରିବେ, ବାର୍ଦ୍ଧକ୍ୟରେ କେହି ଜଣେ ତ ଏକୁଟିଆ ରହିବ।
1: ତମେ ବୋଧେ ମୋ କଥା ବୁଝିପାରିଲନି। ମୋର ଯଦି କିଛି ହେଇଗଲା ତମେ ଲିଭ୍ ୱିଥ୍ ପାର୍ଟନର କରିନବ?
0: ଆଚ୍ଛା,
1: ମୋର ବି ତମରି ପାଇଁ କେବଳ ଚିନ୍ତା।
0: ତମକୁ କେହି ମିଳିଲେନି, ଶେଷକୁ ମତେ ତମେ ଏ କଥା କହିଲ? ହଁ ଶୁଣ, ମୋର ଯଦି କିଛି ହେଇଯାଏ ତମେ ଏମିତି କରିନବ, ମୋର ଆପତ୍ତି ନାହିଁ, ମୁଁ ବରଂ ସ୍ୱାଗତ କରିବି, କିନ୍ତୁ ମୋ ଦ୍ୱାରା ସେସବୁ ହବନି। ସ୍ତ୍ରୀ ଲୋକମାନେ ତ ଘର କାମ କରି ସମୟ କାଟିଦେବେ, ହେଲେ ପୁରୁଷମାନେ ନୁହେଁ। ମୁଁ ଜାଣେ, ମୋର ଜଣେ ଦାଦା ଗାଁରେ ରହୁଥିଲେ, ଖୁଡ଼ି ବହୁତ ଆଗରୁ ଚାଲିଯାଇଥିଲେ, ତାଙ୍କ ଘର ଯେହେତୁ ଖୁବ୍ ଛୋଟ ଥିଲା, ଭାଉଜ ତାଙ୍କୁ ଖରାବେଳେ ବାହାରେ ରହିବାକୁ କହୁଥିଲେ, କାରଣ ସେ ଗରମ ସମ୍ଭାଳି ପାରୁନଥିଲା। ଆଦୌ ଦିନେ ଏତେ ପ୍ରଚଣ୍ଡ ଗରମ ହେଲା ଯେ ସେ ସେଇ ଗରମରେ ମରିଗଲେ। ଭଗବାନ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ ସତରେ।
2: ନମସ୍କାର ଆଣ୍ଟି।
0: ଆସ ଆସ ଆସ।
2: ନମସ୍କାର ଅଙ୍କଲ।
1: ନମସ୍କାର ନମସ୍କାର। ଆଉ ସବୁ ଭଲ?
2: ହଁ ଅଙ୍କଲ, ଏଇପଟେ ଯାଉଥିଲି, ଭାବିଲି ଆପଣଙ୍କୁ ଟିକେ ଦେଖିଯିବି।
0: ଭଲ କଲ ଭଲ କଲ। ପୁଅ ବୋହୁ କେମିତି ଅଛି? ମମି ଭଲ ଅଛନ୍ତି ତ?
2: ହଁ ଆଣ୍ଟି, ମମି ଭଲ ଅଛନ୍ତି, କିନ୍ତୁ ବାପା ଚାଲିଗଲା ପରେ ମମିଙ୍କର ମନ ଆଉ ପୂଜାପାଠରେ ଲାଗୁନି। ଏବେ ସପ୍ତାହରେ ଦୁଇ ଦିନ ମୁଁ ତାଙ୍କ ପାଖରେ ରହୁଛି।
0: ଆଉ ବୋହୁ?
2: ସେ କିନ୍ତୁ ଯାଉନି, ଦି ଜଣଙ୍କର ମୋଟେ ପଡ଼ୁନି ଆଣ୍ଟି। ମୁଁ କ'ଣ କରିବି ଯେ, ଖାଲି ଦିହିଙ୍କି ବୁଝାଉଛି, ବାଲାନ୍ସ କରୁଛି।
1: ଠିକ୍ କରୁଛ, ଉଭୟଙ୍କର ଦାୟିତ୍ୱ ତ ତମ ଉପରେ।
2: କି ଦାୟିତ୍ୱ ଆଉ ନେବି ଅଙ୍କଲ, ଏଇଟା ସ୍ତ୍ରୀମାନଙ୍କର ଯୁଗ, ପୁରୁଷମାନଙ୍କୁ ପଚାରେ କିଏ?
0: ହଁ, ବୋହୁମାନଙ୍କ ପାଇଁ ସବୁ ନିୟମ କାନୁନ କୋହଳ। ହଉ, ଟିକେ ଟମାଟୋ ସୁପ୍ ପିଅ।
2: ମୁଁ ଏବେ ପରା ଟିଫିନ୍ କରି ଆସିଛି ଆଣ୍ଟି। ହଉ, ଏ ଥଣ୍ଡାରେ ଟିକେ ସୁପ୍ ପିଇଦେବ। ଅଙ୍କଲ, ଆପଣମାନେ କେବେ ଆମ ଘରକୁ ଆସନ୍ତୁ ନା?
1: ଯିବୁ,
0: ତମେ ବି ମମିଙ୍କୁ ଆମ ଘରକୁ ଆସିବା ପାଇଁ କହିବ, ଟିକେ ଭଲ ଲାଗିବ, ଆମେ ବି ଖୁସି ହବୁ।
2: ଆଣ୍ଟି, ମମି ତ ଘରୁ ବାହାରିବାକୁ ମୋଟେ ଚାହୁନାହାନ୍ତି। ହଁ, ଆପଣମାନେ କେବେ ବିବେକ ପାଖକୁ ଯାଉଛନ୍ତି?
0: ଏବେ ଆମେ ଯାଉନୁ।
2: ଆପଣ ତ ଅନେକ ଆଗରୁ ଯାଇଥିଲେ, ମୋ ମତରେ ସେଇଠି ରୁହନ୍ତୁ, ସମସ୍ତେ ଏକାଠି ରହିଲେ ଭଲ ଲାଗିବ। ଆଣ୍ଟି, ବିବେକ ଆସିବ?
1: ଆମେ ଜାଣିନୁ, ତମେ ତ ତାର ପିଲାଦିନର ସାଙ୍ଗ, ତମକୁ କିଛି କହିଛି?
2: ପ୍ରାୟ ବର୍ଷେ ହେଲା ତା ସହିତ କଥା ନାହିଁ, ଫୋନ୍ ବି ଉଠଉନି, ସେଠି ତ ନୂଆ ସାଙ୍ଗ ମିଳିଗଲେ, ତେଣୁ ତା ପିଲାଦିନର ସାଙ୍ଗକୁ ଭୁଲିଗଲା।
1: ନାଇଁ ନାଇଁ, ସେ ଫୋନ୍ କଲାବେଳେ ସବୁଥର ତମ କଥା ପଚାରେ।
2: ଆଜିକାଲି ସମସ୍ତେ ନିଜ ନିଜ କାମଧନ୍ଦାରେ ବ୍ୟସ୍ତ। ହଉ ଅଙ୍କଲ, ମୁଁ ଆସୁଛି, ଯଦି ସେ ଫୋନ୍ କରେ ତେବେ ମୁଁ ତା ଉପରେ ରାଗିଛି ବୋଲି କହିବେ।
1: ଜରୁର କହିବି, କିନ୍ତୁ ବାପା ତମେ ରାଗିବନି, ସେ ବିଦେଶରେ ଅଛି ତ, ଅସୁବିଧା ନିଶ୍ଚୟ ଥିବ, ତଥାପି ମୁଁ ତାକୁ କହିବି, ତମ ସହିତ ସେ କଥା ହବ।
2: ଆସୁଛି ଅଙ୍କଲ, ନମସ୍କାର।
1: ନମସ୍କାର।
0: ଟମାଟୋ ସୁପ୍ଟା ନ ପିଇ ପଳେଇଲ ସୁମେଶ? ତମେ ସୁମେଶକୁ କାହିଁ ମିଛ କହିଲ? ବିବେକ ତା ବିଷୟରେ ପଚାରେ ବୋଲି, ସେ ତ ବାପା ମାଙ୍କୁ ଫୋନ୍ କରୁନି।
1: ତାକୁ ଟିକେ ଖୁସି କରିବାକୁ କହିଥିଲି, ଭଲ ପିଲାଟେ, ହଁ।

0: ସେଭଳି ସମୟ ପାଇଁ ଆମକୁ ଟିକେ ଦେଖିବାକୁ ଚାଲି ଆସେ।
1: ସତ କଥା,
0: ବିଚାରା ମା ଆଉ ସ୍ତ୍ରୀ ପାଇଁ ବଡ ଚିନ୍ତିତ।
1: ମୁଁ ଭାବୁଛି ଆଉ 50 ବର୍ଷ ପରେ ପୁଅମାନେ ବାହା ହେବେନି, ଯଦି ବି ବାହା ହୁଅନ୍ତି ତେବେ ପିଲା ଜନ୍ମ କରିବେନି, ନା ପିଲା ହେବେ ନା ଏତେ ଝଞ୍ଝଟ ହେବ।
0: ଆଚ୍ଛା ଆଚ୍ଛା, ତମେ ବୁଲିବାକୁ ଯିବ କି?
1: କୋଉଠି କି?
0: ମୋର ପ୍ଲାନ ଅଛି ସାଉଥ ଆଡେ ଯିବାକୁ।
1: ସାଉଥ
0: ବୁଲିବା ପାଇଁ ଆଜିକାଲି ରେଲୱେର ପ୍ଲାନ ଖୁବ ବଢିଆ ହେଇଛି।
1: ଆଚ୍ଛା,
0: ଚାକିରି ଆଉ ପିଲାଙ୍କ ସକାଶେ କୁଆଡେ ଯାଇ ହଉନଥିଲା, ଏବେ ତ ଆମେ ପୁରା ଫ୍ରି।
1: ପ୍ରତି 15 ଦିନରେ ତ ଆମେ ମେଡିକାଲ ଚେକଅପ୍ ପାଇଁ ଯିବା, ତମେ ମ୍ୟାନେଜ କରିବ କେମିତି?
0: ସେଇଥିପାଇଁ ତ 15 ଦିନର ପ୍ଲାନ କରିବା ଆଉ, ନୂଆ ନୂଆ ଜାଗା ବୁଲିବା, ଥରେ କଲିକତା ତ ଥରେ ହିମାଚଳ ପ୍ରଦେଶ, ଟୟ ଟ୍ରେନ୍ରେ ବସି ବୁଲିବା।
1: ମୋର କିନ୍ତୁ କୁଆଡେ ବୁଲାବୁଲି କରିବାକୁ ଇଚ୍ଛା ହଉନି।
0: ତମେ ତ ସବୁବେଳେ ସେଇ ବିବେକ କଥା ଭାବିଲ, ଆଜି ଯେତିକି ଦିନ ଏ ସଂସାରରେ ବଞ୍ଚିବା ଟିକେ ଆରାମରେ ନ ବଞ୍ଚିବା କାହିଁକି, ସିଏ ବି ଅନୁଭବ କରୁ ଆମେ ତା ବିନା କେମିତି ଖୁସିରେ ଜୀବନ ଉପଭୋଗ କରୁଛୁ।
1: ସତ କଥା, ଠିକ କହିଛ, ହଉ ହେଲା ଆମେ ଯିବା।
0: ତାହେଲେ ଏବେଠୁ ପ୍ୟାକିଂ ଆରମ୍ଭ କର।
1: ଠିକ ଅଛି,
0: କାଲି ମୁଁ ଟିକେଟ୍ କରି ଆଣିମି। କ୍ୟୁ ଖାଲି କଣ ଟୋକା ଟୋକି ଯୁବକ ଯୁବତୀ ମାନେ ରୋମାନ୍ସ କରିବା ପାଇଁ ପାହାଡ ପର୍ବତ ହ୍ରଦକୁ ଯିବେ?
1: ହଁ ତ,
0: ଆମେ ବି ଯିବା, ଏଞ୍ଜୟ କରିବା।
1: ହେଲେ ତମେ କଣ ଭେଣ୍ଡା ଟୋକା? ସକ କରିବାକୁ ଭାରି ଇଚ୍ଛା ଯେ, ହେଲେ ଯେତେ ହେଲେ ବି ଯୁବକ ଯୁବକ ଆଉ ବୁଢା ବୁଢା,
0: ଏଥିରେ ନୂଆ କଥା କିଛି ନାହିଁ। ତମେ କଣ ଜାଣିନ, ବୁଢା ହେଲେ ମଣିଷ ପିଲାଙ୍କ ପରି ବ୍ୟବହାର କରେ, ତେଣୁ ଆମେ ଏବେ ପିଲା ହେଇଗଲେ ଅସୁବିଧା କଣ? ଚାଲ ଚାଲ, ଜୀବନଟା ଭଲ ଭାବେ ଉପଭୋଗ କରିବା, କମନ୍
1: ଚାଲ।

ଶୁଣୁଥିଲେ ନାଟକ ପୁନଶ୍ଚ ଯୌବନ, ମୂଳ ରଚନା କ୍ଷମା ଶର୍ମା, ଓଡ଼ିଆ ଅନୁବାଦ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର, ପ୍ରଯୋଜନା ତରୁଣକାନ୍ତି ରାଉତ। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ରାମ କୁମାର, ହରିହର ମିଶ୍ର, ପ୍ଲାବିନୀ ପାଢ଼ୀ ରହିଥିଲେ ମୀନା ଭୂମିକାରେ, ରୀତା ଭୂମିକାରେ ଥିଲେ କ୍ରିଷ୍ଣା ମହାନ୍ତି, ଉମାକାନ୍ତ ମହାନ୍ତି ଥିଲେ ରମେଶ ବାବୁ ଭୂମିକାରେ, ସୋମେଶ ଭୂମିକାରେ ଅଂଶଗ୍ରହଣ କରିଥିଲେ ବିକ୍ରମ କେଶରୀ ଜେନା। ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ପ୍ରଥମେ ରତିକାନ୍ତ ଶତପଥୀଙ୍କ କଣ୍ଠରେ ସ୍ନେହଲତା ମହାନ୍ତିଙ୍କ ରଚନା।

ଗୀତଟିରେ କଣ୍ଠଦାନ କରିଥିଲେ ଅନ୍ତର ଚକ୍ରବର୍ତ୍ତୀ ଏବଂ ରତିକାନ୍ତ ଶତପଥୀ। ପରବର୍ତ୍ତୀ ଗୀତଟି ରତିକାନ୍ତ ଶତପଥୀଙ୍କ କଣ୍ଠରୁ ସତ୍ୟରଞ୍ଜନ ଦାସଙ୍କ ରଚନା।

0: ଆକାଶବାଣୀ କଟକ ସମୟ ଦିନ 11:00 ହେବାକୁ ଯାଉଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କର ଗରିମାମୟ ଉପସ୍ଥିତିରେ 23ତମ ସୀମା ସୁରକ୍ଷା ବଳ ଅଳଙ୍କରଣ ସମାରୋହ ଏବଂ ରୁସ୍ତମଜୀ ସ୍ମାରକୀ ବକ୍ତୃତା 2026ର ସିଧା ପ୍ରସାରଣ रिले करी प्रचार
1: सुरक्षा बल बीएसएफ के 23वें अलंकरण समारोह का सजीव विवरण सुन सकेंगे। विवरण दे रहे हैं प्रीति मोहन और डी एंड्रयू। आइए विज्ञान भवन चलें।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 982 kHz ଯୋଗେ। ତେବେ ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆରମ୍ଭରୁ କହି ରଖିବି ଆଜି ମଞ୍ଜୁଳ ମଧ୍ୟାହ୍ନର ସମୟ ସୀମା ହେଉଛି ଅଧଘଣ୍ଟାଏ, ତେଣୁ ତା' ଭିତରେ ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ନିଶ୍ଚିତ ଭାବରେ ଆଜି କାର୍ଯ୍ୟକ୍ରମରେ ସ୍ଥାନ ଦେବି। ତେବେ ଆଉ ଡେରି ନ କରି ଆରମ୍ଭ କରିବା ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି କାନ୍ତ ଲାଟକଡ଼ରୁ, ଲେଖିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳ ଏବଂ ମାମାଲି। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ସମର ସଲିନ ସାଇମନ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ଶେଖର ଘୋଷ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ବ୍ଲକ ଛକ ନିଶ୍ଚିନ୍ତ କହିଲେ କଟକରୁ, ଶୁଭଲକ୍ଷ୍ମୀ ଆର୍ୟନ ଏବଂ ସୃଷ୍ଟି ଶୁଭଲକ୍ଷ୍ମୀ ଆର୍ୟନ, ଭବାନୀ ଦେବୀ ଏବଂ ବାଣୀ ପ୍ରସାଦ, ଆପଣ ଶୁଣିବାକୁ ଚାହିଁଛନ୍ତି ପ୍ୟାର ଯୁକ୍ତା ନାହିଁ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଶବୀର କୁମାର।

ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ ଏବଂ ଲକି ସୋମ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ହମରାଜ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ମହେନ୍ଦ୍ର କପୁର।

ପରବର୍ତ୍ତୀ ସମଷ୍ଟି ଆସିଛି ଭୂୟାଁ ଭୂୟାଁ ୱାସ ଗୁଆମାଲ ଭଦ୍ରକରୁ ଲେଖିଛନ୍ତି ପଦ୍ମିନୀ ରାୟ ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ ଆପଣ ଶୁଣିବାକୁ ଚାହିଁଛନ୍ତି ବର୍ଷାତ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ଅଗ୍ନିକ ଏବଂ କୁମାର ସାନୁ।

କାର୍ଯ୍ୟକ୍ରମ ଶେଷରେ ଆଉ ଗୋଟିଏ ଏସଏମଏସ ପଢିବା ଦେଇଛନ୍ତି ଦେଓକାଳୀ ଶଙ୍ଖତ୍ରାସ କଟକରୁ ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ନାରୀ ନୁହେଁ ନାରାୟଣୀ କଥାଚିତ୍ରର ଗୋଟିଏ ଗୀତ ବହୁତ ବଢ଼ିଆ ଗୀତଟିଏ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି।

ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ ଆକାଶବାଣୀ କଟକ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ରେଟିନୋପାଥି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସିଦ୍ଧାର୍ଥ ଦାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦୁର୍ଗା ମାଝୀ।

ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଆପଣମାନଙ୍କୁ ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ। କୁହାଯାଏ ଆଖି ଆମର ଅମୂଲ୍ୟ ସମ୍ପଦ। ଆମେ ଆଖି ଯୋଗୁଁ ଏହି ସୁନ୍ଦର ପୃଥିବୀକୁ ଦେଖିପାରୁ, ତେଣୁ ଆଖିକୁ ସବୁବେଳେ ସୁସ୍ଥ ଓ ନିରୋଗ ରଖିବା ପାଇଁ ଆମେ ନିଜେ ପ୍ରଥମେ ସଚେତନ ହେବା ଆବଶ୍ୟକ। ବେଳେବେଳେ ବିଭିନ୍ନ ପ୍ରକାର ରୋଗ ଯୋଗୁଁ ଆଖି ମଧ୍ୟ ପ୍ରଭାବିତ ହୋଇଥାଏ ଏବଂ ଆଖିରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବା ନିହାତି ଜରୁରୀ। ତେବେ ଆଜି ଏହି ପରିପ୍ରେକ୍ଷୀରେ ଆମର ଆଲୋଚନାର ବିଷୟ ରହିଛି ରେଟିନୋପାଥି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସିଦ୍ଧାର୍ଥ ଦାସ ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ନିର୍ମାଲ୍ୟ ଓଝା।

0: ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆଜି ଆମର ଆଲୋଚନାର ବିଷୟ ରହିଛି ରେଟିନୋପାଥି। ତେବେ ଏ ସମ୍ପର୍କରେ ଜାଣିବା ପୂର୍ବରୁ ରେଟିନା କ'ଣ ସେ ସମ୍ପର୍କରେ ଆମେ ଜାଣିବା ଏବଂ ଏହାର କାମ କ'ଣ ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ଆମର ଚକ୍ଷୁର ତିନୋଟି ମୁଖ୍ୟ ଆବରଣ ଅଛି ଯାହାକୁ ଯଥାକ୍ରମେ ସ୍କ୍ଲେରା, କରଏଡ୍ ଏବଂ ରେଟିନା। ଏ ରେଟିନାଟି ହେଉଛି ଆଖିର ସବୁଠାରୁ ଭିତର ଲେୟାର ଏବଂ ଏହା ଦେଖିବା ପାଇଁ ଆମର ମୁଖ୍ୟତଃ ସାହାଯ୍ୟ କରେ। ଏହା ସ୍ନାୟବିକ ଲେୟାର ଏବଂ ଏହା ଅତି ସମ୍ବେଦନଶୀଳ ଲେୟାର ଆଖିର। ଏହି ଲେୟାରଟି ଯାହା ସବୁ ଦେଖୁଛୁ ଆମେ, ମଣିଷର ରୂପ କି ଯେକୌଣସି ଜିନିଷର ବସ୍ତୁ, ତାର ରଙ୍ଗ, ଏସବୁଥିର ନିର୍ଭର କରେ ରେଟିନା ଉପରେ। ତେଣୁ ରେଟିନା ଯେତେ ସୁସ୍ଥ ଥିବ ମଣିଷର, ମଣିଷର ଦୃଷ୍ଟିଶକ୍ତି ମଧ୍ୟ ସେତେ ଭଲ ହୁଏ, ଦେଖିବାର କ୍ୱାଲିଟି ମଧ୍ୟ ସେତେ ଭଲ ହୁଏ।
0: ତେବେ ଏଇ ଯୋଉ ରେଟିନାରେ କ'ଣ ସବୁ ସମସ୍ୟା ମୁଖ୍ୟତଃ ଦେଖାଯାଇଥାଏ?
1: ଅତି ସମ୍ବେଦନଶୀଳ ଲେୟାର ସେ ରେଟିନାଟି ଏବଂ ଏହା ଅତି ସୂକ୍ଷ୍ମ ଏବଂ ଅତି ପତଳା ଲେୟାର, ଆଉ ଏଥିରେ ଅନେକ ଗୁଡ଼ିଏ ତନ୍ତୁ ଗୁଡ଼ିକ ଥାଏ, ହାଇଲି ସେନ୍ସିଟିଭ ତନ୍ତୁ ଏହାକୁ କୁହାହୁଏ। ଏବଂ ଦେଖିବା ପାଇଁ ଯୋଉ ଆମର ଯାହା ଦରକାର ଆମର ସେ ତନ୍ତୁ ଗୁଡ଼ିକରେ କିଛି ଅସୁବିଧା ହେଲେ ସେଥିରେ ଆମର ଦେଖିବା ପାଇଁ ଅସୁବିଧା ହୁଏ। ତା ଦେହରେ ଅନେକ ଗୁଡ଼ିଏ ବ୍ଲଡ୍ ଭେସଲ୍ ଥାଏ ଏବଂ ତାର ଯୋଉ 10ଟି ଲେୟାର ଅଛି, 10ଟି ଲେୟାର ଭିତରେ କିଛି ଲେୟାର ଯଦି କିଛି ଆମର ରୋଗ ହୁଏ ତାହେଲେ ଆମର ଦୃଷ୍ଟିଶକ୍ତି ଆଫେକ୍ଟ ହୁଏ। ତ ଏ ରେଟିନାର ବିଭିନ୍ନ ରକମର ସମସ୍ୟା ଦେଖାଯାଏ ଯେଉଁଠିକି ଦୃଷ୍ଟିଶକ୍ତି ଆମର ପ୍ରଭାବିତ ହୁଏ। ଯେମିତି ପିଲାବେଳେ ଜନ୍ମଗତ ଯଦି ତାର କିଛି ରୋଗ ହୁଏ ଯେଉଁଠିକି ତାର ସମ୍ପୂର୍ଣ୍ଣ ତିଆରି ନ ହୁଏ ରେଟିନାଟି, ତାକୁ କଲୋମା କହନ୍ତି, ସେଥିରେ ମଧ୍ୟ ଦୃଷ୍ଟିଶକ୍ତି ଆଫେକ୍ଟ ହୁଏ। ତା ଛଡ଼ା ପିଲାମାନଙ୍କର ରେଟିନାର କର୍କଟ ରୋଗ ଏବଂ ଧୀରେ ଧୀରେ ଯେତେବେଳେ ବଡ଼ ହୁଅନ୍ତି ଲୋକ ସେଥିରେ କିଛି ଇନ୍ଫ୍ଲାମେଟୋରୀ ରୋଗ, କିଛି ଆଘାତ ଜନିତ ରୋଗ, ଏଥିରେ ମଧ୍ୟ ରେଟିନା ଆଫେକ୍ଟ ହୁଏ। ଆଉ ବୟସ ଅନୁସାରେ ଲୋକ ବଢ଼ିବା ସହିତ କାହାର ଡାଇବେଟିସ୍, ବ୍ଲଡ୍ ପ୍ରେସର ଏସବୁ ହେଲେ ମଧ୍ୟ ରେଟିନାର ତାର ଦେଖିବା ଶକ୍ତି ତାର ଆଫେକ୍ଟ ହୁଏ। ଯଦି ସେଥିରେ ରେଟିନୋପାଥି ହୁଏ ସେଥିରେ, ଯାହାକୁ ଆମେ ଅନେକ ସମୟରେ କହୁ ଡାଇବେଟିକ୍ ରେଟିନୋପାଥି କି ବ୍ଲଡ୍ ପ୍ରେସର ଯୋଗୁଁ ବି ରେଟିନୋପାଥି ହୁଏ, ତାକୁ ହାଇପରଟେନ୍ସିଭ୍ ରେଟିନୋପାଥି, ଏହିସବୁ ନାନା ସମସ୍ୟା ଅଛି। ଇନ୍ଫ୍ଲାମେଟୋରୀ ଡିଜିଜ୍ ଅଛି ଯେଉଁଥିରେ ଆଖି ରେଟିନାର ସବୁ ବିଭିନ୍ନ ଜାଗା ତାର ଫୁଲିଯାଏ, ଫୁଲିକି ତାର ଦେଖିବାର ସେ ଶକ୍ତି ତାର ହରାଇଥାଏ, ଇନ୍ଫ୍ଲାମେଟୋରୀ ଡିଜିଜ୍ ରେଟିନାର ହୁଏ। ଏମିତି ନାନା ଦି ସମସ୍ୟା ଅଛି ଯାହାଦ୍ୱାରା କି ରେଟିନା ଆଫେକ୍ଟ ହୁଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ତାଦ୍ୱାରା ଆମର ପ୍ରଭାବିତ ହୋଇଥାଏ।
0: ଆଜ୍ଞା, ଅନେକ ସମୟ ଆମେ ଶୁଣିଛୁ ଯେ ଯୋଉ ମଧୁମେହ ରୋଗୀ ଅଛନ୍ତି ସେମାନେ ତାଙ୍କର ଚକ୍ଷୁର ଯତ୍ନ ନେବା ନିହାତି ଦରକାର। ତେବେ ଏଇ ମଧୁମେହ ରୋଗରେ ଚକ୍ଷୁଟି କିଭଳି ଭାବରେ ପ୍ରଭାବିତ ହୋଇଥାଏ?
1: ଦେଖନ୍ତୁ, ଡାଇବେଟିସ୍ ଏବଂ ମଧୁମେହ ରୋଗ ଏଟା ଅବିକା ଆମର ସବୁଠାରୁ ଅଧିକ ବା ଡାଇବେଟିକ୍ କ୍ୟାପିଟାଲ ଆମର ଭାରତବର୍ଷ ହୋଇସାରାଣି। ତ ଏହି ରୋଗରେ ମୁଖ୍ୟତଃ ହୁଏ କି ଆମର ଶରୀର ମଧ୍ୟ ଯେତିକି ପରିମାଣରେ ଅମ୍ଳଜାନ ବା ଅକ୍ସିଜେନ୍ ଦରକାର, ଆମର ଦେହର କଣିକା ଗୁଡ଼ିକ ସେ ଅକ୍ସିଜେନ୍ ଧାରଣ କରିବାର କ୍ଷମତା ହରାଇଥାନ୍ତି। ଆମର ଦେହ ଭିତରେ ଯେତିକି ଗୁଡ଼ିକ ମାନେ ମୁଖ୍ୟ ଅର୍ଗାନ ଅଛି, ଧରନ୍ତୁ ବ୍ରେନ୍, ଆଖି, କିଡ୍ନୀ, ହାର୍ଟ, ଏସବୁ ଜିନିଷର ଆମକୁ ବେଶୀ ଅକ୍ସିଜେନ୍ ଦରକାର ହୁଏ। ଯେତେବେଳେ ମଧୁମେହ ରୋଗ ପାଇଁ ଅକ୍ସିଜେନ୍ ଧାରଣ କରିବା ଶକ୍ତି କମିଯାଏ ସେତେବେଳେ ଏହିସବୁ ଅର୍ଗାନ ଗୁଡ଼ିକ ଆଫେକ୍ଟ ହୁଏ। ଚକ୍ଷୁ ଗାଈ ମଧ୍ୟରୁ ମଧ୍ୟ ମୁଖ୍ୟତଃ ଅକ୍ସିଜେନ୍ ବହୁତ ଦରକାର କରେ ରେଟିନା ଆମର, ସେଠି ବହୁତ ଆମର ରକ୍ତଶିରା ସବୁ ଯାଇଛି, ଆଉ ଯେହେତୁ ଅମ୍ଳଜାନ ବାହନ କରିବାର ଶକ୍ତି କମିଯାଏ ସେଥିପାଇଁ ରେଟିନା ମୁଖ୍ୟତଃ ଆଫେକ୍ଟ ହୋଇଥାଏ।
0: ଯେତେବେଳେ ମଧୁମେହ ରୋଗରେ ଚକ୍ଷୁଟି ପ୍ରଭାବିତ ହୁଏ ତାକୁ ଚିକିତ୍ସା କେମିତି କରାଯାଏ?
1: ଏଟାକୁ ଭଲ ପ୍ରଶ୍ନ ଆଜ୍ଞା। କଥା ହେଉଛି ଡାଇବେଟିସ୍ ଯେତେବେଳେ ଆମର ହୁଏ ଗୋଟେ ମଣିଷକୁ, ଆମେ ପ୍ରଥମେ ଜାଣିବା ଯେ ଡାଇବେଟିସ୍ ପାଇଁ ଆମର ଚକ୍ଷୁରେ ଯୋଉ ବିଭିନ୍ନ ରକମର ସମସ୍ୟା ଦେଖାଯାଏ, ଯେମିତି ଧରିଦିଅନ୍ତୁ ଡାଇବେଟିକ୍ କାଟ୍ରାକ୍ଟ ମାନେ ମୋତିଆବିନ୍ଦୁ, ସମସ୍ତେ ଆମେ ଜାଣିଶୁଣିଛୁ ମୋତିଆବିନ୍ଦୁ ଗୋଟେ ଭାରି କମନ୍ ରୋଗ, ମୋତିଆବିନ୍ଦୁ ହୁଏ। ତା ଛଡ଼ା ଆମର ଡାଇବେଟିକ୍ ରେଟିନୋପାଥି ସେଟା ମଧ୍ୟ ହୁଏ, କାହାର ବାରମ୍ବାର ଆଖିରେ ଆଲୁଅ ଉଠେ, ଦେଖିବାରେ ଅସମୟ ହେବ, ଚଷମା ନମ୍ବର ବାରବାର ଚେଞ୍ଜ ହୁଏ, ଲୋକ ଭାବନ୍ତି କାହିଁକି ଦିଶୁନି ଆମକୁ, ଆଉ ଇନ୍ଫେକ୍ସନ୍ ହୁଏ, ଏଥିସବୁ ବିଭିନ୍ନ ରକମର ଆଖିର ସମସ୍ୟା ଯୋଉଗୁଡ଼ାକ ଦେଖାଦିଏ ଡାଇବେଟିସ୍ ପାଇଁ। ସେଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ଦୁଇଟି ରୋଗ ଭାରି କମନ୍ ହୁଏ, ଗୋଟେ ହେଉଛି ମୋତିଆବିନ୍ଦୁ, ଦ୍ୱିତୀୟଟି ହେଉଛି ଡାଇବେଟିକ୍ ରେଟିନୋପାଥି। ମୋତିଆବିନ୍ଦୁ ଚିକିତ୍ସା କଲେ ଲୋକ ତାଙ୍କର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଭାବରେ ଫେରିପାରିବେ, ସେଥିରେ କେବଳ ମୋତିଆବିନ୍ଦୁ ହିଁ ହୋଇଥିବ, କିନ୍ତୁ ଯଦି ତା ସାଙ୍ଗରେ ଅନ୍ୟାନ୍ୟ ଜିନିଷ ଆଫେକ୍ଟ ହୋଇଥିବ, ରେଟିନୋପାଥି ହେବ କିମ୍ବା ଆଖିର ଯୋଉ ନର୍ଭ ଅଛି ଅପ୍ଟିକ୍ ନର୍ଭ ଯୋଉଟାକି ଆମର ବ୍ରେନ୍ ସାଙ୍ଗରେ କନେକ୍ଟେଡ୍ ଆଉ ସବୁଗୁଡ଼ା ସ୍ନାୟୁ ତା ଭିତରେ ଦେଇ ଯାଇଛି ଆମର ଦେଖିବା ପାଇଁ, ସେଗୁଡ଼ା ଯଦି ଆଫେକ୍ଟ ହେଲା ତାହେଲେ ଆମର ଦେଖିବାର କିଛିଟା ପ୍ରଭାବିତ ହୁଏ, ଯୋଉଟାକି କିଛିଟା ପରମାନେଣ୍ଟ ଲସ୍ ମଧ୍ୟ ହେବାର ଆଶଙ୍କା ଥାଏ। ତ ଏଇ ଯୋଉ ରେଟିନୋପାଥି ହୁଏ ସେଥିରେ ରେଟିନୋପାଥିରେ ଆମର ରେଟିନାର ବିଭିନ୍ନ ଯୋଉ ସ୍ତର ଅଛି ତା ଭିତରେ ରେଟିନାର ସବୁ ଭେସେଲ ଗୁଡ଼ିକ ଯାଇଛି, ଯୋଉ ରକ୍ତ କଣିକା ଯାଇଛି, ତା ମଧ୍ୟରୁ ରକ୍ତ କ୍ଷରଣ ହୋଇଥାଏ, ତାକୁ ବେସିକାଲି ରେଟିନୋପାଥି ବୋଲି କହୁ, ଯୋଉଠିକି ରକ୍ତକ୍ଷରଣ ହୁଏ। ସାଧାରଣତଃ ଦେଖାଯାଏ ଆମର 10 ବର୍ଷ ହୋଇଥିବା ଡାଇବେଟିକ୍ ପେସେଣ୍ଟ ମାନଙ୍କ ମଧ୍ୟରୁ ସାଧାରଣତଃ 50% ଲୋକଙ୍କର କିଛି ନା କିଛି ପରିମାଣରେ ରକ୍ତକ୍ଷରଣ ହୋଇଥାଏ। ଡାଇବେଟିସ୍ ରୋଗ 20 ବର୍ଷ ହେଲା ପରେ ପ୍ରାୟ 70% ଲୋକଙ୍କର ରକ୍ତକ୍ଷରଣ ଦେଖାଦେଇଥାଏ ଏବଂ ଡାଇବେଟିସ୍ ରୋଗ 30 ବର୍ଷ ହେଲା ପରେ ପ୍ରାୟ 90% ଲୋକଙ୍କର ରେଟିନୋପାଥି ଦେଖାଯାଏ।

0: ତେବେ ଏଇ ରେଟିନୋପାଥି କି କ'ଣ?
1: ରେଟିନୋପାଥି ହେଉଛି ରେଟିନାରେ କିଛି କିଛି ରକ୍ତକ୍ଷରଣ ହେବା,
0: ଆଜ୍ଞା,
1: ତାକୁ ରେଟିନୋପାଥି କହନ୍ତି।
0: ଆଜ୍ଞା,
1: ତ ରକ୍ତକ୍ଷରଣ ଯୋଉ ହୁଏ ତାହାର ପୁଣି ସିଭିଅରିଟି ବି ଅଛି, ତାକୁ କୁହାହୁଏ ନନ୍ ପ୍ରୋଲିଫରେଟିଭ୍ ରେଟିନୋପାଥି ଆଉ ପ୍ରୋଲିଫରେଟିଭ୍ ରେଟିନୋପାଥି। ନନ୍ ପ୍ରୋଲିଫରେଟିଭ୍ର ଅର୍ଥ ହେଉଛି ଯେ ରେଟିନାର ଲେୟାର ମଧ୍ୟରେ ରକ୍ତ ଗୁଡ଼ିକ କ୍ଷରଣ ହୋଇଥିବ, ରେଟିନାର ଲେୟାରକୁ ସେଗୁଡ଼ା ବାହାରିକି ଆସିନଥିବ, ଯେଉଁଟାକି ଭିଟ୍ରିୟସ୍ ଭିତରେ ରକ୍ତକ୍ଷରଣ ହୋଇନଥିବ, ତାକୁ କୁହନ୍ତି ନନ୍ ପ୍ରୋଲିଫରେଟିଭ୍ ରେଟିନୋପାଥି। ତାହାରି ମଧ୍ୟ ବିଭିନ୍ନ ଷ୍ଟେଜ୍ ଅଛି, ଆଉ ଦ୍ୱିତୀୟଟି ହେଉଛି ପ୍ରୋଲିଫରେଟିଭ୍ ରେଟିନୋପାଥି, ଯେଉଁଥିରେ କି ରକ୍ତକ୍ଷରଣ ମାତ୍ରା ଅଧିକା ହୋଇଥାଏ ଏବଂ ମଣିଷକୁ କଳା କଳା ଛାଇ ସବୁ ଦିଶେ, ଯେଉଁଥିରେ କି ଦୃଶ୍ୟ ମଧ୍ୟ ଆଫେକ୍ଟ ହୁଏ। ନନ୍ ପ୍ରୋଲିଫରେଟିଭ୍ ଟାଇପ୍ରେ ମଧ୍ୟ ଯଦି ଆମକୁ ରକ୍ତକ୍ଷରଣ ଆମ ରେଟିନାର ଯେଉଁଟା ସେଣ୍ଟର ପଏଣ୍ଟ ଅଛି ତାକୁ ପିତବିନ୍ଦୁ ବା ମାକ୍ୟୁଲା କୁହା ହୁଏ, ତାରି ପାଖାପାଖି ଯଦି ରକ୍ତକ୍ଷରଣ ହୁଏ କିମ୍ବା ରକ୍ତ ଜମିକି ସେଠି ତାର ଜଳୀୟ ଅଂଶ ଜମି ଯଦି ଜମିଯାଏ ତାର ସେଣ୍ଟରରେ, ତାହେଲେ ମଧ୍ୟ ତାକୁ ଡାଇବେଟିକ୍ ମାକ୍ୟୁଲାର ଇଡିମା କହନ୍ତି, ଯେଉଁଥିପାଇଁ କି ଆମର ଦୃଷ୍ଟିଶକ୍ତି କିଛି ମାତ୍ର ପ୍ରଭାବିତ ହୋଇଥାଏ। ଆଉ ଡାଇବେଟିସ୍ ପାଇଁ ମଧ୍ୟ ଅମ୍ଳଜାନର ଯେଉଁ ପ୍ରବାହର ପ୍ରକ୍ରିୟା ଯଦି ଧୀରେ ଧୀରେ କମି କମି ଯାଏ, ସେଥିରେ ମଧ୍ୟ କିଛି କିଛି ଆମ ରକ୍ତ କଣିକା ଶୁଖି ମଧ୍ୟ ଯାଏ, ତାକୁ କି ମାନେ ଆମ ଡାକ୍ତରୀ ଭାଷାରେ କୁହାହୁଏ କି ଇସିମିଆ, ସେଥିରେ ମଧ୍ୟ ଆମର ଦୃଷ୍ଟିଶକ୍ତି ପ୍ରଭାବିତ ହୁଏ। ତ ଏଇଭଳି ବିଭିନ୍ନ ଭାବରେ ରେଟିନୋପାଥିର ବିଭିନ୍ନ ରକମର ପ୍ରେଜେଣ୍ଟେସନ ଥାଏ ଏବଂ ସେହିଭଳି ଭାବରେ ଲୋକଙ୍କର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ।
0: ଆଉ ଅନ୍ୟ କୌଣସି ଚକ୍ଷୁ ସମସ୍ୟା ବା ଚକ୍ଷୁ ରୋଗ ରହିଛି ଯାହାଦ୍ୱାରା କି ରେଟିନୋପାଥି ମଧ୍ୟ ହୋଇଥାଏ?
1: ଡାଇବେଟିସ୍ ଛଡ଼ା ଅନ୍ୟାନ୍ୟ ରୋଗ ମଧ୍ୟ ଅଛି ଯାହା ମଧ୍ୟ ରେଟିନା ଆଫେକ୍ଟ ହୁଏ, ଯେମିତି ଆମେ ମୂଳରୁ ଆଲୋଚନା କରିଥିଲୁ କି ବ୍ଲଡ୍ ପ୍ରେସର ପାଇଁ ଆମର ଅନେକ ସମୟରେ ବୟସ୍କ ଲୋକମାନଙ୍କର ହାଇ ବ୍ଲଡ୍ ପ୍ରେସର ହେଇ ଚକ୍ଷୁର ଶିରାଗୁଡ଼ିକ ଫାଟିଯାଏ ଏବଂ ବ୍ଲିଡିଂ ହୁଏ, ସେଥିରେ କିଛି ଆମର କୁହାହୁଏ କି ରେଟିନାଲ ବ୍ରାଞ୍ଚ ଭେନ୍ ଅକ୍ଲୁଜନ କି ସେଣ୍ଟ୍ରାଲ ରେଟିନାଲ ଭେନ୍ ଅକ୍ଲୁଜନ, ଆଉ ଆମର ଗର୍ଭାବସ୍ଥାରେ ଯେଉଁମାନଙ୍କର ହାଇ ବ୍ଲଡ୍ ପ୍ରେସର ହୋଇଯାଏ ତାକୁ ଟକ୍ସିମିଆ ପ୍ରେଗନେନ୍ସି କହନ୍ତି, ସେଥିରେ ମଧ୍ୟ ଆଜ୍ଞା ସ୍ତ୍ରୀ ଲୋକମାନଙ୍କର ରେଟିନା ଆଫେକ୍ଟେଡ୍ ହୁଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ଆଫେକ୍ଟ ହୁଏ। ତା ଛଡ଼ା କିଛି ଡିଜେନେରେଟିଭ୍ କଣ୍ଡିସନ ଅଛି, ଯେମିତି ଆମର ବଂଶଗତ ରୋଗ ଅଛି, ମାନେ ବହୁତ ଲୋକ ଆମର ଆଫେକ୍ଟ ବି ହୁଅନ୍ତି ଅନ୍ଧାରକଣା ରୋଗ ଦ୍ୱାରା, ସେଥିରେ ଯାହା କୁହନ୍ତି ନାଇଟ୍ ବ୍ଲାଇଣ୍ଡନେସ୍, ସେଥିରେ ମଧ୍ୟ ରେଟିନା ଆଫେକ୍ଟ ହୁଏ ଏବଂ ତାକୁ ସେଥିରେ ମଧ୍ୟ ଦୃଷ୍ଟିଶକ୍ତି କମିଯାଏ। ଏହିପରି ବିଭିନ୍ନ ରକମର ରୋଗରେ ଦୃଷ୍ଟିଶକ୍ତି ଆମର ରେଟିନାରେ ଆଫେକ୍ଟ ହୋଇଥାଏ।
0: ଏଇ ଯୋଉ ରେଟିନୋପାଥି ସମସ୍ୟାଟି ରହିଛି ତାକୁ ଚିକିତ୍ସା କେମିତି କରାଯାଏ?
1: ପ୍ରଥମେ ଆମେ ଯେଉଁମାନଙ୍କ ଡାଇବେଟିସ୍ ରେଟିନୋପାଥି ଆମେ ଯେଉଁ ଆଲୋଚନା କରୁଛୁ, ଡାଇବେଟିସ୍ ଯେଉଁମାନଙ୍କର ଅଛି ଯେ ଅଳ୍ପ ବୟସର ହୁଅନ୍ତୁ କିମ୍ବା ବୟସ୍କ ଲୋକ ହୁଅନ୍ତୁ, ଟାଇପ୍ ୱାନ୍ ଡାଇବେଟିସ୍ ଯେଉଁଟା ଅଳ୍ପ ବୟସର ଲୋକ ପିଲାମାନଙ୍କୁ ମଧ୍ୟ ହୋଇଥାଏ, ସ୍ତ୍ରୀ ପୁରୁଷ ଉଭୟ କ୍ଷେତ୍ରରେ ଏଇଟା ଦେଖାଦେଇପାରେ, ଏବଂ ଟାଇପ୍ ଟୁ ଡାଇବେଟିସ୍ ସେଥିରେ ଟିକେ ବୟସ୍କ ଲୋକମାନଙ୍କର ଡାଇବେଟିସ୍ ହୋଇଥାଏ। ତ ଏଇ ଦୁଇ ପ୍ରକାର ଟାଇପ୍ ୱାନ୍ ହେଉ କିମ୍ବା ଟାଇପ୍ ଟୁ ହେଉ, ଏ ଦୁଇ ପ୍ରକାରରେ ଯେତେବେଳେ ଡାଇବେଟିସ୍ ଯଦି ଜଣାପଡ଼ିଲା ତାହେଲେ ଆମେ ତାଙ୍କର ଥରେ ଚକ୍ଷୁ ପରୀକ୍ଷା କରାଇ ନେବା ଉଚିତ। ଚକ୍ଷୁ ପରୀକ୍ଷା କରାଇ ଯଦି ଡାକ୍ତର କରିବେ ଯେ ନାହିଁ ସବୁ ଠିକ୍ଠାକ୍ ଅଛି ତାଙ୍କ ଚକ୍ଷୁରେ କି ସମସ୍ୟା ନାହିଁ, ତାହେଲେ ସେ ନିର୍ଦ୍ଧାରଣ କରନ୍ତି ଡାକ୍ତର ଯେ ପୁଣି କେବେ ଆସି ତାଙ୍କୁ ଦେଖାଇବା ଦରକାର। ସାଧାରଣତଃ ଯଦି ତାଙ୍କ ସବୁକିଛି ଭଲ ଥାଏ ଏବଂ ରେଟିନା କିଛି ଆଫେକ୍ଟ ହୋଇନଥାଏ, ତାହେଲେ ବର୍ଷକୁ ଥରେ ଚକ୍ଷୁ ପରୀକ୍ଷା କରାଇ ନେବା ଉଚିତ। ଯଦି ତାଙ୍କ ରେଟିନୋପାଥି କିଛି ଆରମ୍ଭ ହୋଇଥାଏ, ଯେମିତି ଆମେ ଆଲୋଚନା କଲୁ ଯେ ନନ୍ ପ୍ରୋଲିଫରେଟିଭ୍ ଟାଇପ୍ ଯେଉଁଥିରେ କି ମାନେ ରେଟିନାର ଲେୟାର ମଧ୍ୟରେ ଆମର ଡାଇବେଟିସ୍ର ଲକ୍ଷଣ ଦେଖାଯାଏ, ସେଥିରେ ଆଜ୍ଞା ବିଭିନ୍ନ ଷ୍ଟେଜ୍ ତାର ଥାଏ, ମୁଖ୍ୟ ଚାରୋଟି ଷ୍ଟେଜ୍ ଥାଏ, ତ ସେ ଷ୍ଟେଜ୍ ଅନୁସାରେ କାହାର ଛଅ ମାସକୁ ଥରେ, କେଉଁମାନଙ୍କର ଚାରି ମାସକୁ ଥରେ କି ତିନି ମାସକୁ ଥରେ, ଏମିତି ଡାକ୍ତର ତାଙ୍କର ପରାମର୍ଶ ଦିଅନ୍ତି ରୋଗୀଙ୍କୁ ଆସି ଦେଖାଇବା ପାଇଁ, ଏବଂ ତାକୁ ରୋଗୀମାନେ ନିଶ୍ଚୟ ମାନିବା ଉଚିତ। ସେଥିରେ ତାଙ୍କର ହିଁ ମଙ୍ଗଳ ହେବ ଏବଂ ରୋଗଟା ବେଶୀ ବଢ଼ିବା ଆଗରୁ ତାର ଚିକିତ୍ସା କଲେ ଆମର କିଛି ପରମାନେଣ୍ଟ ଲସ୍ ଅଫ୍ ଭିଜନରୁ ଆମେ ରୋଗୀମାନଙ୍କୁ ଚିକିତ୍ସା କରି ତାଙ୍କ ରକ୍ଷା କରିପାରିବା। ଆଉ ପ୍ରୋଲିଫରେଟିଭ୍ ଟାଇପ୍ ଯେତେବେଳେ ହୁଏ ରୋଗଟି, ଯେତେବେଳେ ଅଧିକ ରକ୍ତ ଜମେ ଆଖି ଭିତରେ ଏବଂ ଭିଟ୍ରିୟସ୍କୁ ରକ୍ତ ଆସେ, ସେତେବେଳେ ତାର ଚିକିତ୍ସା ଆହୁରି କ୍ଲୋଜଲି ମନିଟର କରିବା ପାଇଁ ପଡ଼େ। ଦୁଇ ମାସକୁ ଥରେ କିମ୍ବା ମାସକୁ ଥରେ ଦେଖି କାହାକୁ ଦରକାର ହେଲେ ଇଞ୍ଜେକ୍ସନ, ଆଜିକାଲି ସବୁ ଅତ୍ୟନ୍ତ ଚିକିତ୍ସା ବି ଭଲ ବାହାରିଛି, ଯେଉଁଥିରେ କି ସବୁବେଳେ ସର୍ଜରୀ ବି ଦରକାର ନ ହୋଇପାରେ, ଇଞ୍ଜେକ୍ସନ ଦ୍ୱାରା ଏବଂ ଲେଜର ଦ୍ୱାରା ଟ୍ରିଟମେଣ୍ଟ କରି ତାଙ୍କର ଦୃଷ୍ଟିଶକ୍ତି କିଛିଟା ରକ୍ଷା କରାଯାଇ ପାରୁଛି।
0: ଆଜ୍ଞା, ତେବେ ଏଇ ଯୋଉ ରେଟିନୋପାଥି ସମସ୍ୟାଟି ଦେଖାଯାଏ ତାହା ସମ୍ପୂର୍ଣ୍ଣ ଆରୋଗ୍ୟ ସାଧ୍ୟ କି?
1: ଦେଖନ୍ତୁ, ରେଟିନାଟି ଗୋଟେ ଆମର ଖୁବ୍ ସେନ୍ସିଟିଭ୍ ଅର୍ଗାନ, ଏଠି ଏତେ ସୂକ୍ଷ୍ମ ତାର ତନ୍ତୁ ଗୁଡ଼ିକ ଏତେ ସୂକ୍ଷ୍ମ ଥାଏ ଯେ ସେଥିରେ ଆମେ ଯଦି ତାର ଚିକିତ୍ସା ବେଳ ଥାଉଣ କରୁ ତାହେଲେ ଆମେ ତାର ଦୃଷ୍ଟିଶକ୍ତି କିଛିଟା ତାକୁ ଆମେ ଦେଇପାରିବା। ଯଦି ଲୋକଟି ଖୁବ୍ ଲେଟ୍ଲି ଆସି ପହଞ୍ଚିବ, ଧରନ୍ତୁ ଲୋକଟିକୁ କୌଣସି ରୋଗୀ ତାର ଡାଇବେଟିସ୍ ହେଇଛି, ତାଙ୍କ ପରାମର୍ଶ ଦେଇଥାଉ ଯେ ଆପଣ ବର୍ଷକୁ ଥରେ ଆସିବେ, ଅନେକ ସମୟରେ ରୋଗୀମାନେ ଭାବନ୍ତି ଯେ ମୋତେ ଭଲ ଦିଶୁଛି ଆମେ କାହିଁ ଯାଇକି ଆଖି ଦେଖାଇବୁ, ଯେତେବେଳେ ଆଖି ପ୍ରୋବ୍ଲେମ୍ ହେବ ସେତେବେଳକୁ ଯିବୁ, ଏହି ସମୟ ମଧ୍ୟରେ ଅନେକ ଦିନ ଗଡ଼ିଯାଏ।

0: ଏବଂ ସେମାନଙ୍କର ନିୟମିତ ତାଙ୍କର ଚିକିତ୍ସା କିମ୍ବା ତାଙ୍କର ପରୀକ୍ଷା ବି ହେଇପାରେନି। ସେଇ କ୍ଷେତ୍ରରେ କ'ଣ ହୁଏ, ଯଦି ରୋଗଟି ଧୀରେ ଧୀରେ ବଢ଼େ ତାହେଲେ ଆଜ୍ଞା ଆଡଭାନ୍ସ ଷ୍ଟେଜକୁ ଗଲା ପରେ ତାକୁ କଳା କଳା ଛାଇ ଦିଶିବ, ଦୃଶ୍ୟଶକ୍ତି କମିଯିବ। ସେଇ ଷ୍ଟେଜରେ ଆସିଲେ ରୋଗୀ ତାଙ୍କର କିଛି ନା କିଛି ପରମାନେଣ୍ଟ ଡ୍ୟାମେଜ୍ ରେଟିନାର ହେଇଯାଏ। ରେଟିନା ଗୋଟେ ଏମିତି ସ୍ନାୟୁ, ତାର ଯଦି କିଛି ପରମାନେଣ୍ଟ ଡ୍ୟାମେଜ୍ ତାକୁ ଆଉ ଆମେ ଫେରେଇ ଆଣିପାରିବୁ ନାହିଁ। କିଛି ପରମାନେଣ୍ଟ ଡ୍ୟାମେଜ୍ ହେବା ଆଗରୁ ତାକୁ ଯଦି ଆମେ ତାର ଚିକିତ୍ସା କରିପାରିବା ତାହେଲେ ତାର ଦୃଷ୍ଟିଶକ୍ତି ଅନେକ ପରିମାଣରେ ରକ୍ଷା କରାଯାଇପାରେ।
1: ଏଇ ଯୋଉ ରେଟିନୋପାଥି

0: ହବା ଆଗରୁ ତ ଯଦି ଆମେ ତାର ଚିକିତ୍ସା କରିପାରିବା ତାହେଲେ ତାର ଦୃଷ୍ଟିଶକ୍ତି ଅନେକ ପରିମାଣରେ ରକ୍ଷା କରାଯାଇପାରେ।
1: ଆଜ୍ଞା, ଏଇ ଯୋଉ ରେଟିନୋପାଥିର ଆଉ କିଛି ଲକ୍ଷଣ ରହିଛି କି ଯାହାଦ୍ୱାରା କି ସେ ଜାଣିପାରିବ ଯେ ମୋର ଆଖିଟି କେତେ ଦୂର ଦ୍ୱାରା ପ୍ରଭାବିତ ହେଇଛି?
0: ଏଇ ରେଟିନୋପାଥି ଆମର ଯେତେବେଳେ ଆରମ୍ଭ ହୁଏ ସେତେବେଳେ ଦେଖିବାରେ ହଠାତ୍ କିନା କିଛି ସମସ୍ୟା ହୋଇନଥାଏ।
1: ଆଜ୍ଞା,
0: ସେଇଥିପାଇଁ ଆମେ ଆଲୋଚନା କରୁଥିଲେ ରୋଗୀଟିକୁ ଆମେ ଯେବେ କହୁ ଯେ ଆସି ପରୀକ୍ଷା କରେଇ ନିଅନ୍ତୁ, ଏଇ ସମୟ କିଛି ସମୟ ବ୍ୟବଧାନରେ ବର୍ଷେ ହଉ କି 6 ମାସ ହଉ କି 8 ମାସ ହଉ, ସେ ଅନୁସାରେ ସେମାନେ ଆସି ତାଙ୍କର ପରୀକ୍ଷା କରେଇ ନେବା ଉଚିତ। କାହିଁକି ନା ଭଲ ଅନେକ ସମୟରେ ରେଟିନୋପାଥି ଥାଇକି ବି ମଧ୍ୟ ଲୋକ ଭଲ ଦେଖିପାରନ୍ତି, କାହିଁକିନା ଯେତେପର୍ଯ୍ୟନ୍ତ ତାଙ୍କର ଦେଖିବାର ସେଣ୍ଟର ଯାହାକୁ ମାକ୍ୟୁଲା କୁହାହୁଏ ସେଇଠି ଯେତେପର୍ଯ୍ୟନ୍ତ ତାଙ୍କର ଆଫେକ୍ଟ ନ ହୋଇଥିବ କିମ୍ବା ଭିଟ୍ରିଅସ୍ ଭିତରକୁ ରକ୍ତ ଝରି ନଥିବ ସେତେ ପର୍ଯ୍ୟନ୍ତ ମଣିଷକୁ ଭଲ ଦିଶେ। ଡାଇବେଟିସ୍ ପେସେଣ୍ଟ ମାନଙ୍କର ରେଟିନୋପାଥି ଥାଇକି ବି ସୁଦ୍ଧା, ସେଇଥିପାଇଁ ଆମର ସେହିସବୁ ଷ୍ଟେଜ୍କୁ ଯିବା ଆଗରୁ ମାନେ ପ୍ରୋଲିଫରେଟିଭ୍ ଷ୍ଟେଜ୍ ଧରନ୍ତୁ ଯିବା ଆଗରୁ କିମ୍ବା ମାକ୍ୟୁଲାର ଇଡିମା ଯୋଉ ହେଉଛି ସେଣ୍ଟର ପାର୍ଟରେ ଆମର ରକ୍ତ ପାଣି ଜମିଯାଉଛି, ସେହିସବୁ ଷ୍ଟେଜ୍ ଯିବା ଆଗରୁ ଆମେ ଯଦି ନିୟମିତ ପରୀକ୍ଷା କରେଇବା ଏବଂ ରୋଗଟି ଯଦି ଆରମ୍ଭ ଅବସ୍ଥାରୁ ତାକୁ ଆମେ ଚିକିତ୍ସା କରିବା ତାହେଲେ ଆମର ରେଟିନାର ଡ୍ୟାମେଜ୍ ବି କମ୍ ହେବ, ଚିକିତ୍ସା ଦ୍ୱାରା କ୍ଷତି ବି କମ୍ ହେବ। କିନ୍ତୁ ତା ପାଇଁ ଉଭୟ ଡାକ୍ତର ଏବଂ ପେସେଣ୍ଟ ଉଭୟ ସେନ୍ସିଟିଭ୍ ଥିବା ଦରକାର। ପେସେଣ୍ଟ ମାନେ ନିହାତି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ରୋଗର ଚିକିତ୍ସା କରିବା ଉଚିତ ଏବଂ ପରୀକ୍ଷା କରିବା ଉଚିତ। ପରୀକ୍ଷାରେ ଅବହେଳା କଲେ ରେଟିନୋପାଥି ବଢି ବଢିଯାଏ ଏବଂ ତାର ପର ଷ୍ଟେଜ୍ରେ ଚିକିତ୍ସା କଲେ ମଧ୍ୟ ସାଟିସ୍ଫାକ୍ଟୋରୀ ଟ୍ରିଟମେଣ୍ଟ ତାର ହେଇପାରେନି କିମ୍ବା ଚିକିତ୍ସା କଲେ ମଧ୍ୟ ବେଳେବେଳେ ରୋଗୀଙ୍କ ସାଟିସ୍ଫାକ୍ଟୋରୀ ରିଜନ୍ ମଧ୍ୟ ମିଳିପାରେନି।
1: ଆଜ୍ଞା, ତେବେ ଜଣେ ରୋଗୀ ଯେତେବେଳେ ରେଟିନୋପାଥି ସମୟରେ ତାର ଯୋଉ ଚିକିତ୍ସା ଚାଲିଥାଏ ସେ ସମୟରେ ସେ କୋଉ କୋଉ ଦିଗ ପ୍ରତି ବିଶେଷ ଧ୍ୟାନ ରଖିବା ଦରକାର?
0: ଡାଇବେଟିସ୍ ଥର ଜଣାପଡ଼ିଲା ପରେ ଡକ୍ଟର ଯିଏ ଦେଖନ୍ତି ତାଙ୍କୁ ସିଏ ତାଙ୍କୁ ରୋଗ ବିଷୟରେ ଅନେକ ସଚେତନ କରାଇଥାନ୍ତି।
1: ଆଜ୍ଞା,
0: ଏବଂ ଡାଇବେଟିସ୍ ହେଲା ପରେ ତାଙ୍କର ଆମର ଯୋଉ ମେଜର ଯୋଉ 4ଟା ଅର୍ଗାନ ଆମେ ଯୋଉ ପ୍ରଥମେ ଆଲୋଚନା କଲେ କି ବ୍ରେନ୍, ହାର୍ଟ, କିଡ୍ନି ଏବଂ ଆଖି, ଯୋଉଠିକି ଆମର ଅକ୍ସିଜେନ୍ ପରିମାଣ ବହୁତ ଅଧିକା ଦରକାର ହୁଏ, ଏହି ଅର୍ଗାନ ଗୁଡ଼ିକ ଆଫେକ୍ଟ ହେବାର ସମ୍ଭାବନା ଅଧିକା ଥାଏ ଏବଂ ତାର ଚିକିତ୍ସା ପାଇଁ ଏବଂ ତାର କେମିତି ନିରାକରଣ ହୋଇପାରିବ ତା ପାଇଁ ଡାଇବେଟିସ୍ ଡକ୍ଟର ମଧ୍ୟ ଲୋକଙ୍କୁ ଉପଦେଶ ଦେଇଥାନ୍ତି କି ଯାଇକି ସେ ଡକ୍ଟରମାନଙ୍କୁ ଦେଖାଇବା ପାଇଁ। ସେହି ସମୟରେ ନିୟମିତ ଚିକିତ୍ସା ଏବଂ ସୁଗର କଣ୍ଟ୍ରୋଲ ଏଇ ଦୁଇଟା ବହୁତ ଦରକାର। ସେଥିପାଇଁ ଖାଦ୍ୟ ସଂଯମତା ଆଉ ନିୟମିତ ଶାରୀରିକ ପରିଶ୍ରମ ଏବଂ ନିୟମିତ ଚିକିତ୍ସା ଏବଂ ପରୀକ୍ଷା ଏଇଗୁଡ଼ିକ ଉପରେ ଆମେ ନିହାତି ଧ୍ୟାନ ଦେବା ଉଚିତ, କାହିଁକିନା ରୋଗଟି ଯେମିତି ଅର୍ଗାନଟିକୁ ବେଶୀ ଭାବରେ ଆଫେକ୍ଟ ନ କରୁ ସେଥିପାଇଁ ଆମେ ସଚେତନ ହେବା ଦରକାର।
1: ତେବେ ଆପଣ ଯେମିତି କହିଲେ ଯେ ରୋଗଟି ଯେମିତି ନ ହେବ ସେଥିପାଇଁ କି ଆମେ ସବୁବେଳେ ଧ୍ୟାନ ଦେବା ଦରକାର, ତେବେ ରେଟିନାକୁ ବା ଚକ୍ଷୁକୁ ଆମେ ସୁସ୍ଥ ରଖିବା ପାଇଁ କି କ'ଣ କରିବା ଦରକାର?
0: ମଧୁମେହ ରୋଗରେ ଆଜ୍ଞା ଆମର ଚକ୍ଷୁକୁ କେବେ ତାର ରେଟିନୋପାଥି ହେବ କି ନ ହେବ ଏ ବିଷୟରେ କେହି ସଠିକ ଭାବରେ କହିବା ସମ୍ଭବ ନୁହେଁ। ସେଥିପାଇଁ ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ହେଲେ ପ୍ରଥମ ହେଉଛି ଆମର ସୁଗର ଲେବୁଲଟା ଯେମିତି ଆମର ଭଲ ଭାବରେ କଣ୍ଟ୍ରୋଲ ହେଇକି ଥାଏ, ତ ସୁଗର ଲେବୁଲ କଣ୍ଟ୍ରୋଲ ରଖିବା ପାଇଁ ଆମେ ସେଥିପାଇଁ ଖାଦ୍ୟ ସଂଯମତା ହେଉଛି ଖୁବ୍ ଆବଶ୍ୟକ, ଆଉ ତା ସାଙ୍ଗରେ ଡାକ୍ତରଙ୍କ ପରାମର୍ଶରେ ଯୋଉ ସେ ଔଷଧ ଦେଇଥିବେ ସୁଗରଟାକୁ କଣ୍ଟ୍ରୋଲ ରଖିବା ପାଇଁ ତାକୁ ଆମେ ନିୟମିତ ଭାବରେ ମାନିକି ବ୍ୟବହାର କରିବା ଉଚିତ। ତା ଛଡ଼ା ଆମର ଡେଲି ଲାଇଫ ଷ୍ଟାଇଲ ଯେମିତି ଆମର ଶାରୀରିକ ପରିଶ୍ରମ, ବ୍ୟାୟାମ ଏସବୁ ନିହାତି ଆମେ କରିବା ଉଚିତ।
1: ସାର୍, ଆ ପାଇଁ କି ଆଉ କ'ଣ ମାନେ ଆଖିର କେମିତି କିଛି ରହିଛି କି ବ୍ୟାୟାମ ଯାହାକୁ କରିବା ଦ୍ୱାରା ଚକ୍ଷୁଟି ସୁସ୍ଥ ରହିବ?
0: ନାଇଁ, ଆଖିର ସେମିତି ସ୍ପେସିଫିକ୍ ବ୍ୟାୟାମ କିଛି ନାହିଁ, କିନ୍ତୁ ସୁଗର କଣ୍ଟ୍ରୋଲ କରିବା ଦ୍ୱାରା ଆମର ଅକ୍ସିଜେନ୍ ଡିମାଣ୍ଡ ବି ସେ ଅନୁସାରେ ଯେମିତି ଦରକାର ସରି ସେତିକି ଆମେ ପାଇପାରୁ, ସେତିକି ପାଇପାରିଲେ ଆମର ମେଜର ଅର୍ଗାନ ଗୁଡ଼ିକ ରେଟିନା ଅକ୍ସିଜେନ୍ ଭଲ ପାଇଲେ ଆଜ୍ଞା ରେଟିନୋପାଥି ହେବାର ଚାନ୍ସଟା ଟିକେ କମ୍ ଥାଏ। ଆଉ ଯଦି ଆମର ଚକ୍ଷୁ ପରୀକ୍ଷା ଯେମିତି ଆମର ଡାକ୍ତର କହିଛନ୍ତି ସେଭଳି ଭାବେ କରୁ ତାହେଲେ ଆଜ୍ଞା ନିଶ୍ଚୟ ଆମେ ଗୋଟେ ବଡ଼ ଧରଣର ଚକ୍ଷୁ ସମସ୍ୟାରୁ ଆମେ ବର୍ତ୍ତି ଯାଇପାରିବା। ତାର ମୁଖ୍ୟ ହେଉଛି ଯେ ନିୟମିତ ପରୀକ୍ଷାଟା ଯେମିତି ନିଶ୍ଚୟ କରାହବ, କାହିଁକିନା ରେଟିନୋପାଥି ଥରେ ଆରମ୍ଭ ହେଲେ ସେ କେଉଁ ଆଡ଼କୁ ଅଗ୍ରଗତି କରିବ ସେଟା ତ ଜାଣିହେବ କେବଳ ନିୟମିତ ପରୀକ୍ଷା ଦ୍ୱାରା ହିଁ, ସେଠି ତାକୁ ଯେମିତି ଆମେ ଆଭଏଡ ନ କରୁ ନିୟମିତ ଚକ୍ଷୁ ପରୀକ୍ଷା ନିଶ୍ଚୟ କରେଇବୁ, ଯାହାଦ୍ୱାରା କି ଆମର ରେଟିନୋପାଥି ଯଦି ବଢୁଛି ତାହେଲେ ତାର ମୂଳରୁ ଚିକିତ୍ସା କଲେ ଦୃଷ୍ଟିଶକ୍ତିର ସମସ୍ୟା ବେଶୀ ଦେଖାଯିବ
1: ନାହିଁ। ଆଜ୍ଞା, ଆମେ ଶୁଣିଛୁ ଆଉ କିଛି ଚକ୍ଷୁ ସମସ୍ୟା ରହିଛି, ବେଳେବେଳେ ଲୋକଙ୍କର ଆଖି ଧରିଥାଏ, ଆଖି ଭିତର ଲାଲ ପଡିଥାଏ, ଲାଇଟ ସେନ୍ସିଟିଭିଟି ବି ଗୋଟେ ସମସ୍ୟା ରହିଛି, ଏସବୁ ଦ୍ୱାରା ମଧ୍ୟ ରେଟିନୋପାଥି ହେବାର ସମ୍ଭାବନା ରହିଛି କି?
0: ନାଇଁ, ଡାଇବେଟିସ୍ ପାଇଁ ଯୋଉ ରେଟିନୋପାଥି ହୁଏ ସେଥିରେ ଆମକୁ ଆଖିର ଯୋଉ ଭିତର ଲେୟାର ଅଛି ଯୋଉଟା ଆମେ ପୁରା ଇନରମୋଷ୍ଟ ଲେୟାର ରେଟିନା ସେଟା ଆଫେକ୍ଟ ହୁଏ। ଆଉ ଡାଇବେଟିସ୍ରେ ଏମିତି ସାଧାରଣତଃ ଆଖି କେତେଜଣଙ୍କ ଲାଲ ବି ଦେଖାଯାଏ, କିନ୍ତୁ ତା ସହିତ ରେଟିନୋପାଥିର କି ବିଶେଷ ସମ୍ବନ୍ଧ ନଥାଏ। ଆଖି ଲାଲ ହେବା ପାଇଁ ତା ପାଇଁ ଅନ୍ୟାନ୍ୟ କିଛି ମେଡିକେସନ ୟୁଜ୍ କରିକି ତାକୁ କମାଯାଇପାରିବ, ଆଉ ଆଖି ଲେଞ୍ଜରା ହେବା ଆଉ ସେଟା ଇନଫେକ୍ସନ

0: ଇନଫେକ୍ସନ ପାଇଁ ହୁଏତ ହେଇପାରେ କି ବେଳେବେଳେ ଏଲର୍ଜିକ୍ କଣ୍ଡିସନରେ ମଧ୍ୟ ଟିକେ ଲେଞ୍ଜରା ହେଇପାରେ, କିନ୍ତୁ ଡାଇବେଟିସ୍ ପାଇଁ ଏଗୁଡ଼ା ହେଉଛି ବୋଲି ସେମିତି ସବୁବେଳେ କି ରେଟିନୋପାଥି ତା ପାଇଁ ହେବ ବୋଲି ସେମିତି କିଛି କହିହବନି। ରେଟିନୋପାଥି ଗୋଟେ ଅଲଗା ଏଣ୍ଟିଟି ଯେଉଁଥିରେ କି ମାନେ ଅମ୍ଳଜାନ କମ୍ ପାଇଁ ଏଗୁଡ଼ା ସୃଷ୍ଟି ହୋଇଥାଏ।
1: ଏଇ ରେଟିନାର ଆଉ କ'ଣ ସବୁ ରୋଗ ରହିଛି?
0: ବିଭିନ୍ନ ରୋଗ ଯୋଉ ଅଛି ଦେହ ମଧ୍ୟରେ, ଧରିନିଅନ୍ତୁ ଭାରତ ବର୍ଷରେ ଆମର ଟିବି ରୋଗ, ଟିବି ରୋଗରେ ମଧ୍ୟ ଆଜ୍ଞା ରେଟିନା ଅନେକ ସମୟରେ ଆଫେକ୍ଟ ହୁଏ, ତାର ମାନେ ଇନଫ୍ଲାମେଟୋରି ଡିଜିଜ୍ ସବୁ ହୁଏ ଆଖିରେ, ଲେପ୍ରୋସିସ୍ ଆଉ ଏଡ୍ସ ପାଇବେ ଆଜ୍ଞା ରେଟିନୋପାଥି, ଆମର କ୍ଷୀଭିତ ରକ୍ତ ଜମିଯାଏ ଏବଂ ବିଭିନ୍ନ ରକମର ରୋଗ ସମସ୍ୟା ଦେଖାଯାଏ। ତା ଛଡ଼ା ଆମର ମା ମାନଙ୍କର ଗର୍ଭାବସ୍ଥାରେ ହାଇ ବ୍ଲଡ୍ ପ୍ରେସର ହେଇକି ମଧ୍ୟ ରେଟିନାରେ ପ୍ରୋବ୍ଲେମ୍ ହୁଏ, ଆଉ ରକ୍ତ ରୋଗ ବିଭିନ୍ନ ରକମର ଅଛି ଯେମିତି ଥାଲାସେମିଆ, ସିକିଲ୍ସ ଆଉ ରକ୍ତର କର୍କଟ ରୋଗ, ଏସବୁଥିରେ ମଧ୍ୟ ଆଜ୍ଞା ରେଟିନାର ବିଭିନ୍ନ ରକମର ସମସ୍ୟା ଦେଖାଯାଏ ଏବଂ ବ୍ଲିଡିଂ ଡିଜର୍ଡର ସବୁ ଦେଖାଯାଏ। ତାଛଡ଼ା ରେଟିନାରେ ଅନ୍ୟାନ୍ୟ ସବୁ ରୋଗ ରହିଛି ଯେମିତି ବୟସ ଜନିତ ଏଜ୍ ରିଲେଟେଡ୍ ମାକ୍ୟୁଲାର ଡିଜେନେରେସନ ଯେଉଁଥିରେ କି ମଧ୍ୟ ରେଟିନାରେ ଆଫେକ୍ଟ ହୁଏ, ଏବଂ ରେଟିନାର ଡିଟାଚମେଣ୍ଟ ଯେମିତି ଆପଣ ଶୁଣୁଥିବେ ଯେ ପର୍ଦ୍ଦା ଭିତରରୁ ତା ନର୍ମାଲ ଜାଗାରୁ ଛାଡ଼ିଯାଇଥାଏ, ଯେଉଁ ଡିଟାଚମେଣ୍ଟ କହନ୍ତି, ଆଘାତ ଜନିତ ବି ହେଇପାରେ କିମ୍ବା ଏମିତି ସ୍ପଣ୍ଟାନିୟସ୍ ବି ଡିଟାଚମେଣ୍ଟ ହେଇପାରେ ଯେଉଁଥିରେ କି ରେଟିନା ଆମର ଆଫେକ୍ଟ ହୁଏ। ଏହାଛଡ଼ା ଆମର ଅତ୍ୟଧିକ ଆଲୋକ ଆମର କେମିତି ବରଫ ଉପରେ ଯେଉଁମାନେ ସବୁ ଯାଆନ୍ତି ସେଥିରେ ବିକିରଣ ଦ୍ୱାରା ମଧ୍ୟ ରେଟିନା ଆଫେକ୍ଟ ହୁଏ, ଏବଂ ବିଭିନ୍ନ ରକମର ଖାଦ୍ୟ ଏବଂ ଔଷଧ ସେବନ ଦ୍ୱାରା ମଧ୍ୟ ତାର ପାର୍ଶ୍ୱ ପ୍ରତିକ୍ରିୟା ରେଟିନା ଉପରେ ଦେଖାଦେଇପାରେ। ଆଉ ରେଟିନାର କର୍କଟ ରୋଗ ଯେମିତି ପିଲାମାନଙ୍କୁ ରେଟିନା ବ୍ଲାଷ୍ଟୋମା ଗୋଟେ ଅଛି କଣ୍ଡିସନ, ତାକୁ ରେଟିନାର କର୍କଟ ରୋଗ କୁହାଯାଏ, ସେଥିରେ ମଧ୍ୟ ରେଟିନା ଆଫେକ୍ଟ ହୋଇପାରେ। ଏବଂ ପ୍ରିମାଚ୍ୟୁର ଛୁଆ ଯେଉଁମାନେ ଆମର ନର୍ମାଲ ଟର୍ମ ଟାଇମ୍ରୁ ଆଗରୁ ଜନ୍ମ ହୋଇଯାଆନ୍ତି, ବିଶେଷ କରି 7 ମାସ 8 ମାସ ଜନ୍ମ ହୁଅନ୍ତି ପ୍ରିମାଚ୍ୟୁର ବେବି, ତାଙ୍କର ମଧ୍ୟ ରେଟିନୋପାଥି ଓ ପ୍ରିମାଚ୍ୟୁରିଟି ହୋଇଥାଏ। ଏହିସବୁ ବିଭିନ୍ନ ରକମର ରେଟିନାର ସମସ୍ୟା
1: ରହିଛି।
0: ରୋଗ ଅନୁସାରେ ରେଟିନାର ଚିକିତ୍ସା କରାହୁଏ, ଯେମିତି ଆମର ଧରିନିଅନ୍ତୁ ଆମର ଉଚ୍ଚ ରକ୍ତଚାପ ବା ବ୍ଲଡ୍ ପ୍ରେସରରେ ଆମର ରେଟିନାରେ ଏବଂ ଅପ୍ଟିକ୍ ନର୍ଭ ମଧ୍ୟ ଆଫେକ୍ଟ ହୁଏ, ତାର ମଧ୍ୟ ବିଭିନ୍ନ ଗ୍ରେଡିଙ୍ଗ ଅଛି, ଏବଂ ଯେମିତି ଆମେ ଉଚ୍ଚ ରକ୍ତଚାପରେ ବ୍ରାଞ୍ଚ ରେଟିନାଲ ଭେନ୍ ଅକ୍ଲୁଜନ କିମ୍ବା ସେଣ୍ଟ୍ରାଲ ରେଟିନାଲ ଭେନ୍ ଅକ୍ଲୁଜନ ଇତ୍ୟାଦି ହୋଇଥାଏ, କିମ୍ବା ଅପ୍ଟିକ୍ ନର୍ଭର ମଧ୍ୟ ସ୍ୱେଲିଂ ହୁଏ, ତାକୁ ପାପିଲେଡିମା କହନ୍ତି, ଗ୍ରେଟ୍ ଫର୍ ହାଇପରଟେନ୍ସିଭ୍ ରେଟିନୋପାଥି। ଏଥିରେ ସବୁ ବ୍ଲଡ୍ ପ୍ରେସରର ମାପି ତାର ଯଦି ଅଧିକା ଥିବ ତାର ପ୍ରଥମ ହେଉଛି ତା ବ୍ଲଡ୍ ପ୍ରେସରର କଣ୍ଟ୍ରୋଲ କରିବା, ଏବଂ ବ୍ଲଡ୍ ପ୍ରେସର କାହିଁକି ହେଇଛି ସେଥିରେ ଆମର କିଡ୍ନୀ ଆଫେକ୍ଟ ହେଇଛି କି ନାହିଁ ଏବଂ ନାନାଦି ଚିକିତ୍ସା ଆମର ଜେନେରାଲ ଫିଜିସିଆନ ସେସବୁ ତାର ଟ୍ରିଟମେଣ୍ଟ କରନ୍ତି, ଏବଂ ଆଖି ପାଇଁ ଯାହା ଦରକାର ହେବ ଆମର ସେହି ଅନୁସାରେ ଆମର ଆଖିର ସବୁ ଅତ୍ୟାଧୁନିକ ଯେଉଁ ପ୍ରଣାଳୀ ସବୁ ବାହାରିଛି ତାର ଇନ୍ଭେଷ୍ଟିଗେସନ ପାଇଁ ଏସବୁ କରି ତାର ସେ ଅନୁସାରେ ଟ୍ରିଟମେଣ୍ଟ ତାର କରାହୁଏ।
1: ଏଥିପାଇଁ କି ଯୋଉ ସର୍ଜରୀ ବା ଶଲ୍ୟ ଚିକିତ୍ସାର ବି ଆବଶ୍ୟକତା ପଡିଥାଏ?
0: ଅନେକ ସମୟରେ ଶଲ୍ୟ ଚିକିତ୍ସା ଆବଶ୍ୟକ ହୋଇନଥାଏ, ପ୍ରଥମ ହୁଏ ଆମର ଯୋଉ କାରଣ ପାଇଁ ହେଉଛି, ଧରନ୍ତୁ ବ୍ଲଡ୍ ପ୍ରେସର ପାଇଁ ରୋଗଟା ହେଉଛି ତାକୁ ଆଗେ କଣ୍ଟ୍ରୋଲ କରିବା ପାଇଁ ପଡିବ। ବ୍ଲଡ୍ ପ୍ରେସର କଣ୍ଟ୍ରୋଲ ହେଲା ପରେ ଆମେ ଦେଖୁ ଅନେକ ସମୟରେ ରୋଗର ଉପଶମ ହୁଏ, ତା ଛଡ଼ା ଯଦି ଆମର ରେଟିନାର ସେଣ୍ଟର ବା ମାକ୍ୟୁଲାରି ଆଫେକ୍ଟ ହୋଇଥାଏ ସେଥିରେ ତାର ଜଳୀୟ ଅଂଶ କିମ୍ବା ରକ୍ତ ଅଂଶ ଜମିକି ତାର ଦେଖିବାରେ ଆଫେକ୍ଟ ହୋଇଥାଏ, ତାହେଲେ ଆମର ସବୁ ଆଜିକାଲି ଆଣ୍ଟିଭେଜେଫ୍ ଇଞ୍ଜେକ୍ସନ ସବୁ ଦିଆହୁଏ ଯାହାଦ୍ୱାରା କି ସେ ରୋଗର ଉପଶମ ମିଳିଥାଏ ଏବଂ ଲୋକଙ୍କ ଦୃଷ୍ଟିଶକ୍ତି ମଧ୍ୟ ଉନ୍ନତି ହୋଇଥାଏ।
1: ଯୋଉ ମଧୁମେହ ରୋଗୀ ବା ଡାଇବେଟିକ୍ ରେଟିନୋପାଥି ଯୋଉ କରାଯାଏ ତାର ମଧ୍ୟ ଏଇ ସମାନ ଚିକିତ୍ସା ନା ତାର କିଛି ଅଲଗା ଚିକିତ୍ସା ପଦ୍ଧତି ରହିଛି?
0: ଡାଇବେଟିସ୍ ରୋଗରେ ମଧ୍ୟ ଆଜ୍ଞା ଆମର କୋଉ ଟାଇପ୍ର ପ୍ରେଜେଣ୍ଟେସନ ହେଉଛି ରେଟିନାରେ ସେଇଟା ଆଗେ ଆମେ ଇଭାଲୁଏଟ୍ କରୁ। ଯେମିତି ଆମେ ଆଲୋଚନା କଲେ କି ନନ୍ ପ୍ରୋଲିଫରେଟିଭ୍ ରେଟିନୋପାଥିରେ ତାର କ'ଣ କ'ଣ ତାର ସବୁ ଲକ୍ଷଣ ଅଛି, ଯେମିତିକି ତାର ଯଦି ଦେଖିବାର ପିତ ବିନ୍ଦୁ ଯୋଉ ଅଛି ତ ମାକ୍ୟୁଲାର ଯଦି ତାର ଆଫେକ୍ଟ ହୋଇଥାଏ ତାର କି ଧରଣ ସେଟା ଆଫେକ୍ସନ ହେଇଛି ତାର ଇନଭେଷ୍ଟିଗେସନ କରାହେଇକି ସେ ଅନୁସାରେ ଦରକାର ପଡ଼ିଲେ ଯଦି ତାର ରକ୍ତ କିମ୍ବା ଜଳୀୟ ଅଂଶ ଜମିଥାଏ ତା ପାଇଁ ଇଞ୍ଜେକ୍ସନ ଦିଆହୁଏ। ଯଦି ପ୍ରୋଲିଫରେଟିଭ୍ ଷ୍ଟେଜକୁ ଯାଇଛି ରୋଗଟି ସେଥିରେ ତାହେଲେ ଆମର ଇନିସିଆଲ ଷ୍ଟେଜରେ ଆର୍ଲି ପ୍ରୋଲିଫରେଟିଭ୍ ଷ୍ଟେଜରେ ଆଜ୍ଞା ତାର ଲେଜର ଚିକିତ୍ସା ଦ୍ୱାରା ଭଲ ଉପଶମ ମିଳେ, ରୋଗଟିକୁ ଆମେ ଆୟତ୍ତ କରିପାରିଥାଉ, ଏବଂ ଦରକାର ପଡ଼ିଲେ ଆଖି ମଧ୍ୟରେ ଆଣ୍ଟିଭେଜେଭ୍ ଇଞ୍ଜେକ୍ସନ ମଧ୍ୟ ଦିଆହୁଏ। ଯଦି ରୋଗର ପରିମାଣ ବଢ଼ିଯାଇଥାଏ ଏବଂ ରକ୍ତକ୍ଷରଣର ମାତ୍ରା ଅଧିକ ହୋଇକି ଦୃଷ୍ଟିଶକ୍ତି ଅନେକ ଆଫେକ୍ଟ ହୋଇଥାଏ ଯାହାକୁ ଭିଟ୍ରିୟସ୍ ହେମରେଜ୍ କୁହାହୁଏ, କିମ୍ବା ସମୟ ସମୟ ରେଟିନାରେ ସବୁ ଟ୍ରାକ୍ସନ ନେଇକି ଟ୍ରାକ୍ସନାଲ ରେଟିନାଲ ଡିଟାଚମେଣ୍ଟ ମଧ୍ୟ ହୁଏ, ତା ପାଇଁ ଶଲ୍ୟ ଚିକିତ୍ସା ଦରକାର ହୁଏ, ସର୍ଜରୀ ଦରକାର ହୋଇପାରେ, ଏବଂ ସର୍ଜରୀ ଦ୍ୱାରା ତାକୁ କିଛିଟା ଦୃଷ୍ଟିଶକ୍ତି ଫେରାଇବା ପାଇଁ ଚେଷ୍ଟା କରାହୁଏ।
1: ଆଜ୍ଞା, ଏଇ ଯୋଉ ଆପଣ କହିଲେ ଯେ ଆଖିରେ ଇଞ୍ଜେକ୍ସନ ମଧ୍ୟ ଦିଆଯାଏ, ସେଇ ଇଞ୍ଜେକ୍ସନ ଦେବାଟା କେତେ ଦୂର ସୁରକ୍ଷିତ ଏବଂ ତା ଦ୍ୱାରା କ'ଣ ହେଇଥାଏ?
0: ଆମର ରୋଗର ଇଣ୍ଡିକେସନ ନେଇକି ଆମେ ଡିସାଇଡ୍ କରିଥାଉ ଯେ ଇଞ୍ଜେକ୍ସନ କାହାର ଦରକାର ହେବ, ଏବଂ ଏହା ଅତି ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ଦିଆହୁଏ। ଏଥିରେ ଲୋକଙ୍କର ଉପଶମ ମଧ୍ୟ ହୁଏ ରୋଗରୁ, କିନ୍ତୁ ଏହି ରୋଗଟି ଯେହେତୁ ଡାଇବେଟିସ୍ ରୋଗଟି ଯେହେତୁ ମାନେ କ୍ୟୁରେବୁଲ୍ ନୁହଁ, ଏଟା ହେଉଛି କଣ୍ଟ୍ରୋଲେବୁଲ୍ ଡିଜିଜ୍, ଏଟାକୁ କଣ୍ଟ୍ରୋଲ କରିବା ପାଇଁ ସବୁବେଳେ ଔଷଧ ଦ୍ୱାରା ଚେଷ୍ଟା କରାଯିବା
1: ଦରକାର।
0: ହଁ, ଇଟ୍ ଇଜ୍ ନଟ୍ କ୍ୟୁରେବୁଲ୍।

0: ଡିଜିଜ୍, ସେମିତି ଏହି ରୋଗ ପାଇଁ ହିଁ ମୁଖ୍ୟତଃ ଆମର ଅର୍ଗାନ ଗୁଡ଼ିକ ଆଫେକ୍ଟ ହୁଏ। ତ ଆମେ ତାକୁ ମେଡିସିନ ଦେଇ ଚିକିତ୍ସା କରି ସେ ରୋଗଟାକୁ ଯେମିତି କଣ୍ଟ୍ରୋଲ କରିହବ ସେଥିପାଇଁ ଚେଷ୍ଟା କରାହୁଏ। ଅନେକ ସମୟରେ ରୋଗୀ ପଚାରନ୍ତି, ଆଜ୍ଞା ଆମେ ଆଖି ଭିତରେ ଇଞ୍ଜେକ୍ସନ ଦେବାରୁ ଭଲ ଦିଶୁଛି ଆମକୁ ଏବେ, କିନ୍ତୁ ଏଇଟା ଆଉ ବଢ଼ିବନି ତ ପୁଣି ପରକୁ, କାହିଁକି ନା ଇଞ୍ଜେକ୍ସନ ଗୁଡ଼ିକ ନେଲା ପରେ ତାର କିଛି ମାସ ପର୍ଯ୍ୟନ୍ତ ତାର ପ୍ରଭାବ ରୁହେ ଆଖିରେ, ସେତେଦିନ ପର୍ଯ୍ୟନ୍ତ ସେମାନେ ହୁଏତ ଟିକେ ଭଲ ଦେଖନ୍ତି, ପୁଣି ଇଞ୍ଜେକ୍ସନର ପ୍ରଭାବ କଟିଗଲା ପରେ ରୋଗ ପ୍ରଭାବରୁ ରୋଗଟି ପୁଣି ଆଉଥରେ ବଢ଼ିବାର ଆଶଙ୍କା ଥାଏ। ସେଥିପାଇଁ ଆମେ ତାକୁ ନିୟମିତ ଭାବରେ ତାର ପରୀକ୍ଷା କରିବା ଦରକାର ଏବଂ କରା ମଧ୍ୟ ହୁଏ। ସେଥିପାଇଁ ରୋଗୀ ମଧ୍ୟ ସଚେତନ ଥିବା ଦରକାର ଏବଂ ଆମେ ଡାକ୍ତରମାନେ ତାର ନିୟମିତ ପରୀକ୍ଷା କରି ଯଦି ଦେଖୁ ରୋଗଟା ପୁଣି ଆଉଥରେ ବଢୁଛି ତାହେଲେ ପୁଣି ଆମେ ଇଞ୍ଜେକ୍ସନ ଦେବାକୁ ତାକୁ ପରାମର୍ଶ ଦେଇଥାଉ। ସେଥିପାଇଁ କାହାର କେତେଟା ଇଞ୍ଜେକ୍ସନ ଦିଆହବ କି ଚିକିତ୍ସା କେମିତି ଭାବରେ ହବ କି ଲେଜର କରାହବ ସେଇଟା ନିର୍ଭର କରେ ରୋଗର ଷ୍ଟେଜ ଉପରେ। ଆଉ କେବେ ବି ଏଇଟା ଏମିତି ଆମେ ଭାବିବା ଉଚିତ ନୁହେଁ ଯେ ଆମେ ଥରେ ଦେଖେଇଦେଲୁ ଚିକିତ୍ସା ଥରେ କରିଦେଲୁ ଆଖି ପାଇଁ ଏବଂ ସାରା ଜୀବନ ପାଇଁ ଭଲ ହେଇଗଲା, ସେମିତି ରୋଗ ଇଏ ନୁହଁ। ଯେହେତୁ ଏଇଟା କ୍ୟୁରେବୁଲ ନୁହଁ ସେଥିପାଇଁ ତାକୁ ଆମେ ବାରମ୍ବାର ପରୀକ୍ଷା କରିକି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚଳିବା ଉଚିତ।
1: ଆଜ୍ଞା, ତେବେ ଏଇ ଯୋଉ ଇଞ୍ଜେକ୍ସନ ଗୋଟେ ରୋଗୀକୁ ଦିଆଯାଏ ତା କେତେ ସମୟ ବ୍ୟବଧାନରେ ଦିଆଯାଇଥାଏ?
0: ଇଞ୍ଜେକ୍ସନଟି ଯୋଉ ଦିଆହୁଏ ଅତି ବେଶୀରେ 2-3 ମାସ କାମ କରିବା ପରେ ତା ପ୍ରଭାବଟା କମି କମି ଯାଏ। ତାପରେ ଆମର ଡାଇବେଟିକର ଯୋଉ ରେଟିନୋପାଥିରେ ବଢୁଛି କି ବଢୁ ଜାଣିବା ପାଇଁ ହେଲେ ତାକୁ ଆମର ବିଭିନ୍ନ ଇନଭେଷ୍ଟିଗେସନ ମେସିନ ସବୁ ଅଛି କରିକି ତା ଦ୍ୱାରା ପରୀକ୍ଷା କରାହୁଏ। ଇଞ୍ଜେକ୍ସନର ପ୍ରଭାବରେ ରୋଗ କମିଗଲା ପରେ ଯେତେଦିନ ପର୍ଯ୍ୟନ୍ତ ସେ କମିକି ରହୁଛି ଆମେ ତାକୁ ଅବଜରଭେସନରେ ରଖୁ।
1: ଆଜ୍ଞା,
0: ଯଦି ରୋଗ ପୁଣି ବଢିଲା ଆମେ ଜାଣିଲୁ ପରୀକ୍ଷା ଦ୍ୱାରା ତାହେଲେ ପୁଣି ଆଉଥରେ ଇଞ୍ଜେକ୍ସନ ଦିଆହୁଏ। ଆମର ଯୋଉ ଇଞ୍ଜେକ୍ସନ ଦିଆ ହୁଏ ଔଷଧ ଆକାରରେ ଆମର ଦିଆହଉଛି ଆଖି ଭିତରେ।
1: ତେବେ ଆପଣ ସବୁବେଳେ କହୁଛନ୍ତି ଯେ ଯେଉଁମାନେ ମଧୁମେହ ରୋଗୀ ସେମାନେ ନିଜର ରୋଗକୁ ନିୟନ୍ତ୍ରଣରେ ରଖିବା ନିହାତି ଦରକାର, ଏଥିରେ ତ ଖାଦ୍ୟର ଗୋଟେ ବଡ ଭୂମିକା ରହିଛି, ସେମିତି ଆଖି ପାଇଁ କି ମଧ୍ୟ ଖାଦ୍ୟର ଗୋଟେ ବଡ ଭୂମିକା ରହିଛି, ସେ ବିଷୟରେ ଟିକେ କହିବେ କି?
0: ଆମର ଡାଇବେଟିସ ପାଇଁ ଯୋଉ ଆମର ଖାଦ୍ୟ ସାମଞ୍ଜସ୍ୟ ଦରକାର ସେଇଟା ଆମେ ଡାଇବେଟିସ ଡକ୍ଟର ପାଖରୁ ବୁଝି ସେ ଅନୁସାରେ ଆମେ ଚଳିବା ଉଚିତ,
1: କାହିଁକିନା
0: ଆଖି ମଧ୍ୟ ଦେହର ଗୋଟେ ଅଙ୍ଗ, ତାଙ୍କର ପରାମର୍ଶକୁ ଆମେ ଯଦି ଠିକ୍ ଭାବରେ ପାଳନ କରୁ ତାହେଲେ ଆମର ଅନ୍ୟାନ୍ୟ ଅଙ୍ଗ ଗୁଡ଼ିକ ମଧ୍ୟ ଡାଇବେଟିସ ପ୍ରଭାବରୁ ଅନେକଟା ମୁକ୍ତ ରହିବ, କାହିଁକି ନା ଖାଦ୍ୟର ଯୋଉ ଆମର ସବୁ ରହିଛି ବିଭିନ୍ନ ରକମର ତାର ଡିଭିଜନ ରହିଛି, ତାର ଶର୍କରା ଅଂଶ, ତାର ପ୍ରୋଟିନ ଅଂଶ, ତାର ଜୀବସାର ଅଂଶ ସବୁଗୁଡ଼ା ଆମର ଦେହର ବିଭିନ୍ନ ସବୁ ଅଙ୍ଗକୁ ଯାଏ ସେଗୁଡ଼ା, ସେଥିପାଇଁ ଖାଦ୍ୟର ସଂଯମତାଟା ହଉଛି ମୁଖ୍ୟ ଆଗେ, ଆଉ ଏ ସବୁ ଅର୍ଗାନ ପାଇଁ ସେଟା ଆଫେକ୍ଟ କରିବ।
1: ସେଥିପାଇଁ
0: ମୂଳରୁ ଯଦି ତାକୁ ଆମେ ନ ଜଗିବା ତାହେଲେ ଆମେ ନିଜେ ଆମ ତା ବିପଦରେ ସମ୍ମୁଖୀନ ହେବା।
1: ଆଜ୍ଞା, ଆପଣ ବି କହୁଥିଲେ ଯେ ଲେଜର ଥେରାପି ମାଧ୍ୟମରେ ମଧ୍ୟ ଏହାର ଚିକିତ୍ସା କରାଯାଇଥାଏ, ସେଇ ଲେଜର ଥେରାପିଟି କ'ଣ ଏବଂ ଏହା କେତେ ସମୟ ବ୍ୟବଧାନରେ କରିବାକୁ ପଡ଼ିଥାଏ?
0: ଆମର ଲେଜର ଥେରାପି ସାଧାରଣତଃ ପ୍ରୋଲିଫରେଟିଭ ରେଟିନୋପାଥି ଯେଉଁମାନଙ୍କର ଥାଏ ସେମାନଙ୍କର ଆମେ ଆଡଭାଇସ କରିଥାଉ।
1: ଆଜ୍ଞା,
0: ତ ପ୍ରୋଲିଫରେଟିଭ ରେଟିନୋପାଥି ଷ୍ଟେଜ ଆସିଲା ପରେ ଆମର ଲେଜର ଆମର 2 ସିଟିଂ କିମ୍ବା 3 ସିଟିଂରେ ଲେଜର କରାହୁଏ, ଯାହାକୁ କି ପାନ୍ ରେଟିନାଲ ଫୋଟୋକୋଆଗୁଲେସନ ବୋଲି କୁହାହୁଏ। ସେଟା ଆମର 2 ଥର କିମ୍ବା 3 ଥର ଗୋଟେ ଗୋଟେ ଆଖିରେ କରାହୋଇଥାଏ। ଆଉ ଯଦି ଆମ ରେଟିନାର ସେଣ୍ଟରରେ ବା ମାକୁଲାର ପାଖରେ ଯଦି ଫ୍ଲୁଇଡ୍ ଜମିଥିବ ଆଗ ସ୍କାନିଂ କରି ତାର ଦେଖାହୁଏ ଯେ ଲେଜର ତା ଦେହରେ କରିହେବ କି ନାହିଁ, ଯଦି ଲେଜର କରିବାର ଆମର ସୁଯୋଗ ଥାଏ ଲେଜର କରାହୁଏ, କିମ୍ବା ଯଦି ସେଣ୍ଟର ଏରିଆରେ ଯଦି ତାର ଜମି ଯାଇଥାଏ ରକ୍ତକ୍ଷରଣ ହୋଇଥାଏ କିମ୍ବା ଜଳୀୟ ଅଂଶ ଜମିଥାଏ ତାହେଲେ ଆଗ ଇଞ୍ଜେକ୍ସନ ଦେଇ ତାକୁ କମେଇଲା ପରେ ତାକୁ ଲେଜର କରାହୁଏ।
1: ଏଇ ଯୋଉ ଚିକିତ୍ସା ଚାଲିଥିଲା ବେଳେ ବା ଜଣେ ରୋଗୀକୁ ଯେତେବେଳେ ରେଟିନୋପାଥି ସମସ୍ୟା ହୋଇଥାଏ ମଧୁମେହ ରୋଗୀକୁ, ସେ ଯଦି କୌଣସି କମ୍ପ୍ୟୁଟରରେ କାମ କରୁଥାଏ ଅଧିକ ସମୟ ଧରି ବା ମୋବାଇଲ ଦେଖୁଥାଏ ତାଦ୍ୱାରା ତାର ଦୃଷ୍ଟିଶକ୍ତି ପ୍ରଭାବିତ ହେବାର ସମ୍ଭାବନା ରହିଛି କି?
0: ନା, ରେଟିନୋପାଥିରେ ଆଜ୍ଞା ଡାଇବେଟିସ ପାଇଁ ଯୋଉ ହଉଛି ଏଟା ଆମ ରେଟିନାର ରେଟିନାଟା ହଉଛି ଭିତର ଲେୟାର ଆମର।
1: ଆଜ୍ଞା,
0: ଆମର କମ୍ପ୍ୟୁଟର କାମ କିମ୍ବା ମୋବାଇଲ କାମ ଯେଉଁମାନେ ଅଧିକା କରୁଛନ୍ତି ସେଥିରେ ରେଟିନୋପାଥି ହେବାର ସେମିତି କିଛି ଆଶଙ୍କା ନଥାଏ, ସେମାନେ ତାଙ୍କ ଦୈନନ୍ଦିନ କାମ ଯେମିତି କରିବା କଥା କରିପାରିବେ। କିନ୍ତୁ ଆମର ଯୋଉ କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ଯୋଉ ଅଛି, ଅଧିକା ସମୟ କମ୍ପ୍ୟୁଟର କାମ କଲେ ଆଖିର ଡ୍ରାଏନେସ୍ ହେବା, କାହାର ମୁଣ୍ଡ ବିନ୍ଧା ହୁଏ ଡ୍ରାଏନେସ୍ ପାଇଁ, ଆଖିର ମସଲ ଟାୟାର୍ଡ ହେଇଯାଏ, ସେସବୁ ଜିନିଷ ହେଇପାରେ। ଆଉ ତା ପାଇଁ ଆମର ଆଖିକୁ କେମିତି ଯତ୍ନ ନେବେ ସେ ବିଷୟରେ ଆମେ ସଚେତନ ହେବା।
1: ଶେଷରେ ଯୋଉ ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ କ'ଣ ପରାମର୍ଶ ଦେବାକୁ ଚାହିଁବେ?
0: ଆମେ ଏଇଆ ହିଁ କହୁ ଯେ ମାନେ ଡାଇବେଟିସ ଯେଉଁମାନଙ୍କର ଅଛି ତାଙ୍କର 3ଟି ଜିନିଷ ପ୍ରତି ମୁଖ୍ୟ ଧ୍ୟାନ ଦେବା ଉଚିତ। 3ଟି ଜିନିଷ ହେଲା ଖାଦ୍ୟରେ ସାମଞ୍ଜସ୍ୟ, ଦ୍ୱିତୀୟ ହେଲା ଶାରୀରିକ ପରିଶ୍ରମ, ଏବଂ ତୃତୀୟଟି ହେଉଛି ଆଜ୍ଞା ନିୟମିତ ଚକ୍ଷୁ ପରୀକ୍ଷା ଏବଂ ରକ୍ତ ଶର୍କରା ପରୀକ୍ଷା। ଏହି 3ଟି ଜିନିଷ ପ୍ରତି ଆମେ ସବୁବେଳେ ଧ୍ୟାନ ଦେବା ଉଚିତ। ଏଇଥିରେ ଧ୍ୟାନ ଦେଲେ ଆମର ରେଟିନୋପାଥି କି ଚକ୍ଷୁର ସମସ୍ୟା ଦେଖିବେ ଅନେକ ପରିମାଣରେ ଆମେ ତାକୁ କଣ୍ଟ୍ରୋଲ କରିପାରିବା।
1: ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ରେଟିନୋପାଥି କ'ଣ ଏବଂ ଏହାର କେମିତି ଚିକିତ୍ସା କରାଯିବ, ଏଥିରେ କେମିତି ନିଜ ଚକ୍ଷୁର କେମିତି ଯତ୍ନ ନେବା ଦରକାର, ସେ ସମ୍ପର୍କରେ ତ ଆପଣ ଅନେକ ଉପାଦେୟ କଥା କହିଲେ। କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଏହି ଆଲୋଚନା ପାଇଁ ଅନେକ।

ଡାକ୍ତରଙ୍କ ପଚାରି ବୁଝିବା କାର୍ଯ୍ୟକ୍ରମରେ ଶୁଣୁଥିଲେ ରେଟିନୋପାଥି ସମ୍ପର୍କରେ। ଏ ସମ୍ପର୍କରେ କହୁଥିଲେ ଡାକ୍ତର ସିଦ୍ଧାର୍ଥ ଦାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦୁର୍ଗା ମାଝୀ, ଉପସ୍ଥାପନା ସୌଦାମିନୀ ପ୍ରଧାନ। ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଟେଲିଫୋନ୍ ନମ୍ଘରଟି ଆଉଥରେ କହି ରଖୁଛୁ, 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

0: କାନ୍ଦୁଇତ ଚରଣ ପାତ୍ର ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଖଞ୍ଜଣି ଭୋଜନ ଶୁଣିଲେ ଆକାଶବାଣୀ କଟକ।
1: ସାବିତ୍ରୀ ମୁଁ ଅଫିସ ଯାଉଛି।
2: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆଜିର ନାରୀ ମହଲ ପରିସରକୁ। ଜୀବନ ଜୀଇଁବା ପାଇଁ ହେଲେ ଆମକୁ ଯେକୌଣସି ପରିସ୍ଥିତି ସହ ଖାପ ଖୁଆଇ ଚଳିବାକୁ ହେବ। ବାହାର ଦୁନିଆର ଚାପ ହେଉ କିମ୍ବା ନିଜ ମନ ଭିତରେ ସୃଷ୍ଟି ହେଉଥିବା ଚାପ ହେଉ, ସେସବୁକୁ ଆମ ନିଜ

0: ନିୟନ୍ତ୍ରଣରେ ରଖିବା ଦରକାର। ନିଜ ଭିତରେ ଥିବା ଦୃଢ଼ ମନୋବଳ ସୁଦୃଢ଼ କରିବା ପାଇଁ ନିଜର ସାଙ୍ଗସାଥୀ, ପରିବାର ବର୍ଗ, ବନ୍ଧୁବାନ୍ଧବମାନଙ୍କ ସହ ସୁସମ୍ପର୍କ ରଖିବା ନିହାତି ଜରୁରୀ। ଆଶାବାଦୀ ବ୍ୟକ୍ତିମାନେ ସବୁବେଳେ ଭବିଷ୍ୟତକୁ ନେଇ ଶୁଭଫଳ ଚିନ୍ତା କରନ୍ତି, କିନ୍ତୁ ଯିଏ ଟିକିଏ କଥାରେ ଭାଙ୍ଗିପଡ଼େ, ମନରେ ସାହସ ନଥାଏ, ସେ ବ୍ୟକ୍ତିମାନେ ମାନସିକ ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିବାକୁ ପଛେଇ ନଥାନ୍ତି। ଆଜିକାଲି ଯୁବବର୍ଗ କୁହନ୍ତୁ ଅବା ଛାତ୍ରଛାତ୍ରୀଙ୍କ ମନରେ ଏ ଆତ୍ମହତ୍ୟା ପ୍ରବଣତା ଯେମିତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବହୁଦିନ ଧରି ଅସୁସ୍ଥ ରହିବା, ଆତ୍ମୀୟଙ୍କର ମୃତ୍ୟୁ, ପ୍ରେମଜନିତ ବ୍ୟାପାରରେ ଅସଫଳ ହେବା, ପରିବାର ପରିଜନ ଓ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଭୁଲ ବୁଝାମଣା ହେବା, ଏହିସବୁ କାରଣରୁ ଆତ୍ମହତ୍ୟା କରିବାକୁ ପଛେଇ ନଥାନ୍ତି। ତେବେ ଏହି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାର କାରଣ କ'ଣ? ଆଜି ଏ ସମ୍ପର୍କରେ ରହିଛି ଗୋଟିଏ ଆଲୋଚନା, ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ। ଏ ବିଷୟରେ ଆଲୋଚନା କରିବା ନିମନ୍ତେ ଆମ ସହିତ ଅଛନ୍ତି ବରିଷ୍ଠ ଶିକ୍ଷାବିତ୍ ତଥା ମନସ୍ତତ୍ତ୍ୱବିତ୍ ପ୍ରଫେସର ଡକ୍ଟର ଗୀତିକା ପଟ୍ଟନାୟକ, ଯିଏକି ମାନସିକ ସ୍ୱାସ୍ଥ୍ୟ ଉପରେ ଅନେକଗୁଡ଼ିଏ ସନ୍ଦର୍ଭ ଏବଂ ପୁସ୍ତକ ଲେଖିଛନ୍ତି। ଆସନ୍ତୁ ତାଙ୍କୁ ଭେଟିବା ଆମର ଏହି କାର୍ଯ୍ୟକ୍ରମରେ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଜାଣିବା ଏଇ ଯୋଉ ମାନସିକ ଚାପ କହିଲେ ଆମେ କ'ଣ ବୁଝିବା?
1: ମାନସିକ ଚାପକୁ ବୁଝେଇବା ପାଇଁ ହେଲେ ଆମେ କହିବା ଚାପ ହେଉଛି ମନର ଏକ ଅସ୍ୱସ୍ତିକର ଅନୁଭବ। ପରୀକ୍ଷାର୍ଥୀଟିଏ ପରୀକ୍ଷା ଦେବାକୁ ଯାଉଛି, ତାର ହୁଏତ ପରୀକ୍ଷା ପାଇଁ ଉପଯୁକ୍ତ ପ୍ରସ୍ତୁତିକରଣ ନାହିଁ। ଆପଣ ମନ ଖୁସିରେ ସାଙ୍ଗସାଥୀ ସହ ପିକନିକ୍ କରିବା ପାଇଁ ଯାଉଛନ୍ତି, ହଠାତ୍ ଗାଡ଼ିଟି ଖରାପ ହୋଇଗଲା, ଆଉ ଆଗକୁ କିମ୍ବା ପଛକୁ ଫେରିବା ପାଇଁ ଉପାୟ ନାହିଁ। ଆପଣଙ୍କର ଏକ ସାମାଜିକ ସଭାରେ ମୁଖ୍ୟ ଅତିଥିଙ୍କର ବିଷୟରେ ଦୁଇପଦ କହିବାର ଅଛି। ଆପଣ ସଭା ଆରମ୍ଭ ହେବାର ଠିକ୍ ପୂର୍ବରୁ ଅନୁଭବ କରୁଛନ୍ତି ଆପଣଙ୍କର ଗଳାରୁ ସ୍ୱର ବାହାରୁନି। ଏସବୁ ଛଡ଼ା ଆମର ନୀତିଦିନିଆ ଜୀବନରେ ସବୁଠି ସବୁବେଳେ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା ଲାଗି ରହିଛି, ବିଶେଷତଃ ଏଇ ଯୁବପିଢ଼ିମାନଙ୍କର, ଏଇ ପିଲାମାନଙ୍କର, ସେ ବିଦ୍ୟାଳୟ ହେଉ ଅବା ମହାବିଦ୍ୟାଳୟ, କର୍ମକ୍ଷେତ୍ର ହେଉ ଅବା ଖେଳପଡ଼ିଆ ହେଉ, ସମସ୍ତେ ଚାହାନ୍ତି, ପିଲାମାନଙ୍କର ବାପା ମା ବିଶେଷ ଭାବରେ ଚାହାନ୍ତି ତାଙ୍କ ପିଲା ସଫଳତାର ଶୀର୍ଷ ସ୍ଥାନରେ ରହିବା ପାଇଁ। ପ୍ରତିଯୋଗିତାର ଏହି ଘୋଡ଼ା ଦୌଡ଼ରେ ସାମିଲ ହୋଇ ପିଲା ସ୍ୱଚ୍ଛାକୃତ ଭାବରେ ତା ମନ ଭିତରକୁ ମାନସିକ ଚାପକୁ ନିମନ୍ତ୍ରଣ କରି ଚାଲିଛି। ଯଦି ପିଲା କିଛିଟା ସଫଳତା ପାଇଗଲା, ସେଥିରେ ବାପା ମା ମାନେ ସନ୍ତୁଷ୍ଟ ନ ରହି ତାଙ୍କ ପିଲା ଅନ୍ୟ କିଛି ପାଇବା ପାଇଁ ଆଶା କରୁଛନ୍ତି। ଯେତେବେଳେ ଆଶାନୁରୂପ ସଫଳତା ପିଲାଟି ପାଇପାରୁନି, ସେମାନେ ନିରାଶ ହୋଇଯାଉଛନ୍ତି। ଆଶା ଏବଂ ନିରାଶାର ଏହି ଚକ୍ରବ୍ୟୁହ ଭିତରେ ପିଲାଟିର ପିଲାଦିନ ହଜିଯାଉଛି। ସେ ସବୁବେଳେ ଗୋଟେ କେମିତି ଚାପରେ ରହିକି ମନର ଭାରସାମ୍ୟ ହରାଇ ଦେଉଛି।
0: ଆପଣ ତ ଖୁବ୍ ସୁନ୍ଦର କଥା କହିଲେ, ପିଲାମାନେ ଏମିତି ମାନସିକ ଚାପରେ ରହି ଆତ୍ମହତ୍ୟା କୁହନ୍ତୁ ବା ଅନ୍ୟ ଯେକୌଣସି ଉପାୟକୁ ଆପଣେଇ ନେଉଛନ୍ତି, କିନ୍ତୁ ପ୍ରକୃତରେ ଆମେ କେମିତି ଜାଣିବା ଯେ ସେ ପିଲାଟି ହଉ ବା ଯୁବଗୋଷ୍ଠୀ ହଉ ସେମାନେ ମାନସିକ ସ୍ଥିତି ତାଙ୍କର ଭଲ ନାହିଁ ବୋଲି?
1: ଖୁବ୍ ଭଲ ପ୍ରଶ୍ନଟି ଆପଣ ପଚାରିଲେ। ଅନେକ ସମୟରେ ଆମେ ନିଜେ ମଧ୍ୟ ଜାଣିପାରୁ ନାହିଁ ଆମେ ଚାପଗ୍ରସ୍ତ ଅଛୁ, ପବନକୁ ଆମେ କେହି ଦେଖିପାରୁ ନାହିଁ, ଅଥଚ ପବନର ପ୍ରଭାବ ଗଛପତ୍ର ଫୁଲ ଫଳ ଉପରେ ପଡ଼ିଥାଏ। ଠିକ୍ ସେହିପରି ମାନସିକ ଚାପର ପ୍ରଭାବ ଆମର ଦେହ ମନକୁ ଅନେକାଂଶରେ ପ୍ରଭାବିତ କରିଥାଏ। ଯେମିତି ଦେଖନ୍ତୁ ପିଲାଟି କହୁଛି, ଆମେ କହୁଛୁ, ଆମର ମୁଣ୍ଡ ବିନ୍ଧୁଛି, ବିରକ୍ତି ଭାବ ଲାଗୁଛି ସାଧାରଣ ଛୋଟ ଛୋଟ କଥାରେ, ଏବଂ ଆମକୁ ସମୟ ସମୟରେ ଯାହାକୁ କହୁଛନ୍ତି ଆଜମା ରୋଗ, ନିଶ୍ୱାସ ନେବାରେ କଷ୍ଟ ହେଉଛି। ମାନସିକ ସ୍ତରରେ ମଧ୍ୟ ଆମେ ବ୍ୟସ୍ତ, ବିବ୍ରତ, ଭୟାଳୁ ଏବଂ ସନ୍ଦେହୀ ମଣିଷଟିଏ ହୋଇଯାଉଛୁ। ଆମର ଆସ୍ତେ ଆସ୍ତେ ଆତ୍ମବିଶ୍ୱାସ କମିଯାଉଛି। ଆଉ ଆପଣ ଆଉ ଗୋଟିଏ ବହୁତ ଭଲ ଅବଶ୍ୟ ବଡ଼ କଥାଟିଏ କହିଲେ, ଆତ୍ମହତ୍ୟା। ଆତ୍ମହତ୍ୟା ହେଲା ଗୋଟିଏ ଚରମ ପଳାୟନପନ୍ଥୀ ମନୋଭାବ। ଏହା ଆମର ମଣିଷର ଯେଉଁ ଗୋଟିଏ ଅତ୍ୟନ୍ତ ନକାରାତ୍ମକ ଆବେଗ, ନେଗେଟିଭ ଇମୋସନ୍ସର, ଏଟା ଗୋଟିଏ ଅତ୍ୟନ୍ତ ଦୁଃଖଦ ପ୍ରତିକ୍ରିୟା। ଯେତେବେଳେ ଆମେ ଭାବୁ, ଯେକୌଣସି ବ୍ୟକ୍ତି ଭାବେ, ନା ସେ ଆଉ ପାରିବନି, ଜୀବନ ସାଙ୍ଗରେ ଲଢ଼ି ପାରିବନି, ଜୀବନ ତାକୁ ଗୋଟେ ବୋଝ ପରି ମନେ ହୁଏ, ଆର ମାତ୍ରା ଅତିଶୟ ହୋଇଯାଏ, ମଣିଷ ଭାବେ ଯେ ସେ ଆଉ ପରିସ୍ଥିତି ସାଙ୍ଗରେ ଯୁଦ୍ଧ କରିବନି, ସେ ହାରିଯାଉଛି, ଏହି ହାରିଯିବାର ଗୋଟେ ମନୋଭାବ, ଦୁର୍ବଳ ମନୋଭାବ ନେଇ ସେ ଆତ୍ମହତ୍ୟା ହୁଏତ କରିଦେଇଥାଏ।
0: ଆଜ୍ଞା, ଏଇଠି ଆପଣ ଆଉ ଟିକେ ବୁଝେଇଦେବେ କି ଯେ ଘରେ ଧରନ୍ତୁ ପିଲାଟି ଅଛି, ବା ହଷ୍ଟେଲରେ ବି ପିଲାଟି ଅଛି, ସେଠି ଅଭିଭାବକ କୁହନ୍ତୁ ବା ତା ସାଙ୍ଗସାଥି ମାନେ କଣ ଲକ୍ଷଣ ଜାଣିଲେ ତା ମନରେ କଣ ଚାଲୁଛି ବା ଆତ୍ମହତ୍ୟା କରିବା ପାଇଁ ଗୋଟିଏ ଚରମ ପନ୍ଥାକୁ ସେ

0: ଗ୍ରହଣ କରିବାକୁ ଯାଉଛି ସେ ଜାଣିପାରିବ।
1: ଆପଣ ଦେଖନ୍ତୁ, ପିଲାଟି ଯଦି ଘରେ ରହୁଛି ଭଲ କଥା, ବାପା ମା ମାନେ ଦେଖୁଛନ୍ତି, ଭାଇ ଭଉଣୀ ମାନେ ବି ଅଛନ୍ତି, ତାକୁ ଟିକେ ଭଲ ଭାବରେ ଅନୁଧ୍ୟାନ କରନ୍ତୁ। ସେ ଖାଉନି, ଠିକ ସେ ସ୍କୁଲ ଯାଉନି, ଏକୁଟିଆ ରହିବାକୁ ଭଲ ପାଉଛି, ଏସବୁ ସମୟରେ ଆପଣ ତାର ଗତିବିଧି ଉପରେ ଲକ୍ଷ୍ୟ ରଖନ୍ତୁ। ତା ଛଡା କୋଉ ପ୍ରକାର ସାଙ୍ଗସାଥି ମେଳରେ ସେ ମିଶୁଛି ତାକୁ ମଧ୍ୟ ଦେଖନ୍ତୁ। ତାପରେ ତାର ପଢାପଢିରେ ବି ଅସୁବିଧା ଥାଇପାରେ, କିମ୍ବା ଆପଣ ଦେଖନ୍ତୁ ଯଦି ଆଡୋଲେସନ୍ ଷ୍ଟେଜରେ ଅଛି, ବିଭିନ୍ନ ପ୍ରକାର ଭାବନା ତା ମନକୁ ଆସୁଥାଇପାରେ।
0: ତାର ରୁଚି ମଧ୍ୟ କଣ ରହିଛି ତାକୁ ମଧ୍ୟ ଦେଖିବା ଦରକାର,
1: ଦେଖିବା ନିହାତି ଭାବରେ ଦରକାର। ଗୋଟେ ଆଡୋଲେସନ୍ ଷ୍ଟେଜ ମାନେ କିଶୋର ଅବସ୍ଥା, ପିଲାଟି ନା ଛୋଟ ପିଲା ନା ସେ ଗୋଟେ ବଡ଼ ମଣିଷ, ତାର ନିଜର ନିଜ ଜୀବନର ଲକ୍ଷ୍ୟ ପାଠ୍ୟକ୍ରମ ସ୍ଥିର କରିବାର ଏତେ ପ୍ରକାର ମ୍ୟାଚ୍ୟୁରିଟି ଆସିନଥାଏ। ଏହି ସମୟରେ ତାକୁ ଟିକେ ଅଧିକା ନଜର ରଖନ୍ତୁ। ହଷ୍ଟେଲରେ ଯଦି ଅଛି, ହଷ୍ଟେଲରେ ବାପା ମା ମାନେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ
0: ହଷ୍ଟେଲ ତଦାରଖ କରିବା ଦରକାର,
1: ଯେଉଁମାନେ ହଷ୍ଟେଲ ଦାୟିତ୍ୱରେ ଅଛନ୍ତି ତାଙ୍କ ଉପରେ ଛାଡ଼ିଥାନ୍ତି। ସେତେବେଳେ ବାପା ମା ମାନେ ଫୋନ ମାଧ୍ୟମରେ ହଉ, ନିଜେ ଯାଇକି ହଉ, ପିଲା ସହିତ ଦେଖା ସାକ୍ଷାତ କରି ସବୁ କଥା ଟିକେ ବୁଝନ୍ତୁ। ଯଦି ବାପା ମାନେ ଅନୁଭବ କରୁଛନ୍ତି ଯେ ନା ଯାହା କଲେ ବି ପିଲାଟି ସେମିତି ରହୁଛି, କିଛି ଦିନ ପାଇଁ ପିଲାଟିକୁ ନିଜ ପାଖକୁ ନେଇ ଆସନ୍ତୁ। ହୁଏତ ସେ ତାର ମନର କଥା ବାପା ମାଙ୍କ ପାଖରେ ଅଧିକା ସରଳ ଭାବରେ ଖୋଲିକି କହିପାରେ, ଯୋଉଟାକି ସେଠି ତାକୁ ସୁବିଧା ହଉନି।
0: କିନ୍ତୁ ବର୍ତ୍ତମାନ ସମୟରେ ଆହୁରି ମଧ୍ୟ ଦେଖାଯାଉଛି, ଯେତେବେଳେ ଝିଅ ହଉ ବା ପୁଅ ହଉ ସେମାନେ ଏକାଠି ପାଠ ପଢୁଛନ୍ତି, ସେମାନେ ମଧ୍ୟ ନିଜ ଜୀବନ ସାଥୀ ବାଛି ନେଉଛନ୍ତି, କିନ୍ତୁ ସେଇ ପ୍ରେମରେ ଯେତେବେଳେ ବିଫଳ ହଉଛନ୍ତି ବା ତାହେଲେ ବିଶେଷ ଭାବରେ ଆତ୍ମହତ୍ୟାକୁ ବେଶୀ ଆପଣେଇ ନେଉଛନ୍ତି।
1: ପୁଅ ହୁଅନ୍ତୁ କିମ୍ବା ଝିଅ ହୁଅନ୍ତୁ, ସେମାନେ ଯେତେବେଳେ ତାଙ୍କର ଜୀବନସାଥୀଟି ନିଜେ ବାଛି ନେଉଛନ୍ତି, ସେଥିରେ ପରିବାର ରାଜି ହେଇପାରନ୍ତି, ରାଜି ନ ହେଇପାରନ୍ତି। ତା ଛଡ଼ା ଆମେ ଯଦି ଟିକେ ଆଉ ଟିକେ ପ୍ରାକ୍ଟିକାଲ ୱେରେ ଭାବିବା, ପ୍ରଥମ କଥା ହେଲା ସିକ୍ୟୁରିଟି। ସେମାନେ ଚଳିବା ପାଇଁ ଠିକ ଅଛି, ଭଲ ପାଇଲେ ବାହା ହେଲେ, କିନ୍ତୁ ପରବର୍ତ୍ତୀ ଜୀବନରେ ଚଳିବା ପାଇଁ ପିଲାଟି ପାଖରେ ଚାକିରିଟି ଅଛି କି ନାହିଁ, ସେ ଶିକ୍ଷିତ ହେଇପାରେ, କିନ୍ତୁ ଚାକିରିଟିଏ ନଥିଲେ ସେ କେମିତି ତାର ପରିବାର ସମ୍ଭାଳିବ। ତ ଏଇ ପ୍ରକାର କେତେ ଗୁଡ଼ିଏ ପ୍ରଶ୍ନବାଚୀ ହୁଏତ ପୁଅମାନଙ୍କୁ ଅଧିକା ବ୍ୟତିବ୍ୟସ୍ତ କରି ପକାଉଛି। ଗୋଟିଏ ମୁହୂର୍ତ୍ତରେ ଆବେଗିକ ଉତ୍ତେଜନାରେ ସେମାନେ ଗୋଟିଏ ଡିସିସନ୍ ନେଇଯାଉଛନ୍ତି, କିନ୍ତୁ ତାହା ହୁଏତ ବାସ୍ତବରେ ଠିକ୍ ନୁହେଁ, ଚଳିବା ଉପଯୋଗୀ ନୁହେଁ।
0: ପ୍ରକୃତରେ ମାନସିକ ଏ ଯୋଉ ଚାପର କାରଣ ଗୁଡିକ କ'ଣ ସେ ବିଷୟରେ ଟିକେ କୁହନ୍ତୁ।
1: ମାନସିକ ଚାପର କାରଣ ତ ସବୁ ବାହାର ଘଟି ଯାଉଥିବା ଘଟଣାବଳୀ ବି ହେଇପାରେ, ପରିସ୍ଥିତି ବି ହେଇପାରେ, ଅକସ୍ମାତ ଆମର ପ୍ରିୟଜନର ମୃତ୍ୟୁ ହେଉଛି, ଦୁର୍ଘଟଣା ହେଉଛି, ପରୀକ୍ଷାରେ କିଏ ଭଲ କରୁନି, ଅକୃତ କାର୍ଯ୍ୟ ହେଉଛି, ଏସବୁ ଚାପ ଆଣେ। ତା ଛଡା ଆମର ମାନସିକ ଚାପ କୋଉଠୁ ସୃଷ୍ଟି ହୁଏ, ମନରୁ, ମନରୁ ସୃଷ୍ଟି ମାନସିକ ଚାପ, ଯାହାକୁ ମଣିଷ ତା ମନ ଭିତରେ ହିଁ ସୃଷ୍ଟି କରିଥାଏ। ଯେଉଁ ବ୍ୟକ୍ତି ଅତୀତରେ ଘଟିଯାଇଥିବା ଦୁଃଖଦ ଅନୁଭୂତିକୁ ନେଇ ଅତ୍ୟଧିକ ମର୍ମାହତ ହୁଏ, ବାରମ୍ବାର ସେହି କଥାକୁ ମନେ ପକାଉଥାଏ, ସବୁବେଳେ ନିଜ ଭବିଷ୍ୟତକୁ ନେଇ ଅତ୍ୟନ୍ତ ଚିନ୍ତିତ ରହେ, ସ୍ୱାଭାବିକ ଭାବରେ ସେ ଚାପଗ୍ରସ୍ତ ରହେ। ଆଉ ଗୋଟିଏ କଥା ମୁଁ କହିବି, ଜଣେ ମନସ୍ତତ୍ତ୍ୱବିତ୍ ହିସାବରେ ଆମର ଦେହ ଏବଂ ମନ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଯଦି ଜଣେ ଶାରୀରିକ ଭାବରେ ଦୁର୍ବଳ କିମ୍ବା ରୋଗଗ୍ରସ୍ତ, ସେହି ବ୍ୟକ୍ତିଟି ମାନସିକ ଚାପର ଶିକାର ହେବାର ଯଥେଷ୍ଟ ସମ୍ଭାବନା ଅଛି। ଅପରପକ୍ଷରେ ଆପଣ ଯଦି ସବୁବେଳେ ମନ ଚାପଗ୍ରସ୍ତ, ଯେକୌଣସି ରୋଗ ଆପଣଙ୍କୁ ଖୁବ୍ ଶୀଘ୍ର ସଂକ୍ରମିତ ହୋଇପାରିବ। ସବୁଠି ଆମକୁ ନିଜକୁ ବହୁ ସମୟରେ ଅନ୍ୟମାନଙ୍କର ରୁଚି, ପ୍ରଚଳିତ ନିୟମ, ଶୃଙ୍ଖଳା, ସମାନୁବର୍ତ୍ତିତା, ଠିକ୍ ସମୟରେ ଯାଇକି ପହଞ୍ଚିବା, ଯେଉଁଟାକୁ ପଙ୍କଚୁଆଲିଟି କହନ୍ତି, ଖାପ ଖୁଆଇ ଚଳିବାକୁ ହୁଏ। ଏତେ ସବୁ ଦାୟିତ୍ୱବୋଧ ଓ ଶୃଙ୍ଖଳାକୁ ମଣିଷ, ପିଲା, ଯିଏ ବି ହଉ, ଚାପ ଭାବରେ ଅନୁଭବ କରିଥାଏ। ଡେରି ହେଇଯାଉଛି, ପହଞ୍ଚି ପାରୁନୁ, କିମ୍ବା ଆମର ବ୍ୟବହାରରେ କିଛି ତ୍ରୁଟି ରହିଗଲା, ଆମେ ଗାଳି ଖାଇଲୁ, ଏଟା ବି ଗୋଟେ ଆମକୁ ମାନସିକ ଚାପ ଆଣିଦେଉଛି। ଯୁବଗୋଷ୍ଠୀ ପ୍ରାୟ ସମସ୍ତେ ଶିକ୍ଷିତ, ବାପା ମା ମାନେ ସେମାନଙ୍କୁ ପାଠ ପଢ଼ାଉଛନ୍ତି, ଠିକ ଅଛି, କିନ୍ତୁ ଦେଖାଯାଉଛି ସେମାନେ ତାଙ୍କର ଶିକ୍ଷା ଅନୁସାରେ ତାଙ୍କର ଯେତେ ପାଠ ପଢ଼ିଛନ୍ତି ସେଇ ଅନୁସାରେ ଠିକ ଭଲ ଚାକିରିଟିଏ ପାଇପାରୁନାହାନ୍ତି। କାରଣ ଭଲ ଚାକିରିଟିଏ ପାଇବାକୁ ହେଲେ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାଧ୍ୟମରେ ଯିବାକୁ ହେବ। ସେ ଯାହା ବି ହଉ, ଯଦି ମାନସିକ ଚାପ କ୍ରମାଗତ ହୁଏ, ତାହେଲେ ନିଶ୍ଚୟ ସମସ୍ତଙ୍କ ପାଇଁ, ସମସ୍ତଙ୍କର ଶରୀର ପାଇଁ କ୍ଷତିକାରକ।
0: ତାହେଲେ ଆପଣ ଏଠି କୁହନ୍ତୁ, ଏଇ ଯୋଉ ମାନସିକ ଚାପର ଆଉ ଲକ୍ଷଣ କ'ଣ ସବୁ ରହିଛି ଆଉ ତାର ଚିକିତ୍ସା କେମିତି କରାଯାଇଥାଏ,
1: ଆପଣ କହୁଛନ୍ତି ମାନସିକ

0: ଚାପରେ ଜଣେ ଅଛି ଆମେ କେମିତି ଜାଣିବା? ଭଲ, ଖୁବ୍ ଭଲ ପ୍ରଶ୍ନ। ଦେଖନ୍ତୁ, ମନୋବୈଜ୍ଞାନିକ ପଦ୍ଧତିରେ ପ୍ରଥମେ ରୋଗର ଲକ୍ଷଣ ଏବଂ କାରଣ ନିର୍ଣ୍ଣୟ କରାଯାଏ।
1: ଆଜ୍ଞା।
0: ତାପରେ ରୋଗୀର ଆବଶ୍ୟକ ଅନୁସାରେ ଯେଉଁ ଚିକିତ୍ସା ପଦ୍ଧତି ତା ପାଇଁ ପ୍ରଯୁଜ୍ୟ ସେହି ପଦ୍ଧତିରେ ତାର ଚିକିତ୍ସା କରାଯାଏ। ଯେପରିକି ଆମେ ଦେଖିବା କୌଣସି ଗୋଟିଏ କାରଣ ଯୋଗୁଁ ତାକୁ ମାନସିକ ଚାପ ହେଉଛି, କିମ୍ବା ବହୁତ ଏକାଧିକ କାରଣ ଯୋଗୁଁ ତାର ମାନସିକ ଚାପ ବଢୁଛି। ଆମେ ଅନୁଧ୍ୟାନ କରିବା କ'ଣ ପାଇଁ ଚାପଟି ହେଉଛି। ଯଦି ପ୍ରାୟ ଆଜିକାଲି ସମସ୍ତଙ୍କର କମ୍ପ୍ଲେନ୍ ତାଙ୍କୁ ସମୟ ନାହିଁ, ସମୟର ଅଭାବ, ସମୟ ଅଭାବ ଯୋଗୁଁ ସେମାନେ କିଛି କରିପାରୁନାହାନ୍ତି। ଯଦି ଏପରି ହୁଏ ପିଲାଟି ସମୟ ଅଭାବରୁ ପଢ଼ିପାରୁନି, ଖେଳିପାରୁନି, ତାର କିଛି ହବି ବି ଡେଭଲପ୍ କରିପାରୁନି, ସେତିକି ବେଳେ ଆମେ ତାକୁ ଉପଯୁକ୍ତ ପରାମର୍ଶ ଦେବା, ଗୋଟେ ପ୍ରକାର ଟୁ ଡୁ ଲିଷ୍ଟ କରିବା ପାଇଁ ପ୍ରାୟୋରିଟାଇଜ୍ କରୁ, ତାର କ'ଣ ଦିନ ସାରା କରିବାକୁ ଅଛି ତାକୁ ସିଷ୍ଟମେଟିକ୍ ଭାବରେ ତାକୁ ସଜେଇକି ଲେଖି ରଖୁ, ଆଉ ତାର ସେଇ ଅନୁସାରେ କାମଗୁଡ଼ିକ କରିଚାଲୁ। ଏଟାକୁ ପ୍ରକୃତରେ ଆମେ କହୁ ଟାଇମ୍ ମ୍ୟାନେଜମେଣ୍ଟ ସ୍କିଲ୍। ଆପଣ ଯଦି ଟିକେ ଆ ପ୍ରତି ସତର୍କ ରହିବେ, ଆମେ କେମିତି ପ୍ରାୟୋରିଟାଇଜ୍ କରିବା, କୋଉ ସମୟରେ କୋଉଟା କରିବା, ତାହେଲେ ଦେଖିବେ ଆପଣଙ୍କ ପାଖରେ ଟାଇମ୍ ବଳୁଛି, ମନ ଖୁସିରେ ଆପଣ କାମ କରି ଚାଲିଛନ୍ତି। ଯଦି ଏହି ସମୟରେ କୌଣସି ଗୋଟେ ପ୍ରକାର ଏମର୍ଜେନ୍ସି ସିଚୁଏସନ୍ ଆସିଲା, ହଠାତ୍ କିଛି ଗୋଟେ ଘଟିଗଲା, ସେତେବେଳେ ଆପଣଙ୍କର ନିର୍ଦ୍ଧାରିତ ସୂଚୀଠାରୁ କିଛି ଏପଟ ସେପଟ ହେଇପାରେ, କିନ୍ତୁ ନହେଲେ ଆପଣଙ୍କର ଗତାନୁଗତିକ ରୀତିରେ କାମଗୁଡ଼ିକ ଖୁବ୍ ସୁବିଧାରେ ହେଇଯିବ। କିଛି ପିଲାଙ୍କ ପାଖରେ ଦେଖାଯାଉଛି ସେମାନେ ନିଜର ମନର କଥା ଯାହା କହିବାକୁ ଚାହାନ୍ତି ଠିକ୍ ଭାବରେ କହିପାରୁନାହାନ୍ତି। ହୁଏତ ଭାଷାରେ ଅସୁବିଧା ହେଉଛି, କିମ୍ବା ହୁଏତ ତାଙ୍କର ଗୋଟେ ପ୍ରକାର ସେଲ୍ଫ କନ୍ଫିଡେନ୍ସ ନାହିଁ। ଧରନ୍ତୁ ମୁଁ ଗୋଟେ କଥା ଆପଣଙ୍କୁ କହିଲି, ଆପଣଙ୍କର ଇଚ୍ଛା ନାହିଁ, କିନ୍ତୁ ଆପଣ ମୋତେ ନା କହିପାରୁନାହାନ୍ତି,
1: ମନ ଭିତରେ
0: ରଖୁଛନ୍ତି, ମନର କଥା ମନରେ ରଖୁଛନ୍ତି, ଏଇଟା ଚାପ ସୃଷ୍ଟି କରେ। ଆପଣ ନା କହିବାଟା ବି ଶିଖନ୍ତୁ, ଯେମିତି ହଁ ମୁଁ ଏ କାମଟା କରିପାରିବି, ହଁ ୟେସ୍, ସେମିତି ଯେତେବେଳେ ଜିନିଷଟା ଆପଣଙ୍କର ଶକ୍ତିର ବାହାରେ, ସମୟର ଆପଣ ଦେଇପାରିବେନି, ଠିକ୍ସେ କରିପାରିବେନି, ଆପଣ ମନା କରିବା ନା କହିବାଟା ବି ଶିଖନ୍ତୁ।
1: ଏ ଯେ ଆପଣ କହୁଛନ୍ତି ଯେ ମାନସିକ ଚାପ, ମଣିଷ ଯଦି ଅନେକ ଦିନ ଧରି ମାନସିକ ଚାପରେ ରୁହେ, ଏହା କୌଣସି ରୋଗକୁ ଆମନ୍ତ୍ରଣ କରେନି ତ?
0: ନିଶ୍ଚୟ ବିଭିନ୍ନ ପ୍ରକାର ଆମର ସାଇକୋସୋମାଟିକ୍ ଡିଜିଜେସ୍ ଅଛି, ଯାହାର ଉତ୍ପତ୍ତି ମାନସିକ ଏବଂ ଶାରୀରିକ କାରଣ। ଆମର ଦେଖନ୍ତୁ ଏ ଯେଉଁ ସ୍କିନ୍ ଡିଜିଜ୍ ହଉ, ଆଜମା ହଉ, ଆପଣଙ୍କର ଯେତେ ପ୍ରକାର ବଦହଜମି ହଉ, ଗ୍ୟାଷ୍ଟ୍ରିକ୍ ଏସିଡ଼ିଟି, ଏସବୁର କାରଣ ହଉଛି ସାଇକୋସୋମାଟିକ୍, ମାନସିକ କାରଣ ଅଛି, ଶାରୀରିକ କାରଣ ବି ଆ ଭିତରେ ଅଛି। ତେଣୁ ପିଲାର ଆତ୍ମପ୍ରତ୍ୟୟଟାକୁ ବଢ଼ାନ୍ତୁ, ସେଲ୍ଫ କନ୍ଫିଡେନ୍ସ।
1: ଆପଣ ତ ଜଣେ ଶିକ୍ଷାବିତ୍, ଜଣେ ମନସ୍ତତ୍ତ୍ୱବିତ୍, ଦୀର୍ଘ ଦିନର ଅନୁଭୂତି ରହିଛି, ଅଭିଜ୍ଞତା ରହିଛି, ତ ଆପଣ କ'ଣ ଦେଖୁଛନ୍ତି ଯୁବଗୋଷ୍ଠୀଙ୍କ କ୍ଷେତ୍ରରେ ସେମାନେ କେତେ ଦୂର ସଫଳ ହୋଇଛନ୍ତି ଆଉ କେତେ ଦୂର ବିଫଳ ହୋଇଛନ୍ତି?
0: ମାନସିକ ଚାପ ରହିଲେ ପ୍ରକୃତରେ ଆମେ କେବେ ଏଇଟା ସାହାଯ୍ୟ କରେନି। ଆମେ ଯାହା କରିପାରିବା କଥା ଆମର ପରଫର୍ମାନ୍ସଟା ତାଠୁ କମିଯାଏ, ଏଇଟା ସାଧାରଣ କଥା। ତ ମୁଁ ଯୁବଗୋଷ୍ଠୀକୁ କହିବି, ଯେଉଁ ସବୁ ଚିନ୍ତା ଓ ଭାବନା ଯୋଗୁଁ ଚାପ ବଢୁଛି, ନିଜର ମାନସିକ ଚାପ ହେଉଛି, ସେଗୁଡ଼ିକୁ ପ୍ରଥମେ ଚିହ୍ନଟ କରନ୍ତୁ, ଜାଣନ୍ତୁ ଯେ ମୋର ଏହିସବୁ କାରଣ ଯୋଗୁଁ ମାନସିକ ଚାପ ହେଉଛି। ଆପଣ ଜାଣିପାରିଲେ ଯେ ମୋର ଏହିସବୁ କାରଣ, ଆକୁ କ'ଣ କରିବାକୁ ନେଇକି, ସବୁବେଳେ ତ ମନୋଚିକିତ୍ସକ ପାଖକୁ ଯିବାଟା ସମ୍ଭବ ନୁହେଁ। ଆପଣ ନିଜର ବନ୍ଧୁ ବାନ୍ଧବ, ଶିକ୍ଷକ, ଗୁରୁଜନ, ଯାହା ଉପରେ ଆପଣଙ୍କର ଆସ୍ଥା ଅଛି, ବିଶ୍ୱାସ ଅଛି, ତାଙ୍କ ସହିତ ଆଲୋଚନା କରନ୍ତୁ। ମନ ଖୋଲିକି କିଛିଟା କଥା କହିଦେଲେ ମନ ହାଲୁକା ହେଇଯାଏ। ଅନେକ ସମୟରେ ଆମେ ନିଜେ ଜାଣିପାରୁନି, ଭଲ କଥା ଅନ୍ୟମାନଙ୍କ ଠାରୁ ଜାଣିବାକୁ ପାଇଥାଉ। ଆଉ ଗୋଟିଏ କଥା ବି କହିବି ଏଠି, ପ୍ରଥମେ ନିଜ ଦେହ ଆଉ ମନକୁ ଶାନ୍ତ ରଖନ୍ତୁ। ମନ ଭିତରେ ଗୋଟେ ଶାନ୍ତିପୂର୍ଣ୍ଣ ସୁନ୍ଦର ଦୃଶ୍ୟ ମନେ ପକାଇଲେ ଦେହ ଆଉ ମନର ବହୁତ ପ୍ରକାର ଆଲୋଡ଼ନ, ବହୁତ ପ୍ରକାର ଦ୍ୱନ୍ଦ୍ୱ, ଉତ୍ତେଜନା କମିଯାଏ, ମନ ଭିତରେ ସେଇ ରାଇଜକୁ ଚାଲିଯାଆନ୍ତି। ନିଜେ ନିଜକୁ କୁହନ୍ତୁ ବ୍ୟସ୍ତ ହୁଅନି, ସବୁ ଠିକ ହେଇଯିବ, ବ୍ୟସ୍ତ ହୁଅନି, ଏହି ପ୍ରକାର ଗୋଟେ ଅଟୋ ସଜେସନ୍ ନିଜେ ନିଜକୁ ଦିଅନ୍ତୁ। ମଣିଷ ନିଜେ ନିଜକୁ ବହୁତ ବେଶୀ ସାହାଯ୍ୟ କରିପାରେ। ନିଜ ମନର ପ୍ରତିକ୍ରିୟା କ'ଣ ହେଉଛି ଯଦି

0: ପାରୁଛନ୍ତି ଲେଖି ଦିଅନ୍ତୁ। ଏଇ ଲେଖିବା ମାଧ୍ୟମରେ ବି ଆମର ବହୁତ ବେଶୀ ଚାପ ଟେନସନ୍ ରିଲିଜ ହେଇଯାଏ। ଦେଖିବେ ଆପଣ ଲେଖି ସାରିଲା ପରେ ମନ ଟିକେ ହାଲୁକା ଲାଗୁଛି। ମନରେ କୌଣସି ପ୍ରକାର ନକାରାତ୍ମକ ଭାବନା ରଖନ୍ତୁନି, ମୋର ପରୀକ୍ଷା ଅଛି, ମୁଁ ପାଇବିନି, ମୁଁ ଫେଲ୍ ହେଇଯିବି, ମୁଁ ପାରିବିନି, ଏମିତି ଭାବି ଚାଲିଲେ ଆପଣ ଦେଖିବେ ମନ ଆହୁରି ଅଧିକା ଅଧିକା ଭାରାକ୍ରାନ୍ତ ହେଇଯାଉଛି। ବରଂ ମନକୁ କୁହନ୍ତୁ ମୁଁ ଯାହା ପଢ଼ିଛି ଠିକ୍ ଭାବରେ ମୁଁ ପ୍ରସ୍ତୁତ ଅଛି, ଯେତେବେଳେ ପ୍ରଶ୍ନପତ୍ର ଆସିବ ମୁଁ ପଢ଼ିବି, ବୁଝିବି, ମୁଁ ଲେଖିପାରିବି, ମୋତେ ଯାହା ଆସେ ମୁଁ ଲେଖିପାରିବି। ଏହି ପ୍ରକାର ଗୋଟିଏ ସକାରାତ୍ମକ ଚିନ୍ତା ଆପଣଙ୍କ ମନ ଭିତରେ ସବୁବେଳେ ରଖନ୍ତୁ, ଦେଖିବେ ଏଇଟା ଆପଣଙ୍କୁ ବହୁତ ବେଶୀ ସାହାଯ୍ୟକାରୀ ହେବ। ତା ଛଡ଼ା ମନର ଏକାଗ୍ରତା ହେଉଛି ସବୁଠୁ ବେଶୀ ଆମ ପାଇଁ ଜରୁରୀ। ସେତେବେଳେ ଯେଉଁ କାମଟା କରୁଛନ୍ତି ସେଇ କାମଟା ଉପରେ ମନୋନିବେଶ କରନ୍ତୁ, ଅନ୍ୟାନ୍ୟ କଥା ମନ ଭିତରେ ସେତେବେଳେ ପଶାନ୍ତୁ ନାହିଁ।
1: ଆପଣ ତ ଖୁବ୍ ଭଲ କଥା କହିଲେ, ନିଜ ମନରେ ଏକାଗ୍ରତା ରଖିଲେ ନିଶ୍ଚୟ ମନଟା ହାଲୁକା ହୋଇଯିବ ଆଉ ଆମେ ମାନସିକ ଚାପରୁ ଦୂରେଇ ରହିବୁ। ତେବେ ଆପଣ ତ ଜଣେ ଶିକ୍ଷାବିତ୍, ଜଣେ ମନସ୍ତତ୍ତ୍ୱବିତ୍, ପୁଣି ଜଣେ ଗୃହିଣୀ ମଧ୍ୟ, ଅଧିକାଂଶ ସମୟ ଆପଣ କର୍ମ ବ୍ୟସ୍ତତା ଭିତରେ ରୁହନ୍ତି, ତେବେ ଆପଣଙ୍କର ମନକୁ ହାଲୁକା କରିବା ପାଇଁ ଆପଣ କ'ଣ କରନ୍ତି?
0: ମୁଁ ଆଜି ପର୍ଯ୍ୟନ୍ତ ବହୁତ ବେଶୀ ଗୋଟେ ଡିସିପ୍ଲିନ୍ ଲାଇଫ୍ ଲିଡ୍ କରିଆସିଛି। ମୋର ରିକ୍ରିଏସନ୍ ପାଇଁ, ମୋର ମନର ରିଲାକ୍ସେସନ୍ ପାଇଁ କି ମୁଁ, ମୋତେ ଯାହା ଭଲ ଲାଗେ ମୁଁ ଗୀତ ଶୁଣେ, କ୍ୟାସିଓ ବଜେଇ ଆସେ, କ୍ୟାସିଓ ବଜାଏ, ମୋତେ ଭଲ ଲାଗୁଥିବା ଜିନିଷକୁ ମୁଁ ପଢେ, ଲେଖାଲେଖି କରେ, ମୋତେ ଭଲ ଲାଗେ।
1: ଆପଣ କୋଉ ଧରଣର ଲେଖା ଲେଖନ୍ତି?
0: ମୋର ଲେଖାଲେଖି ହେଉଛି ବିଶେଷ କରି ଏଇ ମନସ୍ତତ୍ତ୍ୱ ଉପରେ, ଆଉ ଯେହେତୁ ମୋର ଗବେଷଣା ଅଧ୍ୟାପନା ସବୁକିଛି ଚାଲିଛି ମନସ୍ତତ୍ତ୍ୱକୁ ଭିତ୍ତି କରି, ତେଣୁ ମୁଁ ସନ୍ଦର୍ଭ ଲେଖେ, ବିଭିନ୍ନ ପ୍ରକାର ଏଇ ଯେଉଁ ଆମର ସମ୍ବାଦପତ୍ର ହେଲା, ମ୍ୟାଗାଜିନ୍ ହେଲା, ମୁଁ ପଠାଏ। ବହୁତ ଖୁସି ଲାଗେ ଯେତେବେଳେ ସେଟା ମୁଁ ମୋର ନିଜର ଲେଖାକୁ ଛାପ ଅକ୍ଷରରେ ଦେଖେ, ମୋତେ ବହୁତ ଖୁସି ହୁଏ।
1: ଆଉ ଯେଉଁମାନେ ପାଠକ ପାଠିକା ପଢ଼ନ୍ତି ପ୍ରତି ଉତ୍ତରରେ କ'ଣ କୁହନ୍ତି?
0: ସେଟା ଆହୁରି ଗୋଟେ ଭଲ କଥା ଯେ ଏବେ ତ ମୋବାଇଲ ନମ୍ବର ମୋର ରହୁଛି ଲେଖା ତଳେ, ସେମାନେ ମୋତେ ଫୋନ୍ କରନ୍ତି, ଯାହାଦ୍ୱାରା ମୋର ଆଉ ମୋର ଲେଖା ବିଷୟରେ ଭଲ ଫିଡ୍ବ୍ୟାକ୍ ଦିଅନ୍ତି। ଏଇଟା ମୋର ସେଲ୍ଫ କନ୍ଫିଡେନ୍ସକୁ ବଢ଼େଇ ଦିଏ, ମୋତେ ଇଚ୍ଛା ହୁଏ ଆହୁରି ଅଧିକା କିଛି ଲେଖିବା ପାଇଁ। ମୁଁ ବି ନିଜେ ଯୋଉ ମିଟିଂ, ମୋର ଚାକିରି ଜୀବନର ଫଟୋ, ସବୁର ଫଟୋ ରଖିଛି, ସେସବୁ ଫଟୋକୁ ମୁଁ ସମୟ ସମୟରେ ଆଲବମ୍ କାଢ଼ିକି ଓଲଟେଇକି ଦେଖେ। ମାନସିକ ସ୍ତରରେ ମୁଁ ସେଇ ଦୁନିଆକୁ, ସେଇ ସମୟକୁ ପୁଣି ଥରେ ଚାଲିଯାଏ।
1: ଆପଣଙ୍କୁ ଦେଖିଲେ ଲାଗୁଛି ଆପଣ ଖୁବ୍ ସିଷ୍ଟମେଟିକ ଆଉ ଖୁବ୍ ସୁନ୍ଦର ଭାବରେ ଘର ସଂସାର କୁହନ୍ତୁ ସବୁକିଛି ସମ୍ଭାଳି ରଖିଛନ୍ତି। ଆପଣ କହିଲେ ଅବସର ସମୟ ପାଇଲେ ଗୀତ ମଧ୍ୟ ଶୁଣନ୍ତି, ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ମୋତେ ଭଲ ଲାଗେ ତୃପ୍ତି ଦାସଙ୍କର ଗୀତ, ମୋତେ ବହୁତ ଭଲ ଲାଗେ।
1: ତାହେଲେ ଶୁଣନ୍ତୁ ଏଇ ଗୀତଟି।

0: ପିଲାମାନେ ହୁଅନ୍ତୁ ବା ବୟସ୍କ ମଣିଷ ହୁଅନ୍ତୁ,
1: ସେ ଚାପ ବାହାର ଦୁନିଆରୁ ସୃଷ୍ଟି ହେଇଥାଉ କିମ୍ବା ଆମ ନିଜ ମନ ଭିତରୁ ସୃଷ୍ଟି ହେଇଥାଉ, ସେ ସବୁକୁ ଆମେ ଆମ ନିଜର ନିୟନ୍ତ୍ରଣରେ ରଖିବା, ଆମ ନିଜ ମନୋବଳକୁ ସୁଦୃଢ଼ କରିବା। ତ ମନୋବଳ କେମିତି ସୁଦୃଢ଼ ହେଇପାରିବ, ଆମକୁ ଗୋଟେ ଟିକେ ସପୋର୍ଟ ସିଷ୍ଟମ ଦରକାର। ମଣିଷର ନିଜେ ନିଜର ସାଙ୍ଗ ସାଥୀ ପରିବାର ବର୍ଗ ବନ୍ଧୁ ବାନ୍ଧବ ତଥା ଶୁଭାକାଂକ୍ଷୀମାନଙ୍କ ସହିତ ସୁସମ୍ପର୍କ ରଖିବା ଅତ୍ୟନ୍ତ ଜରୁରୀ, କାରଣ କିଛି ହେଲେ ଆମେ ତ ଆଟଲିଷ୍ଟ ଟିକେ ଫୋନ୍ରେ ତାଙ୍କ ସାଙ୍ଗରେ ସେୟାର କରିପାରିବା, ନହେଲେ କାହାକୁ କହିବା ଆମ ମନର ଦୁଃଖ ମନର ଚାପ। ଜୀବନରେ ସମସ୍ତେ ଆମେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଇଛୁ, କିନ୍ତୁ ତାକୁ ଆମକୁ ସହିବାର କ୍ଷମତା ମଧ୍ୟ ବଢ଼େଇବାକୁ ହେବ। ପ୍ରତିକୂଳ ପରିସ୍ଥିତି ଆସୁ ଯାଉ, ତାକୁ ଆମେ ସହିଯିବା। ଆମେ ଯେତେବେଳେ ଅନୁଭବ କରିବା ଯେ ନା ଆମେ ଆଉ ପରିସ୍ଥିତିରେ ପରିବର୍ତ୍ତନ କରିପାରିବା ନାହିଁ, ଏ ପରିସ୍ଥିତିକୁ ଆମେ ବଦଳେଇ ପାରିବା ନାହିଁ, ଯାହା ବି ହଉ ଆମକୁ ଆ ଭିତର ଦେଇକି ଯିବାକୁ ହବ, ସେତେବେଳେ ଆମେ କ'ଣ କରିବା, ଖୁବ୍ ବୁଦ୍ଧିମତାର ସହିତ ଆମେ ଆମର ଦୃଷ୍ଟିକୋଣକୁ ବଦଳେଇ ଦବା। ତାକୁ ପରିସ୍ଥିତିଟାକୁ ଏତେ ଆଉ ଆମେ ଖରାପରେ ନବାନି, ଭାବିବା ଏଇଟା ଆମ ପାଇଁ କି ସର୍ବଶ୍ରେଷ୍ଠ ବିକଳ୍ପ, ଆମର ଯୋଗ୍ୟତା ଅନୁସାରେ ଯାହା ଅନୁସାରେ ଆପଣ ଭାଗ୍ୟ କୁହନ୍ତୁ ଜୀବନ କୁହନ୍ତୁ ଯାହା କିଛି କୁହନ୍ତୁ, ଆମର ଏସବୁ ଭିତରେ ଦେଇକି ଯିବାକୁ ଥିଲା, ଆମକୁ ଏଇଟାକୁ ପାର ହେବାକୁ ପଡ଼ିବ। ଆଉ ଆମର ଏଠି ଯୁବଗୋଷ୍ଠୀମାନଙ୍କୁ କୁହନ୍ତୁ ତାଙ୍କର ପାଖରେ ଲମ୍ବା ଜୀବନ ଅଛି, ସେମାନେ ମାନସିକ ଚାପ ହେଉ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କି ନିୟମିତ ଯୋଗାଭ୍ୟାସ କରନ୍ତୁ ପ୍ରାଣାୟାମ କରନ୍ତୁ। ଏଇଟା ପିତାମାତାମାନେ ବି କରନ୍ତୁ, ପିତାମାତାମାନେ ମଧ୍ୟ ଦେଖନ୍ତୁ ତାଙ୍କ ପିଲାମାନେ ଗୋଟେ ଶୃଙ୍ଖଳା ଭିତରେ ଜୀବନ କାଟୁଛନ୍ତି କି ନାହିଁ, ତାଙ୍କଠାରୁ ଅତ୍ୟଧିକ ଅସ୍ୱାଭାବିକ ଭାବରେ ଉଚ୍ଚ ଆଶା ରଖନ୍ତୁ ନାହିଁ। ଏ ଉଚ୍ଚ ଆଶା ପୂରଣ ତ ହେଇପାରିବନି, ଆପଣଙ୍କୁ ବହୁତ ପ୍ରକାର ଫ୍ରଷ୍ଟ୍ରେସନ ଭିତରେ ଦେଇକି ଯିବାକୁ ହେବ। ଉତ୍ଥାନ ପତନ ଭଲ ମନ୍ଦ ସୁଖ ଦୁଃଖ ସବୁକୁ ନେଇକି ଜୀବନ, ଦୁର୍ବଳ ମନା ବ୍ୟକ୍ତିଟିଏ ସାମାନ୍ୟ ଅସୁବିଧାରେ ନିଜକୁ ଅସହାୟ ମନେ କରେ। ପିତାମାତାମାନେ ପିଲାଟି ଭଲ କଲାନି ପରୀକ୍ଷାରେ ଭାଙ୍ଗି ପଡ଼ନ୍ତୁନି, ପିଲାକୁ ଗାଳି ଗୁଲଜ କରନ୍ତୁନି, ସବୁ କଥାକୁ ବୁଝି ବିଚାରି ଉପଯୁକ୍ତ ପଦକ୍ଷେପ ନେବା ଏବଂ ନିଜକୁ ପରିସ୍ଥିତି ସାଙ୍ଗରେ ଚଳେଇ ନେଇପାରିଲେ ଆମ ଜୀବନ ସରଳ ହୋଇଯାଏ। ମାନସିକ ଚାପ ଆମକୁ ଆଉ ଏତେଟା ମ୍ରିୟମାଣ କରିପାରେ ନାହିଁ।
0: ଖୁବ୍ ସୁନ୍ଦର କଥା ଗୁଡ଼ିଏ ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ନମସ୍କାର।
0: ଆଜି ଆପଣମାନଙ୍କ ପାଇଁ ଥିଲା ଆଲୋଚନା ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ। ଏ ବିଷୟରେ ଶୁଣିଲେ ଡକ୍ଟର ଗୀତିକା ପଟ୍ଟନାୟକଙ୍କ ସହିତ ଆଲୋଚନା। କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ, ନମସ୍କାର।

0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍କାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ସାଇପ୍ରସ୍ ଆଜି ବିଭିନ୍ନ ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସହ ଚୂଡ଼ାନ୍ତ ଚୁକ୍ତିନାମା ଆଦାନ ପ୍ରଦାନ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ଆତଙ୍କବାଦର ମୁକାବିଲା ସହ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଗବେଷଣା ଓ ସାଂସ୍କୃତିକ ସହଯୋଗ ଦିଗରେ ଉଭୟ ଦେଶ ସହଭାଗୀ ହେବେ ବୋଲି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଇପ୍ରସ୍ର ରାଷ୍ଟ୍ରପତି ନିକସ୍ କ୍ରିଷ୍ଟୋ ଡୋଲାଇଟ୍ସଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି,
1: ସାଇପ୍ରସ୍ ଭାରତ କେ ଟପ୍ 10 ଇନ୍ଭେଷ୍ଟର ମେ ସେ ଏକ ହେ। ପିଛଲେ ଏକ ଦଶକ ମେ ସାଇପ୍ରସ୍ ସେ ଭାରତ ମେ ନିବେଶ ଲଗଭଗ ଡବଲ ହୁଆ ହେ। ଦୋନୋ ଦେଶୋ କେ ବିଚ୍ ଟ୍ରଷ୍ଟ ବଢ଼ା ହେ। ଭାରତ ୟୁରୋପିଆନ ୟୁନିୟନ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସେ ତମାମ ନଈ ସମ୍ଭାବନାଏ ବନି ହେ। ଇସକା ଲାଭ ଉଠାତେ ହୁଏ ହମ ଅଗଲେ 5 ବର୍ଷୋ ମେ ଇସ ଇନ୍ଭେଷ୍ଟମେଣ୍ଟ କୋ ଫିର ସେ ଡବଲ କରନେ କା ଲକ୍ଷ୍ୟ ରଖ ରହେ ହେ।
0: ଆଜି ସନ୍ଧ୍ୟାରେ ସାଇପ୍ରସ୍ ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିବେ। ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କକୁ ଆସନ୍ତା ବର୍ଷ ଫେବୃୟାରୀ ମାସରେ 65 ବର୍ଷ ପୂରଣ ହେଉଥିବାବେଳେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ଦେଶ ମଧ୍ୟରେ ସହଯୋଗପୂର୍ଣ୍ଣ ଭାଗିଦାରିତା ବୃଦ୍ଧି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି ସାଇପ୍ରସ୍ ରାଷ୍ଟ୍ରପତି 4-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀ, ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବୈଠକରେ ଜୀବନଧାରଣର ସହଜତା, ବ୍ୟବସାୟ କ୍ଷେତ୍ରରେ ସହଜତା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନେଇ ଅନେକଗୁଡ଼ିଏ ସଂସ୍କାରମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସରକାର ଦେଶର ସୀମାକୁ ଅବୈଧ କରିବା ଲାଗି ସ୍କାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍କାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡାର, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ଭଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସେ କହିଛନ୍ତି, ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
2: स्थापना से अब तक 65 से 2026 तक सीमा सुरक्षा बल के जिन जवानों ने अपनी अप्रतिम देशभक्ति और कर्तव्य परायणता का प्रदर्शन करते हुए अपना सर्वोच्च बलिदान दिया है, वो सभी 2000 से ज्यादा जवानों को मन पूर्वक श्रद्धांजलि और आदर पूर्वक नमन करना चाहता हूं।
0: ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସୀମା ସୁରକ୍ଷା କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଭାବେ ଆନ୍ତର୍ଜାତିକ ସୀମାରେଖାକୁ ବିବେଚନା କରାଯିବା ଉଚିତ। ସେ କହିଛନ୍ତି, କେବଳ ସୀମାବର୍ତ୍ତୀ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଯଥେଷ୍ଟ ନୁହେଁ, ତେବେ ସେ କ୍ଷେତ୍ରରେ ସୃଷ୍ଟି ହେଉଥିବା ଅନେକ ପ୍ରକାରର ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ ବିଏସ୍ଏଫ୍ ସଫଳ ହୋଇଛି। ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂଙ୍କର ଆସନ୍ତା ମାସରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେଉଛି। ଘୋଷଣା କରାଯାଇଥିବା ନିର୍ବାଚନ ସୂଚୀ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ

0: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜି 50 ମିନିଟ୍ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी

0: ଆବଶ୍ୟକସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ନିର୍ବାଚନ ଆୟୋଗ ମଧ୍ୟ ମହାରାଷ୍ଟ୍ର ଓ ତାମିଲନାଡୁରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଏବଂ ଏଆଇଏଡିଏମ୍କେ ସାଂସଦ ସି ଭି ସନ୍ମୁଗମ୍ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଆସନ୍ତା ମାସ 18 ତାରିଖରେ ସେହି ଦୁଇଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଶିଖର ବୈଠକ ଚଳିତ ମାସ 26 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣକ୍ରମେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗରେ ମୁକ୍ତ ଆଲୋଚନା ସହ ଗତବର୍ଷ ଜୁଲାଇ 1 ତାରିଖରେ ୱାଶିଂଟନ୍ ଡିସିରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ଏହି ଶିଖର ସମ୍ମିଳନୀରେ ମତ ବିନିମୟ ହେବ। କ୍ୱାଡ୍ ରାଷ୍ଟ୍ରସମୂହ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ତଥା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦେଖାଦେଉଥିବା ଆହ୍ୱାନ ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଶିଖର ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ନୂଆଦିଲ୍ଲୀ ଗସ୍ତ ସମୟରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେରଳମ୍ର ଷୋଡ଼ଶ ବିଧାନସଭାର ବାଚସ୍କତି ଭାବେ 7 ଥରର କଂଗ୍ରେସ ବିଧାୟକ ଥିରୁଭାଞ୍ଚୁର ରାଧାକ୍ରିଷ୍ଣନ ନିର୍ବାଚିତ ହୋଇଛନ୍ତି। ସେଠାକାର ବିଧାନସଭା ଇତିହାସରେ ଶାସକ ୟୁଡିଏଫ୍, ବାମଦଳ ଏବଂ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରାର୍ଥୀ ବାଚସ୍କତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। 140 ଜଣିଆ ବିଧାନସଭାରେ ଶାସକ ୟୁଡିଏଫ୍ ପ୍ରାର୍ଥୀ ଶ୍ରୀ ରାଧାକ୍ରିଷ୍ଣନ 101 ଭୋଟ୍ରେ ବିଜୟୀ ହୋଇଥିଲେ। ନବମ ଶ୍ରେଣୀରୁ 3ଟି ଭାଷା ବାଧ୍ୟତାମୂଳକ ଭାବେ ଜୁଲାଇ 1ରୁ ଅଧ୍ୟୟନ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ନୂଆ ନୀତିକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୁକୁଲ ରୋହତକି, ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିପୁଲ ଏମ୍ ପାଞ୍ଚୋଲି ସଦସ୍ୟ ରହିଛନ୍ତି। ଶ୍ରୀ ରୋହତକି କହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସିବିଏସ୍ଇ ପକ୍ଷରୁ ପ୍ରଣୀତ ନୂଆ ନୀତି ଅନୁଯାୟୀ ନବମ ଶ୍ରେଣୀରେ 2ଟି ଅତିରିକ୍ତ ଭାଷାକୁ ବାଧ୍ୟତାମୂଳକ ଭାବେ ଅଧ୍ୟୟନ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି କରିବା ଲାଗି ପ୍ରଧାନ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୁବପିଢ଼ି ମଧ୍ୟରେ ପ୍ରେଗାବାଲିନ୍ ଔଷଧର ଅପବ୍ୟବହାର ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ରାଜ୍ୟରୁ ଏହି ଔଷଧର ଦୁରୁପଯୋଗ ହେଉଥିବା ରିପୋର୍ଟ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପଭି ନେଇଛନ୍ତି। ସୂଚନା ଅନୁଯାୟୀ ଅତ୍ୟଧିକ ଯନ୍ତ୍ରଣା, ସ୍ନାୟୁଜନିତ ରୋଗ କ୍ଷେତ୍ରରେ ଏହି ଔଷଧର ବ୍ୟବହାର କରାଯାଇଥାଏ। ତେବେ କେତେକ ରାଜ୍ୟରେ ଏହାକୁ ନିଶା ଔଷଧ ଭାବରେ ପ୍ରବଳ ବ୍ୟବହାର କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଔଷଧ ନିୟମାବଳୀର ଅନୁଚ୍ଛେଦ H1ରେ ଏହି ଔଷଧକୁ ଅନ୍ତର୍ଭୁକ୍ତ କରାଯାଇଛି। ନୂଆଦିଲ୍ଲୀରେ ଆସନ୍ତା ମାସ 1 ତାରିଖରେ ପ୍ରସ୍ତାବିତ ପ୍ରଥମ ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ ଆଇବିସିଏ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ ଆଫ୍ରିକୀୟ ସଂଘ ଓ ଆଫ୍ରିକୀୟ ୟୁନିୟନ୍ କମିଶନଙ୍କ ସହ ଆଲୋଚନା ପରେ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ପରବର୍ତ୍ତୀ ସମୟରେ ଆୟୋଜନ କରିବା ଲାଗି ନିଷ୍ପଭି ନିଆଯିବା ପରେ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଅବସରରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ ଦେଶବାସୀଙ୍କୁ ଏକ ସହଜ ଜୀବନଯାପନ ଲାଗି ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ତୃଣମୂଳ ସ୍ତରରୁ ପ୍ରାକୃତିକ ବିବିଧତାର ସଂରକ୍ଷଣ ଆରମ୍ଭ କରିବା ଲାଗି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଏହି ଅବସରରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 98 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି କାର୍ଯ୍ୟକାରୀ ହେବ ସ୍କାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ 3 ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘାଟିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍ମାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ସରକାର ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସ୍ମାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ସ୍ମାର୍ଟ ସୀମା ପ୍ରକଳ୍ପରେ ଦେଶ ସୀମାକୁ ଡ୍ରୋନ୍, ରାଡାର, କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ଭଳ ବ୍ୟବହାର କରାଯାଇ ସଶକ୍ତ କରାଯିବ। ସୀମା ସୁରକ୍ଷା ବଳର ସୁରକ୍ଷା ବ୍ୟବସ୍ଥା ଅଧୀନରେ ଆସନ୍ତା 1 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
1: आने वाले एक साल के अंदर ही स्मार्ट बॉर्डर कंसेप्ट के साथ सीमा सुरक्षा बल की सुरक्षा में सभी प्रकार की तकनीक को लैस कर एक अभेद बॉर्डर की हम सुरक्षा की ग्रिड बनाने का काम आगे बढ़ रहा है और बहुत कम समय में गृह मंत्रालय, ड्रोन, रडार, आधुनिक कैमराज और बाकी सारी तकनीक के साथ एक स्मार्ट बॉर्डर के प्रोजेक्ट को लेकर देश के सामने आएगा।
0: ଶ୍ରୀ ଶାହା ଏହି ଅବସରରେ ଅବୈଧ ଅନୁପ୍ରବେଶ, ନିଶାଦ୍ରବ୍ୟ କାରବାର, ଅସ୍ତ୍ରଶସ୍ତ ଏବଂ ନକଲି ମୁଦ୍ରା କାରବାର ସୀମା ସୁରକ୍ଷା ଦିଗରେ ଆହ୍ୱାନ ପାଲଟିଥିବା କହିଛନ୍ତି। ଦେଶରେ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜାତୀୟ ଶିକ୍ଷାନୀତିର ପରିକଳ୍ପନା କରାଯାଇଛି। ଏଥିରେ ନବସୃଜନ, ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ଆଦିକୁ ଗୁରୁତ୍ୱ ଦିଆଯାଇଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ହେଲେ ଦାସତ୍ୱର ମାନସିକତା ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 10 ରାଜ୍ୟର 24 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକର 4 ଲେଖାଏଁ ଆସନ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର 3 ଲେଖାଏଁ, ଝାଡ଼ଖଣ୍ଡର 2, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର 1 ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଆସନ୍ତା ମାସ 1 ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରାଯିବ ଓ ଜୁନ୍ 18 ତାରିଖରେ ଆବଶ୍ୟକସ୍ଥଳେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ଭୋଟ୍ ଗଣତି କରାଯିବ। ସମ୍ବଲପୁରରେ ରବିଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 1 ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଧାର୍ଯ୍ୟ ସମୟ

0: ମଧ୍ୟରେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଅଣାଯାଇ ତଳିଆ ଜମିରେ ଚାଷ ହୋଇଥିବା ଧାନକୁ କିଣାଯିବା ପାଇଁ ଉଦ୍ୟମ କରାଯିବ। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 1,18,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ଓ କମ୍ୟୁନିଟି ସର୍ଭିସ୍ ସୁଯୋଗ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ସରକାର ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିଛନ୍ତି। କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀଙ୍କୁ 6 ସପ୍ତାହର ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକରେ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା ଫଳରେ 6 ଜଣଙ୍କ ମୃତ୍ୟୁ ହୋଇଛି। 4 ଜଣ ଗୁରୁତର ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋରେ 10 ଜଣ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଭାବେ ନୀତିକାନ୍ତି ପାଇଁ ବୈଠକରେ ଆଲୋଚନା ହୋଇଛି।
1: ପ୍ରତିବର୍ଷ ଗୋଟିଏ ଆଲୋଚନା ଏଭଳିଆ ଭାବରେ ହୁଏ। ସମସ୍ତେ ସମସ୍ତଙ୍କର ବିଭିନ୍ନ ପ୍ରକାର ଯେଉଁ ମତ ଦେଇଛନ୍ତି, କ'ଣ କଲେ ଠାକୁରଙ୍କର ରଥଯାତ୍ରା ଏବଂ ବିଭିନ୍ନ ସ୍ନାନଯାତ୍ରାଠୁ ଆରମ୍ଭ କରିକି ପୁରା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାମ ସୁରୁଖୁରୁରେ ହେବ, ଭଲରେ ହେବ ଏବଂ ଯେଉଁ ଭକ୍ତମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆସୁଛନ୍ତି ଦର୍ଶନ କରିବାକୁ ସେ ସମୟ ଭିତରେ, ସେମାନଙ୍କ ପାଇଁ ବି ସୁଗମ ହେବ ଦର୍ଶନ। ଏ ସବୁ କଥାକୁ ଆଧାର କରିକି ଅନେକଗୁଡ଼ିଏ ଆଲୋଚନା ଚର୍ଚ୍ଚା ହୋଇଛି ଏବଂ ତାରି ଆଧାରରେ ବିଭିନ୍ନ ବରିଷ୍ଠ ଦୈତାପତିମାନେ ଯେଉଁ ସବୁ ପରାମର୍ଶ ଦେଇଛନ୍ତି ସେ ପରାମର୍ଶକୁ ଆଧାର କରିକି ଆମେମାନେ ସେହି ଅନୁଯାୟୀ ଯେଉଁ କାର୍ଯ୍ୟକ୍ରମ ହେବ ତାକୁ ନିଷ୍ପତ୍ତି ନେଉଛୁ ଏବଂ ନିର୍ଘଣ୍ଟ ସେ ଅନୁସାରେ ସ୍ଥିର ହେଉଛି।
0: ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀ କିମ୍ବା ବିଦେଶୀ ନାଗରିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସ୍ୱଷ୍ଟ ଓ ବିସ୍ତୃତ ଆଇନ ନଥିବା ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଶେଷକରି ଏଭଳି ଅନୁପ୍ରବେଶକାରୀଙ୍କ ପାଇଁ ଥିବା ଅଟକ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରୁ ଆସି ପ୍ରାୟ 35 ବର୍ଷ ଧରି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ସମୟରେ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ତାରିଖରେ ପୁନର୍ବାର ଅଦାଲତ କାର୍ଯ୍ୟ ଆରମ୍ଭ ହେବ। କୋର୍ଟର କାର୍ଯ୍ୟଧାରା ଓ ଜରୁରୀ ମାମଲାର ଶୁଣାଣି ସମ୍ପର୍କରେ ହାଇକୋର୍ଟଙ୍କ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 1ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ଓ ବାଣିଜ୍ୟ ଓ ପରିବହନ ସଚିବ ଏନ୍ଭିଏସ୍ ରାଜପୁତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଚାନ୍ଦବାଲିରେ ନିର୍ମାଣାଧୀନ ସଂଗ୍ରହାଳୟ, ଇକୋ ଟୁରିଜିମ୍ ପାର୍କ, ଆଖଣ୍ଡଳମଣି ମନ୍ଦିରର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ରୋକିବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରହିଥିବା ସରକାରୀ ଆଇନ, ଦାୟିତ୍ୱ ଓ ଜନସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ସତର୍କତାମୂଳକ ପଦକ୍ଷେପ ଏବଂ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ, ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ବନ୍ୟାଗ୍ନି ଯୋଗୁଁ ହେଉଥିବା ପ୍ରକୃତିର ବିନାଶ ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ବିଶ୍ୱରେ ଆଜି ଜୈବ ବିବିଧତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ। ମିଳିତ ଜାତିସଂଘ ପକ୍ଷରୁ 2006 ଆଜିର ଦିନକୁ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଭାବେ ପାଳନ କରାଯାଉଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ

ରଖିବା ଆବଶ୍ୟକ। ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା ପାଇଁ ସମସ୍ତେ ଦୃଢ଼ ସଂକଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଚ, ବିଲୁପ୍ତ ପ୍ରାୟ ଓ ବିରଳ ଉଦ୍ଭିଦ ପ୍ରାଣୀ ପ୍ରଜାତିର ସୁରକ୍ଷା ଆଜିର ଦିନରେ ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲୀ ଫସଲ ପ୍ରଜାତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଚିରସ୍ଥାୟୀ କୃଷି ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତେ ମିଳିମିଶି ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ବାର୍ଷିକ ପରୀକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମ୍ଭର୍ଦ୍ଧିତ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଛି। ବଲାଙ୍ଗୀର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଉପସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପାଣିପାଗ, ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି 24ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 24ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ସୀମାକୁ ଅଭେଦ୍ୟ କରିବା ଲାଗି ସରକାର ଆରମ୍ଭ କରିବେ ସ୍କାର୍ଟ ସୀମା ପ୍ରକଳ୍ପ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବୈଶ୍ୱିକ ପରିବର୍ତ୍ତନ ପାଇଁ ସ୍ଥାନୀୟ ଉଦ୍ୟମ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଏବଂ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କାର୍ଯ୍ୟକ୍ରମ ଗାନ୍ଧୀ ଚର୍ଚ୍ଚା। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ଗାନ୍ଧିଜୀଙ୍କ ବିଚାରର ପ୍ରାସଙ୍ଗିକତା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ପ୍ରଜ୍ଞା ପାରମିତା ସାହୁ।
2: ଗାନ୍ଧୀ ଚିନ୍ତନ ଓ ଦର୍ଶନର କାର୍ଯ୍ୟକ୍ରମ ଗାନ୍ଧୀ ଚର୍ଚ୍ଚାକୁ ସ୍ୱାଗତ।

0: ଅବା ଅର୍ଥନୀତିକ ବ୍ୟବସ୍ଥା, ଅବା ହେଉ ରାଜନୀତିର କ୍ଷେତ୍ର, ପ୍ରତିଟି କ୍ଷେତ୍ରରେ ଗାନ୍ଧିଜୀ କରିଛନ୍ତି ମାର୍ଗଦର୍ଶନ। ଲୋକସେବା କଦାପି ଉପରଠାଉରିଆ ବା ଲୋକଦେଖାଣିଆ ହୋଇନପାରେ। ତାଙ୍କର ଏହି ବିଚାରକୁ ଆମେ ଆଜି କେଉଁଠି ରଖିଛୁ, କିଭଳି ପାଳନ କରିଛୁ?
1: ମୁଁ ବିରଜା ଦେବୀ, ସର୍ବୋଦୟ ଆଶ୍ରମ ବାରିପଦାରୁ କହୁଛି। ଆଜି ଜାତିର ପିତା ପୂଜ୍ୟ ମହାତ୍ମା ଗାନ୍ଧୀ, ଯିଏ 157 ବର୍ଷ ପୂର୍ବରୁ ଜନ୍ମଗ୍ରହଣ କରିଥିଲେ, ଏବେ ମଧ୍ୟ ତାଙ୍କରି ଆଦର୍ଶ ଓ କାର୍ଯ୍ୟାବଳୀ ବିଷୟରେ ଆଲୋଚନା ହେଉଛି। ବର୍ତ୍ତମାନ ସାରା ବିଶ୍ୱ ଯେମିତି ହିଂସାର ଦାବାନଳ ଭିତରେ ଗତି କରୁଛି, ଜଳୁଛି ବୋଲି କହିଲେ ବି ଅତ୍ୟୁକ୍ତ ହେବ ନାହିଁ। ଏଥିରୁ ଉଦ୍ଧାର ପାଇବା ପାଇଁ ମୋ ମତରେ ସର୍ବଶ୍ରେଷ୍ଠ ପଥ ହେଉଛି ଗାନ୍ଧୀ ବିଚାର। ତେଣୁ ବର୍ତ୍ତମାନ ପିଢି ଗାନ୍ଧୀଙ୍କର ବିଚାର ବିଷୟରେ ଜାଣିବା ଉଚିତ। ପ୍ରଥମେ ମୁଁ କହିଦିଏ ଯେ ଗାନ୍ଧୀଙ୍କର କେତେ ଗୁଡାକ ନିୟମ ଥିଲା। ସେ ହିସାବ କରିଥିଲେ ଯେ 7 ସାମାଜିକ ପାପ। 1 ହେଲା ନୀତିହୀନ ରାଜନୀତି, 2 ହେଲା ଶ୍ରମହୀନ ଅର୍ଥପ୍ରାପ୍ତି, 3 ହେଲା ଶୂନ୍ୟ କାର୍ଯ୍ୟରେ ଆନନ୍ଦ ଉପଭୋଗ କରିବା, 4 ହେଲା ଚରିତ୍ର ନ ଥାଇକି ଜ୍ଞାନ, 5 ହେଲା ନୈତିକତା ବିହୀନ ବେପାର ବା କାର୍ଯ୍ୟ, 6 ହେଲା ମାନବିକତା ଶୂନ୍ୟ ବିଜ୍ଞାନ, ଆଉ 7 ହେଲା ତ୍ୟାଗ ବିହୀନ ଧର୍ମ। ଏସବୁ କାର୍ଯ୍ୟ ଗୁଡିକ ନେଇକିରି ଖାଲି ସ୍ୱାଧୀନତା ନୁହେଁ, ଦେଶପ୍ରେମର ଯୋଉ ବିଚାର ସେ ଦେଶବାସୀଙ୍କ ଭିତରେ ଜଣେଇଥିଲେ, ସେଥିରେ ବହୁତ ପୁରୁଷ ନାରୀ ମିଶିକିରି ଦେଶକୁ ଭଲ ପାଇବା ସହିତ ସମ୍ପୂର୍ଣ୍ଣ ଭାବରେ ପରିବାର ଆଉ ଦେଶର ଉପକାର କେମିତି ହେବ ସେଇସବୁ କାର୍ଯ୍ୟକ୍ରମ କରିଥିଲେ। ତାଙ୍କର ଆଉ ଗୋଟେ ବଡ଼ ସୁନ୍ଦର ଜିନିଷ ଥିଲା, ସେଇଟା ହେଉଛି ଅହିଂସା ସତ୍ୟ ଅସ୍ତେୟ ବ୍ରହ୍ମଚର୍ଯ୍ୟ ଅସଂଗ୍ରହ ଶରୀର ସମ ଅସ୍ୱାଦ ସର୍ବତ୍ର ଭୟବର୍ଜନ ସର୍ବଧର୍ମ ସମାନତ୍ୱ ସ୍ୱଦେଶୀ ସ୍ପର୍ଶ ଭାବନା ବିନମ୍ର ବ୍ରତ ନିଷ୍ଠା ଏକାଦଶ କ୍ଷତ୍ୟା। ତା ଭିତରେ ସତ୍ୟକୁ ସେ ରଖିଥିଲେ, ଅହିଂସାର କାର୍ଯ୍ୟ କରିଥିଲେ, ସତ୍ୟକୁ ରଖିଥିଲେ, ଆଉ ସତ୍ୟ ହେଉଛି ଆମର ଧର୍ମଗ୍ରନ୍ଥ ଗୀତା। ବର୍ତ୍ତମାନ ଯୋଉ ଧର୍ମ ପ୍ରଚାର କରାହଉଛି ତା ଦେହରେ ନା ସତ୍ୟ ଅଛି ନା ଅହିଂସା ଅଛି ନା ପରୋପକାର ଅଛି ନା ସେବା ଅଛି। ମୋ ମତରେ ଯୋଉ ଯୁବପିଢି ଆମର ଆସୁଛନ୍ତି ସେମାନେ ମନ୍ଦିର ଯାଇକିରି ଧୂପ ଦୀପ ଦବା ବ୍ୟତୀତ ଯଦି କୌଣସି ସାହାଯ୍ୟ ଆଶା କରୁଥିବା ବ୍ୟକ୍ତିର କାର୍ଯ୍ୟ କରନ୍ତେ, ନିଜକୁ ସେଇ ପଥରେ ନିଅନ୍ତେ। ନିଶା ଯୋଉ ପ୍ରଭାବ ବିସ୍ତାର କରିଛି ଯୁବ ସମାଜ ନୁହେଁ, ବାଲ୍ୟକାଳରୁ ଯୋଉ ପିଲାମାନେ ନିଶାଗ୍ରସ୍ତ ହେଇଯାଉଛନ୍ତି, ସେଥିପାଇଁ ମଧ୍ୟ ସେମାନେ ନିଜେ ନିଜେ ନିଜକୁ ତିଆରି କରିଦେବା ଉଚିତ। ତେଣୁ ପ୍ରତ୍ୟେକ ପିଲା ମୋ ମତରେ ଗାନ୍ଧୀ ବିଚାରକୁ, ଗାନ୍ଧୀଙ୍କର ବ୍ୟକ୍ତିତ୍ୱକୁ, ଗାନ୍ଧୀଙ୍କର ଆଦର୍ଶକୁ ନିଜ ଭିତରେ ଯଦି ସେମାନେ ଗ୍ରହଣ କରିନିଅନ୍ତି, ତେବେ ପୃଥିବୀର ଏ ଅବସ୍ଥାର ବହୁତ ଉନ୍ନତି ହେବ। ଆଉ ବର୍ତ୍ତମାନ ଯୋଉ ହିଂସା ଘୃଣା ଦ୍ୱେଷ ବ୍ୟଭିଚାର ଅତ୍ୟାଚାର ଚାଲିଛି ସେସବୁର ନିଶ୍ଚିତ ଭାବରେ ସମାଧାନ ହେଇପାରିବ। ପିଲାମାନଙ୍କ ପାଇଁ ବର୍ତ୍ତମାନ ଗାନ୍ଧୀ ବିଚାରୀ ହେଉଛି ସର୍ବଶ୍ରେଷ୍ଠ। ମୋର ଅନୁରୋଧ ଯୁବକମାନେ ବା ଯୁବତୀମାନେ ଏହାକୁ ପଢ଼ିବେ, ସେମାନେ ନିଜେ ଚେଷ୍ଟା କରିବେ ଯେ ନିଜ ପାଇଁ ନୁହଁ, ଯେମିତି ଅନ୍ୟମାନଙ୍କ ପାଇଁ ଆମେ କିଛି କରିପାରିବା। ମନ୍ଦିରରେ କେବେ ହେଲେ ଠାକୁର ନଥାନ୍ତି, ଠାକୁର ଆମ ଭିତରେ ନଥାନ୍ତି। ସୁନ୍ଦର କଥା ଗୋଟେ ମୁଁ କହିବା ନେଇକି ଚାହେଁ। ଜଣେ ଶିଳ୍ପୀ କହିଲେ ଭଗବାନଙ୍କୁ, ପ୍ରଭୁ ଆପଣ ବହୁତ ମୂର୍ତ୍ତି ତିଆରି କରିଛନ୍ତି, ଆସି ଆମେ ମୁଁ ବି ଆପଣଙ୍କ ବହୁତ ମୂର୍ତ୍ତି ତିଆରି କରିଛି, କିନ୍ତୁ ମୋର ଦୁଃଖର କଥା ମୋର ମୂର୍ତ୍ତି ପୂଜା ପାଉଛନ୍ତି ଏବଂ ଆପଣଙ୍କର ମୂର୍ତ୍ତି ସବୁ ଘୃଣା ଯୋଗ୍ୟ ହେଇଯାଇଛନ୍ତି, ଏହାର ପରିବର୍ତ୍ତନ କିପରି ହେଇପାରିବ? ଏହି କଥାର ଉତ୍ତର କେବଳ ହଉଛି ଯେ ପରୋପକାରାୟ ସ୍ୱର୍ଗାୟ। ପର ପୀଡ଼ନ ହିଁ ହଉଛି ନରକ ଦର୍ଶନ, ପର ଉପକାର କରିବା ହଉଛି ସବୁଠୁ ବଡ଼ କାମ, ଯୋଉଥିରେ ଗାନ୍ଧୀଜୀ ଜାତିଭେଦକୁ ବଦଳେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ଗାନ୍ଧୀ ବିଚାର ଆଉ ଗାନ୍ଧୀ ଆଦର୍ଶ ଆଉ ଗାନ୍ଧୀଙ୍କର କାର୍ଯ୍ୟାବଳୀର ବହୁତ ବେଶୀ ଆଲୋଚନା ହବା ଉଚିତ। ପ୍ରତି ସ୍କୁଲ କଲେଜରେ ମଧ୍ୟ ଏହା ପାଇଁ ଯୋଉ ଶିକ୍ଷକ ଆଉ ପ୍ରଫେସର ମାନେ ଅଛନ୍ତି ସେମାନେ ବି ଧ୍ୟାନ ଦେବା ଉଚିତ। ସରପଞ୍ଚଠୁ ଆରମ୍ଭ କରି ଯୋଉମାନେ ବି ସେମାନେ ମଧ୍ୟ ଗ୍ରାମରେ ଛୋଟ ଛୋଟ ସଭା କରି ତା ଭିତରେ ଗାନ୍ଧୀ ବିଚାର ଯିଏ ଯେମିତି ଜାଣିଛନ୍ତି ସେଇ ପ୍ରକାର ଭାବରେ ଯଦି ବି ଏହାର ଆଲୋଚନା କରନ୍ତି, ନିଶ୍ଚିତ ଭାବେ ଆମର ଉତ୍ତର ପିଢି ଗୀତା ଭାଗବତର ଆଦର୍ଶରେ ଅନୁପ୍ରାଣିତ ହେଇପାରିବ ଏବଂ ଧୀରେ ଧୀରେ ଯେମିତି ପିଲାରୁ ମଣିଷ ବଡ଼ ହୁଏ, ଚାଲିବା ଶିଖିକିରି ତାପରେ ଧୀରେ ଧୀରେ ଚାଲେ, ଧୀରେ ଧୀରେ ଆମ ଯୁବ ସମାଜ ମଧ୍ୟ ସେଇ

ଆଜି ସବୁଠି ଗାନ୍ଧୀ ବିଚାରର କଥା, ବ୍ୟକ୍ତି ଜୀବନଠୁ ଦେଶ ପର୍ଯ୍ୟନ୍ତ ସବୁଠି ସବୁଠି ଆଜି ଅନୁଭବ ହେଉଛି ତାଙ୍କର ପ୍ରଦର୍ଶିତ ମାର୍ଗର ଆବଶ୍ୟକତା କେତେ। ଆଜିର ଗାନ୍ଧୀ ଚର୍ଚ୍ଚାରେ ସେହି ପୃଷ୍ଠଭୂମିରେ ଆମେ ସାଉଁଟିଛୁ କିଛି ମତାମତ। ସେ ସାମାଜିକ ବ୍ୟବସ୍ଥା ହେଉ,

0: ସୁନ୍ଦର ବିଚାରକୁ ଆସିପାରିବ ଆଉ ସଚ୍ଚରିତ ହେଇପାରିବ, ସୁନାଗରିକ ହେଇପାରିବ, ଯୋଉଥିରେ ପରିବାର ସହିତ ନିଜ ଜାତି ଆଉ ନିଜ ଦେଶ ଆଉ ନିଜ ଭାଷାକୁ ମୁଁ ଭଲ ପାଇପାରିବ।
1: ଗାନ୍ଧିଜୀଙ୍କ ବିନା ତାଙ୍କ ବିଚାରକୁ ବାଦ ଦେଇ ଆମେ ଭାତୃତ୍ୱ ଭାବର ପରିକଳ୍ପନା କରିପାରିବା ନାହିଁ। ଗାନ୍ଧିଜୀଙ୍କୁ ଆଜିର ଯୁବପିଢ଼ି ଅଧିକରୁ ଅଧିକ ବୁଝିବା ଜରୁରୀ।
2: ମୁଁ ଅଖିଳେଶ ମହାନ୍ତି, ମୁଁ ଜଣେ ସାମାଜିକ କର୍ମୀ, ଜଣେ ସାମ୍ବାଦିକ। ସେ ମହାତ୍ମା ଗାନ୍ଧୀ ଯାହାଙ୍କୁ ନେଇ ସାରା ବିଶ୍ୱ ଗର୍ବ କରେ, ସେ ମହାତ୍ମା ଗାନ୍ଧୀଙ୍କର ଆଦର୍ଶ, ତାଙ୍କର ତ୍ୟାଗ, ତାଙ୍କର ବଳିଦାନ ଆମ ଦେଶ ପାଇଁ, ଆମ ଜାତି ପାଇଁ କ'ଣ ଅଛି, ଏ ସମ୍ପର୍କରେ ଆଜିର ଯୁବ ସମାଜ ଗଭୀର ଭାବରେ ଅନୁଶୀଳନ କରିବା ଆବଶ୍ୟକ ରହିଛି। ଗାନ୍ଧୀଙ୍କର ଯୋଉ ଚିନ୍ତାଧାରା ଥିଲା ସମଗ୍ର ବିଶ୍ୱ ପାଇଁ, ସାରା ଭାରତ ବର୍ଷ ପାଇଁ, ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଦେଶକୁ ଭଲ ପାଉଥିବା, ଜାତିକୁ ଭଲ ପାଉଥିବା, ମାଟିକୁ ଭଲ ପାଉଥିବା ଜଣେ କ୍ରାନ୍ତିକାରୀ ମହାନ ଜନନାୟକ ଭାବରେ ସେ ଏଭଳି ଏକ ପରିଚୟ ସୃଷ୍ଟି କରିଛନ୍ତି ସାରା ବିଶ୍ୱରେ। ଗାନ୍ଧୀଙ୍କର ନାଁ ଯଥେଷ୍ଟ, ଗାନ୍ଧୀଙ୍କୁ ସବୁ ଜାଗାରେ ସମ୍ମାନ ଦିଆଯାଏ, ତାଙ୍କୁ ଜାତିର ଜନକ ବୋଲି କୁହାଯାଏ, ତାଙ୍କୁ ଶ୍ରଦ୍ଧାରେ ବାପୁ ବୋଲି ମଧ୍ୟ ଆମେ ସମ୍ବୋଧନ କରୁଛେ। ଗୁଜୁରାଟରେ ସେ ଜନ୍ମ ନେଇଥିଲେ ସତ, କିନ୍ତୁ ଆମେ ଭାବୁଛେ ସାରା ଭାରତ ବର୍ଷର ପ୍ରତ୍ୟେକ ଗାଁରେ ଗାନ୍ଧୀ ଦର୍ଶନ ଅଛି, ଗାନ୍ଧୀ ଚିନ୍ତନ ଅଛି, ଗାନ୍ଧୀ ସବୁ ଜାଗାରେ ଜୀବିତ। ଗୋଟେ ସମୟ ଆସିଛି ଯେ ଗାନ୍ଧୀଙ୍କର ଯୋଉ ବାର୍ତ୍ତା, ଗାନ୍ଧୀଙ୍କର ଯୋଉ ଦର୍ଶନ, ଗାନ୍ଧୀଙ୍କର ଯୋଉ ଚିନ୍ତନ ଆଦର୍ଶ ମଣିଷ, ଗାନ୍ଧୀ ଯିଏ ମା ମାଟିର କଥା କହୁଥିଲେ, ସ୍ୱଦେଶୀ ଜାଗରଣ କଥା କହୁଥିଲେ, ସମାଜର ସବୁଠାରୁ ତଳ ସ୍ତରରେ ବଞ୍ଚିଥିବା ମଣିଷର, ମେହନତି ମଣିଷ ପାଇଁ ସେ ନେତୃତ୍ୱ ନେଉଥିଲେ, ଆଦିବାସୀ, ଦଳିତ, ସଂଖ୍ୟାଲଘୁ, ପଛୁଆ ବର୍ଗ କିଭଳି ଭାବରେ ଏମାନଙ୍କୁ ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବେ, ଏ କଥା ସେ ପରାଧୀନ ଭାରତ ବର୍ଷରେ କିଏ ଯଦି ଚିନ୍ତା କରିଥାଏ, ସେ ହେଉଛନ୍ତି ମହାତ୍ମା ଗାନ୍ଧୀ। ତେଣୁ ମହାତ୍ମା ଗାନ୍ଧୀ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ, ଏବଂ ସେଇ ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଆମକୁ ଅନୁପ୍ରାଣିତ ହେବାକୁ ପଡିବ। ଗାଁର କଥାକୁ ସେ ଚିନ୍ତା କରୁଥିଲେ, ସ୍ୱଦେଶୀ ଜାଗରଣ କଥା ସେ କହୁଥିଲେ, ମହାତ୍ମା ଗାନ୍ଧୀଙ୍କର କ'ଣ ବାର୍ତ୍ତା ଅଛି ସମାଜ ପ୍ରତି, ମାନେ 100 ବର୍ଷ ତଳର କଥାକୁ ଯଦି ଆମେ ଆଣିବା, ସେ ସମୟରେ ଆମ ଦେଶର ଅବସ୍ଥା ଥିଲା କ'ଣ, ଜାତିର ଅବସ୍ଥା କ'ଣ ଥିଲା, ସେତେବେଳର ସମାଜ ବ୍ୟବସ୍ଥା କ'ଣ ଥିଲା, ଏସବୁ ସତ୍ତ୍ୱେ ଗୋଟେ ଦେଶକୁ ଗଢ଼ିଥିଲେ। ଏ ଦେଶକୁ, ଜାତିକୁ ଗଢ଼ିବାର ଲୋକ କମ୍ ଅଛନ୍ତି। ଜଣେ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେ ଅହିଂସାକୁ ବାଛିଥିଲେ, ସଂଗ୍ରାମର ଯୋଉ ଡାକରା ଦିଆ ହେଇଥିଲା, ଅହିଂସା ମାଧ୍ୟମରେ ଦେଶ କେମିତି ସ୍ୱାଧୀନତା ଲାଭ କରିବ। ବ୍ରିଟିଶ ମାନେ ଆମ ଦେଶକୁ ଯେତେବେଳେ ବାଣିଜ୍ୟ କରିବାକୁ ଆସି ଉପନିବେଶବାଦର ପ୍ରୟୋଗଶାଳା ବନେଇଲେ ଭାରତ ବର୍ଷକୁ, ତେଣୁ ଗାନ୍ଧୀ ସେଠି ଚିନ୍ତା କରିଥିଲେ ଆମେ କେମିତି ସ୍ୱଦେଶୀ ଜାଗରଣ ମାଧ୍ୟମରେ ଆମ ଦେଶକୁ ମୁକ୍ତି କରିବା, ଆମ ମାଟିର କଥା, ଆମ ପାଣି ପବନର କଥାକୁ ନେଇ ଆମେ କେମିତି ଆଗକୁ ବଢ଼ିବା। ତେଣୁ ସାରା ଭାରତ ବର୍ଷକୁ ଯଦି କିଏ ଏକତାର ସୂତ୍ରରେ ବାନ୍ଧି ରଖିଥିଲେ, ସେ ହେଉଛନ୍ତି ମହାତ୍ମା ଗାନ୍ଧୀ। ଗାନ୍ଧୀଙ୍କର ଦର୍ଶନ ସେଇଥିପାଇଁ, ସେ ହିଂସାରେ ବିଶ୍ୱାସ କରୁନଥିଲେ, ସେ ଶାନ୍ତିରେ ବିଶ୍ୱାସ କରୁଥିଲେ, ସେ ଅହିଂସାରେ ବିଶ୍ୱାସ କରୁଥିଲେ, ସେ କିଭଳି ଭାବରେ ଏ ଦେଶ ବିକଶିତ ହେବ, କିଭଳି ଭାବରେ ତଳ ସ୍ତରରେ ବଞ୍ଚିଥିବା ମଣିଷ ଉପରକୁ ଉଠିପାରିବ, ଏଇ କଥା ସେ ଚିନ୍ତା କରୁଥିଲେ। ତେଣୁ ଏଇଭଳି ଜଣେ ଗାନ୍ଧୀବାଦୀ ମଣିଷର ଯୋଉ ଡାକରା ଥିଲା, ସାରା ବିଶ୍ୱକୁ ଏକାଠି କରିବାର ସେ ଯୋଉ ଆହ୍ୱାନ ଦେଇଥିଲେ, ତେଣୁ ସାରା ବିଶ୍ୱର ଅନେକ ରାଷ୍ଟ୍ର ଅଛି, ସେମାନେ ମଧ୍ୟ ଗାନ୍ଧୀଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇଛନ୍ତି, ପ୍ରଭାବିତ ହୋଇଛନ୍ତି। ତେଣୁ ଗାନ୍ଧୀଙ୍କୁ ସାରା ପୃଥିବୀର ଯେତେ ରାଷ୍ଟ୍ର ଅଛି, ସବୁ ରାଷ୍ଟ୍ରରେ ଗାନ୍ଧୀଙ୍କୁ ସମ୍ମାନ ଦିଆଯାଏ, ଗାନ୍ଧୀଙ୍କର ଚିନ୍ତାଧାରାର ମଧ୍ୟ ଅନେକ ଦେଶ, ଅନେକ ଜାତି ଅନୁପ୍ରାଣିତ ହୋଇଛନ୍ତି। ତେଣୁ ପ୍ରାସଙ୍ଗିକତା ଗାନ୍ଧୀଙ୍କର ଚିନ୍ତନର ଅଛି, ଏଇଥିପାଇଁ ଅଛି। ଗାନ୍ଧୀଙ୍କର ଦର୍ଶନକୁ ଯଦି ଆମେ ପାଶୋରି ଦେବା, ରାଷ୍ଟ୍ରବାଦୀ ଚିନ୍ତାଧାରା ଆମ ଭିତରେ ଅଛି ବୋଲି ଆମେ ଭାବିପାରିବା ନାହିଁ। ଆମକୁ ଯଦି ରାଷ୍ଟ୍ରପତି ସମର୍ପଣ ଭାବନା ନେଇ ଆଗକୁ ବଢ଼ିବାକୁ ପଡିବ, ଆମ ଦେଶକୁ ଏକାଠି କରିବାକୁ ପଡିବ, ଆମ ଦେଶକୁ ସାମ୍ପ୍ରଦାୟିକ ବିଦ୍ୱେଷ ଭାବରୁ ମୁକ୍ତି କରିବାକୁ ପଡିବ, ଆମକୁ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ହେବାକୁ ପଡିବ। ତେଣୁ ଯୁଦ୍ଧରେ ଶାନ୍ତି ନଥାଏ, ଶାନ୍ତି ଥାଏ ଭଲ ପାଇବାରେ, ଶାନ୍ତି ଥାଏ ଅହିଂସାରେ, ଶାନ୍ତି ଥାଏ ପ୍ରେମରେ, ଶାନ୍ତି ଥାଏ ଆପଣା ପଡିଆରେ। ତେଣୁ ଗାନ୍ଧୀ ଏଇ କଥା କରୁଥିଲେ, ଚଦର ଖଣ୍ଡେ ଘୋଡେଇ ହଉଥିଲେ, ତେଣୁ ଦେଶ ପୋଷାକ ଏସବୁ ପରିପାଟି ଭିତରେ ଦେଶ ବଢିପାରିବ ନାହିଁ ବୋଲି କହୁଥିଲେ। ଆମେ ସୂତା କାଟିବା, ସୂତା କଟା ଗାନ୍ଧୀ ଶିଖଉଥିଲେ, ନିଜ ହାତରେ ସୂତା କାଟି କନ୍ତରେ ଲୁଗା ବୁଣି ଆମେ ପିନ୍ଧୁଥିଲେ। କେତେ ସେ ତ୍ୟାଗ କରିଛନ୍ତି, କେତେ ସେ ସଂଘର୍ଷ କରିଛନ୍ତି, ସେଇ ଗାନ୍ଧୀଙ୍କୁ ଆମେ ଗୁଳି କରିଦେଲେ, ହେ ରାମ କହି ସେ ଟଳି ପଡିଥିଲେ। ତେଣୁ ଗାନ୍ଧୀଙ୍କର କେତେ ସହିଷ୍ଣୁତା ଥିଲା, ଯୋଉ ସହିଷ୍ଣୁତା ମଣିଷ ଭିତରେ ରହିବା କଥା, ଆମେ ଗାନ୍ଧୀଙ୍କ କଥା ଯଦି ଭାବିବା, ତାଙ୍କର ସମ୍ପର୍କ ଯଦି ଜାଣିବା, ତାଙ୍କ ଚିନ୍ତାଧାରା ଯଦି ଅନୁପ୍ରାଣିତ ହେବା, ନିଶ୍ଚିନ୍ତ ଭାବରେ ଆମେ ଜଣେ ଭଲ ମଣିଷ ହେଇପାରିବା, ଆମ ପରିବାର ଭଲ ପରିବାର ହେଇପାରିବ, ଆମ ଅଞ୍ଚଳ ବିକଶିତ ହେଇପାରିବ, ଏବଂ ଆମ ଭିତରେ ଗୋଟେ ବୌଦ୍ଧିକ ବିକାଶ ଘଟିପାରିବ, ସାମାଜିକ ସନ୍ତୁଳନ ରହିପାରିବ। ତେଣୁ ଗାନ୍ଧୀଙ୍କ ଦର୍ଶନ ଯୁଗେ ଯୁଗେ।
1: ଗାନ୍ଧିଜୀଙ୍କ ବିଚାର ଶ୍ରେଷ୍ଠ ବିଚାର, ଏହି ବିଚାର ବିନା ଆମ ସମାଜ ଅଗ୍ରଗତି କରିବା କଷ୍ଟକର।
3: ମାନସ ରଞ୍ଜନ ସାହୁ ମୁଁ ଭଦ୍ରକରୁ କହୁଛି ଜଣେ ସାମାଜିକ କର୍ମୀ ଗାନ୍ଧୀ ଏକ

0: ବିଚାର କି ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ହଉ, ଦେଶ ପାଇଁ କାମ କରିବା ହଉ, ସମାଜ ପାଇଁ କାମ କରିବା ହଉ, ତତ୍କାଳୀନ ପରିସ୍ଥିତିରେ ନିଶା ନିବାରଣ ଠାରୁ ଆରମ୍ଭ କରି ପରିବେଶକୁ ପରିଚ୍ଛନ୍ନ ରଖିବା ଠାରୁ ଆରମ୍ଭ କରି ସ୍ୱଦେଶୀ ମନୋଭାବ ସମସ୍ତଙ୍କ ଭିତରେ ଆସିବା ପାଇଁ ହଉ, ଯୁବକମାନଙ୍କୁ ଅଗ୍ରାଧିକାର ଦେଉଥିଲେ ସବୁ କ୍ଷେତ୍ରରେ ସମସ୍ତେ ଶ୍ରମଦାନ କରିବାଟା ସବୁଠୁ ବଡ କାମ, ଏବଂ କୌଣସି କାମକୁ ଛୋଟ ନ ମନେ କରିବା ମଧ୍ୟ ତାଙ୍କର ସବୁଠୁ ବଡ ସନ୍ଦେଶ ଥିଲା। 1915 ପର୍ଯ୍ୟନ୍ତ ଏ ସବୁ ବର୍ଗର ଶ୍ରେଣୀର ଲୋକଙ୍କୁ ଭାରତୀୟ ଭାବେ ପରିଚୟ ପ୍ରଦାନ କରିଥିବା ତାଙ୍କ ସବୁଠାରୁ ଶ୍ରେଷ୍ଠ ସନ୍ଦେଶ କହିଲେ ଯୁବକମାନଙ୍କ ପାଇଁ ଅତ୍ୟୁକ୍ତି ହେବ ନାହିଁ। ଫ୍ରିଡମ୍ ମୁଭମେଣ୍ଟ ଯେତେବେଳେ ଚାଲିଥିଲା ଅନେକ ଶିକ୍ଷିତ ଯୁବକମାନଙ୍କୁ ସେତେବେଳେ ମଧ୍ୟ ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରୁଥିଲେ। ଗାନ୍ଧୀ ହେଉଛନ୍ତି ଶ୍ରେଷ୍ଠ ବିଚାର ବା ଶ୍ରେଷ୍ଠ ବ୍ୟକ୍ତିତ୍ୱ, ଯାହାଙ୍କୁ ଆମେ ଅନୁସରଣ କଲେ ଯୁବପିଢ଼ି ନିଶାସ୍ତରୁ ଦୂରେଇ ପାରିବ, ସ୍ୱାବଲମ୍ବୀ ହୋଇପାରିବ, ସ୍ୱଦେଶୀ ହୋଇପାରିବ, ପ୍ରକୃତ ଦେଶପ୍ରେମୀ ହୋଇପାରିବ ଯଦି ଆଜିର ଯୁବପିଢ଼ି ଗାନ୍ଧୀଙ୍କୁ ଅନୁସରଣ କରେ।
1: ତେବେ ଆସନ୍ତୁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ଆଗେଇ ନେବାର ସଂକଳ୍ପ ରଖିବା, ସାରା ଦୁନିଆକୁ ନିଜର ପରିବାର ଭାବିବା, ହିଂସା ଦ୍ୱେଷକୁ ତ୍ୟାଗ କରି ଆମେ ଗଢ଼ିବା ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ। କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ, ନିଶ୍ଚୟ ଲେଖିବେ। ଆମର ଠିକଣା ଗାନ୍ଧୀ ଚର୍ଚ୍ଚା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 7533001। ଆଜ ପାଇଁ ଏତିକି, ନମସ୍କାର।
2: ଗାନ୍ଧୀ ଚର୍ଚ୍ଚାରେ ଶୁଣିଲେ ଗାନ୍ଧିଜୀଙ୍କ ବିଚାରର ପ୍ରାସଙ୍ଗିକତା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ପ୍ରଜ୍ଞା ଅପରମିତା ସାହୁ, ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 3। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ଷ୍ଟ୍ରିମିଂ ମାଧ୍ୟମରେ ପ୍ରସାରଣ ଜାରି ରହିବ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
8: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
7: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
7: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
7: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
8: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
7: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ମଲ୍ହାରର ମୂର୍ଚ୍ଛନା ବିଭୋର ଆଉ ଏକ ସନ୍ଧ୍ୟାକୁ ଆପଣଙ୍କୁ ସାଦରେ ସ୍ୱାଗତ କରୁଛି। ମୁଁ ଆପଣଙ୍କର ସାଥୀ ପ୍ରୀତି
1: ଆଉ ମୁଁ ତେଜସ୍ୱିନୀ।
0: ଖରା?
1: ହଁ ପରା ପ୍ରୀତି, ଏମିତି ଖରା ଏତେ ମାତ୍ରାରେ ତାତି କେବେ ବି ନଥିଲା।
0: କେତେ ଶାନ୍ତିରେ ଆମେ ଯାହାସ କରୁଥିଲେ କହିଲ।
1: ହଁ ପ୍ରୀତି, ଆଉ ଆଜି ଘଣ୍ଟାରେ ସକାଳ 9:09 ମୁଣ୍ଡ ଉପରେ ଦିନ 2 ଘଡ଼ିର ଟାଣୁଆ ଖରା।
0: ଆଉ କଣ ରହି ହେଉଛି ନା ସହି ହେଉଛି, କଣ କରିବା କହିଲ? ଏ ଅସହ୍ୟ ତାତିରେ ବୁଦ୍ଧି ବଣା ହେଇଯାଉଛି ଯେ।
1: କଣ ଆଉ ଆମେ କରିପାରିବା ପ୍ରୀତି, ଆଜି ଆମ ଚାରିପାଖରେ ଯାହା ସବୁ ଘଟୁଛି ଏସବୁ ତ ଆମ ମଣିଷମାନଙ୍କର କୃତକର୍ମର ଫଳ।
0: ହଁ ତା ନୁହେଁ ତ ଆଉ କଣ, ଦିନେ ସବୁ ଜିମାରେ ହସି ଉଠୁଥିବା ପୃଥିବୀ ଆଜି ଧୀରେ ଧୀରେ ଧୂସର ଦିଶିଲାଣି। ପଦ୍ମ କହିରେ ଭରପୁର ପୋଖରୀ ଗାଡିଆ ଆଜି ସୁଖୀ ପଙ୍କରେ ଭର୍ତ୍ତି। ନଦୀ ନାଳର ସଫା ସଜଳ ଧାରା ସବୁ ଇତିହାସ ହେଲେଣି ପରା। କାଲିର ସବୁଜ ଘାସ ଗାଲିଚାର ପଡ଼ିଆ ଉପରେ ଆଜି କୁଢ଼ କୁଢ଼ ଆବର୍ଜନା। ରାସ୍ତା କଡ଼ରେ ଆଶ୍ରୟ ଦେଉଥିବା ଶତବାହୁ ବରଗଛ ଆଜି ଆଉ କଣ ତୁମେ ଦେଖୁଛ?
1: ହଁ ପରା ପ୍ରୀତି, କେତେ ଦୁଃଖର କଥା ଯେ ମଣିଷର ସମୃଦ୍ଧି ଏବଂ ଅଗ୍ରଗତିର ଚକ ତଳେ ପେଶି ହୋଇ ହଜିଗଲା ଆମ ଗଡ଼ିଆ ମାଛ, ଆମ ବାଡ଼ି ଆମ୍ବ ପଣସ ଗଛ, ତେନ୍ତୁଳି ଗଛର ଛାଇରେ ସେଦିନର ଆମ ଧୂଳି ଖେଳ, ଆଉ ତା ସହିତ ଖରା ଛୁଟିର ଖୁସି ଗପ ଆଉ ମଜା ଆମଦର ବେଳ।
0: ସେ ଦିନ ଗୁଡା ନା ତେଜସ୍ୱିନୀ, ଆଜି ବି ମୋ ମନ ଭିତରେ ସତେଜ ଫୁଲଟିଏ ପରି ବାସୁଛି। ମନେ ଅଛି ତମର? ମନେ ଅଛି ସେ ପିଲାଦିନ, ସାରାଟା ବର୍ଷ ପ୍ରତିଦିନ 6-6 ଘଣ୍ଟା ସ୍କୁଲ, ଆଉ ତାପରେ ଟ୍ୟୁସନ, ଆଉ ତାପରେ ପୁଣି ପରୀକ୍ଷା ପାଇଁ ପାଠପଢାରେ ବ୍ୟତିବ୍ୟସ୍ତ ହୋଇ ବିବ୍ରତ ଆମ କୁନି କୁନି ମନ କେମିତି ଚାହିଁ ରହୁଥିଲା ଖରା ଛୁଟିକୁ।
1: ହଁ ପ୍ରୀତି, ସେ ଦିନ ସବୁ କଣ କେବେ ହେଲେ ମନରୁ ପାସୁରି ଦେଇ ହେବ? କେଜାଣି କେତେ ଆମ୍ବ ଝଡ଼େଇଥିବି ମୁଁ ବାସକୁଡ଼ି ଘର ଗଛରୁ, କେତେ ଥର ପଣସ, ତରଭୁଜ, ଲିଚୁ, କୋଳି, ନାସପାତି, ସପୁରି, ଆହୁରି କେତେ କଣ ଫଳରେ ବ୍ୟାଗ ଭର୍ତ୍ତି କରି ମାମୁଁ ଆମ ଘରକୁ ଆସିଥିବେ। କେଜାଣି କେତେ ଥର ଉଦୁଦିଆ ଖରାବେଳେ ବୋଉର 100 ଆକଟ ପରେ ବି ମୁଁ ଖେଳିବାକୁ ବାହାରି ଯାଇଥିବି।

0: ପୁଣି ସେଇଥିପାଇଁ କେତେଥର ବୋଠୁ ମାଡ ମଧ୍ୟ ଖାଇଥିବି।
1: ଧୂ ଧୂ ଖରାବେଳରେ ମୁଁ ବି ବାହାରି ଯାଉଥିଲି ତେଜସ୍ୱିନୀ କବାଟ ଡେଇଁକି ଚୁପଚାପ। ଆଉ ଗାଁ ଆମ୍ବ ତୋଟାରେ ପସରା ଖୋଲା ହେଉଥିଲା। ରୁନି ଆଣିଥିବ ଲୁଣ ଲଙ୍କା, ଝୁନା ତାଙ୍କ ବାଡିର କଷି ପିଜୁଳି ଫୁଳାଇ ଧରିଥିବ, ସିଲା ହାତରେ ଥିବ ପୁଞ୍ଜାଏ ଆମ୍ବୁଲ, ଆଉ ଟେକା ମାରିକି ଛଅ ସାତଟା କଞ୍ଚା ଆମ୍ବ ମୁଁ ଝଡେଇବି। ତାପରେ ଖାଲି ଟାକରା ଫୁଟା, ଓଃ ଲୁଚି ଲୁଚି ଖଟା ଆମ୍ବ ଖାଇବାର ସେଇ ଯୋଉ ମିଠା ମିଠା ବେଳ ଆଉ କି ଫେରିବ।
0: ଜାଣିଛ ପ୍ରୀତି, ସେତେବେଳେ ନା ବାରମ୍ବାର ବିଜୁଳି କାଟ ହୁଏ, ଆଉ ଖରାଦିନେ ଦେହ ସାରା ଘିମିରିରେ ନାଲି, ସେ ଗୁଳୁଗୁଳୁରେ ଆମର କେବଳ ସାହା ହୋଇଥାଏ ବିଞ୍ଚଣା, ଆଉ ତାତିକୁ ମାତ ଦେବା ପାଇଁ ପଖାଳ କଂସାରେ ଏକାବେଳେ ପଶେ ଆମ ଚାରି ଭାଇ ଭଉଣୀଙ୍କ ହାତ। ଖଳା ବାଡ଼ିରେ ଗଛ ଛାଇରେ ବସି ଚାଳ ଉପରେ ଶୁଖି ରଡ ହୋଇଥିବା ବଡିକୁ ଭାଜି ଆମ୍ବୁଲ ଦଳ ସାଙ୍ଗକୁ ପୁଞ୍ଜାଏ ପାଚିଲା ଆମ୍ବ। ଓ ସେ ମହକ, ଆଜି କିଏ ମତେ ଆଉ ଫେରେଇ ଦେବ, କିଏ ମତେ ଆଜି ଫେରେଇ ଦେବ ମୋର ସେ ପିଲାଦିନ।

0: मकर संक्रांति रे सूर्यंकर उत्तरायण हेबा परे आंभ बौळर महमह बासनारे बसंत आसी केतेबेळे जे अति संतर्पण रे हात पांतरु खसी चली जाए जानी हुए नाही। आउ ता परे गोटाए दीर्घ उदास उत्तप्त जल रे धरणीर प्राण दिनो दिन जळिबाकु आरंभ करे।
1: झांजी खरार रुद्र तांडव लीला भितरे चारिआड़े अंधार दिसला बेळकु तथापि मणिषर जीवन झिंबार आशा तुटेनि।
0: ସେ ବଞ୍ଚିବାର ଆଶାଟି କକ ବୋଗେନଭିଲା ଓ କୃଷ୍ଣଚୂଡ଼ା ଫୁଲ ହୋଇ କେତେବେଳେ ଆକାଶର କାନଭାସ ସଜାଏ ତ ଆଉ କେତେବେଳେ ମନର କ୍ଷେତକୁ ବୈଶାଖୀ ବର୍ଷାରେ ଭିଜାଏ।
1: ନିଦାଘରେ ଉଷୁମ ରାଗିଣୀ ଶୁଣୁ ଶୁଣୁ କେତେବେଳେ କିଏ ଢୁଳେଇ ପଡ଼େ ତ ଆଉ କେତେବେଳେ ସେଇ ନିଦାଘର ଛୋଟିଆ ରାତି କାହା ଆଖିର ବହଳ ବହଳ ଅପୂର୍ଣ୍ଣ ନିଦକୁ ଚିଡ଼ାଉଥାଏ।
0: ଝରକାର ଆର ପାଖେ ଝାଞ୍ଜିର ଝାଞ୍ଜପିଟା ଶବ୍ଦରେ କିଏ ବ୍ୟତିବ୍ୟସ୍ତ ହେଲା ବେଳକୁ ଆଉ ଜଣେ କେହି ନିଜ ଖରାବେଳ ଶୋଷ ବୋଲି ଯାଉଥାଏ ଗୋଟିଏ ଖଇପଟା ବେଳର ଉଷୁମ ସ୍ପର୍ଶକୁ ଭାବି ଭାବି।
1: ଖୋଜଲୋଡ଼ାର ପୃଥିବୀରେ କାହା ଛାତିରେ ବୈଶାଖୀ ଚଳିଲା ବେଳକୁ ପୁଣି କେହି ଜଣେ କାହା ମନଚନ୍ଦନ ମନରେ ଯାଯାବର ବାଦଲଟିଏ ପରି ଗାଇ ଚାଲିଥାଏ ନିଦାଘ ସଙ୍ଗୀତ।
0: ବନ୍ଧୁ ଏକଥା ସତ ଯେ ରାତି ନଥିଲେ ଦିନର ମହତ୍ଵ ଆମେ ବୁଝନ୍ତେ ନାହିଁ, ତାତି ନଥିଲେ ଆମେ ଶୀତଳତାକୁ ଖୋଜନ୍ତେ ନାହିଁ, ଦୁଃଖ ନଥିଲେ ଆମେ ସୁଖ ପାଇଁ ପ୍ରତିକ୍ଷଣ ଯୁଝନ୍ତେ ନାହିଁ। ସେଇଥିପାଇଁ ପୃଥିବୀର ଆବର୍ତ୍ତନ ଓ ପରିକ୍ରମଣ, ସେଇଥିପାଇଁ ସୂର୍ଯ୍ୟ ଚନ୍ଦ୍ର ଆତଜାତ, ସେଇଥିପାଇଁ ଋତୁଚକ୍ର ଏବଂ ସେଇଥିପାଇଁ ହିଁ ସର୍ବଦା ବଦଳୁଥାଏ ଆମ ଚାରିପାଖର ଜୀବନ ଆଉ ଜଗତ।
1: ହଁ ବନ୍ଧୁ, ସେ ଶୀତ ଲହରୀ ହେଉ କିମ୍ବା ବସନ୍ତର ମଳୟ ଛୁଆଁ, ବର୍ଷାର ଟୁପ୍ଟପ୍ ଛୋଟ ହାତ ହେଉ ଅବା ଶରତର ସ୍ନିଗ୍ଧ ଅପରାହ୍ନ, ସେ ହେମନ୍ତର ପତ୍ରଝଡ଼ା ବେଳ ହେଉ ଅବା ହେଉ ରୁକ୍ଷ ନିଦରୁଣ ନିଦାଘର କଷଣ, ବାର ମାସରେ ବିରାଜିତ ଏହି ଛଅ ଋତୁମାନେ ଆମକୁ ପ୍ରତିକ୍ଷଣ ପ୍ରସ୍ତୁତ କରୁଥାନ୍ତି ଜୀବନର ଝଡ଼ଝଞ୍ଜା ଓ କଣ୍ଟାପଥର ସବୁ ସହିବାକୁ।
0: କଡ଼ଲି ଉଠାଉଥିବା ସମୟର ବଦଳୁଥିବା କାୟାକଳ୍ପ ଆମକୁ ଅହରହ ଶିଖାଇ ଯାଉଥାନ୍ତି ଯେ ଜଗତରେ ଋତୁରାଜି ପରି ଜୀବନର ପ୍ରତ୍ୟେକ

ପରିସ୍ଥିତି ସହିତ ଆମକୁ ଖାପ ଖୁଆଇ ଚାଲିବାକୁ ହିଁ ହେବ। ହସ ଖୁସିର ବେଳରେ ମୁଖରେ ହେଉଥିବା ଆମ ପ୍ରାଣକୁ ବେଳ ଅବେଳରେ ଦାଉସାଧୁଥିବା ସମୟର ଛାପ ମଧ୍ୟ ସହିବାକୁ ହେବ। ପରିବର୍ତ୍ତନଶୀଳ ସଂସାରରେ ପରିସ୍ଥିତିର ବଦଳିଯିବା ହିଁ ନିହାତି।

0: ଅକ୍ଷୟ ତୃତୀୟାରୁ ସ୍ନାନ ପୂର୍ଣ୍ଣିମା ଯାଏ 21 ଦିନ ବାହାର ଚନ୍ଦନ ପୁଣି 21 ଦିନ ଭିତର ଚନ୍ଦନଜାତ ଭାବେ ପାଳିତ ହୋଇଥାଏ। ତେବେ ଶ୍ରୋତାବନ୍ଧୁ, ମହାପ୍ରଭୁଙ୍କ ବାହାର ଚନ୍ଦନ ଶେଷ ହୋଇ ଭିତର ଚନ୍ଦନ ଆରମ୍ଭ ହୋଇସାରିଛି। ଏହା ହିଁ ସୂଚିତ କରୁଛି ଯେ ବାହାରେ ପ୍ରତାପୀ ଜ୍ୟେଷ୍ଠର ପ୍ରକୋପ ବଢ଼ିଛି, ଆକାଶରୁ ଅନଳା ବର୍ଷୁଛି। ତାପମାତ୍ରା ପ୍ରତିଦିନ ନୂଆ ରେକର୍ଡ ବନାଉଛି।
1: ହଁ ବନ୍ଧୁ, ଋତୁଚକ୍ରର ଆବର୍ତ୍ତନରେ ଗ୍ରୀଷ୍ମ ଆସେ ସୃଷ୍ଟିକୁ ନୂଆ ରୂପ ଦେବାକୁ। ମାତ୍ର ଏ ବର୍ଷର ଗ୍ରୀଷ୍ମ ଋତୁ କେବଳ ଏକ ଋତୁ ହୋଇ ରହିନାହିଁ, ଏହା ସାଜିଛି ଦାରୁଣ ନିଦାଘ। ସୂର୍ଯ୍ୟଙ୍କ ପ୍ରଖର କିରଣ ଆଜି ସୃଷ୍ଟି ପାଇଁ ଆଶୀର୍ବାଦ ବଦଳରେ ଅଭିଶାପ ସଦୃଶ ମନେ ହେଉଛି।
0: ମେଘହୀନ ନିର୍ମଳ ଆକାଶରୁ ବର୍ଷୁଛି କେବଳ ନିଆର ଅଙ୍ଗାର। ଧରିତ୍ରୀ ମାତାର ବୁକୁ ଫାଟି ଆ ମିଳିଲାଣି। ଚଳିତ ବର୍ଷ ଗ୍ରୀଷ୍ମର ଏହି ଭୟଙ୍କର ପ୍ରକୋପ କେବଳ ପାଣିପାଗର ପରିବର୍ତ୍ତନ ନୁହେଁ, ବରଂ ପ୍ରକୃତି ସହ ମଣିଷ କରିଥିବା ଖେଳର ଏକ କରୁଣ ପରିଣତି, ଯାହା ପ୍ରତିଟି ପ୍ରାଣକୁ ଆନ୍ଦୋଳିତ କରିଦେଉଛି।
1: ଚଳିତ ବର୍ଷ ଗ୍ରୀଷ୍ମର ପ୍ରକୋପ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଚୂରମାର କରିଦେଇଛି। ଓଡ଼ିଶାର ପଶ୍ଚିମାଞ୍ଚଳରୁ ଆରମ୍ଭ କରି ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ସହର ଏବଂ ଗାଁ ଏବେ ଗୋଟିଏ ଗୋଟିଏ ନିଆଁଭର୍ତ୍ତି ଚୁଲି ପାଲଟି ଯାଇଛି।
0: ଆଜ୍ଞା ହଁ ଶ୍ରୋତା ବନ୍ଧୁ, ସୂର୍ଯ୍ୟଦେବ ସକାଳ 8ଟାରୁ ହିଁ ନିଜର ରୌଦ୍ର ରୂପ ଦେଖାଉଛନ୍ତି। ସମଗ୍ର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ତାପମାତ୍ରା 43-45 ଡିଗ୍ରୀ ସେଲସିୟସ୍ ଟପି ଯାଉଛି। ସହରଗୁଡ଼ିକରେ ମଧ୍ୟ ରାସ୍ତାଘାଟ ଦୁଇ ପ୍ରହରରେ ଜନଶୂନ୍ୟ ହୋଇପଡୁଛି।
1: ପବନରେ ଆଉ ଶୀତଳତା ନାହିଁ, ବରଂ ଲୁ ବା ଉତ୍ତପ୍ତ ପବନ ମଣିଷର ଚମଡ଼ାକୁ ପୋଡ଼ି ପାଉଁଶ କରିଦେଲା ଭଳି ଅନୁଭୂତ ହେଉଛି। କେବଳ ତାତି ନୁହେଁ ବନ୍ଧୁ, ଉପକୂଳ ଅଞ୍ଚଳରେ ଅତ୍ୟଧିକ ଆର୍ଦ୍ରତା ବା ଗୁଳୁଗୁଳି ଜୀବନଯାତ୍ରାକୁ ଅତିଷ୍ଠ କରିଦେଉଛି। ଶୁଭୁଛି କେବଳ ଜୀବଜଗତର ଆର୍ତ୍ତନାଦ କେବଳ ତ୍ରାହିତ୍ରାହି।
0: ତା ଉପରେ ପୁଣି କାଳବୈଶାଖୀର ଦାଉ, ଏଥିରେ ହେଉଥିବା ବଜ୍ରପାତ ଓ ଶକ୍ତ ପବନରେ ଗଛ ଉପୁଡ଼ି ପଡୁଛି ତ ପୁଣି କେଉଁଠି କଚ୍ଚା ଘର ସବୁ ଭାଙ୍ଗି ପଡୁଛି। ଏହି ଦାରୁଣ ନିଦାଘ କେବଳ ମଣିଷକୁ ନୁହେଁ ସମଗ୍ର ଜୀବଜଗତକୁ ବିକଳ କରିଦେଉଛି। ଗଛର ପତ୍ର ସବୁ ଶୁଖି ଝଡ଼ି ପଡୁଛି, ଯାହାଫଳରେ ପକ୍ଷୀମାନେ ନିଜର ଆଶ୍ରୟ ହରାଉଛନ୍ତି। ଜଳାଶୟଗୁଡ଼ିକ ଶୁଖିଯିବା ହେତୁ ବନର ପଶୁ ଏବଂ ଆକାଶର ପକ୍ଷୀ ଟୋପାଏ ପାଣି ପାଇଁ ଡହଳ ବିକଳ ହୋଇ ପ୍ରାଣ ହରାଉଛନ୍ତି।
1: ଖାଲି କଣ ସେତିକି, ବରଂ ସବୁଠାରୁ କରୁଣ ଅବସ୍ଥା ଦେଖାଦେଇଛି ବନ୍ଧୁ ଦିନ ମଜୁରିଆ, ରିକ୍ସା ଚାଳକ ଏବଂ ରାସ୍ତାକଡ଼ର ଶ୍ରମିକମାନଙ୍କର। ପେଟର ଭୋକ ଆଗରେ ସୂର୍ଯ୍ୟର ତାତି ବି ହାର ମାନେ, ତେଣୁ ସେମାନେ ନିଜ ଜୀବନକୁ ବାଜି ଲଗାଇ ଖରାରେ କାମ କରିବାକୁ ବାଧ୍ୟ ହେଉଛନ୍ତି। କିଏ ଯେ ଅବସ୍ଥା ଭୋଗିବାକୁ ପଡୁଛି ତାହା ଅକଥନୀୟ।
0: ପରିସ୍ଥିତି ଏପରି ଜଟିଳ ହୋଇପଡ଼ିଛି ବନ୍ଧୁ ଯେ ସରକାରଙ୍କୁ ଏପ୍ରିଲ ମାସର ଶେଷ ସପ୍ତାହରୁ ହିଁ ସ୍କୁଲଗୁଡ଼ିକରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିବାକୁ ପଡ଼ିଛି ଏବଂ ସହରମାନଙ୍କରେ ସ୍ୱତନ୍ତ୍ର ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ଖୋଲିବାକୁ ପଡୁଛି।
1: ଶ୍ରୋତା ବନ୍ଧୁ, ଏହି ପ୍ରଚଣ୍ଡ ତାତି ଆମକୁ ଏକ ଗଭୀର ଚିନ୍ତନ ଆଡ଼କୁ ଟାଣି ନିଏ। କାହିଁକି ଆଜି ଗ୍ରୀଷ୍ମ ଏତେ ନିଷ୍ଠୁର, ଏହାର ଉତ୍ତର ଆମେ ଜାଣି ସୁଦ୍ଧା ଅଜଣା ହେଉଛେ। ବିଜ୍ଞାନ ଏହାକୁ ସୁପର ଏଲିନୋ ବା ଭୟଙ୍କର ବିଶ୍ୱତାପନର ଆଖ୍ୟା ଦେଇପାରେ, କିନ୍ତୁ ପ୍ରକୃତ ପକ୍ଷେ ଏହା ମଣିଷର ଲୋଭର ପରିଣାମ।
0: ଆମେ ନିଜର ସୁଖ ସୁବିଧା ପାଇଁ କୋଠାବାଡ଼ି ତୋଳିଲୁ, ଶିଳ୍ପାଞ୍ଚଳ ଗଢ଼ିଲୁ, ମାତ୍ର ସବୁଜ ସୁନ୍ଦର ଅରଣ୍ୟକୁ ଧ୍ୱଂସ କରିଦେଲୁ। ଆଜି ସେହି କଂକ୍ରିଟ ଜଙ୍ଗଲ ଭସ୍ମସୁର ସାଜି ଆମକୁ ଗ୍ରାସ କରିବାକୁ ଗୋଡ଼ାଉଛି। ଗଛଟିଏ କାଟିଲା ବେଳେ ଆମେ ଭୁଲିଗଲୁ ଯେ ସେହି ଗଛ ହିଁ ଆମ ପାଇଁ ଶୀତଳତାର ଛତା ଥିଲା। ଆଜି ସାରାଟା ସୃଷ୍ଟି ଶୁଷ୍କ, ନିରସ ଏବଂ

0: ସ୍ତ୍ରୀହୀନ ହୋଇପଡୁଛି।
1: ଆଜି ଯେତେବେଳେ ପ୍ରକୃତି ପ୍ରତିଶୋଧ ନେଉଛି ସେତେବେଳେ ଆମେ ଏୟାର କଣ୍ଡିସନର କିମ୍ବା କୁଲର ପଛରେ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଛୁ। ସନ୍ଧ୍ୟା ହେଲେ ବି ଶାନ୍ତି ନାହିଁ। ଧରଣୀରୁ ବାହାରୁଥିବା ଉଷୁମ ପବନ ଦେହକୁ ପୋଡ଼ି ପକାଉଛି। ଚାତକ ପରି ସମସ୍ତେ ଚାହିଁ ରହିଛନ୍ତି ସେଇ କଳାହାଣ୍ଡିଆ ମେଘକୁ, ଯିଏ ନିଜ ସାଥିରେ ଶୀତଳ ବାରିଧାରା ନେଇ ଆସିବ।
0: ଠିକ୍ କହିଛ ପ୍ରୀତି, ଦାରୁଣ ନିଦାଗର ଏହି ପ୍ରକୋପ ହେଉଛି ଧରିତ୍ରୀ ମାତାର ଏକ ନିରବ ଚେତାବନୀ। ଯଦି ଆମେ ଏବେ ବି ସଚେତନ ନ ହେବା ବନ୍ଧୁ, ତେବେ ଆଗାମୀ ଦିନରେ ଏହି ତାତି ଆହୁରି ମାରାତ୍ମକ ରୂପ ନେବ।
1: ଏହି ତାତିରୁ ମୁକ୍ତି ପାଇବାକୁ ହେଲେ ଆମକୁ ବ୍ୟାପକ ବୃକ୍ଷରୋପଣ କରି ସବୁଜୀବଙ୍କୁ ଫେରାଇ ଆଣିବାକୁ ହେବ ଏବଂ ସର୍ବୋପରି ଜଳର ସଂରକ୍ଷଣ କରିବାକୁ ହେବ। ନିଦାଘର ଏହି କଷ୍ଟ ପରେ ହିଁ ବର୍ଷାର ଆଗମନ ହୁଏ ବନ୍ଧୁ। ମାତ୍ର ଏ ବର୍ଷାର ନିଦାଘ ଆମକୁ ଏକ ବଡ଼ ଶିକ୍ଷା ଦେଉଛି ଯେ ପ୍ରକୃତିକୁ ଆମେ ସୁରକ୍ଷା ଦେଲେ ହିଁ ପ୍ରକୃତି ଆମକୁ ସୁରକ୍ଷିତ ରଖିବ।

0: ପ୍ରକୃତିର ଚକ୍ରବ୍ୟୁହରେ ଗ୍ରୀଷ୍ମ ଋତୁ ଯେତେବେଳେ ଏକ ଅଗ୍ନି ପରୀକ୍ଷା ସାଜିଲାଣି, ଯେତେବେଳେ ଧରିତ୍ରୀ ମାତା ତୁଷାରେ ଆକୁଳ ହେଉଛି, ଏମିତି ତାରୁଣ୍ୟ ନିଦାଗ କେବଳ ଶରୀରକୁ ଶୋଷିଲା କରେ ନାହିଁ, ବରଂ ଜୀବନର ଗତିକୁ ମଧ୍ୟ ଶିଥିଳ କରିଦିଏ। ଏହି ସମୟରେ ସାମାନ୍ୟ ଅସାବଧାନତା ଶରୀର ପାଇଁ ହୋଇପାରେ ଘାତକ। ତେଣୁ ନିଜକୁ ବଞ୍ଚାଇବା ପାଇଁ ଆମକୁ କିଛିଟା ପଦକ୍ଷେପ ନିଶ୍ଚିତ ଭାବେ ନେବାକୁ ହେବ। ବନ୍ଧୁ,
1: ହଁ ଶ୍ରୋତା ବନ୍ଧୁ, ଏହି ଗ୍ରୀଷ୍ମ ପ୍ରକୋପରେ ଆମକୁ ମନେ ରଖିବାକୁ ହେବ ଯେ ଜଳ ହିଁ ଜୀବନ। ତେଣୁ ଶରୀରରେ ଜଳୀୟ ଅଂଶକୁ ବଜାୟ ରଖିବା ପାଇଁ ଆପଣମାନେ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।
0: ହଁ ବନ୍ଧୁ, ଏଥିସହିତ ଦହି ପାଣି, ପଇଡ଼ ପାଣି, ଲସି, ଘୋଳ ଦହି, ଲେମ୍ବୁ ସର୍ବତ ଏବଂ ତୋରାଣି ଆଦିକୁ ନିଜର ସାଥୀ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଶରୀରରେ ଜଳୀୟ ଅଂଶ ବଜାୟ ରହିବ।
1: ବାହାରକୁ ଗଲାବେଳେ ସାଙ୍ଗରେ ସବୁବେଳେ ପାଣି ବୋତଲଟିଏ ରଖିବାକୁ ଆଦୌ ଭୁଲନ୍ତୁ ନାହିଁ। ଦେହରୁ ଅତ୍ୟଧିକ ଝାଳ ବହିଲେ ଶରୀରର ଲବଣ ଭାରସାମ୍ୟ ଏପଟ ସେପଟ ହୁଏ ବନ୍ଧୁ, ତେଣୁ ଆପଣ ଓଆର୍ଏସ୍ ବା ଇଲେକ୍ଟ୍ରୋଲାଇଟ୍ ଯୁକ୍ତ ପାନୀୟ ମଧ୍ୟ ପିଅନ୍ତୁ।
0: ସେହିପରି ବନ୍ଧୁ, ଖରାଦିନେ ସର୍ବଦା ହାଲୁକା ରଙ୍ଗର ଏବଂ ଢିଲା ସୂତା ପୋଷାକ ହିଁ ପିନ୍ଧନ୍ତୁ। ଖରାରେ ବାହାରକୁ ବାହାରିବା ସମୟରେ ଛତା, ଟୋପି କିମ୍ବା ଓଢ଼ଣୀ ଏବଂ ଗାମୁଛା ଆଦି ବ୍ୟବହାର କରନ୍ତୁ। ଆଖିର ସୁରକ୍ଷା ପାଇଁ କଳା ଚଷମା ଏବଂ ଚର୍ମର ସୁରକ୍ଷା ପାଇଁ ସନ୍ସ୍କ୍ରିନ୍ ନିଶ୍ଚୟ ଲଗାନ୍ତୁ। ପାଦକୁ ଘୋଡ଼ାଇ ରଖୁଥିବା ଜୋତା କିମ୍ବା ଚପଲ ପିନ୍ଧନ୍ତୁ।
1: ଉତ୍ତପ୍ତ ଗ୍ରୀଷ୍ମ ଋତୁରେ ଅଧିକ ତେଲ ମସଲା ଯୁକ୍ତ ଗରିଷ୍ଠ ଖାଦ୍ୟ ଏବଂ ବାସି ଖାଦ୍ୟ ଠାରୁ ସବୁବେଳେ ଦୂରେଇ ରୁହନ୍ତୁ। ସତେଜ ଫଳ ଏବଂ ପନିପରିବା, ବିଶେଷ କରି ପାଣି ଜାତୀୟ ଫଳ ଯେମିତିକି ତରଭୁଜ ଏବଂ କାକୁଡ଼ି ଆଦି ଖାଆନ୍ତୁ।
0: ସେହିପରି ଶ୍ରୋତା ବନ୍ଧୁ, ସକାଳ 11:00 ଅପରାହ୍ନ 4:00 ପର୍ଯ୍ୟନ୍ତ ଯଦି ଆପଣଙ୍କୁ ନିହାତି ବାହାରକୁ ଯିବାକୁ ପଡେ, ତେବେ ଛାଇ ଜାଗାରେ ବିଶ୍ରାମ ନେଇ ଯାଆନ୍ତୁ। ଘରର ଝରକା ଓ ପରଦା ଦିନବେଳା ବନ୍ଦ ରଖନ୍ତୁ, ଯାହାଦ୍ୱାରା

0: ବାହାରର ଗରମ ଛାଞ୍ଚି ପବନରୁ ଆପଣ ରକ୍ଷା ପାଇପାରିବେ।
1: ମନେ ରଖନ୍ତୁ ବନ୍ଧୁ, ପ୍ରକୃତିର ଏହି ପ୍ରକୋପକୁ ଆମେ ତତ୍କ୍ଷଣାତ୍ ରୋକି ପାରିବା ନାହିଁ, କିନ୍ତୁ ସଚେତନ ରହି ନିଜକୁ ସୁରକ୍ଷିତ ନିଶ୍ଚୟ ରଖିପାରିବା। ଆପଣଙ୍କର ସାମାନ୍ୟ ସତର୍କତା ଆପଣଙ୍କୁ ଅଂଶୁଘାତ ବା ହେଡ୍ ଷ୍ଟ୍ରୋକ୍ ଠାରୁ ବଞ୍ଚାଇ ଆପଣଙ୍କ ପରିବାରର ହସକୁ ସର୍ବଦା ବଜାୟ ରଖିବ।
0: ଆମେ ଆଶା କରୁଛୁ ଯେ ଆପଣମାନେ ଆମର ଏହି ଉପଦେଶଗୁଡ଼ିକ ଧ୍ୟାନରେ ରଖି ନିଜର ଏବଂ ନିଜ ପରିବାରର ଯତ୍ନ ନେବେ। ଆଉ ହଁ ବନ୍ଧୁ, ବାହାରେ ଇତସ୍ତତଃ ବିଚରଣ କରୁଥିବା ପଶୁପକ୍ଷୀମାନଙ୍କ ପାଇଁ ମାଟି ପାତ୍ରରେ ପାଣି ମୁନ୍ଦିଏ ରଖିବାକୁ ଆଦୌ ଭୁଲିବେ ନାହିଁ। ଏହି ସୁପର ଏଲ୍ନିନୋର ପ୍ରକୋପରୁ ଆମ ସମସ୍ତଙ୍କୁ ବଞ୍ଚିବାର ଅଛି, ତେଣୁ ମିଳିମିଶି ଏହାର ଉପଚାର ଆମେ କରିବା।
1: ବନ୍ଧୁ, ନିଦଘର ଜଳରେ ବସୁଧର କୋହ ସବୁ ବାଷ୍ପ କଣିକା ହୋଇ ଆକାଶ ଛାତିରେ ଏବେ ଠିକଣ ଖୋଜୁଛନ୍ତି, ଦିନେ ମାଟି ପାଖକୁ ଫେରିଯିବାର ବାଟ ଚାହିଁଛନ୍ତି। ବିରହ ବେଧୁରା ପୃଥିବୀର ଜୀବନ ଗୁମୁରି କାନ୍ଦୁଛି ରହି ରହି, ସୁବିଯାଇ ତାର ଆର୍ତ୍ତନାଦ, ଏ ଅପେକ୍ଷା ଆଉ କେତେ ଦିନ।
0: ହଁ ବନ୍ଧୁ, ସର୍ବଂଶ ବୋଲି ପୃଥିବୀର ମହିମା ଦୁନ୍ଦୁଭିତ ହୁଏ ସତ, ହେଲେ ତାର ବି ସହିବାର ଗୋଟିଏ ସୀମା ଥାଏ। ସମୟର ଚକ୍ରରେ ପରିବର୍ତ୍ତନର ଅଖ ଗୋଟିଏ ଗୋଟିଏ ଗଡ଼ି ଶେଷରେ ଧୂମ୍ରାଭ ପୃଥିବୀ କୃଷ୍ଣ ରଙ୍ଗର ଆଭାରେ ଯେ ଖୁବ୍ ଶୀଘ୍ର ହସି ଉଠିବ, ଏତିକି ଆଶା ପ୍ରତିଦିନ ସଞ୍ଚରୁଥାଏ ଗ୍ରୀଷ୍ମ ସନ୍ତାପିତ ହୃଦୟରେ।
1: ଆଶା ଓ ଆକାଂକ୍ଷାର ଭସା ବାଦଲ ଦିନେ ଯେ ଆନନ୍ଦର ନିର୍ଝରିଣୀ ହୋଇ ଝରି ଆସିବ, ଏକଥା ଦିବା ରାତ୍ରି ଭଳି ସତ। ସେତକ ପାଇଁ କେବଳ ଅପେକ୍ଷା ହିଁ ପାଥେୟ। ଅପେକ୍ଷାର ମିଠା ମିଠା ଫଳ ଟୁପ୍ଟାପ୍ ହୋଇ ନୀଳିମା ବକ୍ଷରୁ ନଝରିବା ଯାଏ ଆମକୁ ଅପେକ୍ଷା କରିବାକୁ ପଡିବ।
0: ଆଷାଢ଼ର ଘୋଷଯାତ୍ରା ପୁଣି ଗୋଟିଏ ମୌସୁମୀର ନିର୍ଘୋଷ ନେଇ ଠିକ୍ ସମୟରେ ଆମ ପାଖେ ପହଞ୍ଚିବ, ତେଣୁ ସେ ବିଶ୍ୱ କଳାକାରଙ୍କ କାଳ ନିର୍ଘଣ୍ଟକୁ ଅପେକ୍ଷା କରି ସହସ୍ର ବାହୁ ମିଲି ଆକାଶ ପୁଣି ଥରେ ମାଟିକୁ ନ ଛୁଇଁବା ଯାଏ ଆମର ପ୍ରତୀକ୍ଷିତ ପ୍ରାଣରେ ଆଶାର ଦୀପାଳିଟିଏ ସବୁଦିନ ଜଳୁଥାଉ। ଆଜିର ମହ୍ଲାର ଅଗଣାରେ ଏତିକି ପ୍ରାର୍ଥନା।

0: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ଆସି ପହଞ୍ଚି ଯାଇଛି। କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ଚିଠି ଏବଂ ମେଲ୍ ମାଧ୍ୟମରେ ପଠାଇବାକୁ ଆଦୌ ଭୁଲିବେ ନାହିଁ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircitc@gmail.com।
1: ତେବେ ଆଜିର ମହର ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ତେଜସ୍ୱିନୀ।
0: ଆଉ ମୁଁ ପ୍ରୀତି
1: ରହୁଛୁ।
0: ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
3: कस्टमर केयर तरफ फोन आसीथिला कहुथिले तमरा 50,000 रिवार्ड पॉइंट्स एक्सपायर हेइजिबो। ए लिंक परथि एपीके डाउनलोड करिनियंतु।
4: ठीक लागुनी, स्कैम भी हेइ पारे।

0: 灯。
1: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 25ତମ ଭାଗ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ସଂସ୍କୃତରେ ସମ୍ଭାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। ଗାଇଛନ୍ତି ବିନୋଦ ରାଥୋଡ଼।

0: ହତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
3: ମୋର ଜଣେ ଜିଦିଆ ପଡ଼ୋଶୀ ଅଛି, ପୁରା କଲୋନୀ ସୋଲାର ପ୍ୟାନେଲ ଲଗେଇ ସାରିଲେଣି, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ ସତରେ ବିଜୁଳି ବିଲ୍ ଜିରୋ ଆସିପାରେ। ମୁଁ କହିଲି, ପୁଅ, ନା ହେଉଛି PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ତାପରେ ଜଣ ଜଣ କରି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସିବାକୁ ଲାଗିଲା। ତାପରେ କହିଲେ ଏବେ ଲଗେଇବାକୁ ହିଁ ପଡ଼ିବ। PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ପଞ୍ଜୀକୃତ କରନ୍ତୁ PM ସୂର୍ଯ୍ୟଘର .gov.in।

ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47 କେନ୍ଦ୍ରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11:00 ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା

51 ହଜାରରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11:00ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ଯୁବକ ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଏବଂ ଖାଲି ପଡ଼ିଥିବା ସରକାରୀ ପଦ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରୋଜଗାର ମେଳାର ଆୟୋଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା 18 ରୋଜଗାର ମେଳା ମାଧ୍ୟମରେ ପ୍ରାୟ 12 ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଦକ୍ଷତା, ଭିଭିଭୂମି, ପ୍ରଯୁକ୍ତିବିଦ୍ୟା, ସ୍ଥିରତା ଏବଂ ଅଭିବୃଦ୍ଧିକୁ ସଂଯୋଗ କରିପାରୁଥିବା ରାଷ୍ଟ୍ରଗୁଡ଼ିକ ପାଇଁ ଆଗାମୀ ଭବିଷ୍ୟତ ସମ୍ଭାବନାପୂର୍ଣ୍ଣ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ପୁରୀଠାରେ ଭାରତୀୟ ମାଲବାହୀ ପରିବହନ ମହାସଂଘ FFFAIର ଷଷ୍ଠ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାରତର ଲଜିଷ୍ଟିକ୍ କ୍ଷେତ୍ର ସାମଗ୍ରୀ ପରିବହନ ସହ ଆକାଂକ୍ଷାକୁ ସଂଯୋଗ, ବ୍ୟବସାୟକୁ ସଶକ୍ତ, ନିଯୁକ୍ତି ସୃଷ୍ଟି ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଦେଶର $5 ଟ୍ରିଲିୟନ୍ ଅର୍ଥନୀତି ଆକାଂକ୍ଷା ପୂରଣ କରିବା ଦିଗରେ FFFAI ଭଳି ସଂଗଠନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୂ ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳ ବାଧା, ବର୍ଦ୍ଧିତ ମାଲ ପରିବହନ ଆଦି କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହାର ଦୀର୍ଘ ବେଳାଭୂମି, ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବନ୍ଦର ଯୋଗାଯୋଗ ଓ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି ବୋଲି ରାଜ୍ୟପାଳ କହିଛନ୍ତି। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ। ଏନେଇ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଶିଳ୍ପ ସଂଘ ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷ ଅନିଲ ସିଂ ଏବଂ ଉପାଧ୍ୟକ୍ଷ ମଣିକାନ୍ତ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସମ୍ମିଳନୀରେ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାକୁ ସାକାର କରିବା ପାଇଁ ଏହିସବୁ ରାଜ୍ୟଗୁଡ଼ିକର ସମନ୍ୱିତ ଭୂମିକା, ଓଡ଼ିଶାର ଅଭିବୃଦ୍ଧି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଜୈବ ବିବିଧତା କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଶିମିଳିପାଳ ବାଘ ସଂରକ୍ଷଣ, ହାତୀ କରିଡର ସୁରକ୍ଷା, ଭିତରକନିକାରେ କୁମ୍ଭୀର ପ୍ରଜନନ କାର୍ଯ୍ୟକ୍ରମ, ହେନ୍ତାଳ ବନର ପୁନରୁଦ୍ଧାର ଓ ବ୍ୟାପକ ବୃକ୍ଷରୋପଣ ଭଳି ପଦକ୍ଷେପ ଓଡ଼ିଶାକୁ ଲୋକକୈନ୍ଦ୍ରିକ ସଂରକ୍ଷଣ ମଡେଲ ଭାବେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅବସରରେ ଗନ୍ଧମାର୍ଦ୍ଧନର କାହାଣୀ, ଓଡ଼ିଶା ଜୈବ ବିବିଧତା ବୋର୍ଡର ବାର୍ଷିକ କାର୍ଯ୍ୟକାରୀ ରିପୋର୍ଟ ସହିତ 4 ପ୍ରମୁଖ ପୁସ୍ତକ ଓ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜୈବ ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ 8 ଜୈବ ବିବିଧତାର ରକ୍ଷକ ଓ 2 ଜୈବ ବିବିଧତାର ବିଜେତା ଭାବେ ସମ୍ମାନିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ଦୈତାପତି ନିଯୋଗ, ସେବାୟତ ଓ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତି ନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ବାରିକେଡ୍ ବ୍ୟବସ୍ଥା ଓ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କ କର୍ତ୍ତବ୍ୟ ଉପରେ ସଚେତନତା ସୃଷ୍ଟି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆବଶ୍ୟକ ପରିମାଣରେ ସାର ମହଜୁଦ ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। କଞ୍ଚାମାଲ ଯୋଗାଣ ଅଭାବରୁ ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଖୁବ୍ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଝାରସୁଗୁଡ଼ାଠାରେ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ର ଲୋକାର୍ପଣ ହୋଇଯାଇଛି। ହିତାଧିକାରୀମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଏବଂ ବ୍ଲକ ସ୍ତରରେ ଗ୍ରେନ୍ ଏଟିଏମ୍ ସେବା ଉପଲବ୍ଧ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ 55 ନୂତନ ଗ୍ରେନ୍ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର

0: ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁନ୍ଦରଗଡ଼ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ପ୍ରଶାସନ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ ଆଦି ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ 2 ଦିବସୀୟ ଦିଗ୍ଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କର୍କରା ଉଦ୍ଘାଟନ କରିବା ସହ ବୃତ୍ତିଗତ କ୍ଷେତ୍ରରେ ଅଧିକାରୀମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତର ପୁସ୍ତିକାର ଫଟୋକପି ପାଇବାର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଆସନ୍ତା ରବିବାର ଯାଏଁ ଛାତ୍ରଛାତ୍ରୀମାନେ ଉତ୍ତର ପୁସ୍ତିକା ପାଇପାରିବେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ଦୁର୍ବଳ ନଦୀବନ୍ଧ ଚିହ୍ନଟ ତଥା ମରାମତି, 24 ଘଣ୍ଟିଆ ସହାୟତା କେନ୍ଦ୍ର ଏବଂ ଦୈନିକ ରିପୋର୍ଟ ପ୍ରେରଣ ଆଦି ସଂକ୍ରାନ୍ତରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଖବର ସଂକ୍ଷେପରେ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବାର ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ପଞ୍ଚାୟତର 5ଟି ଗ୍ରାମରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସମ୍ମିଳନୀ କକ୍ଷରେ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏଥିରେ ଜିଲ୍ଲାର 157ଟି ଜନଜାତି ବହୁଳ ଗ୍ରାମରେ ହିତାଧିକାରୀଙ୍କୁ ସରକାରଙ୍କର ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ନିଯୁକ୍ତି ତ୍ୱରାନ୍ୱିତ କରିବା ପାଇଁ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ନିର୍ମାଣାଧୀନ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବାଧିକ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 6ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ପାଣିପାଗ ବିଶେଷଜ୍ଞ ଡକ୍ଟର ରାଜଶ୍ରୀ ଭିପିଏମ୍ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶା କେ ଉପର ହାଇଏଷ୍ଟ ମାକ୍ସିମମ୍ ଟେମ୍ପରେଚର 45.5 ଡିଗ୍ରୀ ସେଲ୍ସିୟସ୍ ଝାରସୁଗୁଡ଼ା ଷ୍ଟେସନ୍ ସେ ଦର୍ଜ କି ଗଈ ହେ। ଓଡ଼ିଶା କେ ଉପର ଝାରସୁଗୁଡ଼ା, ସମ୍ବଲପୁର ଓ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କେ ଆଇସୋଲେଟେଡ୍ ପ୍ଲେସେସ୍ ରେ ହିଟ୍ ୱେଭ୍ କଣ୍ଡିସନ
0: ରହିଲା। ଦେଶବ୍ୟାପୀ 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ବୈଶ୍ୱିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବିଶ୍ୱ ସମୁଦାୟକୁ ପ୍ରାକୃତିକ ଜଗତ ସହିତ ଅଙ୍ଗାଙ୍ଗୀ ଭାବେ ପୁନଃ ସଂଯୋଗୀକରଣ କରିବାକୁ ଚାହିଁଲେ ଜୈବିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ଜରୁରୀ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ, ସହରୀକରଣର ପ୍ରଭାବ, ବନାଗ୍ନିର ପ୍ରାଦୁର୍ଭାବ, ଖଣି ଖନନ ଯୋଗୁଁ ପରିବେଶ ପ୍ରଦୂଷଣ ଆଦି କୁପ୍ରଭାବଗୁଡ଼ିକ ସମ୍ପର୍କ

0: ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ପାଳନ କରାଯାଉଛି। 2006 ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା, ଜୈବ ବିବିଧତା ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ବିକାଶ ଏବଂ ଏ ଦିଗରେ ପ୍ରୟାସକୁ ଜାରି ରଖିବା ଉପରେ ଚଳିତ ବର୍ଷର ବାର୍ତ୍ତା ସୂଚାଇଛି। ଜୀବଜଗତକୁ ଅକ୍ଷୁର୍ଣ୍ଣ ରଖିବାର ଆବଶ୍ୟକତା, ଏହାର ସଂରକ୍ଷଣ ଏବଂ ଅଗ୍ରାଧିକାର ଭିତ୍ତିରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଜୈବ ବିବିଧତା ବାୟୁମଣ୍ଡଳରେ ଅମ୍ଳଜାନ ଭରିଥାଏ। ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବଗୁଡ଼ିକର ସୁରକ୍ଷା ଦିଗରେ ଜୈବ ବିବିଧତା ବିଶେଷ ଭୂମିକା ଗ୍ରହଣ କରିଥାଏ। ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପରିବେଶ ପ୍ରଦୂଷଣ, ବାସୋପଯୋଗୀ ସ୍ଥାନର ଅଭାବ, ଗଛ କଟା ଭଳି ଅନେକ ପ୍ରସଙ୍ଗ ଜୈବ ବିବିଧତା ସୁରକ୍ଷାରେ ବାଧା ସୃଷ୍ଟି କରୁଛି। ଫଳସ୍ୱରୂପ ପ୍ରତ୍ୟେକ ବର୍ଷ କିଛି ପ୍ରାଣୀ ଏବଂ ଉଦ୍ଭିଦ ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇଯାଉଛନ୍ତି। ଆଧୁନିକ ସମାଜ ଗଠନ ଲକ୍ଷ୍ୟ ନେଇ ବର୍ତ୍ତମାନ ଯେଉଁସବୁ କାର୍ଯ୍ୟ ଚାଲିଛି ତାକୁ ନିରୀକ୍ଷଣ କଲେ ଜଣାପଡ଼େ, ପରିବେଶ ଉନ୍ନତ ହେବା ବଦଳରେ ବିନାଶ ଆଡ଼କୁ ଗତି କରୁଛି। ଏକ ଆକଳନ ଅନୁଯାୟୀ ଭାରତ ଉଭୟ ଉଦ୍ବେଗଜନକ ଜୈବ ବିବିଧତାର ଆହ୍ୱାନ ଏବଂ ଆଶାପ୍ରଦ ସୁଯୋଗର ସମ୍ମୁଖୀନ ହୋଇଛି। ବିଶ୍ୱର ସର୍ବାଧିକ ଜନବହୁଳ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ଭାରତର ଜନସଂଖ୍ୟାର ସାନ୍ଦ୍ରତା ଦ୍ୱାରା ଏହାର ଜୈବ ବିବିଧତା ସମୃଦ୍ଧତା କ୍ରମଶଃ ଚାପଗ୍ରସ୍ତ ଏବଂ ବିପଦସଂକୁଳ ଅବସ୍ଥାରେ ଉପନୀତ ହୋଇଛି। ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ, ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତରଣ ଏଭଳି ପରିସ୍ଥିତିର କାରଣ ଭାବେ ଗ୍ରହଣ କରାଯାଉଛି। ଏହାଦ୍ୱାରା ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ସହିତ ପରିସଂସ୍ଥା ବିଖଣ୍ଡିତ ହେଉଛି। ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟିର କାରଣ ହେଉଛି। ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟନ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠିର ଆବଶ୍ଚନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରୁଥିବା ନୀତି ଏଥିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱରେ ଚିହ୍ନଟ ହୋଇଥିବା 17 ମହାଜୈବ ବିବିଧତା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ବିଭିନ୍ନ ପରିବେଶଗତ ଅବସ୍ଥିତିରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି। ଏପରିକି ବିଶ୍ୱରେ ଲିପିବଦ୍ଧ ହୋଇଥିବା ଜୀବଜଗତଗୁଡ଼ିକ ମଧ୍ୟରୁ ସ୍ତନ୍ୟପାୟୀ ଜାତିର 8.58%, ପକ୍ଷୀଜାତିର 13.66%, ସରୀସୃପ ଜାତିର 7.91%, ଉଭୟଚର ଜାତିର 4.66%, ମତ୍ସ୍ୟଜାତିର 11.72%, ଉଦ୍ଭିଦ ଜାତିର 11.8% ଭାରତରେ ରହିଛି। ଅନ୍ୟ ରାଷ୍ଟ୍ରରେ ଏତେ ସଂଖ୍ୟକ ଜୈବ ବିବିଧତା ଉପଲବ୍ଧ ହୁଅନ୍ତି ନାହିଁ। ତେଣୁ ଏହି ବିବିଧତାକୁ ଆମ ଜୀବନ ଏବଂ ପରବର୍ତ୍ତୀ ପିଢ଼ି ପାଇଁ ସଂରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ସଂରକ୍ଷିତ ଜୈବମଣ୍ଡଳ, ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ଆଦି ବିଭିନ୍ନ ବର୍ଗରେ 1500 ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପନ ଅନ୍ତର୍ଭୁକ୍ତ। ସମଗ୍ର ବିଶ୍ୱରେ ସ୍ଥଳ ଏବଂ ଜଳଭାଗରେ ବିଭିନ୍ନ ସ୍ତରର ଉଦ୍ଭିଦ, ପ୍ରାଣୀ ଏବଂ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହାର ପରିଣାମ ମଣିଷ ଏବଂ ପ୍ରକୃତି ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବ। ବିଶ୍ୱର ପ୍ରାୟ 8 ପ୍ରଜାତି ମଧ୍ୟରୁ 10 ପ୍ରଜାତି ଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଖାଦ୍ୟ ଏବଂ ମଧୁର ଜଳ ଯୋଗାଣରେ ହ୍ରାସ, ବିପର୍ଯ୍ୟୟ ଏବଂ ବିଭିନ୍ନ ରୋଗରୁ ସୁରକ୍ଷା ସମେତ ମାନବ କଲ୍ୟାଣ ପାଇଁ ଆଧୁନିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରୟାସ ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହେଉଛି। ତେବେ ଏଥିପାଇଁ ସମର୍ପଣ ଭାବ ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ପ୍ରକୃତିର ସଂରକ୍ଷଣ ନିମନ୍ତେ ମଧ୍ୟ ଆଇନଗତ ଢାଞ୍ଚା ବେଶ୍ ସୁଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଆଇନ, ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ ଏବଂ ଜୈବ ବିବିଧତା ଆଇନ ଅନ୍ତର୍ଭୁକ୍ତ। ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସାମିଲ କରାଯାଇଛି। ଭବିଷ୍ୟତ ପାଇଁ ସମୃଦ୍ଧ ଜୈବ ବିବିଧତାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବୈଷୟିକ ପ୍ରଭାବ ପାଇଁ ଆଞ୍ଚଳିକ ସ୍ତରରେ କାର୍ଯ୍ୟ କରିବା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଶୁତୋଷ ପତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ରାତି 7 ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି, କହିଲେ ରାଜ୍ୟପାଳ। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଝାରସୁଗୁଡ଼ାଠାରେ ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ, ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର

ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ, ଆତଙ୍କବାଦର ମୁକାବିଲା ସମେତ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଲାଗି ସାଇପ୍ରସ୍ ଓ ଭାରତ ଗଠନ କରିବେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ, ନୂଆଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ସାଇପ୍ରସ୍ ରାଷ୍ଟ୍ରପତି। 10ଟି ରାଜ୍ୟର 24ଟି ରାଜ୍ୟସଭା ଆସନ ନିମନ୍ତେ ନିର୍ବାଚନ ସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ବୈଠକରେ ଯୋଗଦେବେ ଭାରତ ସମେତ ତିନି ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଅନୁଷ୍ଠିତ ହେବ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍, ଏବଂ ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ନାଜି ଆଲମ କଥାଚିତ୍ର ତୋ ସାଥେ ବନ୍ଧା ମୋ ଜୀବନ ଡୋରୀ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍କାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସକାଳେ ଆଭାସୀ ମାଧ୍ୟମରେ ଉନବିଂଶ ରୋଜଗାର ମେଳା କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ

0: ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳା ଆୟୋଜନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ। ପୂର୍ବରୁ ଦେଶରେ 18ଟି ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲାଇଡ୍ସଙ୍କ ସହ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆର୍ଥିକ ସଂଯୋଗୀକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଜାତୀୟ ଶିକ୍ଷା, ସଂସ୍କୃତି ଏବଂ ଭାରତ ୟୁରୋପୀୟ ସଂଘ ସହଭାଗିତା ଆଦି ବିଷୟରେ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସିବି ଜର୍ଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ସେ କହିଛନ୍ତି ସାଇପ୍ରସ୍ ପକ୍ଷରୁ ମୁମ୍ବାଇଠାରେ ବାଣିଜ୍ୟ କାର୍ଯ୍ୟାଳୟ ଖୋଲାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ସାଇପ୍ରସ୍ଠାରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରର ସୁଟିଂ ନେଇ ହୋଇଥିବା ଏକ କାର୍ଯ୍ୟକ୍ରମରେ ସାଇପ୍ରସ୍ ରାଷ୍ଟ୍ରପତି ଯୋଗ ଦେଇଥିଲେ। ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍ଠାରେ 26/11 ଆତଙ୍କବାଦୀ ଆକ୍ରମଣ ଘଟଣାର ସ୍କାରକୀ ସ୍ଥଳରେ ସାଇପ୍ରସ୍ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ରୀ ଜର୍ଜ କହିଛନ୍ତି ସାଇପ୍ରସ୍ ଭାରତକୁ ସୀମାପାର ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ନିରନ୍ତର ସହାୟତା କରୁଛି। ଆସନ୍ତାବର୍ଷଠାରୁ ସାଇପ୍ରସ୍ରେ ୟୁପିଏ କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ଜର୍ଜ କହିଛନ୍ତି। କେନ୍ଦ୍ର ସରକାର ବାଂଲାଦେଶ ଏବଂ ପାକିସ୍ତାନର ସମଗ୍ର ସୀମାନ୍ତକୁ ଅବୈଧ କରିବା ଲକ୍ଷ୍ୟରେ ସ୍କାର୍ଟ ସୀମା ପ୍ରକଳ୍ପ ଆରମ୍ଭ କରିବେ। ନୂଆଦିଲ୍ଲୀଠାରେ ଆଜି ସୀମା ସୁରକ୍ଷା ବଳ ବିଏସ୍ଏଫ୍ର ଅଳଙ୍କରଣ ସମାରୋହ ଏବଂ ରୁସ୍ତମ୍ଜୀ ସ୍କାରକୀ ବକ୍ତୃତା ସମାରୋହରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଆସନ୍ତାବର୍ଷ ମଧ୍ୟରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ଲାଗି କାର୍ଯ୍ୟ ଆଗେଇ ଚାଲିଛି। ସ୍କାର୍ଟ ସୀମା ପ୍ରକଳ୍ପ ଅଧୀନରେ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ବିନିଯୋଗରେ ସୀମା ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରୀ ଶାହା କହିଛନ୍ତି ସ୍କାର୍ଟ ସୀମା ପ୍ରକଳ୍ପରେ ଦେଶର ସୀମାକୁ ଡ୍ରୋନ୍, ରାଡର୍, ଅତ୍ୟାଧୁନିକ କ୍ୟାମେରା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବିନିଯୋଗ କରାଯାଇ ସୁରକ୍ଷିତ ରଖାଯିବ। ଶ୍ରୀ ଶାହା କହିଛନ୍ତି ଏହି ପଦକ୍ଷେପ ଆରମ୍ଭ ହେବା ଦ୍ୱାରା ସୀମା ସୁରକ୍ଷା ବାହିନୀ ଯବାନମାନଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଭାବେ ସହଜ ଏବଂ ସଶକ୍ତ ହୋଇପାରିବ। ଭାରତ ନିଶ୍ଚିତ ରୂପେ ସାଇବର ଆତଙ୍କ, ଯୁଦ୍ଧ ଏବଂ ଡ୍ରୋନ୍ ଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ନୂତନ ପ୍ରଯୁକ୍ତିବିଦ୍ୟା ଆପଣାଇବ ବୋଲି ଶ୍ରୀ ଶାହା କହିଛନ୍ତି।
1: ଆନେ ୱାଲେ ଏକ ସାଲ କେ ଅନ୍ଦର ହି ସ୍ମାର୍ଟ ବର୍ଡର କନ୍ସେପ୍ଟ କେ ସାଥ ସୀମା ସୁରକ୍ଷା ବଲ୍ କି ସୁରକ୍ଷା ମେ ସଭି ପ୍ରକାର କି ତକନିକ କୋ ଲେସ କରକର ଏକ ଅଭେଦ ବର୍ଡର କି ହମ ସୁରକ୍ଷା କି ଗ୍ରିଡ ବନାନେ କା କାମ ଆଗେ ବଢ ରହା ହେ ଔର ବହୁତ କମ ସମୟ ମେ ଗୃହ ମନ୍ତ୍ରାଳୟ ଡ୍ରୋନ ରଡାର ଆଧୁନିକ କ୍ୟାମେରାଜ ଔର ବାକି ସାରି ତକନିକ କେ ସାଥ ଏକ ସ୍ମାର୍ଟ ବର୍ଡର କେ ପ୍ରୋଜେକ୍ଟ କୋ ଲେକର ଦେଶ କେ ସାମନେ ଆଏଗା।
0: ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ କେନ୍ଦ୍ର ସରକାର କେବଳ ଅନୁପ୍ରବେଶକୁ ରୋକି ନାହାନ୍ତି ବରଂ ପ୍ରତିଟି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ଦେଶରୁ ତଡ଼ି ଦେଇଛନ୍ତି। ତ୍ରିପୁରା, ଆସାମ ଏବଂ ପଶ୍ଚିମବଙ୍ଗ ସରକାର ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନୀତିନିୟମକୁ କାର୍ଯ୍ୟକାରୀ କରୁଛନ୍ତି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ବିରୋଧ କରୁଥିବା ସେ କହିଛନ୍ତି। ଅନୁପ୍ରବେଶକାରୀଙ୍କୁ ବନ୍ଦ କରିବାର ଏବେ ପ୍ରକୃଷ୍ଟ ସମୟ ଆସିଛି ବୋଲି ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ 5 ଦଶନ୍ଧି ଧରି ଚାଲିଥିବା ନକ୍ସଲ ସମସ୍ୟା ଏବେ ଭାରତରୁ ଦୂରୀଭୂତ ହୋଇପାରିଛି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଚଳିତ ମାସ 24 ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆସନ୍ତାକାଲି ଧାର୍ଯ୍ୟ କରାଯାଇଥିଲା। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅହେତୁକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପଭି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ନିମନ୍ତେ ଆବେଦନ କରିବା ଲାଗି 2 ଦିନ ସମୟ ପାଇପାରିବେ। ଦେଶର ବରିଷ୍ଠ ନାଗରିକମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଜୀବନ ନାମକ ଏକ ମୋବାଇଲ୍ ଆପ୍ର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ନୂଆଦିଲ୍ଲୀଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଜୀବନ ଆପ୍ରେ ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଜନମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଜରୁରୀକାଳୀନ ସହାୟତା ଏବଂ ବରିଷ୍ଠ ନାଗରିକମାନଙ୍କ ଘର ସମ୍ପର୍କିତ ସମସ୍ତ ବିବରଣୀ ଉପଲବ୍ଧ ହେବ। ଏଥିରେ ବରିଷ୍ଠ ନାଗରିକମାନେ ଯେପରି ସହଜରେ ଏହି ଆପ୍ ବ୍ୟବହାର କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ମଧ୍ୟ ସତାଇନ୍ ନାମକ ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଛନ୍ତି। ଦେଶର ଆୟୁଷ୍ମାନ ଭାରତ ହେଲ୍

0: ଆକାଉଣ୍ଟ ଆଭା ସହିତ 100 କୋଟିରୁ ଉର୍ଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଯୋଗ କରାଯାଇ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ନୂତନ ରେକର୍ଡ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗତବର୍ଷ ଫେବୃୟାରୀରେ ଏହି ସଂଖ୍ୟା 50 କୋଟି ଥିବାବେଳେ ଏବେ ଏହା 100 କୋଟିରୁ ଉର୍ଦ୍ଧ ଅତିକ୍ରମ କରିଛି। ପ୍ରତି 2-3 ମାସ ମଧ୍ୟରେ ପାଖାପାଖି 10 କୋଟି ସ୍ୱାସ୍ଥ୍ୟ ତଥ୍ୟକୁ ଏହି ଆଭା ପୋର୍ଟାଲରେ ସଂଯୋଗୀକରଣ କରାଯାଇପାରିଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ 15 କୋଟିରୁ ଉର୍ଦ୍ଧ ଆଭା ସଂଯୋଗୀକୃତ ସ୍ୱାସ୍ଥ୍ୟ ତଥ୍ୟ ରହିଥିବାବେଳେ ଆନ୍ଧ୍ରପ୍ରଦେଶରେ ପାଖାପାଖି 12 କୋଟି ସ୍ୱାସ୍ଥ୍ୟ ତଥ୍ୟ ରହିଛି। ଦେଶର ଅଧିକାଂଶ ଭାଗରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି କାରଣରୁ ଗତ 4 ଦିନ ମଧ୍ୟରେ ବିଦ୍ୟୁତ୍ ଚାହିଦା ଅତ୍ୟଧିକ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନରେ ବିଦ୍ୟୁତ୍ ଚାହିଦା ସର୍ବାଧିକ 270.82 ଗିଗାୱାଟ୍ରେ ପହଞ୍ଚିଥିଲା, ଯାହାକି ପୂର୍ବ ରେକର୍ଡ ଅତିକ୍ରମ କରିଛି। ସେହିପରି ବିଦ୍ୟୁତ୍ ଚାହିଦା ସୋମବାର 257 ଗିଗାୱାଟ୍, ମଙ୍ଗଳବାର 260 ଗିଗାୱାଟ୍ ଏବଂ ବୁଧବାର 265 ଗିଗାୱାଟ୍ ରହିଥିଲା। ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଗରିକମାନେ ବିଦ୍ୟୁତ୍କୁ ଠିକ୍ ରୂପେ ବିନିଯୋଗ କରିବା ଲାଗି କୁହାଯାଇଛି। 2 ଜଣ ଭାରତୀୟ ପର୍ବତାରୋହୀ ଅରୁଣ କୁମାର ତିୱାରୀ ଏବଂ ସନ୍ଦୀପ ଆରେ ଏଭରେଷ୍ଟ ପର୍ବତ ଶୃଙ୍ଗରୁ ଅବରୋହଣ କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ନେପାଳର ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟରେ ଗତକାଲି ଏହି 2 ଜଣ ପହଞ୍ଚିଥିଲେ ଏବଂ ଆଜି ଶୃଙ୍ଗରୁ ଅବରୋହଣ କରିବା ସମୟରେ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହା ହେଉଛି ଚଳିତ ଋତୁରେ ଏଭରେଷ୍ଟ ଶୃଙ୍ଗରେ 4ର୍ଥ ମୃତ୍ୟୁ। ପୂର୍ବରୁ ନେପାଳର 3 ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଥିଲା। ଆଫଗାନିସ୍ତାନର କାନ୍ଧାର, ହେରାଟ, ଘୋର ଏବଂ ତାଖାର ପ୍ରଦେଶରେ ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନରେ 6 ଜଣଙ୍କର ମୃତ୍ୟୁ ହେବା ସହ 11 ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷା ପବନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ସହ ବଡ଼ବଡ଼ ଗଛ, ସୋଲାର ପ୍ୟାନେଲ ଆଦି ଭାଙ୍ଗିରୁଜି ଯାଇଛି ଏବଂ କେତେକ ଘର ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ମାର୍ଚ୍ଚ 26 ତାରିଖ ପରଠାରୁ 250 ଜଣଙ୍କ ମୃତ୍ୟୁ ହେବା ସହ 344 ଜଣ ଆହତ ହୋଇଛନ୍ତି ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ 70,000 ପରିବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭାରତ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଏବଂ ନରୱେର ଜିଓ ଟେକ୍ନିକାଲ ଇନ୍ଷ୍ଟିଚ୍ୟୁଟ୍ ଏନ୍ଜିଆଇ ମଧ୍ୟରେ ଟନେଲ ଇଞ୍ଜିନିୟରିଂ କ୍ଷମତା ଗଠନ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଭାରତର ଜାତୀୟ ରାଜପଥଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ଲାଗି ଏନ୍ଏଚ୍ଏଆଇର ପ୍ରତିବଦ୍ଧତା ସ୍ୱରୂପ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଦୁଇପକ୍ଷ ମଧ୍ୟରେ ବୁଝାମଣା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ବିଭିନ୍ନ ଗବେଷଣା ଏବଂ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ବୁଝାମଣା 5 ବର୍ଷ ଲାଗି କାର୍ଯ୍ୟକାରୀ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଏବଂ ନରୱେ ମଧ୍ୟରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘସ୍ଥାୟୀ ଇଞ୍ଜିନିୟରିଂ କାର୍ଯ୍ୟ ନେଇ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରାଯାଇପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ କଲେ ମତ ବିନିମୟ। ବାଂଲାଦେଶ ପାକିସ୍ତାନ ସୀମାନ୍ତ ଅବୈଧ ଲକ୍ଷ୍ୟରେ ଆରମ୍ଭ ହେବ ସ୍ମାର୍ଟ ସୀମା ପ୍ରକଳ୍ପ। ବରିଷ୍ଠ ନାଗରିକଙ୍କୁ ସହାୟତା ଯୋଗାଇଦେବା ଲାଗି ଜୀବନ ମୋବାଇଲ୍ ଆପ୍ର ଶୁଭାରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ଭାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର

0: ନିର୍ମାଣ କାମର ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବାବେଳେ ଦୁଇ ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି,
1: ଆମର ବରଗଡ଼ରେ ବହୁତ ଦିନରୁ ଗୋଟିଏ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡକ୍ଟ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ ଡିପିଆର ମଧ୍ୟ ତିଆରି ହୋଇଥିଲା, ଯେଉଁଟାକି 3561ରୁ 5473 ମିଟର ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4145 ମିଟରରୁ 5140 ମିଟର ପର୍ଯ୍ୟନ୍ତ 974 ମିଟରର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟବର ଏମ୍ଏଲ୍ଏ ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 49.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା, ଯେମିତିକି କେନାଲଟି ଆବର୍ଜନା ମୁକ୍ତ ହୋଇଯିବ, ଯେଉଁଟାକି ବର୍ତ୍ତମାନ କହନ୍ତି ସବୁ ପ୍ରକାର ଡେବ୍ରିଜ ଯାଇକି ସେ କେନାଲରେ ପକାଉଛନ୍ତି, ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ କ୍ରିଏଟ୍ କରୁଛି ପାଣି ଯିବାରେ, ସେଇଟା ମୁକ୍ତ ହେବ। ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ଫାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି।
0: ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଉନ୍ନତମାନର ଶ୍ରେଣୀକକ୍ଷ, ଛାତ୍ରାବାସ, ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି।
2: ଆମର ବରଗଡ଼ ଜିଲ୍ଲାରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ 2ଟି ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାରା ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ, ଆମର ଗଡ଼ିଆ ଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼ାନ ବ୍ଲକରେ ଶିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମ ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗାଇସ୍କିଲ ବ୍ଲକରେ ଜାମଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବରୀ ଆଶ୍ରୟ ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି, ସରକାରଙ୍କ ଦ୍ୱାରା ଅନୁମତି ହୋଇଛନ୍ତି ଏବଂ ଏହି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠାରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କଷ୍ଟ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ଯେଉଁ କାର୍ଯ୍ୟକ୍ରମ ରହିଛି ସେଥିରେ ଆମର ଜଣେ ଏନ୍ପିସିସି ଏଜେନ୍ସି ସେହି କାମଟି ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ 2ଟି ନିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7ଟି ଟୋଟାଲ 9ଟି ବିଦ୍ୟାଳୟ ନିଆଯାଇଛି।
0: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟ ପୁସ୍ତକ ସୁମନ ଷଷ୍ଠ ଅଧ୍ୟାୟରେ ଘେସ୍ର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183ଟି ମଣ୍ଡିରେ ଚଳିତ ମାସ 11 ତାରିଖରୁ ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53ଟି ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1 ଲକ୍ଷରୁ ଅଧିକ ଚାଷୀଙ୍କ ନାମ ପଞ୍ଜିକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ

ଆମେ ତ ଚାଷୀବନ୍ଦୀ ଲୋକ, ଚାଷର ଉନ୍ନତି ହେଲେ ଦେଶର ଉନ୍ନତି ଏବଂ ଅଗ୍ରଗତି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଲୋକ ସଂଖ୍ୟା ବଢୁଛି, ଚାଷ ଜମି କମିବାରେ ଲାଗିଛି, ତେଣୁ ଆମେମାନେ ଅତ୍ୟଧିକ ରାସାୟନିକ ସାର ବ୍ୟବହାର କରି ଜମିର ଉର୍ବର ଶକ୍ତି କମାଉଛେ। ଏସବୁ ପକେଇବା ଦ୍ୱାରା ପରିବେଶ ତ କ୍ଷତି ହେଉଛି, ମାଟି ମଧ୍ୟ କଳା ଖପରା ହେବାରେ ଲାଗିଛି। ତେଣୁ ପ୍ରଥମେ ଆମେ ଯେତେବେଳେ ଚାଷ କରୁଛେ ମାଟି ପରୀକ୍ଷାଟା କରିଦେବା, ମାଟିର ଗୁଣ କଣ ରହିଛି, ପୋଷକ ତତ୍ତ୍ୱ କଣ ରହିଛି, ସେହି ଅନୁସାରେ ଆମେ ଫସଲ ଅମଳ କରିବା। ଆମେ ଏମିତି କିଛି କୀଟନାଶକ ଔଷଧ ବା ରାସାୟନିକ ସାର ପ୍ରୟୋଗ କରିବା ନାହିଁ ଯାହାଫଳରେ ମାଟି ଉପରେ କୁପ୍ରଭାବ ପଡିବ। ମାଟି ପରା ଆମର ମା। ଆଚ୍ଛା କହିଲେ ପିଲାଦିନେ ଆମେ ମାଟିରେ କେମିତି ଗାର କାଟିକି ଖେଳୁଥିଲୁ, କାଦୁଅ ଫୋପଡ଼ା ଫୋପଡ଼ି ହେଉଥିଲୁ, କିନ୍ତୁ ଏବେ ସବୁଥିରେ ସାର ଔଷଧ। ଆମେ ସଜ ପନିପରିବା ଖାଉଛେ କିନ୍ତୁ ତାର ସ୍ୱାଦ ମଧ୍ୟ କମିବାରେ ଲାଗିଛି। ମାଟି ପାଣି ଦୂଷିତ ହେଉଛି, ବିଭିନ୍ନ ପ୍ରକାର ରୋଗ ବଢୁଛି, ମଣିଷ ପଶୁପକ୍ଷୀ କୀଟପତଙ୍ଗ ସମସ୍ତେ କୀଟନାଶକରେ ଆକ୍ରାନ୍ତ ହେଉଛନ୍ତି। ଚର୍ମ ରୋଗ, ମୁଣ୍ଡ ବିନ୍ଧା, ମାନସିକ ଅଶାନ୍ତି, ଏସବୁ କାରଣ ହେଉଛି କେବଳ ରାସାୟନିକ ସାର ଏବଂ ଆମର ଜୀବନଶୈଳୀର ଅବ୍ୟବସ୍ଥା। ଯଦି ଆମେ ଆମର ଜୀବନଶୈଳୀକୁ ଠିକ୍ ରଖିବା, ଅତି ଦରକାରୀ ନହେଲେ ଆମେ ଯଦି ରାସାୟନିକ ସାର ପକାଇବା ନାହିଁ, ତେବେ ମାଟି ଉର୍ବରତା ଫେରିପାଇବ ଏବଂ ଆମେ ଏକ ସୁସ୍ଥ ବାତାବରଣ ପାଇପାରିବା। ଏବେ ତ ସମୟର ବହୁତ ପରିବର୍ତ୍ତନ ହୋଇଛି, ବର୍ତ୍ତମାନ ଆମେ ଯନ୍ତ୍ରପାତିର ବ୍ୟବହାର କରୁଛେ, ବିଭିନ୍ନ ପ୍ରକାର କୃଷିରେ ମଧ୍ୟ ଉନ୍ନତିକରଣ ହେଲାଣି, ଜୈବିକ କୃଷିର ବର୍ତ୍ତମାନ ଲୋକମାନେ ବୁଝିଲେଣି ଏବଂ ଶିକ୍ଷିତ ଯୁବକ ଯୁବତୀମାନେ ଚାଷକୁ ଆପଣାଇଲେଣି। ପୁଣି ଥରେ ବର୍ତ୍ତମାନ ସମୟରେ ଜୈବିକ କୃଷିର ଚାହିଦା ବଢିବାରେ ଲାଗିଛି। ଆଉ ସବୁଠାରୁ ବଡ କଥା ହେଲା ପରିବର୍ତ୍ତିତ ଜଳବାୟୁକୁ କେମିତି ଆମେ ଆପଣେଇକି ଅତ୍ୟାଧୁନିକ ଚାଷବାସ କରିବା। କୃଷକମାନଙ୍କର ଏହା ଫଳରେ କଣ ହେବ ନା ଆମର ଚାଷୀ ଭାଇ ଭଉଣୀମାନଙ୍କର ଆୟ ବଢିବ ଏବଂ ଆମ ଦେଶ ଆମ ରାଜ୍ୟ ଖାଦ୍ୟ ନିରାପତ୍ତା ପାଇପାରିବ। ସବୁଠାରୁ ବଡ କଥା ହେଲା ଆମେ ଯୋଉ ଚାଷ କରୁଛେ ଆମେ ସମସ୍ତେ ଏକତ୍ରିତ ହେବା ଦରକାର। ତେବେ ସନ୍ଧ୍ୟାବେଳ ଆମେ ଭଜନ ଶୁଣିବା, ତାପରେ କଥା ହେବା।

ହଁ ଶ୍ରୋତା ବନ୍ଧୁ, ଆମେ ତ ଭଜନ ଶୁଣିଲେ ହରି ନାମେ କିରସ ଅଛି ପାନ କଲା ଲୋକ ସିଏ ଜାଣିଛି। ହଁ, ଆମେ ତ ଚାଷବାସ ଉପରେ କଥା ହେଉଥିଲେ। ଶ୍ରୋତା ବନ୍ଧୁ, ସବୁରି ମୂଳରେ ପ୍ରକୃତି। ପ୍ରକୃତି ଆମକୁ ସବୁ କିଛି ଦେଇଛି। ଆମେ ପ୍ରକୃତିକୁ ଭଲ ପାଇବା, ମାଟି ମାକୁ ଭଲ ପାଇବା, ଆମେ ଏତେ ବସ୍ତୁବାଦୀ ହେଇଯାଉଛେ ଯେ ସବୁ କିଛି ନଷ୍ଟ କରି କରି ଚାଲିଛେ। ପ୍ରକୃତି ବିରୋଧରେ ଯେ ସବୁ ଚାଲିଛି, ଯେମିତି ପ୍ରଦୂଷଣ ବୃଦ୍ଧି ହଉ, ଜଳବାୟୁ ସଙ୍କଟ ହଉ, ତାକୁ ଆମେ ପ୍ରକୃତି ନଷ୍ଟ କରି ଚାଲିଛେ। ଯାହାର ବାୟୁକୁ ଆମେ ଶ୍ୱାସରେ ନଉଛେ, ଯାହା ପାଇଁ ଆମ ପେଟ ପୁରୁଛି, ଯିଏ ରହିଛି ବୋଲି ଆମେ କିଛି ଚିକିତ୍ସା ପାଇପାରୁଛେ, ତାରି ଉପରେ ଆମେ ସବୁବେଳେ ତାକୁ ହିଁ କ୍ଷତି ପହଞ୍ଚେଇ ଚାଲିଛେ। ଆଜି ମେ ମାସର 22 ତାରିଖ, ଅର୍ଥାତ୍ ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ। କେମିତି ଆମେ ସମସ୍ତେ ମଣିଷର ଯାହା ସବୁ ରହିଛି, ଖାଦ୍ୟ, ବସ୍ତ୍ର, ବାସଗୃହ, ଯୋଉ ଛୋଟ ଛୋଟ ମୌଳିକ ଜିନିଷ ଆମେ ପାଉଛେ, କେବଳ ଆମେ ଏ ପ୍ରକୃତି ପାଇଁ ହିଁ ପାଉଛେ। ଆମେ ପ୍ରକୃତିକୁ ଭଲ ପାଇବା, ମାଟି ମାକୁ ଭଲ ପାଇବା, କେମିତି ଆମେ ପରିବେଶର ସୁରକ୍ଷା କରିବା, ଆଜିର ଦିନର ମୂଳ ଉଦ୍ଦେଶ୍ୟ। ପୃଥିବୀରେ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି, ନା କେବଳ ଆମେ ବଞ୍ଚିବା। ଆମେ ବଞ୍ଚିବା, ଆମ ସହିତ ଜୀବଜଗତ ବଞ୍ଚିବେ, ସମସ୍ତଙ୍କୁ ନେଇକି ଆମର ଏଇ ବିଶାଳ ପୃଥିବୀ। ତେବେ ଶ୍ରୋତା ବନ୍ଧୁ, ମୋର କହିବାର ଅର୍ଥ ହେଉଛି, ଆଜି ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ। ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଏତିକି ସଚେତନ କରିପାରିବା

0: କେମିତି ଆମେ କିଛି ନା କିଛି ଗଛ ଲଗେଇବା, ବୃକ୍ଷଟିଏ ଜୀବନଟିଏ। ଆମେ ତ ଦେଖୁଛେ କେମିତି ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି, ଖରା କେମିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଆମେ ଯେମିତି ଆମର ଜୀବଜଗତ ମଧ୍ୟ ସେମିତି, ଆମେ ସମସ୍ତେ ସେମାନଙ୍କ ପ୍ରତି ସଚେତନ ରହିବା, ଜୀବଦୟା ମନୋଭାବ ଦେଖେଇବା। ଆମକୁ ଯେମିତି ଅଂଶୁଘାତ ହେଉଛି, ଆମର ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ଠିକ ସେମିତି ଅଂଶୁଘାତର ଲକ୍ଷଣ ଦେଖା ଦେଇଥାଏ। ତେବେ ଏ ବିଷୟରେ ଆମର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି, ପଶୁପକ୍ଷୀଙ୍କୁ ଅଂଶୁଘାତରୁ କିପରି ରକ୍ଷା କରିବା। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ଆମ ରାଜ୍ୟର ଉପନିର୍ଦ୍ଦେଶକ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସକ ଡକ୍ଟର ମଦନ ମୋହନ ମହାପାତ୍ର। ତାଙ୍କ ସହିତ ଆଲୋଚନା କରୁଛନ୍ତି ଅମ୍ବିକା ମହାପାତ୍ର। ତେବେ ଆଉ ଡେରି କରିବାନି, ଆଲୋଚନା ଶୁଣିବା।
1: ଆସନ୍ତୁ ଡକ୍ଟର ମହାପାତ୍ର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
1: ଡକ୍ଟର ମହାପାତ୍ର, ଆମେ ଯୋଉ ବିଷୟ ରଖିଛେ ପଶୁପକ୍ଷୀଙ୍କୁ ଅଂଶୁଘାତରୁ କିପରି ରକ୍ଷା କରିବା, ମଣିଷମାନଙ୍କ ପରି ପଶୁପକ୍ଷୀଙ୍କୁ ଅଂଶୁଘାତ ହୋଇଥାଏ କି?
2: ହଁ, ବୋଧ ହୁଏ ସମସ୍ତେ ଭାବନ୍ତି ଆମର ଯୋଉମାନେ ଗାଈ ଗୋରୁ ରଖିଥାନ୍ତି, ଗ୍ରାମାଞ୍ଚଳର ଯୋଉ ଗୋପାଳକମାନେ ପ୍ରାଣୀପାଳକମାନେ, ସେମାନେ ମଝି ମଝିରେ କ'ଣ ଭାବନ୍ତି, ସେମାନେ ତାଙ୍କ ମନରେ ସ୍ୱତଃ ଗୋଟେ ଧାରଣା ଥାଏ ଯେ ଗାଈ ଗୋରୁ ତ ଚରି ବୁଲି ବାହାରକୁ ଯାଆନ୍ତି, ତେଣୁ ମଣିଷମାନଙ୍କୁ ଯେମିତି ଅଂଶୁଘାତ ହେଉଛି ସେମାନଙ୍କୁ ସେମିତି ଅଂଶୁଘାତ ପ୍ରାୟ ହୁଏ ନାହିଁ। କିନ୍ତୁ ଏ କଥାଟା ଠିକ୍ ନୁହେଁ, ଯେମିତି ମଣିଷମାନଙ୍କୁ ଅଂଶୁଘାତ ହୁଏ ସେମିତି ଆପଣଙ୍କର ଗୃହପାଳିତ ପ୍ରାଣୀ ହୁଅନ୍ତୁ, ଜଙ୍ଗଲୀ ଜନ୍ତୁ ଜାନୁଆର ହୁଅନ୍ତୁ, ବୁଲା ପଶୁପକ୍ଷୀ ହୁଅନ୍ତୁ, ଗାଈ ମଇଁଷି ହୁଅନ୍ତୁ, ଛେଳି ମେଣ୍ଢା ହୁଅନ୍ତୁ, ସମସ୍ତଙ୍କୁ ଅଂଶୁଘାତ ହୋଇଥାଏ। ଆଉ ବୁଲା ପ୍ରାଣୀ, ଜଙ୍ଗଲୀ ଜନ୍ତୁ, ଆପଣଙ୍କର ଯେତିକି ଅଛନ୍ତି ପେଟ୍ ଆନିମାଲ, ସମସ୍ତଙ୍କୁ ଅଂଶୁଘାତ ହୋଇଥାଏ।
1: ତାପରେ ସାର୍ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ପଶୁପକ୍ଷୀଙ୍କୁ ଅଂଶୁଘାତ କାହିଁକି ହେଇଥାଏ, କେମିତି ଜାଣିବା, ତାର ଲକ୍ଷଣ ଗୁଡିକ କ'ଣ କ'ଣ ସବୁ ହେଇଥାଏ?
2: ହଁ, ତେଣୁ ପଶୁପକ୍ଷୀଙ୍କୁ ଅଂଶୁଘାତ ଯେମିତି ହବାର ଗୋଟେ କାରଣ ହଉଛି, ଯଦି ଅଧିକ ସମୟ ଖରାରେ ଛାଡ଼ିଦେଲେ ତାହେଲେ ଅଂଶୁଘାତ ହବ। ଅଧିକ ସମୟ ଖରାରେ ଛାଡ଼ିଦେଲେ ଶରୀରରେ ଥିବା ଯୋଉ ଜଳୀୟ ଅଂଶ, ସେ ଜଳୀୟ ଅଂଶ ଶୁଷ୍କ ହେଇଯିବ, ଯେମିତି ଆମେ ଡିହାଇଡ୍ରେସନ କହୁଛନ୍ତି। ତେଣୁ ଡିହାଇଡ୍ରେସନ ହେଲେ ବଡି ଭିତରେ, ଶରୀର ଭିତରେ ଯୋଉ ଭାଇଟାଲ ଅର୍ଗାନ୍ସ ଅଛି ଆପଣଙ୍କର, ସେ ଲିଭର ହଉ, କିଡ୍ନୀ ହଉ, ତାପରେ ବ୍ରେନ୍ ହଉ, ସବୁଥିରେ ସେ କ'ଣ ତାର ଫଙ୍କସନ ଯେମିତି କରିବା କଥା ସେହି ହିସାବରେ ସେ ଫଙ୍କସନ କରିବ ନାହିଁ, ତେଣୁ ଅଂଶୁଘାତ ହବ। ତେଣୁ ଅଂଶୁଘାତର ଯଦି ଠିକ୍ ସମୟରେ ଆପଣ ତାର ଉପଚାର ନ କରିବେ ତାହେଲେ ପ୍ରାଣୀଟି ବା ପଶୁପକ୍ଷୀ ଯାହା ଅଛି ସେ ମୃତ୍ୟୁ ମୁଖରେ ପଡ଼ିବ। ତାର ମୁଖ୍ୟ ଲକ୍ଷଣ ହେଉଛି କ'ଣ, ଯେ କିଛି ଖାଇବ ନାହିଁ ପଶୁପକ୍ଷୀଟା। ଯେଉଁ ପଶୁକୁ ଅଂଶୁଘାତ ହେଇଛି, ଗୋଟେ ଗାଈକୁ ଅଂଶୁଘାତ ହେଇଛି, ସେ କିଛି ଖାଇବ ନାହିଁ, କ୍ଷୀର ଦବା ହଠାତ୍ କି କମେଇ ଦବ। ଯଦି 10 ଲିଟର 7 ଲିଟର କ୍ଷୀର ଦଉଛି ତାହେଲେ ସେ 1 ଲିଟର 0.5 ଲିଟର କ୍ଷୀର ଦବ, ଖାଦ୍ୟ ଖାଇବ ନାହିଁ। ତାପରେ ଯଦି ବେଶୀ ହେଇଯାଉଛି ଅଂଶୁଘାତ ଆପଣ ଦେଖିବେ, ସେ ତାପରେ ପାଟି ବାଟେ ନିଶ୍ୱାସ ନବ, ତାକୁ ଆମେ ପାଣ୍ଟିଂ ବୋଲି କହୁଛୁ। ସମୟ ସମୟ ଜିଭ ବି ପଦାକୁ ବାହାରି ଆସିବ, ଯଦି ସିରିୟସ୍ କେସ୍ ଥିବ ଜିଭ ବି ପଦାକୁ ବାହାରି ଆସିବ। ଆଉ ଯେମିତି ଯଦି ଆମେ ଟିକେ ତାକୁ ବୈଜ୍ଞାନିକ ଉପାୟରେ କହିବା, ତାହେଲେ ତାର କିଛି ସମୟ ପରେ ତା ଶରୀରର ତାପମାତ୍ରାଟା କମିଯିବ, ଶରୀର ଥଣ୍ଡା ହେଇଯିବ। ଅଂଶୁଘାତର ପ୍ରାରମ୍ଭିକ ଅବସ୍ଥାରେ ଶରୀରର ତାପମାତ୍ରା ବଢ଼ିଯାଏ। ଏଇଠି ଟିକେ ମୁଁ କହିଦେଉଛି ଆମର ଯିଏ ଶ୍ରୋତା ବନ୍ଧୁମାନେ ଯେଉଁମାନେ ଶୁଣୁଛନ୍ତି, ଯେ ଗାଈ ଗୋରୁମାନଙ୍କ ଶରୀରର ତାପମାତ୍ରା 101-102 ଡିଗ୍ରୀ ଫାରେନହାଇଟ୍ ଥାଏ, ମଣିଷମାନଙ୍କର ଯେମିତି 98.4 98.4 ଡିଗ୍ରୀ ଫାରେନହାଇଟ୍ ଥାଏ, ସେମିତି ଗାଈ ଗୋରୁମାନଙ୍କର ଶରୀରର ତାପମାତ୍ରା 101-102 ଡିଗ୍ରୀ ଫାରେନହାଇଟ୍ ଥାଏ। ତେଣୁ ଯେତେବେଳେ ଅଂଶୁଘାତ ହେବ ପ୍ରାଥମିକ ଅବସ୍ଥାରେ ସେ ଟେମ୍ପରେଚରଟା ବଢ଼ିଯିବ, କିନ୍ତୁ ତା ପରବର୍ତ୍ତୀ ଅବସ୍ଥାରେ ଏଇ ଯେଉଁ ଶରୀରର ତାପମାତ୍ରା କମିଯିବ, ଶରୀର ପୁରା ଥଣ୍ଡା ହୋଇଯିବ। ତେଣୁ ସେଇ ଏଇ ହେଲା ସବୁ ଅଂଶୁଘାତର ଲକ୍ଷଣ,
1: ନିହାତି ଜାଣିବା ଦରକାର ଶ୍ରୋତା ବନ୍ଧୁମାନେ, କାହିଁକିନା ସବୁ ପରେ ବି ସେମାନେ ସେଥିରୁ ରୋଜଗାର ପାଆନ୍ତି, ଆଉ ପଶୁପକ୍ଷୀଙ୍କ ପାଇଁ ଆମେ ବି ଭଲରେ ବଞ୍ଚିପାରୁଛେ। ଆଉ ସେଇ ଯୋଉ ମେଡିସିନ କଥା ସାର୍ ମୁଁ କହୁଛି, ସେ ମେଡିସିନ ସବୁ କ'ଣ କ'ଣ ଅଛି ଆମ ଶ୍ରୋତା ବନ୍ଧୁମାନେ ନିହାତି ଜାଣିବା ଦରକାର।
2: ଦେଖନ୍ତୁ, ଏଥିରେ ଗୋଟିଏ କଥା ହେଲା, ଯେତେବେଳେ ଅଂଶୁଘାତ ହେଉଛି, ଅଂଶୁଘାତରେ କ'ଣ ହେଉଛି, ଅଂଶୁଘାତରେ ଯେମିତି ମୁଁ କହୁଥିଲି ଯେ ଡିହାଇଡ୍ରେସନ ହେଉଛି, ଶରୀରର ଜଳୀୟ ଅଂଶ କମିଯାଉଛି। ଜଳୀୟ ଅଂଶ କମିଗଲେ ଶରୀରର ଯୋଉ ଭିତରେ ଯୋଉ ଭାଇଟାଲ ଅର୍ଗାନ୍ସ ଅଛି, ସେ ଭାଇଟାଲ ଅର୍ଗାନ୍ସ ତାର ଫଙ୍କସନ କମେଇ ଦେଉଛି, କାମ କରିବାର କ୍ଷମତାଟା କମଉଛି ବା ହରଉଛି ବେଳେବେଳେ। ତେଣୁ ଏ କ୍ଷେତ୍ରରେ ଆପଣ ଯେମିତି କହିଲେ ମେଡିସିନ କ'ଣ ଦେବେ, ତାକୁ ଡାକ୍ତରଙ୍କୁ ପଚାରିକି ଦେବେ, କିନ୍ତୁ ପ୍ରାଥମିକ ଅବସ୍ଥାରେ କ'ଣ କରିବେ, ଯେମିତି ଅଂଶୁଘାତ ହେଲେ କ'ଣ କରିବା ଉଚିତ, ଯେମିତି ଆପଣଙ୍କର ଓଆରଏସ୍ ଆମେ ମଣିଷମାନଙ୍କୁ ଦେଉଛନ୍ତି, ସେମିତି ଘରେ ଯଦି ଆପଣଙ୍କର ପେଟ୍ ଆନିମାଲ ଅଛି, କୁକୁର ଅଛି, ବିଲେଇ ଅଛି, ଏମିତି କିଛି ଅଛନ୍ତି ଯେଉଁମାନଙ୍କୁ ଅଂଶୁଘାତ ହେବାର ଏଇ ଯେଉଁ ଲକ୍ଷଣ ସବୁ ଦେଖାହେଲା, ତେଣୁ ତାଙ୍କୁ ଓଆରଏସ୍ ପାଣି ଗୋଳେଇକି ଦେଇପାରିବେ। ପ୍ରଥମ ଅବସ୍ଥାରେ କ'ଣ କରିବେ ନା, ତାକୁ ଥଣ୍ଡା

ଛାଇ ସ୍ଥାନକୁ ଆଣିବେ, ଯେଉଁଠି ଗଛ ଅଛି ଗଛ ଛାଇ କିମ୍ବା ଗୁହାଳ ଘର ଭିତରେ ଭଲ ବାୟୁ ଚଳାଚଳ କରୁଥିବା ଜାଗା, ସେହି ଜାଗାକୁ ସେମାନଙ୍କୁ ଆଣିବେ, ଥଣ୍ଡା ଛାଇ ସ୍ଥାନକୁ ଆଣିବେ, ତାଙ୍କୁ ପାଣି ପିଇବାକୁ ଦେବେ। ଆପଣ ଯେମିତି ମୁଁ କହିଲି ମେଡିସିନ ତ କ'ଣ ଦିଆଯିବ ଡାକ୍ତର କହିବେ, କିନ୍ତୁ ତାକୁ ପାଣି ପର୍ଯ୍ୟାପ୍ତ ପରିମାଣରେ ପିଇବାକୁ ଦେବେ। ତାକୁ ଆମେ କହୁଛୁ ଆଡ୍ ଲିବିଟମ୍, ମାନେ ଯେତିକି ପାଣି ସିଏ ପିଇବ ସେତିକି ପାଣି ତାକୁ ନିଶ୍ଚୟ ଦେବେ ପିଇବାକୁ, ସ୍ୱଚ୍ଛ ଥଣ୍ଡା ପାନୀୟ ଜଳ ଏ ବ୍ୟବସ୍ଥାଟା ତାକୁ କରିବେ। ଥଣ୍ଡା ଛାଇ ସ୍ଥାନକୁ ଆଣିଲେ, ପାଣି ପିଇବାକୁ ଦେଲେ, ତାପରେ ଆପଣ ଡାକ୍ତରଙ୍କର ପରାମର୍ଶ ନେବେ ଯେ ୟାକୁ ଯେମିତି ଆପଣ କହିଲେ ସାଲାଇନ୍ ଲାଗିବ, କୋଉ ସାଲାଇନ୍ ଲାଗିବ, କ'ଣ ମେଡିସିନ୍ ଦିଆଯିବ, କ'ଣ ଇଞ୍ଜେକ୍ସନ୍ ଦିଆଯିବ, ତାପରେ ଆପଣ ଡାକ୍ତରଙ୍କର ପରାମର୍ଶ ନେଇକି ତାକୁ ଦେବେ। କିନ୍ତୁ ତା ସହିତ ଗୋଟିଏ କାମ କରିବେ ଯେ ଘାସ, ଯେମିତି ଗ୍ରୀନ୍ ଘାସ, ସବୁଜ ଘାସ ଆଉ ଖାଦ୍ୟ ପୁଷ୍ଟିକ ଆହାର ଯେମିତି ଦାନା, ଏ ଜିନିଷଟି ତାକୁ ଖାଇବାକୁ ବି ଦେବେ। ତେଣୁ ଖାଇବାକୁ ଆଉ ପାଣି ପିଇବାକୁ ଦେଲେ ଅଂଶୁଘାତର ପ୍ରକୋପଟା କମ୍ ରହେ।

0: ସହିତ ଗୋଟିଏ କାମ କରିବେ ଯେ ଘାସ ଯେମିତି ଗ୍ରୀନ ଘାସ ସବୁଜ ଘାସ ଆଉ ଖାଦ୍ୟ ପୁଷ୍ଟିକ ଆହାର ଯେମିତି ଦାନା ଏ ଜିନିଷଟି ତାକୁ ଖାଇବାକୁ ବି ଦେବେ ତେଣୁ ଖାଇବାକୁ ଆଉ ପାଣି ପିଇବାକୁ ଦେଲେ ଅଂଶୁଘାତର ପ୍ରକୋପଟା କମ୍ ରହେ।
1: ଆମେ ସାଧାରଣତଃ ଘରେ କୁକୁର ରଖୁଛନ୍ତି ବିରାଡ଼ି ରଖୁଛନ୍ତି ଏଇ ଗାଈ କଥା ତ କଥା ହେଲେ ସେ ଯୋଉ କୁକୁର ବିରାଡ଼ି ରଖୁଛନ୍ତି ସେ କୁକୁର ବିରାଡ଼ିଙ୍କର ଏଇ ଖରା ସମୟରେ ତାଙ୍କର କିଛି ଦେହରେ ଅସୁବିଧା ହୁଏ କି ଘର ଭିତରେ?
0: ହଁ ଘର ଭିତରେ ବି ହବ ଯେମିତି ଆପଣଙ୍କର କହିଲେ ସନ୍ଷ୍ଟ୍ରୋକ୍ ହିଟ୍ ଷ୍ଟ୍ରୋକ୍ ସମାନ ଯେମିତି ଅଂଶୁଘାତ ମାନେ ଆପଣ ଯଦି ବାହାରକୁ ଯାଇଛନ୍ତି ସୂର୍ଯ୍ୟଙ୍କ ପ୍ରକୋପରୁ ଜଳୀୟ ଅଂଶ ଶୁଷ୍କ ହେଇଗଲା ଆପଣଙ୍କର ସନ୍ଷ୍ଟ୍ରୋକ୍ ହେଲା। ଘର ଭିତରେ ବି ଯଦି ଆପଣ ବହୁତ ଗରମରେ ରହୁଛନ୍ତି ତାହେଲେ ବି ଡିହାଇଡ୍ରେସନ୍ ମାନେ ଜଳୀୟ ଅଂଶ ଶୁଷ୍କ ହେବାର ଅଛି ଆଶଙ୍କା ଆଉ ସେଥିରେ ବି ହିଟ୍ ଷ୍ଟ୍ରୋକ୍ ହେବ। ହିଟ୍ ଷ୍ଟ୍ରୋକ୍ ହେଲେ ବି ସେଇ ସମାନ ଜିନିଷ ଆମେ ଯେମିତି କହିଲି ସନ୍ଷ୍ଟ୍ରୋକ୍ ପାଇଁ ଯାହା କରିବା ହିଟ୍ ଷ୍ଟ୍ରୋକ୍ରେ ବି ସେଇଆ କରିବା। ମୁଣ୍ଡରେ ପାଣି ଦେବା, ଛାଇ ସ୍ଥାନକୁ ନେବା, ତାକୁ ଫ୍ୟାନ୍ ତଳେ ରଖିବା। ଘର ଭିତରେ ତ ଛାଇ ଜାଗାରେ ଅଛି, କୁକୁର ବିଲେଇକୁ ହେଇଛି ତାକୁ ଏସି ଯଦି ଅଛି ଏସି ରୁମ୍ରେ ରଖିବା, ଏସି ନାହିଁ ଯଦି ଆପଣଙ୍କର ଯେଉଁଠି ଫ୍ୟାନ୍ ବୁଲୁଛି ଥଣ୍ଡା ଲାଗୁଛି ସେ ଥଣ୍ଡା ସେ ଜାଗାରେ ରଖିବା, ଆଉ ଓଦା କପଡ଼ା ତା ମୁଣ୍ଡରେ ତା ଦେହରେ ଗୋଡ଼େଇବା, ପାଣି ପିଇବାକୁ ଦେବା, ଓଆରଏସ୍ ପାଣି ପିଇବାକୁ ଦେବା, ତେଣୁ ଏଇ ଜିନିଷ ସବୁ କରିବାକୁ ପଡ଼ିବ।
1: ଯଦି ପଶୁପକ୍ଷୀକୁ ଅଂଶୁଘାତ ହେଲା ଆମେ କ'ଣ ପଦକ୍ଷେପ ନେବା ଯୋଉ ବିଷୟରେ ଟିକେ ପୂର୍ବରୁ କହୁଥିଲେ ଆଉ ଟିକେ ଅଧିକ ଜାଣିବା ପାଇଁ ଚାହିଁବୁ?
0: ହଁ, ଯଦି ହେଲା ତାହେଲେ ଏଇ ଜିନିଷଟା କରିବା ସହିତ ଆଉ ଗୋଟେ ବଡ଼ ଜିନିଷ ହେଉଛି ଆପଣ କାହାକୁ ଯୋଗାଯୋଗ ବି କରିବେ। ମାନେ ଯଦି ଅଂଶୁଘାତ ହେଲା ସେ କହିବେ ଆମେ ତ ଆପଣ ତ କହିଲେ ଆମେ ଛାଇ ଥଣ୍ଡା ଛାଇ ସ୍ଥାନକୁ ନେଇଗଲୁ, ତାଙ୍କୁ ପାଣି ପିଇବାକୁ ଦେଲୁ, ମୁଣ୍ଡରେ ପାଣି କପଡ଼ା ଦେଲୁ କି ଶରୀରଟା ଓଦା କପଡ଼ାରେ ପୋଛିଲୁ, ତାପରେ ଯଦି ପେଟ୍ ଆନିମାଲ ଅଛନ୍ତି କୁକୁର ବିଲେ ତାଙ୍କୁ ବି ଓଆରଏସ୍ ପାଣି ଦ୍ରବଣ ପିଇବାକୁ ଦେଲୁ, ତେଣୁ ଏ ସବୁଯାକ କଲା ପରେ ଆମେ ଆଉ କ'ଣ କରିବୁ? ଯେ ସେତେବେଳେ ତା ଡାକ୍ତରଙ୍କୁ କଣ୍ଟାକ୍ଟ କରିବେ, ଯେଉଁ ଡାକ୍ତରଙ୍କର ପରାମର୍ଶ ନେବେ, ସେ ଡାକ୍ତରଙ୍କ ପରାମର୍ଶ ନେଲେ ନିକଟସ୍ଥ ଯିଏ ପ୍ରାଣୀ ଚିକିତ୍ସକ ମାନେ ନିୟରେଷ୍ଟ ଯିଏ ଭେଟନାରୀ ଡକ୍ଟର ଅଛନ୍ତି ସେ ଭେଟନାରୀ ଡକ୍ଟରଙ୍କୁ ପରାମର୍ଶ କରିବେ। ଯଦି ତାଙ୍କର ନମ୍ବର ନାହିଁ କି ପରାମର୍ଶ କରି ହେଉନାହିଁ ତାହେଲେ ନିକଟସ୍ଥ ଯିଏ ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟର ପ୍ରାଣୀଧନ ନିରୀକ୍ଷକ ସିଏ ତାଙ୍କୁ ବି ଆପଣ କଣ୍ଟାକ୍ଟ କରିପାରିବେ, କାରଣ ପ୍ରାଣୀ ଚିକିତ୍ସକମାନେ ଭେଟନାରୀ ଡକ୍ଟରମାନେ ପ୍ରାୟତଃ ବ୍ଲକ୍ ସ୍ତରରେ ଥାନ୍ତି ଆଉ ଗ୍ରାମ ପଞ୍ଚାୟତ ଲେବୁଲ୍ରେ ଆମର ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟରମାନେ ଥାନ୍ତି, ତେଣୁ ସେ ଲାଇଫ୍ ଷ୍ଟକ୍ ଇନ୍ସପେକ୍ଟରମାନଙ୍କ ସାଙ୍ଗରେ ବା ପ୍ରାଣୀଧନ ନିରୀକ୍ଷକମାନଙ୍କ ସାଙ୍ଗରେ କଣ୍ଟାକ୍ଟ କରିବେ। ତା ଛଡ଼ା ଆଉ ଯଦି ଆପଣ ଦେଖୁଛନ୍ତି ବୁଲା ପ୍ରାଣୀମାନଙ୍କର ଅଂଶୁଘାତ ହେଇଛି କିମ୍ବା ଆପଣଙ୍କ ପ୍ରାଣୀର ଯେଉଁ ଅଂଶୁଘାତ ହେଇଛି କିମ୍ବା ସେ ଅଂଶୁଘାତ ସମ୍ବନ୍ଧୀୟ କିଛି ପରାମର୍ଶ ଆଡଭାଇଜରି କିଛି ନେବାକୁ ଚାହୁଁଛନ୍ତି, କିଛି ଜାଣିବାକୁ ଚାହୁଁଛନ୍ତି ଏକ୍ସପର୍ଟମାନଙ୍କ ଠାରୁ, ତାହେଲେ ସରକାର ଦୁଇଟା ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି, ଗୋଟେ ହେଲା 1962 ଆଉ ଗୋଟେ ହେଉଛି 1553333। ମୁଁ ଆଉ ଥରେ କହିଦେଉଛି, ଗୋଟେ ହେଲା 1962 ଆଉ ଗୋଟେ ହେଉଛି 1553333। ତେଣୁ ଏଇ ଟୋଲ୍ ଫ୍ରି ନମ୍ବରରେ ଯଦି କଲ୍ କରାଯିବ କରିବେ, ଯିଏ ଅଛନ୍ତି ଆମର ଗୋପାଳକ ପ୍ରାଣୀପାଳକ ଯିଏ ଅଛନ୍ତି କି ସଚେତନ ନାଗରିକ, ତାହେଲେ ଯେଉଁ ବିଷୟରେ ଅଂଶୁଘାତ ବିଷୟରେ ଜାଣିବା ପାଇଁ ଚାହିଁବେ ଏଠୁ ସେମାନେ ଆଡଭାଇଜରୀ ଭାବରେ ତାଙ୍କୁ ଫୋନ୍ରେ ଜଣାଇ ଦେଇପାରିବେ। ଇଭେନ୍ ଭିଡ଼ିଓ କଲ୍ର ବି ବ୍ୟବସ୍ଥା ଅଛି, ଯଦି ସେ ତାଙ୍କର ପ୍ରାଣୀକୁ ଅଂଶୁଘାତ ହେଇଛି ତାକୁ ଭିଡ଼ିଓରେ କରିକି ଦେଖାଇବେ, ଏମିତି ମୋ ପ୍ରାଣୀଟା ଏମିତି ପଡ଼ିଯାଇଛି, ଏମିତି ଅଂଶୁଘାତ ହେଇଛି, ମୁଁ କ'ଣ କରିବି, ତାହେଲେ ପ୍ରାଥମିକ ଚିକିତ୍ସା ବିଷୟରେ ପରାମର୍ଶ ଦେଇପାରିବେ। ଆଉ ଅଧିକ ଚିକିତ୍ସା ଦରକାର ହେଲେ ନିକଟସ୍ଥ ପ୍ରାଣୀ ଚିକିତ୍ସକ ଭେଟନାରୀ ଡକ୍ଟର ଯିଏ ତାଙ୍କୁ କଣ୍ଟାକ୍ଟ କରିବେ, ସିଏ ଆସି ଅଧିକ ଚିକିତ୍ସା ପ୍ରଦାନ କରିବେ। ଯେ ଏସବୁ ଗଲା ଅଂଶୁଘାତ ହେଲେ କ'ଣ କରିବେ, ଅଂଶୁଘାତର ଲକ୍ଷଣ କ'ଣ, ଅଂଶୁଘାତ ହେଲା କେମିତି ଜାଣିବେ, ଅଂଶୁଘାତ ହେଲେ କାହାକୁ ଯୋଗାଯୋଗ କରିବେ, କିନ୍ତୁ ଅଂଶୁଘାତ ନ ହେବା ପାଇଁ କ'ଣ କରିବେ, ଅଂଶୁଘାତ ଯେ ନ ହେବା ପାଇଁ କ'ଣ କଲେ ଅଂଶୁଘାତ ହେବ ନାହିଁ,
1: ସେଇଟା ବଡ଼ କଥା,
0: ସେଇଟା ସବୁଠୁ ବଡ଼
1: ବର୍ତ୍ତମାନ ସମୟରେ।
0: ଆଜ୍ଞା, ଯେ ଅଂଶୁଘାତ ନ ହେବା ପାଇଁ କ'ଣ କରିବେ, ଯେମିତି ପ୍ରିଭେନ୍ସନ୍ ଇଜ୍ ବେଟର ଦ୍ୟାନ୍ କ୍ୟୁର୍ ବୋଲି ଆମେ କହନ୍ତି, ସେଥିରେ କେତୋଟି ଟିପ୍ସ ଆମେ ମୁଁ ଦେବି, ଯେଉଁଟା ଆମର ପ୍ରାଣୀପାଳକ ଗୋପାଳକ ବନ୍ଧୁମାନେ ସେଟା ଆଗରୁ ବି ସେମିତି ସେ ଟିପ୍ସଟାକୁ ଫଲୋ କରୁଥିବେ, କିନ୍ତୁ ଏବେ ବି ଆମେ କହିବୁ ଯେ ପ୍ରଥମ କଥା ହେଲା ଟାଣ ଖରାରେ ନିଜର ଗୃହପାଳିତ ପ୍ରାଣୀକୁ ବାହାରକୁ ଛାଡ଼ିବେ ନାହିଁ, ତେଣୁ 11ଟାରୁ 4ଟା ପର୍ଯ୍ୟନ୍ତ ଗୃହପାଳିତ ପ୍ରାଣୀଙ୍କୁ ବାହାରକୁ ଚରିବାକୁ ଛାଡ଼ିବେ ନାହିଁ, ଯେ ଘର ଭିତରେ ବି କୁକୁର ବିଲେଇ ସେ ରହିଲେ ଗରମରେ ବି ତାଙ୍କୁ ବି ହିଟ୍ ଷ୍ଟ୍ରୋକ୍ ହେବାର ବି ସମ୍ଭାବନା ଅଛି। ସେମିତି ଗାଈ ମଇଁଷି ଯେଉଁ ଗୃହପାଳିତ ପ୍ରାଣୀମାନେ ଅଛନ୍ତି, ତେଣୁ ଯେଉଁ ଗୁହାଳରେ ତାଙ୍କୁ ରଖୁଛନ୍ତି ସେ ଗୁହାଳରେ ଫ୍ୟାନ୍ର ବ୍ୟବସ୍ଥା କରନ୍ତୁ, ଯଦି ଫ୍ୟାନ୍ର ବ୍ୟବସ୍ଥା ବି ନାହିଁ କିମ୍ବା ଫ୍ୟାନ୍ର ବ୍ୟବସ୍ଥା ବି ଅଛି ତାହେଲେ ଦୁଆର ଆଉ ଝରକା ସେଠି ଏମିତି ଅଖା ପାଲ ଝୁଲେଇ ଦେବେ, ସେ ଅଖା ପାଲରେ ପାଣି ସମୟ ସମୟରେ ଛିଞ୍ଚିବେ। ପାଣି ସିଞ୍ଚନ କଲେ କ'ଣ ହେବ, ଯେଉଁ ପବନଟା ଆସିବ ସେ ପବନଟା ଥଣ୍ଡା ହାୱା ଆସିବ।

0: ଏମାନଙ୍କୁ ଅଂଶଘାତରୁ ରକ୍ଷା କରିବ, ହିଟ୍ ଷ୍ଟ୍ରୋକ୍ରୁ ରକ୍ଷା କରିବ ଗାଈଗୋରୁମାନଙ୍କୁ। ଆଉ ଯଦି ଟିଣ ଆଉ ଆଜବେଷ୍ଟସ, ସାଧାରଣତଃ ଗୁହାଳର ଛାତ ଟିଣ ଆଉ ଆଜବେଷ୍ଟସର ହୋଇଥାଏ, ଲୋକ କରିଥାନ୍ତି, ତେଣୁ ତା ଉପରେ ଏଇ ଖରାଦିନ ପାଇଁ ନଡ଼ା ପାଳ ବିଛେଇ ଦେବେ ମାନେ ଛାତ ଉପରେ। ଆଉ ନହେଲେ ଯଦି କିଛି ଲଟା ଅଛି, ଯେମିତି ଆପଣଙ୍କର ସେ କୁନ୍ଦୁରୀ ଲଟା ହଉ, ଇଏ ଲଟା ହଉ, ଯୋଉଟା ଗ୍ରୀନ ଲଟା, ସେ ମାଡ଼ିକି ଖରାଦିନ ବି ରହିବ, ଶୁଖିବନି, ତେଣୁ ତା ଉପରେ ଲଟାଟା ମଡ଼ାଇ ଦେଇଥିଲେ ସେ ଯୋଉ ଖରା ଗରମଟା ବେଶୀ ଏମାନେ ଗାଈଗୋରୁ ମଇଁଷି ଯିଏ ଅଛନ୍ତି ସେମାନଙ୍କୁ ବେଶୀ ଲାଗିବ ନାହିଁ। ଆଉ ଗୋଟେ କଥା କରିବେ କ'ଣ ନା, ଏଇ ଯୋଉ ଗାଈଗୋରୁ ଛେଳି ମେଣ୍ଢା ଯେତେ ଯାହା ଆପଣ ରଖୁଛନ୍ତି, ଯୋଉଠି ଗୁହାଳରେ ସେମାନେ ରଖିବେ, ସେଥିରେ ଓଭର କ୍ରାଉଡିଂ କରିବେନି, ମାନେ ଜବରଦସ୍ତି ଠେସ ମାରିକି ଠେଲାପେଲା କରିକି ରଖିବେନି, ତାଙ୍କୁ ଟିକେ ସ୍ଥାନ ଦେବେ। ଇଭିନ୍ କୁକୁଡ଼ା ବି ହୁଅନ୍ତୁ, ଆପଣ ଯଦି କୁକୁଡ଼ା ବି ରଖୁଛନ୍ତି, ବ୍ରଏଲର କୁକୁଡ଼ା ହଉ, ଯୋଉ ଲେୟର କୁକୁଡ଼ା ହଉ, ଦେଶୀ କୁକୁଡ଼ା ହଉ, ଯଦି ଠେସ କରିକି ରଖିଦେବେ ବେଶୀ ମାନେ ଜକାଜକି କରିକି ରଖିଦେବେ, ତାହେଲେ ବାୟୁ ଚଳାଚଳ ନ ହୋଇକି ଏ ହିଟ୍ ଷ୍ଟ୍ରୋକ୍ରେ ସେମାନେ ମରିଯିବେ, ତେଣୁ ତାଙ୍କ ପାଇଁ ଟିକେ ଜାଗା ଛାଡ଼ିବେ। ଆମେ ଏଇ ଯଦି ଛୋଟିଆ ଛୋଟିଆ ପରାମର୍ଶ ଗ୍ରହଣ କରିବା, ଛୋଟିଆ ଛୋଟିଆ ଟିପ୍ସ କୁ ଫଲୋ କରିବା, ତାହେଲେ ଅଂଶୁଘାତର ଚାନ୍ସଟା କମ୍ ରହିବ।
1: ଆଉ ଛେଳିମାନଙ୍କୁ କେମିତି ଆମେ ଅଂଶୁଘାତ ରକ୍ଷା କରିପାରିବା?
0: ସମାନ ଜିନିଷ, ଯୋଉ କଥା ମୁଁ କହିଲି, ଛେଳିମାନଙ୍କ ହେଲେ ବି ଆପଣ ସେମିତି ସକାଳ ମାନେ ସକାଳୁ ଚରିବାକୁ ଛାଡ଼ିବେ, 11ଟାରୁ 4ଟା ପର୍ଯ୍ୟନ୍ତ ବାହାରକୁ ଚରିବାକୁ ଛାଡ଼ିବେନି। ତାଙ୍କୁ ଛେଳିର ଯୋଉ ଗୁହାଳ ଅଛି ତାକୁ ପରିଷ୍କାର ରଖିବେ, ବେଶୀ ଯେମିତି ତାର ଯୋଉ ଏକ୍ସକ୍ରିଟା ବାହାରୁଛି, ଛେଳିମାନେ ପରିସ୍ରା କରୁଛନ୍ତି, ତାପରେ ସେଠି ଲଣ୍ଡି କରୁଛନ୍ତି, ସେଇଟା ସବୁ ଯେମିତି କ'ଣ ହବ, ଗୋଟେ ସମୟରେ ସକାଳୁ ତାକୁ ପରିଷ୍କାର କରିଦେଲେ, ପରିଷ୍କାର କରିଦେଇକି ସେଠି ଆପଣ ଯାହା ଫିନାଇଲ୍ ଫିନାଇଲ୍ ଛିଞ୍ଚିବା କଥା ଛିଞ୍ଚିଲେ, ପରିଷ୍କାର ନହେଲେ କ'ଣ ହବ, ସେଇଥିରୁ ହିଁ ଯୋଉ ଗ୍ୟାସ୍ ବାହାରିବ ସେଇ ଗ୍ୟାସ୍ରେ ଆହୁରି ବେଶୀ ହିଟ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା ରହିବ। ତା ପରବର୍ତ୍ତୀ ଅବସ୍ଥାରେ ଯେଉଁମାନଙ୍କୁ ତାଙ୍କୁ ଟିକେ ଡାଳପତ୍ର ମାନେ ଗ୍ରୀନ୍ ଛେଳିମାନେ ଡାଳପତ୍ର ଖାଇବାକୁ ଭଲ ପାଆନ୍ତି, କଞ୍ଚା ଡାଳପତ୍ର, ଟିକେ କଞ୍ଚା ଡାଳପତ୍ର ଦେବାର ବ୍ୟବସ୍ଥା କରିବା, ତାଙ୍କର ଯୋଉ ଛେଳି ଗୁହାଳ ଅଛି ସେ ଛେଳି ଗୁହାଳରେ ଟଙ୍ଗେଇବା ଡାଳପତ୍ର, ସୋ ଦ୍ୟାଟ୍ ସେମାନେ ଆସିଲେ ସେ ଡାଳପତ୍ର ବି ଖାଇପାରିବେ। ସେଇ ଡାଳପତ୍ର ଖାଇଲେ କ'ଣ, ତାଙ୍କୁ ସେଥିରୁ ଏଇ ଯୋଉ ଶରୀରର ଜଳୀୟ ଅଂଶ ଯୋଉ କମ୍ ହେଉଛି, ତାକୁ ଶରୀରର ଜଳୀୟ ଅଂଶ କମ୍ ହେବ ନାହିଁ। ପାଣି ତ ପର୍ଯ୍ୟାପ୍ତ ପରିମାଣର ପିଇବାକୁ ଦେବା ଆମେ, ତାଙ୍କର ଯେମିତି ଅଛି ଆମର ଝରକା କବାଟ, ସେଠି ବି ଆମେ କିଛି ଅଖା ଝୁଲେଇକି ପାଣି ସିଞ୍ଚନ କରିବା, ସେମିତି ହେଲେ ହିଟ୍ ଷ୍ଟ୍ରୋକ୍ର ସମ୍ଭାବନାଟା କମ୍ ରହିବ।
1: ସାଧାରଣତଃ ମେଣ୍ଢା ଚମ ଅଧିକ ଥାଏ, ମେଣ୍ଢାଙ୍କ ସ୍ୱାସ୍ଥ୍ୟ ପାଇଁ ଆମେ କ'ଣ ସଚେତନ ହୋଇପାରିବା, ଔଷଧ ତାଙ୍କୁ କେମିତି ରକ୍ଷା କରିପାରିବା?
0: ଦେଖନ୍ତୁ, ଇଏ ପ୍ରାୟ ସମାନ କଥା, ନହେଲେ ମେଣ୍ଢା ଯୋଉଠି ଆପଣ ଦେଖିବେ ନର୍ଥ ବେଲ୍ଟରେ, ଆପଣ ଦେଖିବେ କାଶ୍ମୀର, ଜାମ୍ମୁ କାଶ୍ମୀର ସାଇଡ୍ରେ, ସେଠି ମେଣ୍ଢାମାନଙ୍କର ଲୋମଟା ବେଶୀ ଥାଏ। ଆମର ଏଠି ମେଣ୍ଢାର ଲୋମଟା ବେଶୀ ରହୁନାହିଁ, ବେଶୀ ଯେହେତୁ ରହୁନାହିଁ, ତେଣୁ ଆମେ ତାଙ୍କର ଯୋଉ ଅଂଶୁଘାତରୁ ରକ୍ଷା ପ୍ରାୟତଃ ଛେଳିମାନଙ୍କ ସାଙ୍ଗରେ ସମାନ। ଆଉ ଯଦି ଏଇ ସମୟରେ ଯଦି କିଏ ଇଏ ଥିବେ, ତାହେଲେ ମେଣ୍ଢାମାନଙ୍କର ଲୋମ ବେଶୀ ଯଦି ଅଛି, ତାକୁ ତେଣୁ ଟିକେ କାଟିଦେବାଟା ବି ଭଲ।
1: ଏଇ ତ ସବୁ କଥା ଗଲା, ଏସବୁ ବିଷୟରେ ଆମେ ଜାଣିଲେ, ଯେଉଁମାନେ ଆମେ ଗୃହପାଳିତ ପଶୁପକ୍ଷୀ ରଖିଛନ୍ତି, ଯେଉଁମାନେ ବୁଲୁଛନ୍ତି, ଷଣ୍ଢ ହେଲା କି କୁକୁର ହେଲା କି ବାହାରେ ଯେକୌଣସି ପଶୁପକ୍ଷୀ ହେଲେ, ପକ୍ଷୀ କିଛି ହେଲେ, ତାଙ୍କ ପାଇଁ ଆମେ କ'ଣ ଯତ୍ନବାନ ହେବା, ଏଇ ଅଂଶୁଘାତରୁ ସେମାନଙ୍କୁ କେମିତି ରକ୍ଷା କରିପାରିବା?
0: ଦେଖନ୍ତୁ, ଆମେ ଯେମିତି କହିଲେ ଯେ ଆମେ ଟିକେ ସମ୍ବେଦନଶୀଳ ହେବା, ଜଳ କୁଣ୍ଡର ବ୍ୟବସ୍ଥା କରିବା ଏଇ ସମୟରେ, ଏଇ ଯୋଉ ମେ ଜୁନ୍ ମାସର ଖରା, ପ୍ରବଳ ଟାଣ ଖରା। ଆଉ ଯେଉଁମାନେ ସୋସିଆଲ ଆକ୍ଟିଭିଷ୍ଟ ବି ଅଛନ୍ତି, ସ୍ୱେଚ୍ଛାସେବୀମାନେ ଅଛନ୍ତି, ସେମାନେ ଏଇ ଟାଉନସିପ୍ ମାନଙ୍କରେ ବି କିଛି ସେମିତି ସିମେଣ୍ଟେଡ୍ ଜଳକୁଣ୍ଡର ବ୍ୟବସ୍ଥା କରିପାରିବେ ସ୍ଥାନେ ସ୍ଥାନେ, ଯେଉଁଠି ଏମାନେ ଆସିକି ପାଣି ପିଇପାରିବେ। ଉଡ଼ି ଯାଉଥିବା ଚଢ଼େଇମାନେ, ସେମାନଙ୍କୁ ବି ପାଣି ଦରକାର, ତାଙ୍କୁ ବି ଗରମ ହେଉଛି। ଆମେ ଛାତ ଉପରେ କିଛି ପାଣି ଟବ୍ ରଖିପାରିବା, ଗଛ ଯୋଉ ଅଛି ସେ ଗଛରେ କିଛି ଝୁଲେଇ ପାରିବା ପାଣି ବଟଲ, ଯେଉଁଥିରେ କି ସେମାନେ ପାଣି ପିଇପାରିବେ।
1: ସବୁ କଲା ପରେ ଆଉ କିଛି ପଦକ୍ଷେପ ଆମ ସରକାରଙ୍କର ଅଛି କି?
0: ସରକାରଙ୍କର ତ ଏଇ ଯେମିତି ଆମେ କହୁଛୁ, ବଡ଼ କଥା ହେଉଛି ସରକାର ଏ ବିଷୟରେ ଅଂଶୁଘାତରେ ଅଂଶୁଘାତ ପାଇଁ ଲୋକ କେମିତି ସଚେତନ ହେବେ, ସେଇଟା ହେଉଛି ସବୁଠୁ ବଡ଼ କଥା। ସେ ସଚେତନତା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି, ଯେମିତି ଆପଣଙ୍କ ଆଜି ରେଡିଓରେ ଏଇ ଯୋଉ କାର୍ଯ୍ୟକ୍ରମ ଚାଲିଛି, ସେମିତି ଏଫ୍ଏମ୍ ରେଡିଓରେ କାର୍ଯ୍ୟକ୍ରମ ସବୁ ଚାଲିଛି, ଅଲରେଡି ହେଲାଣି ଆଉ ହେଉଛି, ତାପରେ ଦୂରଦର୍ଶନରେ କାର୍ଯ୍ୟକ୍ରମ ଚାଲିଛି, ତାପରେ ରେଡିଓ ଜିଙ୍ଗିଲ୍ ବି ଆଡଭର୍ଟାଇଜମେଣ୍ଟ ଭାବରେ ସରକାର ଦେଉଛନ୍ତି, ନ୍ୟୁଜ୍ ପେପରରେ ଆଡଭର୍ଟାଇଜମେଣ୍ଟ ଆସୁଛି, ତାପରେ ଆପଣଙ୍କର ଆମର ଗୋଟେ କୃଷି ସମୃଦ୍ଧି ହେଲ୍ପଲାଇନ୍ ଅଛି ଯୋଉ 155333 କହିଲି, ସେ କୃଷି ସମୃଦ୍ଧି ହେଲ୍ପଲାଇନ୍ରେ ଲୋକଙ୍କ ପାଖକୁ ମେସେଜ୍ ଯାଉଛି ଯେ ଆପଣ ଏୟା ଏୟା ଏୟା ଏୟା କରନ୍ତୁ, ମାନେ ପ୍ରାଣୀପାଳକ ଆଉ ଗୋପାଳକମାନଙ୍କ ପାଖକୁ। ତାପରେ ଆପଣଙ୍କର ସୋସିଆଲ୍ ମିଡ଼ିଆ ଯୋଉ ଅଛି, ଆମର ଡିପାର୍ଟମେଣ୍ଟର ଫିସରିଜ୍ ଆଣ୍ଡ ଆନିମାଲ୍ ରିସୋର୍ସେସ୍ ଡେଭଲପ୍ମେଣ୍ଟ ଡିପାର୍ଟମେଣ୍ଟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଏହାର ସୋସିଆଲ୍

0: ମିଡିଆ ହ୍ୟାଣ୍ଡେଲ ସବୁ ଅଛି, ଏକ୍ସ ଅଛି, ଫେସବୁକ୍ ଅଛି, ଇନ୍ଷ୍ଟାଗ୍ରାମ ଅଛି, ତେଣୁ ଏଥିରେ ବି ବାରମ୍ବାର ଏଇ ଯେଉଁ ଅଂଶୁଘାତରୁ କେମିତି ରକ୍ଷା ପାଇବାକୁ ହେବ, ପଶୁପକ୍ଷୀଙ୍କୁ କେମିତି ରକ୍ଷା କରିବେ ସେ ବିଷୟରେ ସବୁ ପରାମର୍ଶ ଓ ମାର୍ଗଦର୍ଶିକା ଜାରି ହେଉଛି। ତେଣୁ ସରକାର ସଚେତନ କରିବା ପାଇଁ ଲୋକଙ୍କୁ ବ୍ୟାପକ ପଦକ୍ଷେପ ନେଉଛନ୍ତି।
1: ବର୍ତ୍ତମାନର ଯୁବପିଢ଼ିଙ୍କୁ ଆପଣଙ୍କ ପରାମର୍ଶ ଦେବେ କି?
0: ପ୍ରାଣୀ ପାଳନଟା ଆଉ ଗୋଟେ ଛୋଟିଆ କ୍ଷେତ୍ର ହେଇକି ନାହିଁ, ପ୍ରାଣୀ ପାଳନଟା ଯେ ଖାଲି ଚାଷୀମାନେ କରିବେ ତାର ଆଉ ଇଏ ହେଇକି ନାହିଁ, ଏଇଟା ଗୋଟେ ଇଟ୍ ବିକେମ୍ ଆନ୍ ଏଣ୍ଟରପ୍ରେନିୟରସିପ୍, ଏଣ୍ଟରପ୍ରେନିୟରସିପ୍ ମାନେ ଇଏ ଗୋଟେ ଉଦ୍ୟୋଗ ଭାବରେ ବର୍ତ୍ତମାନ ଉଭା ହେଲାଣି। ତେଣୁ ଆପଣ ଦେଖିବେ ଯେଉଁ ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏଇଟା ସରକାରଙ୍କର ଗୋଟେ ବଡ଼ ସ୍କିମ୍। ଏହି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆପଣ ଗୋପାଳନ କରିପାରିବେ, ଛେଳି ପାଳନ କରିପାରିବେ, ମେଣ୍ଢା ପାଳନ କରିପାରିବେ, ବ୍ରଏଲର କୁକୁଡ଼ା ପାଳନ କରିପାରିବେ, ଲେୟର କୁକୁଡ଼ା ପାଳନ କରିପାରିବେ, ଆଉ ଯେଉଁ ଯାହା ଆପଣ କରୁଛନ୍ତି ଯେଉଁ ଫାର୍ମିଂ ସେଥିପାଇଁ ସରକାରଙ୍କ ତରଫରୁ 40-50% ସବସିଡି ଦିଆହେଉଛି, ଆଉ ମାକ୍ସିମମ୍ ସବସିଡି ହେଉଛି 1 କୋଟି ଟଙ୍କା। କୋଟିଏ ଟଙ୍କା ପର୍ଯ୍ୟନ୍ତ ସରକାର ସବସିଡି ଦେଉଛନ୍ତି। ଏଇ ଯୁବପିଢ଼ିମାନେ ଯଦି ଏଇଟା କରୁଛନ୍ତି ତାହେଲେ କୋଟିଏ ଟଙ୍କା ପର୍ଯ୍ୟନ୍ତ ସେମାନେ ସବସିଡି ପାଇବେ। ତେଣୁ ଏବେ ବି ବହୁତ ଯୁବପିଢ଼ି ଆଗକୁ ଆଗେଇ ଆସିକି ଏହି ପ୍ରାଣୀ ପାଳନରେ ବି ସେମାନେ ଉଦ୍ୟୋଗ ସୃଷ୍ଟି କରୁଛନ୍ତି। ତେଣୁ ମୁଁ ବି ସବୁ ଯୁବପିଢ଼ିଙ୍କୁ କହିବି ଯେଉଁମାନଙ୍କର ଏଥିରେ ଇଣ୍ଟରେଷ୍ଟ ଅଛି ସେମାନେ ଆଗକୁ ଆସିବେ, ଆମ ସହ ଯୋଗାଯୋଗ କରିବେ, ଯିଏ ନିକଟସ୍ଥ ପ୍ରାଣୀ ଚିକିତ୍ସକ ଅଛନ୍ତି, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଛନ୍ତି ତାଙ୍କ ସହ ଯୋଗାଯୋଗ କରିବେ। ତେଣୁ ଯୁବପିଢ଼ିଙ୍କ ପାଇଁ ଏଥିରେ ଅପାର ସମ୍ଭାବନା ଅଛି। ଆଉ ଏଇ ଯେଉଁ ଅଂଶୁଘାତ ବିଷୟରେ ଯୁବପିଢ଼ି ଯିଏ ଅଛନ୍ତି, ଯିଏ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସେମାନେ ବି ଅନ୍ୟମାନଙ୍କୁ ସଚେତନ କରନ୍ତୁ।
1: ତା ସହିତ ଯେଉଁମାନେ ପଶୁପକ୍ଷୀ ରଖିକି ପାଳନ କରିଛନ୍ତି ସେଥିପ୍ରତି ମଧ୍ୟ ସଚେତନ ହୁଅନ୍ତୁ, ପଶୁପକ୍ଷୀମାନଙ୍କୁ ଅଂଶୁଘାତରୁ ରକ୍ଷା କରନ୍ତୁ। ଡକ୍ଟର ମହାପାତ୍ର, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଅତି ସୁନ୍ଦର ଭାବରେ ପଶୁପକ୍ଷୀଙ୍କୁ ଅଂଶୁଘାତରୁ କିପରି ରକ୍ଷା କରିବା ସେ ବିଷୟରେ ଆମ ଭାଇ ଭଉଣୀମାନଙ୍କୁ ପରାମର୍ଶ ଦେଇଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ପାଇପାରିବ।
1: ଆମେ ଆଶା କରୁଛୁ ଆମର ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ଗୃହପାଳିତ ପଶୁପକ୍ଷୀଙ୍କୁ ରଖିଛନ୍ତି ସେମାନେ ଏ ଦିଗ ପ୍ରତି ସଚେତନ ହୁଅନ୍ତୁ, କାରଣ ପଶୁପାଳନ ଏକ ଲାଭଜନକ ବ୍ୟବସାୟ ଏବଂ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। ନିଜେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୁଅନ୍ତୁ। ଯେଉଁ ଗୃହପାଳିତ ପଶୁପକ୍ଷୀ ରଖିଛନ୍ତି ସେମାନଙ୍କର ରହିବା ଜାଗା ବା ବାସସ୍ଥାନ ସେସବୁକୁ ସଫା ସୁତୁରା ରଖନ୍ତୁ, ବାୟୁ ଚଳାଚଳର ବ୍ୟବସ୍ଥା କରନ୍ତୁ, ସଫା ପାଣି ଏବଂ ସୁଷମ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଆପଣମାନଙ୍କର ସହଯୋଗ କାମନା କରି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ଥିଲି ମୁଁ ମାଳ ଓପା, ରହୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ଭାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି, କହିଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୂଚନା। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ କହିଛନ୍ତି। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55 ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ପୂର୍ବ ଭାରତର ଶିଳ୍ପ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ପାଇଁ ଆଗାମୀ ଦିନରେ ଓଡ଼ିଶାରେ ଭାରତୀୟ ଶିଳ୍ପ ସଂଘର ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ ଆୟୋଜନ କରାଯିବ। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର

ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ନୀତି ନିର୍ଘଣ୍ଟ ଏବଂ ସୁରକ୍ଷା ଉପରେ ଗୁରୁତ୍ୱାରୋପ। ମାଧ୍ୟମିକ ଶିକ୍ଷା ପରିଷଦ ବିଏସ୍ଇ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ଜୁନ୍ 21 ତାରିଖ ପରିବର୍ତ୍ତେ ଜୁନ୍ 28 ତାରିଖରେ ଅନୁଷ୍ଠିତ ହେବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼ଠାରେ ଏକ କାର୍ଯ୍ୟକ୍ରମରେ ଭୂମିହୀନ ପରିବାରଙ୍କୁ ଘରଢିଅ ପଟ୍ଟା ବଣ୍ଟନ କରିଛନ୍ତି। ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ, ଚିକିତ୍ସା ବ୍ୟବସ୍ଥାରେ ମେଡିକାଲ ଷ୍ଟାର୍ଟଅପ୍ ଏବଂ ନବସୃଜନ ଉପରେ ଗୁରୁତ୍ୱାରୋପ। ଭୁବନେଶ୍ୱରଠାରେ ରାଜ୍ୟର ଶାରୀରିକ ଶିକ୍ଷା ଅଧିକାରୀମାନଙ୍କୁ ନେଇ ଦୁଇଦିବସୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ଏବଂ ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ହେଇଗଲା ବନ୍ଦୋବସ୍ତ, କାହାର ଗୁଡ଼ିର ଫିସ୍ର ଦେଖା 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
5: ଆର୍ବିଆଇ କହେ
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: outside the Strait of Hormuz. So that is why this pipeline, which I'm referring to, has great significance. Basically, we have learned a lot of lessons from the ongoing Strait of Hormuz, and we are fashioning our new policies in the light of the emerging challenges. In this context, India's draft national electricity policy 2026 is very, very important, because as India rapidly scales its economy to meet the demands of a 1.45 billion strong population, its energy needs are growing faster than almost any other major country. So while short-term fuel austerity measures, such as optimizing consumption, are necessary during this crisis, they are not going to be a sustainable solution to India's long-term energy security challenge. So with an over 85% dependence on oil import and substantial reliance on imported coal and gas, India has to move beyond conservation towards a radical structural transformation. So to overcome the present energy challenge, India needs a multi-pronged strategy focusing on aggressive renewable scaling, robust energy storage, grid modernization, and technological diversification. Therefore, the proposed 2026 energy sector reforms in India, centered on the draft national electricity policy, aim to transform the power sector for the 24/7 renewable energy, achieve single-digit distribution losses, and drive industrial decarbonization. So all said and done, we are pursuing a very comprehensive energy policy.
1: Thank you so much, Prabhudayalji, for giving us an understanding of what India's long-term energy strategy is and how India is expanding renewables and reducing their dependence on fossil fuels. Prabhudayalji, once again, thank you for being with us on Akashvani.
0: Thank you so much.
1: Listeners, you can also listen to this program on our mobile app, News on AIR, and our YouTube channel, News on AIR Official.
2: Affairs.
3: कार्यक्रम करेंट अफेयर्स रिले करी प्रचार कलु आकाशवाणी दिल्ली रु आपण माने कार्यक्रम सुनुचंती आकाशवाणी कटक केन्द्र रु
4: नमस्कार वर्तमान रु मुख्य संवाद सह मु संतोष कुमार साहू ଦେଶବ୍ୟାପୀ 47ଟି ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି କହିଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ଅର୍ଣ୍ଣପୂର୍ତ୍ତି ଗ୍ରେନ୍ ଏଟିଏମ୍ ଲୋକାର୍ପିତ। ଆଗାମୀ ଦିନରେ 55ଟି ନୂତନ ଏଟିଏମ୍ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି ସରକାର। ଓଡ଼ିଶା ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ନୀତି ନିର୍ଘଣ୍ଟ ଏବଂ ସୁରକ୍ଷା ଉପରେ ଗୁରୁତ୍ୱାରୋପ। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ଏସ୍ପିଏ ଭୋପାଳ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଐତିହ୍ୟ ଓ ସ୍ଥାପତ୍ୟର ସଂରକ୍ଷଣ କ୍ଷେତ୍ରରେ ଆଇଆଇଟି ଖଡ଼ଗପୁରରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଓଡ଼ିଶାର 10 ଜଣ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ। ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅଧିକାରୀଙ୍କ ସହ ସର୍କିଟ୍ ହାଉସ୍ ସୁପରିଚାଳନା ନେଇ ରାଜସ୍ୱ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ। ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ ସେବାକୁ ଗୁରୁତ୍ୱାରୋପ। ସର୍କିଟ୍ ହାଉସ୍ଗୁଡ଼ିକରେ ମାଦକଦ୍ରବ୍ୟ ସେବନ ନିଷେଧ ପାଇଁ ନିର୍ଦ୍ଦେଶ। 6 ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସ୍ମା ଲାଗୁ କଲେ ରାଜ୍ୟ ସରକାର। ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଲାଗୁ ହେଲା କଟକଣା। କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ ହବ୍ ଓ ପାର୍କ ପ୍ରତିଷ୍ଠା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ବୈଠକରେ ଉତ୍ପାଦନ ଭିତ୍ତିଭୂମି, ଯୋଗାଣ ଶୃଙ୍ଖଳ, ପ୍ରଶିକ୍ଷଣ ଏବଂ ବିପଣନ ସୁବିଧା ଆଦି ସଂକ୍ରାନ୍ତରେ ଆଲୋଚନା ଏବଂ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15ଟି ଜିଲ୍ଲାକୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଆମେରିକାନ୍ ସୁଟ୍, ରଚନା ଆନନ୍ଦ ଚନ୍ଦ୍ର ପହି, ପ୍ରଯୋଜନା ଦୁର୍ଗା ମାଛି।
1: ଏତେ ସକାଳୁ କୁଆଡେ ବାହାରିଲ?
2: ଘରୁ ବାହାରିବା ପୂର୍ବରୁ କଣ ତମ ଅନୁମତି ନେବାକୁ ପଡିବ?
1: ସେ କଥା ମୁଁ କେତେବେଳେ କହିଲି କହିଲ?
2: ଆଉ କାହିଁକି ପଛରୁ ଡାକିଲ?
1: ଆଜି ରବିବାର, ମୋ ଭାଇ ଆସିବେ ବୋଲି ଚିଠି ଦେଇଛନ୍ତି। ତମେ ଯୁଆଡେ ଯାଉଛ ଯାଅ, କିନ୍ତୁ ରୋହି ମାଛ କିଲେ ଦେଇକି ଯିବ।
2: ଆରେ ତମ ଭାଇ ଦେଇଥିବା ଚିଠି କେବଳ ତମେ ଏକୁଟିଆ ପଢିନା, ମତେ ବି ପଢେଇଛ। ଆଜି ମାଛ ଆଣିବା ଆଦେଶଟା ତମେ ତିନି ଦିନ ତଳୁ ମୋ ଉପରେ ଜାରି କରି ରଖିସାରିଛ। ମୁଁ ସେ ବ୍ୟବସ୍ଥା କରିଦେଇଛି। ଆମ ପଡୋଶୀ ନାୟକ ବାବୁ ସେ ମାଛ ପାଇଁ ବଜାରକୁ ଯାଉଥିଲେ, ମୁଁ ହାତରେ ଟଙ୍କା ଧରେଇ ଦେଇଛି। ସିଏ ନଅଟା ଭିତରେ ରୋହି ମାଛ କିଲୋଟେ ଆଣି ତମକୁ ଦେଇଦେବେ।
1: ତମେ କେତେବେଳେ ଫେରିବ?
2: ମୁଁ ଟିକେ ଫେରୁ ଫେରୁ ଡେରି ହେବ, ମତେ ତମେ ଅପେକ୍ଷା କରିବନି, ମୁଁ ସିଆଡ଼ୁ ଖାଇକି ଆସିବି।
1: କୁଆଡେ ଯାଉଛ କି? ଯେତେ ଡେରି ହେଲେ ବି ଘରେ ଖାଇବ, ହୋଟେଲ ଫୋଟେଲରେ ଖାଇବନି।
2: ଆରେ କାଲି ମନୋଜ ଭାଇଙ୍କ ସହିତ ବାପୁଜୀ ନଗରରେ ଦେଖା ହେଲା, ତାଙ୍କର ଦିଲ୍ଲୀରୁ ଭୁବନେଶ୍ୱର ବଦଳି ହେଇଛି, ସିଏ ମତେ ତାଙ୍କ ଘରକୁ ଡାକିଛନ୍ତି।
1: ଏ ମନୋଜ ଭାଇ ଜଣକ କିଏ? ମାମୁ ପୁଅ ଭାଇ ନା ମାଉସୀ ପୁଅ ଭାଇ? ଏ ଭାଇଙ୍କ ନାଁ ତ ମୁଁ ଆଗରୁ କେବେ ଶୁଣିନି।
2: ବୁଝିଲ, ଝିଅ ପିଲାଙ୍କର ଏମିତି ଲେଖାଜୋଖା ଅନେକ ଭାଇ ଥାନ୍ତି, ତମେ ବ୍ୟସ୍ତ ହୁଅ ନା, ଆମର ସେମିତିଆ ଭାଇ କେହି ନାହାନ୍ତି।
1: ଲେଖାଜୋଖା ଭାଇ ନଥିଲେ କଣ ହବ, ଲେଖାଜୋଖା ଭଉଣୀ ତ ଥିବେ। ଛାଡ ସେ କଥା, ଆଳୁ ଖୋଳୁ ଖୋଳୁ ଏବେ ମହାଦେବ ବାହାରିବେ, ଏ ରବିବାରଟା ପୁରା ମାଟି ହେଇଯିବ। ସେ ମନୋଜ ଭାଇ କିଏ ଆଉ ତାଙ୍କ ସହିତ ତମର କି ସମ୍ପର୍କ, ସେ କଥା କହିବାରେ ଯଦି କିଛି ଆପତ୍ତି ନଥାଏ ତେବେ କହିପାର।
2: ଶୁଣ, ପୁରୁଷ ପୁଅମାନଙ୍କର ଜୀବନଟା ଗୋଟେ ଖୋଲା ବହି, ସେ ବହି କି କାହାକୁ ପଢେଇବାକୁ କି ପଢି ଶୁଣେଇବାକୁ କିଛି ଆପତ୍ତି ନାହିଁ।
1: ତାହେଲେ କହୁନ।
2: ମନୋଜ ଭାଇ ମୋର ରକ୍ତ ସମ୍ପର୍କର ଭାଇ ନହେଲେ ବି ମା ପେଟର ଭାଇ ପରି ଅତି ଅନ୍ତରଙ୍ଗ, ସିଏ ମତେ ଭାରି ଶ୍ରଦ୍ଧା କରନ୍ତି, ଭଲ ପାଆନ୍ତି, ମୁଁ ବି ତାଙ୍କୁ ଭଲ ପାଏ, ଆମ ଦୁହିଙ୍କର କ୍ଷୀର ନୀର ସମ୍ପର୍କ।
1: ତାଙ୍କ ଘର କୋଉ ଗାଁରେ?
2: ସିଏ ଆମ ଗାଁ ମାଧ ମହାନ୍ତିଙ୍କ ବଡ ପୁଅ, ମୋଠୁ 2 ବର୍ଷ ବଡ। ପାଣି ବୁଡା, ମାଛ ଧରା, ଗଛ ଚଢା, ବାଗୁଡ଼ି ଖେଳ, କ୍ୟାରମ ଖେଳ, ଚିତ୍ରାଙ୍କନ, ଗୀତ ବୋଲା ଆଉ ପାଠପଢା ସବୁଥିରେ ସେ ଧୁରନ୍ଧର।
1: ଇଏ ତ ଗଲା ତମ ମନୋଜ ଭାଇଙ୍କ ପିଲାଦିନର ମଧୁର ଇତିହାସ, ସିଏ ଏବେ କଣ କରୁଛନ୍ତି?
2: ମନୋଜ ଭାଇ ବର୍ତ୍ତମାନ ଗୋଟେ ବୀମା କମ୍ପାନୀର ରିଜିଓନାଲ ମ୍ୟାନେଜର ଅଛନ୍ତି, ଚାକିରି ଆରମ୍ଭରୁ ବମ୍ବେ, ଅମୃତସର, କେରଳ, ବାଙ୍ଗାଲୋର ଓ ଦିଲ୍ଲୀ ଦେଇ ବୁଝିଲ ଏବେ ସେ ଭୁବନେଶ୍ୱରକୁ ଆସିଛନ୍ତି।
1: ହଉ ତାହେଲେ ଯାଅ, କିନ୍ତୁ ଶୀଘ୍ର ଫେରିବ।
2: ଶୁଣ, ମତେ ଅପେକ୍ଷା କରିବନି, ମୁଁ ମନୋଜ ଭାଇଙ୍କ ଘରେ ଲଞ୍ଚ କରିବି।
1: ହଁ ଶୁଣ,
2: ପୁଣି କଣ ହେଲା?
1: ତମେ ତ ଆଜି ତମ ମନୋଜ ଭାଇଙ୍କ ଘରକୁ ଯାଉଛ, ସିଏ ଖୁବ୍ ବଡ଼ ଚାକିରି କରିଛନ୍ତି, ପୁଣି ତମକୁ ଭାରି ଭଲ ପାଆନ୍ତି, ନିଶ୍ଚୟ ଖୁବ୍ ବଢିଆ ଖାଦ୍ୟ ଖାଇବ ସେଠି।
2: ଆରେ ତମର ଯଦି ଇଚ୍ଛା ଅଛି ଭଲ ଖାଦ୍ୟ ଖାଇବାକୁ ମୋ ସାଙ୍ଗରେ ଆସୁନ।
1: ଯାଇଥାନ୍ତି ଯେ, ମୋ ଭାଇ ପରା ଆସିବାର ଅଛି, ମୁଁ କେମିତି ଯିବି କହିଲ?
2: ମନୋଜ ଭାଇ ତ କହୁଥିଲେ ତମକୁ ବି ନେଇକି ଯିବାକୁ, ସିଏ ଭାରି ଭଲ ଲୋକ, ଆଜି ନହେଲା ନାହିଁ ଆମେ ଆଉ ଗୋଟେ ଦିନ ତାଙ୍କ ଘରକୁ ନିଶ୍ଚୟ ଯିବା, ବୁଝିଲ?
1: ତମେ ତାହେଲେ ଗୋଟେ କାମ କର।
2: ଆଉ ପୁଣି କି କାମ?
1: ସେମିତି ବଡ଼ କାମ କିଛି ନୁହଁ, କେବଳ ତମେ ସେଠି ଲଞ୍ଚ ଖାଇସାରିବା ପରେ ତମ ହାତକୁ ହ୍ୟାଣ୍ଡ ୱାଶରେ ନ ଧୋଇ ସାଦା ପାଣିରେ ଧୋଇ ହେଇ ଘରକୁ ଆସିବ।
2: କିନ୍ତୁ କାହିଁକି? ମୁଁ ତୁମ କଥା ତ କିଛି ବୁଝିପାରୁନି।
1: ତମେ ସେଠି କଣ ସବୁ ଖାଇକି ଆସିଲ ତମ ହାତର ବାସ୍ନାରୁ ମୁଁ ଜାଣିଦେବି, କହନ୍ତି ପରା ଆଘ୍ରାଣେ ଅର୍ଦ୍ଧ ଭୋଜନ।
2: ବୁଝିଲ ବୁଝିଲ ସୁନିତା, ତମର ସେ ପିଲାଳି ଆମେ ଆଜି ଯାଏ ଗଲାଣି, ହଉ ମୋର ଡେରି ହେଇଗଲାଣି, ମୁଁ ଏଥର ଚାଲିଲି। ମଧୁଭାଇ ବୋଧେ ଏଇ ବିଲ୍ଡିଂଟାରେ ରହୁଛନ୍ତି, ବିଶାଳକାୟ ଡୁପ୍ଲେକ୍ସ ଘର, ଘର ଆଗରେ ଫୁଲ ବଗିଚା, ବଗିଚାରେ ବୁଗେନଭିଲିଆ, ଜିନିଆ, ଡାଲିଆ, ଏନକା, ଗୋଲାପାଦି ବିଭିନ୍ନ ଫୁଲ ଆଉ କ୍ରୋଟନ କାକ୍ଟସ୍ ପ୍ରଭୃତି ଡେକୋରେଟିଭ ପ୍ଲାଣ୍ଟରେ ବଗିଚାଟି ଭରପୁର, ଡାହାଣ ପାଖକୁ କଟା ଘାସର ସବୁଜ ପଡ଼ିଆ, ଘର ନମ୍ବର 455। ହଁ ଏଇଟା ତ ଆଉ ଏଇଟା ନିଶ୍ଚୟ ତାଙ୍କ ଘର, କିନ୍ତୁ ମଧୁଭାଇ ତ କାହିଁ କୋଉଠି ଦେଖାଯାଉନାହାନ୍ତି, ଦେଖିବା।
3: ନୋ ଟାଇଗର, ଷ୍ଟପ୍ ଷ୍ଟପ୍, ସାଇଲେଣ୍ଟ ସାଇଲେଣ୍ଟ।
2: ମନୋଜ ଭାଇ, ମନୋଜ ଭାଇ ତମେ ଶୀଘ୍ର ଆସ, ନହେଲେ ମହାବଳ ବାଘ ପରି କୁକୁରଟା

0: ଖରାପରି ଚୋବେଇ ଦବ।
1: ଆରେ ଅଶୋକ ତୁ ଏତେ ଡର ନା ବୁଝିଲୁ, ସିଏ ତୋର କିଛି କରିବନି, ସେ ସେମିତି କେବଳ ଭୁକିବ ହେଲେ କାମୁଡ଼ିବ ନାହିଁ।
0: ମତେ କିନ୍ତୁ ଭାରି ଡର ମାରୁଛି ମନୋଜ ଭାଇ, ଏଇଟା ଯେତେ ଭୟଙ୍କର ହେଇଛି ନା।
1: ଏଇ ମୁଁ ଆସିଗଲି ହେଲା, ଆଉ ଏଥର କାହିଁକି ଡରୁଛୁ?
0: ତମେ ତାକୁ ଧରିକି ନେଇକି ଘରେ ବାନ୍ଧି ଦିଅ, ତାପରେ ଯାଇକି ମୁଁ ଯିବି।
1: ନାଇଁ ନାଇଁ ନାଇଁ, ତୁ ଜମା ଡର ନା, ତାକୁ ବାନ୍ଧିବା ଦରକାର ନାହିଁ, ସିଏ ଆଉ ଭୁକିବ ନାହିଁ, ତୋର ବି କିଛି କରିବ ନାହିଁ। ଟାଇଗର ଷ୍ଟପ ଷ୍ଟପ ଆଇସେ।
0: ଓହୋ,
1: ଆରେ ତୋର ଏତେ ଡେରି କଣ ହେଲା?
0: ଡେରି ଆଉ କଣ, ଏ ସକାଳ 8ଟାରେ ଘରୁ ବାହାରିଛି, ଆଉ ତମ ଘର ତ ଖୋଜୁଛି, ଆଉ ପୁଣି ଏଇ କୁକୁର ହାବୁଡ଼ରେ ପଡ଼ିଲି।
1: ମୁଁ ତତେ ଏ ଗେଟ୍ ପାଖରେ ଅପେକ୍ଷା କରିକରି ଏଇ ମାତ୍ର ଯାଇ ବାଲକୋନିରେ ଠିଆ ହେଇ ତୋ ଆସିବା ବାଟକୁ ଚାହିଁଥିଲି, ଭାବୁଥିଲି ତତେ ଫୋନ କରିବି। ହଉ ଆ ଏଠି ବସ।
0: ଏ ମନୋଜ ଭାଇ, ଏଇଟା କଣ ତମ ଡ୍ରଇଂ ରୁମ୍?
1: ଘରଟା କଣ ତୋ ମନକୁ ଯାଉନି?
0: ଏତେ ବଡ଼ ଆଉ ବଢିଆ ଘର, ପୁଣି ଚମତ୍କାର ସାଜସଜା, ମନକୁ ପାଇବ ନାହିଁ। ଆଚ୍ଛା ମନୋଜ ଭାଇ, ଏଇଟା ତମକୁ ଇନ୍ସୁରାନ୍ସ କମ୍ପାନୀ ତରଫରୁ ମିଳିଥିବ ନା?
1: ହଁ। ଆରେ ତୁ ଇଆଡ଼େ ସିଆଡ଼କୁ ଚାହୁଁଛୁ କଣ?
0: ନାଇଁ ମ ଭାଉଜ, କଣ ରୋଷେଇ ଘରେ ଅଛନ୍ତି କି, କାଇଁ ଏଠି କୋଉଠି ଦେଖାଯାଉ ନାହାନ୍ତି ତ?
1: ତୁ କଣ ଭାବୁଛୁ ତୁ ଆସିବୁ ବୋଲି ତୋ ଭାଉଜ ରୋଷେଇ କରୁଛି? ଆଜିର ଯୁଗ ଯେମିତି ଆଗଉଛି, ମହିଳାମାନେ ତାଠାରୁ ଅଧିକ ଆଡଭାନ୍ସ ହେଇଯାଉଛନ୍ତି, ଆଉ ତୋ ଭାଉଜ କୋଉ ହୋଟେଲକୁ ଯାଇଛନ୍ତି, ଆମ ଲଞ୍ଚ ପାଇଁ ଅର୍ଡର ଦେଇ ଆସିବେ, ଠିକ ସମୟରେ ହୋଟେଲ ବୟ ଆମ ଘରେ ଆସି ଡେଲିଭରି ଦେଇଯିବ, ଆଉ ଯୋଉ ବିଶାଳକାୟ ବିଦେଶୀ କୁକୁରଟା ତୋ ବାଟ ଉଗାଳୁଥିଲା ନା, ଆଉ ତା ପାଇଁ ମାଂସ ଆଉ ବ୍ରେଡ ବିସ୍କୁଟ ବି ନେଇକି ଆସିବେ, ଆମେ ବସି ଗପ କରିବା, ତାର ଭିତରେ ସେ ଯାଇ ଆସିଯିବେ।
0: ଇଏ କୁକୁରଟା ପାଇଁ ପ୍ରତିଦିନ ମାଂସ ଆସୁଛି?
1: ଆମର ସିନା ଭେଜ ନନଭେଜ ବାର ଅଲଗା ଅଲଗା ଅଛି, କୁକୁର ପାଇଁ ସବୁଦିନ ନନଭେଜ ଦରକାର।
0: ଭାଉଜ କଣ ସବୁଦିନ କୁକୁର ପାଇଁ ମାଂସ ଆଣିବାକୁ ବଜାର ଯାଆନ୍ତି?
1: ଖାଲି ମାଂସ ପାଇଁ ନୁହେଁ ରେ, ସବୁଦିନ ତାର ନିତ୍ୟକର୍ମ କରାଇବାକୁ ତାକୁ ବି ବାହାରକୁ ନେଇ ଯାଆନ୍ତି।
0: ସତେ ନା କଣ?
1: ହଁ, ଏ କୁକୁର ରଖିବା ପସନ୍ଦ ମୋର ନୁହଁ, ଏସବୁ ସଉକ ତୋ ଭାଉଜର, ଆଉ ତୋ ଭାଉଜ ମତେ ମାସେ ନ ଦେଖିଲେ ଚଳିଯିବେ, କିନ୍ତୁ ଏ ଟାଇଗରକୁ ଦିନଟେ ନ ଦେଖିଲେ ତାଙ୍କ ମୁଣ୍ଡ ଗୋଳମାଳ ହେଇଯିବ, ବୁଝିଲୁ? ତୋର ମନେ ଅଛି ନା ଅଶୋକ?
0: କୋଉ କଥା?
1: ଆଗେ ଆମ ଗାଁରେ କାହାରି ଘରେ ବିଦେଶୀ ପୋଷା କୁକୁର ନଥିଲା।
0: ହଁ, କିନ୍ତୁ ଆମ ଗାଁରେ ଦେଶୀ ବୁଲା କୁକୁର ବହୁତ ଥିଲେ।
1: ସେ କୁକୁରମାନେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ଘର ଆଗରେ ପହରା ନ ଦେଇ ଗାଁର ଏ ମୁଣ୍ଡରେ ପଶି ସେ ମୁଣ୍ଡରେ ବାହାରୁଥିଲେ।
0: ଆଉ ସେମାନେ ଦିନ ତମାମ ଗାଁ ଭିତରେ ବୁଲି ତାଙ୍କର ଖାଦ୍ୟ ସଂଗ୍ରହ କରୁଥିଲେ, ରାତିରେ କାହା ପିଣ୍ଡାରେ କି ଓଳିରେ ଶୋଇଯାଉଥିଲେ। ବେଶୀ ରାତିରେ ଗାଁ ଭିତରେ ଯଦି କିଏ ଅଜଣା ଅଚିହ୍ନା ଲୋକ ପଶିଲେ ଏମାନେ ଏକାଠି ହୋଇ ସବୁ ଭୁକୁଥିଲେ।
1: ଆଉ ଏଇ କୁକୁରମାନେ ଥିଲେ ଗାଁର ରାତି ଜଗୁଆଳ, ବୁଝିଲୁ? ଦିନରେ କିଏ କାହା ଘରକୁ ଗଲେ ସହରୀ ପୋଷା କୁକୁରମାନଙ୍କ ପରି ତା ଉପରକୁ ଭୋ ଭୋ ହେଇ କାମୁଡ଼ି ଗୋଡ଼ାଉ ନଥିଲେ।
0: ହେଲେ ମନୋଜ ଭାଇ, ଏ ଗାଁ କୁକୁର ଆଉ ଏ ସହରର ଥିବା ବିଦେଶୀ ପୋଷା କୁକୁରଙ୍କ ଭିତରେ ଆକାଶ ଆଉ ପାତାଳ ଫରକ।
1: ଛାଡ଼ ସେ କଥା, ତୁ ମଝିରେ ମଝିରେ ଗାଁକୁ ଯାଉଛୁ ନା?
0: ହଁ, ପ୍ରତିବର୍ଷ ଦଶହରା ଛୁଟିରେ ମୁଁ ଗାଁକୁ ଯାଏ। ହେଲେ ଗାଁରେ ଆମ ପିଲାଦିନେ ଦଶହରା ଯେତେ ଜାକଜମକରେ ପାଳନ କରାଯାଉଥିଲା ଏବେ ଆଉ ସେସବୁ ନାହିଁ। ପିଠାପଣା ସେମିତି ହଉଛି, କିନ୍ତୁ ସାଙ୍ଗସାଥି ବନ୍ଧୁବାନ୍ଧବ ଗହଳ ଚହଳ ଆଉ ସେମିତି ନାହିଁ, ସବୁ କେମିତି ଫିକା ଫିକା ରଙ୍ଗ ଛଡ଼ା ନିଷ୍ପ୍ରାଣ।
1: ଆଚ୍ଛା ଅଶୋକ,
0: ଆଜ୍ଞା,
1: ଆମ ସାହିରେ ସେ ଯୋଉ ମଣିନାହକ ବୁଢ଼ା ସେ ବଞ୍ଚିଛି ନା?
0: ନାଇଁ ମ, ଆଜିକି 5 ବର୍ଷ ହେଲାଣି ମଣିନାହକ ବୁଢ଼ା ଆଖି ବୁଝିଲାଣି।
1: ଆଚ୍ଛା,
0: ବୟସ ଢେର ହେଇଯାଇଥିଲା, ମରିଗଲା କିଛି କଥା ନାହିଁ।
1: ଆରେ ମଣିନାହକ ବୁଢ଼ା କିନ୍ତୁ ଆମ ପିଲାଦିନେ ଆମ ସାଙ୍ଗରେ ଖୁବ ଥଟା ମଜା କରୁଥିଲା, ନାଇଁ ରେ?
0: ହଁ,
1: ଆଉ ମୋର ମନେ ଅଛି ବୁଢା ଆମ ଠାକୁର ଘର ପିଣ୍ଡାରେ ବସିଥାଏ, ଯୋଉ ପିଲା ଦାଣ୍ଡକୁ ବାହାରେ ତାକୁ ଧରି ନେଇ ତା ମୁହଁରେ ନିଜର ପାଚିଲା ଦାଢ଼ି ଘଷେ, ଆଉ ପିଠିରେ ନିଜ କହୁଣିରେ ଡାଲି ଘୋଟିଲା ପରି ଘୁରୁ ଘୁରୁ କରି କହେ, ଘୁଟୁ ଘୁଟିଆ ରେ ଡମା ଘୁଟିଆ। ବୁଢା ଏମିତି ମଜା କଲାବେଳେ ଖୁବ ଖୁସି ହୁଏ।
0: ମୋର ବି ସେ କଥା ମନେ ଅଛି, ମୋ ପିଠିରେ ବି ବୁଢା ଏମିତି ଘୁଟୁ ଘୁଟିଆ ଡମା ଘୁଟିଆ ଅନେକ ଥର କରିଛି।
1: ଆଚ୍ଛା ଅଶୋକ, ବୁଢା ମଲାବେଳେ ତାକୁ କେତେ ବର୍ଷ ହେଇଥିଲା?
0: 98 ବର୍ଷ। ଆଉ 2 ବର୍ଷ ବଞ୍ଚିଥିଲେ ବୁଢା ପୁରା ସେଞ୍ଚୁରୀ ପିଟିଥାନ୍ତା।
1: ବୁଢାର ସ୍ମୃତି ଆମ ଗାଁର ଗୋଟେ ଅଭୁଲା ମାଇଲ ଖୁଣ୍ଟି, ଆଉ ଆଖି ବୁଝିଲେ ତାର ହସ ହସ ମୁହଁ ଦିଶି ଯାଉଛି।
0: ମୋର ବି ତାଙ୍କ କଥା ଅନେକ ସମୟରେ ମନେ ପଡ଼େ।
1: ଆଉ ମୁଁ ଚାକିରି କରିବା ପରେ ବୁଝିଲୁ ଆଉ କେବେ ଗାଁକୁ ଯିବାର ସୁଯୋଗ ପାଇନି, ମୁଁ ଦେଖିଥିବା ଗାଁର ଚିତ୍ରରୁ ଏବେ ପୁଳା ପୁଳା ରଙ୍ଗ ଛାଡ଼ିଯିବଣି।
0: ହଁ, ତୁମେ ଯେଉଁ ସମୟରେ ଗାଁ ଦେଖିଥିଲ ତାହା ଅନେକ ବଦଳି ଗଲାଣି, କୂଅ ପୋଖରୀ ନଈନାଳ ସବୁ ପୋତା।

0: ପଡ଼ିଗଲାଣି। ଆମ୍ବ ପଣସ ବର ଓସ୍ତ ସବୁ ହଜିଗଲାଣି। ଗାଁ ପାଖ ପାହାଡ଼ ଯାହାକୁ ଛୁଇଁ ମେଘ ଆଉ ପବନ ଗାଁ ଭିତରକୁ ପଶୁଥିଲା, ସେ ପାହାଡ଼ ବୁଲଡୋଜର ଦ୍ୱାରା ଭଙ୍ଗା ହୋଇ ଚିପ୍ସରେ ପରିଣତ ହୋଇ ଦୂର ସହରକୁ ଟ୍ରକ୍ରେ ବୁହା ଚାଲିଛି। ଠାକୁର ଘର କ୍ଲବ ହେଇଗଲାଣି, ଜହ୍ନକୁ ତଡ଼ି ପରା ବିଜୁଳି ବତୀ ଜଳିଲାଣି।
1: ମୋ ମନ ସିଲଟରେ କିନ୍ତୁ ମୋ ପିଲାଦିନର ନିଖୁଣ ତୈଳ ଚିତ୍ରଟିଏ ଅଙ୍କା ହେଇକି ରହିଛି। ତ ଭାଉଜ ଫେରିଲେ ବୋଧହୁଏ? ହଁ ହଁ ହଁ, ଏଇ ତ ତନୁଶ୍ରୀ ଆସିଲେଣି। ଆଉ ତନୁଶ୍ରୀ, ଇଏ ହେଉଛି ମୋ ସାନ ଭାଇ ଅଶୋକ, ଯାହା କଥା ମୁଁ ତୁମକୁ ସବୁବେଳେ କହୁଥିଲି।
0: ଭାଉଜ ନମସ୍କାର, ମୁଁ ତମକୁ ଦେଖିବି ବୋଲି ଆସି ଅଧଘଣ୍ଟେ ହେଲା ଅପେକ୍ଷା କରିଛି।
2: ଦୀର୍ଘଜୀବୀ ଭବ, ମୋର ଏ ଯାଏ କାମ ସରିନି ବୁଝିଲ ଅଶୋକ ବାବୁ, ମତେ ପୁଣି ଥରେ ବଜାର ଯିବାକୁ ପଡିବ। ତମେ ଦୁଇ ଭାଇ ବସି ଗପସପ ହଉଥା, ମୁଁ ଶୀଘ୍ର ଫେରି ଆସିବି, ପ୍ଲିଜ ଡୋଣ୍ଟ ମାଇଣ୍ଡ। ତମ ଭାଇ ପୁରା ଘରର କିଛି ଦାୟିତ୍ୱ ବୁଝନ୍ତିନି, ସବୁ କଥା ମତେ ହିଁ ବୁଝିବାକୁ ପଡିବ, ଆସୁଛି।
1: ବୁଝିଲ ଅଶୋକ, ଆଗେ ନାରୀମାନେ କେବଳ ଘରର ଦାୟିତ୍ୱ ନେଇ ସନ୍ତୁଷ୍ଟ ରହୁଥିଲେ, ଏବେ କିନ୍ତୁ ଏ ଶିକ୍ଷିତା ନାରୀମାନେ ଘର ଆଉ ବାହାର ଉଭୟ ଦାୟିତ୍ୱ ନିଜ କାନ୍ଧକୁ ସ୍ୱ ଇଚ୍ଛାରେ ନେଇ ଯାଉଛନ୍ତି। ଆଉ ପ୍ରତିମାସ ପହିଲାରେ ମୁଁ ତ ଭାଉଜଙ୍କୁ ମୋ ଦରମା ଟଙ୍କା ଧରେଇ ଦିଏ, ବାସ୍ ସେତିକି, ମାସକ ଯାକ ମୁଁ ମୁକ୍ତ।
0: ମୁକ୍ତ ମାନେ?
1: ମୁକ୍ତ ମାନେ ମୁକ୍ତ, ଘର ପାଇଁ କ'ଣ କିଣାଯିବ, ପୂଜାରୀ, ପନିପରିବା, ମାସକ ଦୋକାନ ସଉଦା, ଫୋନ ବିଲ୍, ଇଲେକ୍ଟ୍ରି ବିଲ୍, ପାଣି ବିଲ୍, ବନ୍ଧୁବାନ୍ଧବ ଚର୍ଚ୍ଚା, ସବୁ କିଛି ମୁଁ ବୁଝେନା। ଗାଡ଼ି ଆଉ ଡ୍ରାଇଭର ସବୁ ତନୁଶ୍ରୀଙ୍କ ନିୟନ୍ତ୍ରଣରେ, ଆଉ ସିଏ ସବୁ ବୁଝନ୍ତି।
0: ତମେ ତାହେଲେ ଅଫିସ ଯିବା ଆଗରୁ ଆଉ ଅଫିସରୁ ଫେରିଲା ପରେ କ'ଣ କର?
1: ମାନେ
0: ଛୁଟି ଦିନରେ ତମ ସମୟ କେମିତି କଟେ?
1: ଆରେ ଆମ ଘର ଅଗଣାରେ ଯୋଉ ଫୁଲ ବଗିଚା ତୁ ଦେଖୁଛୁ,
0: ହଁ,
1: ସେ ଗୋଟିକ କେବଳ ମୋ ହସ୍ତକର୍ମ, ବୁଝିଲୁ। ଆଉ ଅଫିସରୁ ଫେରିଲେ ମୁଁ କେବଳ ବଗିଚା କାମ କରେ, ଫୁଲ ଗଛରେ ଖତ ସାର ଦେବା, ମୂଳ ଖୁସେଇବା, ମନ୍ଦା ତିଆରି କରିବା, ପାଣି ଦେବା, ରୋଗ ପୋକ ନାଶକ ଔଷଧ ପକେଇବା, ଗଛକୁ ସାଇଜ କରି କାଟିବା, ଏ ସବୁ କାମ ମୁଁ ନିଜେ କରେ।
0: ଆଚ୍ଛା ମନୋଜ ଭାଇ, ଏ କାମରେ ଭାଉଜ କିଛି ହସ୍ତକ୍ଷେପ କରନ୍ତିନି?
1: ନା ନା ନା ନା, ଏ ଏରିଆରେ ମୁଁ ତନୁଶ୍ରୀଙ୍କର କିଛି ପରାମର୍ଶ, ନିର୍ଦ୍ଦେଶ କି ଅନୁରୋଧ ମୁଁ ମାନେନି। ତାଙ୍କ କର୍ତ୍ତୃତ୍ୱରୁ କେବଳ ଏଇ ବଗିଚାଟିକୁ ମୁଁ ବଞ୍ଚେଇ ରଖିଛି। ହଉ ଛାଡ଼ ସେ କଥା, ବୁଝିଲୁ, ଆସ ଏଥର ଆମ ନିଜ କଥା ଆଲୋଚନା କରିବା। ମନେ ପକେଇଲୁ?
0: କଣ
1: ମନେ ପକେଇଲୁ? ଦେଖି ଆମ ଦୁଇଙ୍କର ଶେଷ ଦେଖା କେତେ ବର୍ଷ ତଳେ ହେଇଥିଲା।
0: ତମେ ଜେଏନ୍ୟୁରେ ପଢିବାକୁ ଦିଲ୍ଲୀ ଗଲ, ମୁଁ ରହିଗଲି କଟକ ରେଭେନ୍ସାରେ, ତାପରଠୁ ତମର ମୋର ଆଉ କେବେ ଦେଖା ହେଇନି। ତମେ କେରଳରେ ଚାକିରି କରିବା ବେଳେ ଥରେ ମୋ ପାଖକୁ ଗୋଟେ ଚିଠି ଦେଇଥିଲ, କଣ ଗୋଟେ ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଆସିବ ବୋଲି, କିନ୍ତୁ କଣ ଅସୁବିଧା ପଡିଲା କେଜାଣି ଆସିପାରିଲନି।
1: ସତରେ ସମୟଟା ଖୁବ୍ ଦ୍ରୁତ ଗତିରେ ଯାଇଛି, କାଲି ପରି ଲାଗୁଛି ଆମେ ସାଙ୍ଗ ହୋଇ ଆମ୍ବ ତୋଟରେ ବୁଲି ଆମ୍ବ ପାରିକି ଖାଉଥିଲେ।
0: ଇଏ ମନୋଜ ଭାଇ, ତମର ସେ ନୀଳିମା କଥା ମନେ ଅଛି ନା?
1: ନୀଳିମା? ଆଚ୍ଛା ସିଏ ଏବେ କୋଉଠି?
0: ସିଏ ରାଉରକେଲାରେ ତା ଶାଶୁ ଘରେ, ସିଏ ବାହା ନ ହୋଇ ତୁମକୁ ଅନେଇଥିଲା ଅନେକ ବର୍ଷ ପର୍ଯ୍ୟନ୍ତ, ତମେ ତାକୁ ଚିଠି ଖଣ୍ଡେ ବି ଦେଲନି, ପ୍ରଥମ ପ୍ରେମକୁ ତମେ ଭୁଲିଗଲ କେମିତି?
1: ତତେ ଏ କଥା କିଏ କହିଲା? ନାଇଁ ଅଶୋକ, ନୀଳିମାକୁ ମୁଁ କେବେ ଭଲ ପାଇନଥିଲି, ସିଏ ଯଦି ମତେ ପ୍ରେମ କରୁଥିଲା ବୋଲି କାହାକୁ କହିଛି ତାହେଲେ ସେଇଟା ତାର ଏକତରଫା ପ୍ରେମ ଥିଲା।
0: ଏଇଟା କେମିତି ସମ୍ଭବ?
1: ମୁଁ ଗାଁରେ ଥିବା ସମୟରେ ମୋ ଜୀବନରେ ଯାହା ଘଟିଛି କୌଣସି କଥା ମୁଁ ତତେ କେବେ ଲୁଚେଇ ନାହିଁ, ଆଉ ଏତେ ବଡ କଥାଟା ଲୁଚିଥାନ୍ତି କେମିତି?
0: ସିଏ କଣ ତୁମ ସହିତ କେବେ କଥା ହୋଇନି କି ତୁମକୁ କେବେ ଚିଠି ଦେଇନି?
1: ଆରେ ମୁଁ ଯୋଉ ବର୍ଷ ଜେଏନ୍ୟୁରେ ପଢିବାକୁ ଦିଲ୍ଲୀ ଗଲି, ସେ ବର୍ଷ ମୁଁ ଦିଲ୍ଲୀରେ ପହଞ୍ଚିବାର ମାସଟେ ପରେ, ବୁଝିଲୁ, ତାଠୁ ଗୋଟେ ଚିଠି ପାଇଲି।
0: ଆଚ୍ଛା,
1: ସେଇଥିରେ ସେ ଲେଖିଥିଲା ମତେ ଭଲ ପାଇବା କଥା।
0: ସେ ଚିଠିରେ ତ ଲେଖିଥିବ ସେ କେମିତି ଆଉ କାହିଁକି ତୁମକୁ ଭଲ ପାଉଥିଲା ବୋଲି?
1: ଓହୋ, ଲେଖିଥିଲା ଥରେ ତାକୁ ଦେଖି ମୁଁ କୁଆଡେ ହସି ଦେଇଥିଲି, ଆଉ ସେଇଟାକୁ ସେ ପ୍ରେମ ବୋଲି ଧରି ନେଇ ଅନେଇ ବସିଥିଲା ମୋତେ ବାହା ହବ ବୋଲି।
0: ତମେ ତାକୁ କଣ ଉତ୍ତର ଦେଲ?
1: ମୁଁ ତାକୁ କଣ ଉତ୍ତର ଦେଇଥାନ୍ତି କହୁନୁ?
0: ଆଉ ଲେଖି ଦେଇଥାନ୍ତ, ଏଇଟା ତୋର ଏକତରଫା ପ୍ରେମ, ମୁଁ ତତେ କେବେ ଭଲ ପାଇନି।
1: ମୁଁ ତାକୁ ସେମିତି କିଛି ଲେଖିକି ଚିଠି ଦେଇଥିଲେ ମୋର ସେ ଚିଠିଟାକୁ ଦେଖି ସେ ମତେ ବଦନାମ କରିଥାନ୍ତା, ତଥାପି ସିଏ ପ୍ରତି 10-15 ଦିନ ଅନ୍ତରରେ 7 ଖଣ୍ଡ ଚିଠି ଦେଇଥିଲା।
0: ତାପରେ
1: ମୁଁ କିଛି ଉତ୍ତର ନ ଦେବାରୁ ତା ଚିଠି ଆଉ ତା ଏକତରଫା ପ୍ରେମ ଦିଟା ଯାକ ବନ୍ଦ ହେଇଗଲା।
0: ଏତେ ବଡ କଥାଟା ତୁମେ କେମିତି ମତେ ଲୁଚାଇ ପାରିଲ ମନୋଜ ଭାଇ କହିଲ?
1: ମୁଁ ଜେଏନ୍ୟୁ ଗଲା ପରେ ତୋ ସହିତ ମୋର ଆଜି ହିଁ ସାକ୍ଷାତ ହଉଛି।
0: ଚିଠିରେ ତ ତମେ ମତେ ଏ କଥା ଜଣେଇ ପାରିଥାନ୍ତ,
1: ତୁ ବି ତ ଚିଠି ଲେଖି ମତେ ଏ କଥା ପଚାରି ପାରିଥାନ୍ତୁ।
0: ତମେ ଯେତେବେଳେ ନିଜ ତରଫରୁ ମତେ ଏ କଥା ଜଣାଉନ, ମୁଁ କେମିତି ପଚାରିଥାନ୍ତି?
1: ମୁଁ ଜାଣିବାରେ ଯୋଉଟା ଗୋଟେ ଘଟଣା ନୁହଁ ତାର ଲିଖିତ ପ୍ରମାଣ କାହିଁକି ରଖିବି? ଛାଡ଼ ସେ କଥା, ସେ ବାହାସା ହେଇ ଏବେ ଭଲରେ ଅଛି ତ?
0: ହଁ, ତା ବାହାଘର ପରେ ତା

0: ସହିତ ମୋର ଆଉ ଦେଖା ହେଇନି। ତେବେ ମୁଁ ଯାହା ଖବର ନେଇଛି, ନୀଳିମାର ସ୍ୱାମୀ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଜଣେ ଇଞ୍ଜିନିୟର, ତାର ଗୋଟେ ପୁଅ ଆଉ ଗୋଟେ ଝିଅ।
1: ଠିକ ଅଛି, ସେ ଭଲରେ ଥାଉ। ଆଚ୍ଛା, ଗୋଟେ କଥା ମନେ ପଡ଼ିଗଲା।
0: କୋଉ କଥା?
1: ଏ ଟିକେ ଅପେକ୍ଷା କର, ଏ ଆଲମିରାରେ ସେ ଜିନିଷଟି ଅଛି, ମୁଁ ବାହାର କରେ, ତୁ ଦେଖିବୁ।
0: ସେ ଜିନିଷଟା କଣ କହୁନ?
1: ଏଇ ଦେଖ ଏଇଟା ଦେଖ।
0: ସେଇଟା କଣ?
1: ରହ, ଏଇଟା ପ୍ୟାକିଂ ହେଇଛି, ମୁଁ ଖୋଲିଲେ ଦେଖିବୁ।
0: ଜରି, ତା ଭିତରେ ପୁଣି ବକ୍ସ, ଏଇଟା ତ ଗୋଟେ ଦାମୀ ସୁଟ।
1: ହଁ, ଏଇଟାକୁ ମାତ୍ର ଥରେ ଟ୍ରାଏଲ ନେଇଥିଲି, ମତେ ଟାଇଟ୍ ହେଲା। ଦେଖିଲୁ ଏ ସୁଟଟା କେମିତି ହେଇଛି?
0: ଖୁବ୍ ସୁନ୍ଦର ଆଉ ଷ୍ଟାଇଲିଷ୍ଟ ହେଇଛି, ପୁରା ନୂଆ ପରି ଲାଗୁଛି।
1: ମୁଁ କିନ୍ତୁ ଆଜିକି ବର୍ଷେ ତଳେ ଏଇଟାକୁ ୱାଶିଂଟନରୁ ଆଣିଥିଲି।
0: ବର୍ଷେ ତଳେ?
1: ହଁ, ଏଇ ବର୍ଷେ ତଳେ କମ୍ପାନୀ କାମରେ ମୁଁ ଆମେରିକା ଯାଇଥିଲି, ସେଇଠୁ ଏଇଟା କିଣିଥିଲି।
0: ଆଚ୍ଛା ମନୋଜ ଭାଇ, ସୁଟଟା ଖୁବ୍ ଦାମୀ ପରି ଲାଗୁଛି, ତମକୁ ତ ଏଇଟା ଖୁବ୍ ମାନିବ, ନ ପିନ୍ଧି ବାକ୍ସରେ ସାଇତିଛ କାହିଁକି?
1: କିଣିବା ବେଳେ ଗୋଟେ ଭୁଲ ହେଇଗଲା, ବୁଝିଲୁ। ତାପରେ ମୁଁ ଭାବିଲି ଭୁବନେଶ୍ୱର ଗଲେ ମୁଁ ତତେ ଏଇଟା ଦେଇଦେବି, ନେ ଦେଖିଲୁ କେମିତି ହେଇଛି, ତୁ ପିନ୍ଧିଲୁ, ପିନ୍ଧି, ତତେ ନିଶ୍ଚୟ ଏଇଟା ଏକଦମ ଫିଟ୍ ହେବ ଆଉ ସୁନ୍ଦର ମାନିବ।
0: ତମକୁ ଯଦି ଟାଇଟ୍ ହେଉଛି, ଟେଲରକୁ ଦେଲେ ଆଉ ଟିକେ ସେ ଢିଲା କରିଦବନି?
1: ବୁଝିଲୁ ଅଶୋକ, ଏଇଟା ହଉଛି ଆମେରିକାନ ସୁଟ, ଏଠିକା ତିଆରି ନୁହଁ, ଏଠିକା ଟେଲର ତାକୁ ଫିଟେଇ ଢିଲା କଲେ ତାର ଷ୍ଟାଇଲ ରହିବ ନା ଡିଜାଇନ ରହିବ, ଟୋଟାଲି ନଷ୍ଟ ହେଇଯିବ। ଏବେ ମୋ କଥା ମାନ, ତୁ ସେ ରୁମ୍ ଭିତରକୁ ଯାଇ ସୁଟଟା ପିନ୍ଧିକି ଆସ, ଦେଖିବା ଦେଖିବା ତତେ କେମିତି ଫିଟ୍ ହଉଛି।
0: ନାଇଁ ନାଇଁ ନାଇଁ ନାଇଁ ନାଇଁ, ମନୋଜ ଭାଇ ମୁଁ ସବୁ ପିନ୍ଧି ପାରିବି।
1: ଏ ମୁଁ ତୋର ସେ ନାଇଁ ଭାଇ କିଛି ଶୁଣିବି ନାହିଁ। ଆରେ ତନୁଶ୍ରୀ ଆସିଲେ ବୋଧ ହୁଏ, ଆଉ ମୁଁ ଦେଖୁଛି, ରହ ତୁ ଯା ସୁଟଟା ପିନ୍ଧିକି ଆସ। ନା ତନୁଶ୍ରୀ ଆସିନାହାନ୍ତି, ପେପର ବାଲା ଆସିଥିଲା। ଆରେ ବାହ, ଖୁବ୍ ଚମତ୍କାର, ଫିଟ୍ ହଉଛି ତ ତତେ। ଏ ଦର୍ପଣ ପାଖକୁ ଆ, ଦେଖିଲୁ ଦେଖିଲୁ ତତେ କେମିତି ସୁନ୍ଦର ମାନୁଛି, ଏ ସୁଟରେ ତ ତୁ ଖୁବ୍ ସ୍ମାର୍ଟ ଦେଖାହଉଛୁ।
0: ତମ କଥା ରକ୍ଷା କରି ମୁଁ ପିନ୍ଧିଲି, ତମେ ଦେଖିଲ, ମୁଁ ଏଥର ଚେଞ୍ଜ କରିଦଉଛି।
1: ନା ନା ନା, ସେ କଥା ହେଇପାରିବନି, ଏଇଟା ତୁ ପିନ୍ଧିଛୁ ସେମିତି ପିନ୍ଧିଥା, ଖୋଲିବା ଦରକାର ନାହିଁ, ବୁଝିଲୁ।
0: ଏଇଟା ଠିକ କଥା ନୁହେଁ ମନୋଜ ଭାଇ, ତମ ପାଇଁ ତମେ କିଣିଥିବା ଏତେ ଦାମୀ ସୁଟଟା ମୋତେ ଦେବାଟା ଠିକ ହଉନି।
1: ଠିକ କୋଉଟା ଆଉ ଭୁଲ କୋଉଟା ମତେ ସେ କଥା ବେଶ ଜଣା ଅଛି ଅଶୋକ। ହଉ ତୁ ଠିଆ ହେଲୁ କାହିଁକି ଏଠି? ବସ, ତୋ ପିଲାମାନଙ୍କ କଥା କହିଲୁ, ତୋ ପୁଅ ବଡ଼ ନା ଝିଅ ବଡ଼?
0: ପୁଅଟା ବଡ଼, ତାକୁ 16 ବର୍ଷ, ଝିଅଟାକୁ ମାତ୍ର 10 ବର୍ଷ। ପୁଅ ଏ ବର୍ଷ କଲେଜ ଗଲା ଆଉ ଝିଅଟା ଷ୍ଟାଣ୍ଡାର୍ଡ 5ରେ ପଢୁଛି। ଆଉ ତମର?
1: ମୋର ତ କେବଳ ଗୋଟେ ପୁଅ, ବୁଝିଲୁ, ଆଉ ସେ କାନପୁର IIT ପଢୁଛି।
2: ଆରେ ମତେ ଏମିତି ଅନେକ ଠିଆ ହେଇଛ କଣ? ମୋ ହାତରେ ଏଇ ଜିନିଷ ଗୁଡାକ ଧର।
0: ଭାଉଜ, କଣ ସମୁଦାୟ ବଜାରଟାକୁ ଏକାଥରକେ ଉଠେଇ ଆଣିଲ କି?
2: ଆରେ ଯେତିକି ପାରିଲି ସେତିକି ଆଣିଛି, ରୁହ ରୁହ, ଏଗୁଡାକୁ ମୁଁ ଟିକେ ରଖିଦିଏ, ତମ ସହିତ ବସିକି କଥା ହେବି। ଆଚ୍ଛା ଅଶୋକଙ୍କ ସହିତ ବସିକି ଏମିତି କଥା ହଉଛ ନା ତାଙ୍କୁ କିଛି ଖାଇବାକୁ ଦେଇଛ? ବା
1: ତମେ ତ ନଥିଲ, ମୁଁ କେମିତି କଣ ଦେଇଥାନ୍ତି କହିଲ, ଆମେ କେବଳ ବସିକି ଅପସପ ହଉଥିଲୁ।
2: ଧନ୍ୟ ତମକୁ ଆଉ ତମର ସେ ଶୁଖିଲା ଗପକୁ।
0: ଆମ ଦୁଇ ଭାଇଙ୍କର ତ ଦୀର୍ଘ 20 ବର୍ଷ ପରେ ଦେଖା, କଥା ନିଶାରେ ସମୟ କେତେ ଶୀଘ୍ର ଚାଲି ଯାଉଥିଲା ଜମା ଜଣା ପଡୁନଥିଲା।
2: ତମେ ଆଉ 2 ମିନିଟ ବସ ଅଶୋକ ବାବୁ, ମୁଁ କଫି କରି ନେଇ ଆସୁଛି।
0: ନାଇଁ ନାଇଁ ଭାଉଜ ନାଇଁ, ମୁଁ ଘରେ ଚା ଜଳଖିଆ କରି ଆସିଛି, ଏବେ କିଛି ଖିଆପିଆ କଲେ ଆଉ ଲଞ୍ଚ କରିହବନି, ତମେ ବସ ଗପସପ ହବା।
1: ଅଶୋକ କଥାରେ ମୁଁ ଏକମତ, ବୁଝିଲ ତନୁଶ୍ରୀ, କିନ୍ତୁ ଆଜି ଆମ ପାଇଁ ତୁମେ ଲଞ୍ଚରେ କଣ ସବୁ ଅର୍ଡର କରିଛ ଆଗ କହିଲ?
2: ସବୁ ଅର୍ଡର କରିଦେଇଛି, ଚିକେନ ମଟନ ଫିସ୍ ଆଉ ପ୍ରନ୍, ଆଉ ତନ୍ଦୁର ଚିକେନ ମଟନ କରି ଫିସ୍ ଫ୍ରାଏ ଆଉ ମସଲା ପ୍ରନ୍।
1: ବାଃ, ତମ ଚଏସକୁ ମାନିବାକୁ ପଡିବ, ବୁଝିଲ। ଆଉ ତା ସାଙ୍ଗରେ ଆଉ କଣ ସବୁ ଅର୍ଡର କରିଛ ଶୁଣେ ଟିକେ।
2: ମଟର ପଲାଉ, ଡାଲ ଫ୍ରାଏ, ଆଉ ନବରତ୍ନ କରି, ମସରୁମ କରି, ଟମାଟୋ ଆଉ ଖଜୁରୀ ଖଟା, ଆଉ ଛେନା ପାଏସ, ଆଉ ବଟର ନାନ, ପାମ୍ପଡ଼, ଆଇସକ୍ରିମ ଆଉ ଛେନା ଝିଲି। ଆଉ କଣ ଦରକାର କହୁନ, ମୁଁ ହୋଟେଲକୁ ଫୋନ କରି କହିଦେବି, ମେନୁରେ ଆଡ୍ କରିଦବ।
0: ଏତେ ସବୁ ଆଇଟମ କଣ ହବ ଭାଉଜ, ଇଏ ତ ଗୋଟେ ବାହାଘର ଭୋଜିର ସମ୍ଭାର।
1: ଆରେ ହଉ, ସେଥିରେ ଅସୁବିଧା କୋଉଠି ରହିଲା, ବୁଝିଲୁ, ଏମିତିରେ ତୁ ମୋ ବାହାଘରକୁ ଆସିପାରିନଥିଲୁ, କାରଣ ବାହାଘରଟା ମୋର ବମ୍ବେରେ ହେଇଥିଲା,
0: ତା ବୋଲି ଏତେ ସବୁ ଆଇଟମ।
2: ତା ଛଡ଼ା ଏଇଟା ତମ ପାଇଁ ଗୋଟେ ସରପ୍ରାଇଜ ପାର୍ଟି, ବୁଝିଲ ଅଶୋକ ବାବୁ।
0: ସରପ୍ରାଇଜ
2: ମାନେ? ମାନେ ଆଉ କଣ,
1: ମାନେ ଆଜି ଆମର ମ୍ୟାରେଜ ଆନିଭର୍ସରୀ, ଆଉ ସେଇଥିପାଇଁ ମୁଁ କହିଥିଲି ତୋ ମିସେସକୁ ଆଣିକି ଆସିବୁ ବୋଲି, କିନ୍ତୁ ତୁ ତ ଏକୁଟିଆ ଆସିଲୁ।
0: ନା ମୋ ଭାଇ, କଥା କଣ କି, ଆଜି ସୁନିତାଙ୍କ ବଡ ଭାଇ ଆସିଛନ୍ତି, ସେଥିପାଇଁ ସେ ଆସିପାରିଲେ ନାହିଁ।

0: ଆଚ୍ଛା, ଆଉ କାହାକୁ ବି ଇନଭାଇଟ୍ କରାଯାଇଥିବ? କାହିଁ କେହି ତ ଏଯାଏ ଆସିଲେ ନାହିଁ।
1: ଆମେ ଏଠିକି ମାତ୍ର 15 ଦିନ ହେଲା ଆସିଛୁ, କାହା ସହିତ ଆମର ଏତେ ବେଶି ଚିହ୍ନା ପରିଚୟ ହେଇନି।
2: ଆଉ ଆମ ଅଫିସ ଲୋକ ବୁଝିଲୁ ଆମ ମ୍ୟାରେଜ ଆନିଭର୍ସରୀ କଥା ଜାଣିନାହାନ୍ତି।
0: ଆଚ୍ଛା,
2: କାଲି ତୋ ସହିତ ମାର୍କେଟରେ ଦେଖା ହେଇଗଲା, ନଚେତ ମୁଁ ତତେ ଫୋନ କରିଥାନ୍ତି।
0: ତମେ ଏତେ ଦିନ ହେଲା ଭୁବନେଶ୍ୱର ଆସିଲଣି, ମତେ ଏଯାଏ ଖବର କାହିଁ ଦେଇନଥିଲ କହିଲ?
1: ଆରେ ଆମକୁ ନିଶ୍ୱାସ ମାରିବାକୁ ବି ବେଳ ନଥିଲା, ଆମେ ଦିନ ରାତି ଘରେ ଜିନିଷପତ୍ର ସଜାସଜି କରୁଥିଲୁ। ଆଉ ତମର ଯଦି ଟ୍ରାନ୍ସଫର ଚାକିରି ହେଇଥାନ୍ତା ନା, ତମେ ଠିକ ଜାଣିଥାନ୍ତ ସିଫ୍ଟିଂ ଝାମେଲା କେତେ ବେଶୀ।
2: ସେ କଥା ଛାଡ଼, ତନୁଶ୍ରୀ ଦେଖିଲ ଏ ସୁଟ୍ଟା ଅଶୋକକୁ କେମିତି ମାନୁଛି।
1: ଆରେ ବା, ଭଲ ମାନୁଛି ତ, ହେଲେ
2: ପୁଣି ହେଲା କଣ?
1: ତାଙ୍କୁ ଏଇ ପୁରୁଣା ସୁଟ୍ଟା ପିନ୍ଧେଇବାର ମାନେ କଣ କହିଲ?
2: ଭଲ ଦେଖାଯାଉଛି ତ, ବାସ୍ ଭଲ ଦେଖାଯାଉଛି, ଶେଷ କଥା। ଆଉ ତୁମେ ସ୍ତ୍ରୀ ଲୋକମାନେ ଏ ସବୁ କଥାରେ ଏତେ ଗହିରକୁ ତାର ମୂଳ ଚେର ତାଡିବାରେ କାହିଁକି ଲାଗିଯାଉ କେଜାଣି, ମୁଁ ବୁଝିପାରେ ନା।
1: ତମେ କାହିଁକି ବୁଝିବ? ହେଲେ ତମେ ଏତେ ବିରକ୍ତ କାହିଁକି ହଉଛ ଯେ? ମୁଁ କହୁଥିଲି ଅଶୋକ ବାବୁ ତ ଆଉ ଗୋଟେ ଡ୍ରେସ୍ ପିନ୍ଧିକି ଆସିଥିଲେ, ତାଙ୍କୁ ତମର ଏଇ ପୁରୁଣା ଡ୍ରେସ୍ଟା ପିନ୍ଧେଇବାର କଣ ଦରକାର ଥିଲା? ତାଙ୍କ ଡ୍ରେସ୍ରେ କଣ କିଛି ମଇଳା ପଡିଗଲା ନା ପାଣି ଢାଳି ହେଇଗଲା?
2: ନାଇଁ, ସେମିତି କିଛି ଦୁର୍ଘଟଣା ଘଟିନାହିଁ, ବୁଝିଲ ତନୁଶ୍ରୀ।
1: ଆଉ ତାହେଲେ
2: ତୁମେ ତ ଜାଣିଛ ଏ ସୁଟ୍ଟା ଏମିତି ବାକ୍ସରେ ବସି ଥୁଆ ହେଇଛି, ଆଉ ଏବେ ମତେ ସେଟା ଏକଦମ ଟାଇଟ୍ ହଉଛି। ମୁଁ ଦେଖୁଥିଲି ସୁଟ୍ଟା ଅଶୋକକୁ ଫିଟ୍ ହଉଛି ନା ନାହିଁ, ସେ ମନା କରୁଥିଲା, ମୁଁ କିନ୍ତୁ ତମକୁ ବାଧ୍ୟ କରି ପିନ୍ଧିବାକୁ କହିଲି। ସେ ପିନ୍ଧିଲା ପରେ ମୁଁ ଦେଖିଲି ସୁଟ୍ଟା ତାକୁ ଭଲ ଫିଟ୍ ହେଉଛି ଆଉ ସୁନ୍ଦର ମାନୁଛି, ତେଣୁ ମୁଁ ତାକୁ ଏ ସୁଟ୍ଟା ସବୁଦିନ ପାଇଁ ଦେଇଦେଲି।
1: ମୁଁ କିନ୍ତୁ ତମର ଏଇ କଥାରେ ଏକମତ ନୁହଁ, ପ୍ରତିବାଦ କରୁଛି।
2: ପ୍ରତିବାଦ କରୁଛ?
1: ହଁ,
2: କିନ୍ତୁ କାହିଁକି?
1: ଏତେ ଦିନ ପରେ ଅଶୋକ ବାବୁଙ୍କ ସହିତ ତମର ଦେଖା ହେଇଗଲା, ତମେ ଯଦି ତାଙ୍କୁ କିଛି ପ୍ରେଜେଣ୍ଟ କରିବାକୁ ଚାହୁଁଛ ତେବେ ତାଙ୍କୁ ଗୋଟେ ନୂଆ ସୁଟ୍ କିଣିକି ଦେଇଦିଅ, ତମ ମୁଣ୍ଡରେ ଯୋଉ ଅକଲ ନା।
2: ଆରେ, ନୂଆ ପୁରୁଣା ପ୍ରଶ୍ନ ଏଠି ଉଠୁ ନାହିଁ, କଥା ହଉଛି ମତେ ସୁଟ୍ଟା ଛୋଟ ହେଲା, ଅଶୋକକୁ ଠିକ୍ ଫିଟ୍ ହଉଛି, ତା ଛଡ଼ା ଏଇଟା ପୁରୁଣା ହେଲା କେମିତି? ମୁଁ ତ ତାକୁ ଆଦୌ ପିନ୍ଧି ନାହିଁ, ସେମିତି ସେ ଅରିଜିନାଲ ଜରି ସହିତ ବାକ୍ସ ଭିତରେ ପଶିଛି, ଅର୍ଖ ନୂଆ ପରି ଦିଶୁଛି।
1: ତା ବୋଲି
0: ହଉ ଭାଉଜ, ଏ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ କରିବା କଣ ଦରକାର?
2: ଅଶୋକକୁ ତୁମେ ନିଜେ ପଚାର, ତାକୁ କଣ ଲାଗୁଛି ଆଉ ସିଏ କଣ ଭାବୁଛି, ଏଇଟା ନୂଆ ନା ପୁରୁଣା?
1: ତମ ମନରେ କଷ୍ଟ ଦବା ପାଇଁ ହୁଏତ ସିଏ ଏକଥା କହିନଥିବେ, କିନ୍ତୁ ସିଏ ଏଇ ଡ୍ରେସ୍ଟା ପିନ୍ଧି ତାଙ୍କ ଘରକୁ ଫେରିଲେ କଣ ତାଙ୍କ ସ୍ତ୍ରୀ ଏ କଥାଟାକୁ ସହଜରେ ଗ୍ରହଣ କରିବେ? ନା, ମୁଁ ନିଶ୍ଚିତ ଯେ ଏଇ ପୁରୁଣା ସୁଟ୍ ପାଇଁ ତାଙ୍କ ଘରେ ନିଶ୍ଚୟ ଝଡ଼ ସୃଷ୍ଟି ହବ।
2: ତୁମେ ଆମ ଦୁଇଙ୍କ ସମ୍ପର୍କ ବିଷୟରେ କିଛି ଜାଣିନ ତନୁଶ୍ରୀ, ବୁଝିଲ ଆମ ଭିତରେ ସେମିତି ଚଳେ।
0: ହଁ ଭାଉଜ, ଆମ ଦୁଇ ଭାଇଙ୍କ ଭିତରେ ଡ୍ରେସ୍ ଅଦଳ ବଦଳ ଚଳେ।
1: ଆଗରୁ କଣ ଏମିତି କେବେ ହେଇଛି?
2: ତନୁଶ୍ରୀ ଶୁଣ, ତମେ ମୋ ଜୀବନକୁ ଆସିବା ମାତ୍ର ଅଳ୍ପ କେତେ ବର୍ଷର, କିନ୍ତୁ ଅଶୋକର ମୋର ସମ୍ପର୍କ ପିଲାଟି ଦିନରୁ, ଆଉ ଅଶୋକର ବାପା କଲିକତାରେ ଚାକିରି କରୁଥିଲେ, ଆମେ ସେତେବେଳେ ଗାଁ ହାଇସ୍କୁଲରେ ପଢୁଥିଲୁ, ତାର ଅଷ୍ଟମ ଆଉ ମୋର ଦଶମ ଶ୍ରେଣୀ। ତା ବାପା ଅଶୋକ ପାଇଁ ଗୋଟେ ଫୁଲ୍ ସ୍ୱେଟର ଆଣିଥିଲେ, ସେଇଟାକୁ ପିନ୍ଧି ସେ ଏକ୍ସମାସ ଛୁଟିରେ ତା ମାମୁଁ ଘରକୁ ଯାଇ ସେଠି 15 ଦିନ ରହିକି ଗାଁକୁ ଫେରିଲା।
0: ନାଇଁ ନାଇଁ ନାଇଁ, 15 ଦିନ ନୁହଁ, ପୁରା 25 ଦିନ ମାମୁଁ ଘରେ ରହିକି ଫେରିଲି।
2: ହଁ ହଁ, ହେଲେ ମୁଁ ଦିନେ ଆମ ଖଳାରେ ବସି ଖରା ପିଉଥିଲି, ଅଶୋକ ମୋ ପାଖରେ ପହଞ୍ଚି କହିଲା, ଦେଖିଲ ମନୋଜ ଭାଇ ଏ ସ୍ୱେଟରଟା ମତେ କେମିତି ମାନୁଛି, ମୁଁ ତ ଖାଲି ହେ ହେଇକିରି ହସିଲି ଆଉ, ବୁଝିଲ। ଆରେ ଏତେ ହସିଲି ଯେ ମୁଁ ଖାଉଥିବା ମୁଢି ଆଉ ବାଦାମ ମୋ ତଣ୍ଟିରେ ଅଟିଗଲା, ମୁଁ ବେଲାଏ ପାଣି ପିଇ ସାରିବା ପରେ ଯାଇ ସାଷ୍ଟମ ହେଲି।
1: ତମେ ଏତେ ଜୋରରେ ହସିଲ କାହିଁକି?
2: ଆରେ, ଅଶୋକ ପିନ୍ଧିଥିବା ସ୍ୱେଟରଟା ତାକୁ ଖୁବ୍ ଲମ୍ବା ଆଉ ଢିଲା ହଉଥିଲା, ଦେହରେ ଗୋଟେ ଲମ୍ବା ଆଉ ଢିଲା ଅଖା ଗଳେଇଲା ଭଳିଆ ଦିଶୁଥିଲା।
1: ସତରେ?
2: ବୁଝିଲ, ତାପରେ ଅଶୋକ ନିଜ ଦେହରୁ ସ୍ୱେଟରଟା କାଢି ମତେ ପିନ୍ଧେଇ ଦେଇ କହିଲା, ତମକୁ ଏଇ ସ୍ୱେଟରଟା ଠିକ୍ ଫିଟ୍ ହଉଛି ଆଉ ଭଲ ମାନୁଛି। ସେତେବେଳେ ଅଶୋକର ପୁରୁଣା ସ୍ୱେଟର ପିନ୍ଧିବା ପାଇଁ ମୋ ମନରେ ଟିକେ ହେଲେ ଅନିଚ୍ଛା କି ଅନାଗ୍ରହ ନଥିଲା, ଆମ ଘରେ କି ଆମ ଗାଁରେ ଇଏ କଥାଟା କାହାରି ଆଖି କେବେ ଅସୁନ୍ଦର କି ଅଡୁଆ ଲାଗିନଥିଲା। ମୁଁ ତାର ସେଇ ସ୍ୱେଟରଟାକୁ 3-4 ବର୍ଷ କାଳ ପିନ୍ଧିଥିଲି, ସେଟା ପୁରୁଣା ହିଁ ଚିରିବା ପର୍ଯ୍ୟନ୍ତ। ଆଉ ଯଦି ମୋ କଥା ତୁମର ବିଶ୍ୱାସ ନ ହଉଛି ତାହେଲେ ତମେ ଟିକେ ଅଶୋକକୁ ପଚାରୁନ, ଏଇଟା ସତ ନା ମିଛ?
1: ଏଥିରେ ଅବିଶ୍ୱାସ କରିବାର କଣ ଅଛି, କାରଣ ସିଏ ଥିଲା ତମର ପିଲାଦିନର କଥା, ସେତେବେଳେ ତମର କି ଅଶୋକ ବାବୁଙ୍କର ଏତେ କଥା ବୁଝିବା ବୟସ ହେଇନଥିଲା।
2: ବୁଝିଲ ତନୁଶ୍ରୀ, ପିଲାଦିନର ଦୁହାଇ ଦେଇକିରି ଅସଲ କଥାକୁ ତୁମେ ଆଡେଇ ଦେବାକୁ ବସିଛ। ଅଶୋକ ମୋର ପିଲାଦିନର ସାଙ୍ଗ ଆଉ ସାନ ଭାଇ ପରି, ଆମେ ଦୁହେଁ ଅନ୍ୟମାନଙ୍କ ପାଇଁ ବଡ଼ ହେଇଥାଇପାରୁ, କିନ୍ତୁ ମୁଁ ତା ପାଇଁ ଆଉ ସିଏ ମୋ ପାଇଁ ସେଇ ପିଲାଦିନର ସାଙ୍ଗ।
1: ଏକଥା କହି ତମେ ତମ ନିଜ ମନକୁ ବୁଝେଇ ଦେଇପାର।

0: ହେଲେ ଅନ୍ୟମାନଙ୍କ କଥା ଠିକ ଲାଗିବନି। ଯଦି ତମର ପିଲାଦିନର ସାଙ୍ଗକୁ କିଛି ପ୍ରେଜେଣ୍ଟ କରିବାକୁ ଚାହୁଁଛ ତାହେଲେ ଲଞ୍ଚ ପରେ ତମେ ତାଙ୍କୁ ନେଇ ଗୋଟେ ମଲ୍କୁ ଚାଲିଯାଅ, ଉଭୟଙ୍କ ପସନ୍ଦରେ କିଛି ଗୋଟେ ଜିନିଷ କିଣି ତାଙ୍କୁ ପ୍ରେଜେଣ୍ଟ କର, ସେଇଟା ସୁନ୍ଦର ହବ।
1: ନାଇଁ ନାଇଁ ଭଜ,
0: ନା ନା ମତେ ଏଇଟା ଜମା ସୁନ୍ଦର ଲାଗୁନି।
1: ନା ନା ନା ଭଜ, ସେମିତି ନୁହଁ, ତମେ ଯାହା ଭାବୁଛ କଥାଟା ଆଦୌ ସେୟା ନୁହେଁ। ଏ ସୁଟ୍ଟା ଆଦୌ ପୁରୁଣା ନୁହେଁ କି ସେପରି ଭାବନା କିଛି ମୋ ମନରେ ନାହିଁ, ଆମ ଭିତରେ ଏସବୁ ଚଳେ।
0: ତମେ ଯେତେ ବୁଝେଇଲେ ବି ମୁଁ ବୁଝିବିନି, ତମେ ଯାହା କହୁଛ ସେଇଟା ଠିକ କଥା ନୁହେଁ, ଆଦୌ ଶୋଭନୀୟ ନୁହେଁ।
2: ଓହୋ, ତିଳକୁ ତାଳ କରିବା କିଛି ଲୋକଙ୍କର ଅଭ୍ୟାସ, ଏଇଟା ଆମ ଦୁଇ ଭାଇଙ୍କ କଥା। ତୃତୀୟ ମଣିଷର ଅଯଥା ହସ୍ତକ୍ଷେପକୁ ମୁଁ ପସନ୍ଦ କରେ ନା। ଏଇଟା ମୋ ସୁଟ୍, ମୁଁ ମୋ ସାନ ଭାଇକୁ ପିନ୍ଧେଇ ସାରିଛି, ସେଥିରେ କାହାରି ମତାମତ କି ମନ୍ତବ୍ୟର କିଛି ହେଲେ ମୂଲ୍ୟ ନାହିଁ।
0: ଏଥିରେ ଏତେ ରାଗିବାର କଣ ଅଛି, ମତେ ଯାହା ଭଲ ଦେଖା ନ ଗଲା ମୁଁ ସେ କଥା କହିଲି।
2: ଓହୋ, ଷ୍ଟପ୍ ଆଇସେ, ଏନଫ୍ ଇଜ୍ ଏନଫ୍, ମୁଁ ଆଉ କିଛି ଶୁଣିବାକୁ ଚାହୁଁନି। ବନ୍ଧୁ ପତ୍ନୀ ହିସାବରେ ତୁମର ଯୋଉ ବନ୍ଧୁ ଚର୍ଚ୍ଚା କରିବା କଥା, ଯାଅ ସେ ବ୍ୟବସ୍ଥା କର।
0: ସେ ବ୍ୟବସ୍ଥା ମୁଁ କରିସାରିଛି, ପ୍ରାଚୀ ହୋଟେଲରୁ ଆମ ତିନି ଜଣଙ୍କ ପାଇଁ ମୁଁ ଲଞ୍ଚ ଅର୍ଡର କରିଦେଇଛି। ହୋଟେଲ ମ୍ୟାନେଜର ମୋତେ ମେସେଜ ଦେଇସାରିଛନ୍ତି, ତାଙ୍କ ଡେଲିଭରି ବୟ 15 ମିନିଟ ହେଲା ଲଞ୍ଚ ପ୍ୟାକେଟ ଧରି ବାହାରକୁ ବାହାରି ଆସିଲାଣି, ଏବେ ପହଞ୍ଚିଯିବ। ତମେ ଅଶୋକ ବାବୁଙ୍କୁ ଧରିକି ଡାଇନିଂ ଟେବୁଲକୁ ଆସ।
2: ଠିକ ଅଛି। ଆରେ ଅଶୋକ, ଅଶୋକ, ଅଶୋକ, ୱାଶରୁମ ଚାଲିଗଲା ନା? ନାହିଁ ତ, ସେଠି ତ ନାହିଁ। ଏ ତନୁ, ଦେଖିଲ ଅଶୋକ ସେପଟକୁ ଯାଇଛି କି?
0: କାହିଁ ନା ତ, ନା ନା ସେ ଉପରକୁ ଆସି ନାହାନ୍ତି, ସେ ତଳେ କୋଉଠି ଥିବେ ଦେଖ।
2: ନାହିଁ ତ, କାହିଁ ଏଠି ତ କୋଉଠି ସେ ଦେଖାଯାଉନି।
0: ଦେଖିଲ ଦେଖିଲ ବାହାରେ ତାଙ୍କ ସ୍କୁଟର ଅଛି ନା ନାହିଁ?
2: ରୁହ ଦେଖୁଛି, ନା ସ୍କୁଟର ନାହିଁ, ସେ ଚାଲିଗଲା ବୋଧେ।
0: କଣ କହିଲ, ଚାଲିଗଲେ?
2: ହଁ,
0: କାହାକୁ କିଛି ନ କହି ଏମିତି ଚାଲିଗଲେ କେମିତି ମ?
2: ସେ ପିନ୍ଧିଥିବା ସୁଟ୍ଟା ବି ଏଇଠି ସେ ସୋଫା ଚେୟାର ଉପରେ ଥୋଇଦେଇ ଯାଇଛି।
0: ଏଇଟା କିନ୍ତୁ ନିହାତି ଅସୁନ୍ଦର, କାହାକୁ କିଛି ନ କହି ଘରୁ ଲୁଚି ଛପି ଚାଲିଯିବା, ତମେ ଯାହା କୁହ ମତେ ଏସବୁ କିଛି ଭଲ ଲାଗୁନି।
2: ବାସ ବହୁତ ହେଇଗଲା, ତମେ ଭାରି ଭଲ କାମ କଲ ଆଉ ସେ ଯାହା ନ କଲା, ବନ୍ଦ କର, ବନ୍ଦ କର ଏସବୁ ବାଜେ କଥା।
0: ଆଚ୍ଛା ତମେ ତାଙ୍କୁ ଟିକେ ଫୋନ ଲଗାଅ ତ।
2: ମୁଁ ଫୋନ ଲଗେଇଥିଲି,
0: ତାହେଲେ
2: ନୋ ରିପ୍ଲାଏ କହୁଛି।
0: ହଁ, ଏତେ କମ ସମୟ ଭିତରେ ସେ ବେଶୀ ବାଟ ଯାଇନଥିବେ ମ, ତମେ ଟିକେ ଗାଡି ନେଇ ଦେଖିଲ ତ।
2: ତାକୁ ଯେତେ ଡାକିଲେ ବି ସେ ଆଉ ଏଠିକି ଆଦୌ ଆସିବନି।
0: କାହିଁକି, କିଏ ତାଙ୍କୁ କଣ କହିଲା ଯେ ସେ ଆଉ ଏଠିକି ଆସିବେନି?
2: ଆହୁରି କହୁଛ କିଏ କଣ କହିଲା, ତୁମେ ନିଜେ ଜାଣିପାରୁନ ତୁମେ କଣ କହିଛ।
0: କଣ କହିଛି?
2: କିନ୍ତୁ ତୁମେ ଯାହାକୁ କହିଛ ସେ ତୁମ କଥାର ଅସଲ ମର୍ମ ବୁଝିପାରିଲା, ଆଉ ତାକୁ ସେ କଥା ବାଧିଲା ବୋଲି ସେ ପିନ୍ଧିଥିବା ସୁଟ୍ ଉତାରି ଦେଇ ଚୁପଚାପ ପଳେଇଗଲା।
0: ମୁଁ ନୁହଁ, ତମେ ଅଶୋକ ବାବୁଙ୍କୁ ଜୋର ଜବରଦସ୍ତ ଗୋଟେ ପୁରୁଣା ଡ୍ରେସ ପିନ୍ଧେଇ ଦେଇ ଅପମାନିତ କରିଛ, ସେଥିପାଇଁ ସିଏ ଏମିତି ଲୁଚି ଛପି ପଳେଇଗଲେ।
2: ଆଚ୍ଛା ତୁମେ ଟିକେ ଚୁପ୍ କଲ, ଚୁପ୍ କର, ଅଶୋକ କଲ୍ ବ୍ୟାକ୍ କରିଛି।
0: ତମେ ସ୍ପିକର ଅନ୍ କର ତ।
2: ଅଶୋକ, ଏ ତୁ ଏବେ କୋଉଠି?
3: ମୁଁ ଘରକୁ ଯିବା ବାଟରେ ଅଛି।
2: ଆରେ ତୁ ଆମକୁ କାହିଁ କିଛି ନ କହିକିରି ସୁଟ୍ଟାକୁ ଉତାରି ଦେଇ ଏମିତି ଅତର୍କିତ ଭାବରେ ଏଠୁ ଚାଲିଗଲୁ?
3: ନାଇଁ ମ, ମୁଁ ସେଠି ଅଧିକ ସମୟ ରହିବାକୁ ଉଚିତ ମନେ କଲିନି, ଆଉ ସେପରି ପରିସ୍ଥିତିରେ ଯିଏ କେହି ଥାନ୍ତା ସିଏ ସେଇଆ ହିଁ କରିଥାନ୍ତା। ତନୁଶ୍ରୀ ଭାଉଜ ଚାହୁଁନଥିଲେ ମୁଁ ସେ ପୁରୁଣା ସୁଟ୍ଟା ପିନ୍ଧେ ବୋଲି, ତମେ କିନ୍ତୁ ଚାହୁଁଥିଲ ମୁଁ ସେ ଆମେରିକାନ ସୁଟ୍ ପିନ୍ଧେ, ଆଉ ଦୁଇ ଜଣ ଯାକର ପରସ୍ପର ବିରୋଧୀ ଦୁଇଟା ଇଚ୍ଛା ମୁଁ କେମିତି ଏକ ସାଙ୍ଗରେ ପୂରଣ କରିପାରିଥାନ୍ତି କହିଲ? ଆଉ ମୁଁ ସେଇଥିପାଇଁ ସ୍ଥିର କଲି ଯେ ବଡ଼ ଲୋକଙ୍କ ତ ଉତ୍ତର ନାହିଁ, ତେଣୁ ଆଉ କିଛି ନ କହି ଚୁପଚାପ ଚାଲି ଆସିଲି ଆଉ। ମନୋଜ ଭାଇ ଭୁଲ କରିଥିଲେ କ୍ଷମା କରିଦବା।
2: ହଉ ଠିକ ଅଛି, ଅଶୋକ ତୁ ଘରକୁ ଯା, ପୁଣି ସୁବିଧା ଦେଖିକିରି ପିଲାଙ୍କୁ ଧରିକିରି କେବେ ନିଶ୍ଚୟ ଆସିବୁ।
3: ହଁ ମୁଁ ନିଶ୍ଚୟ ଆସିବି, ନିଶ୍ଚୟ ଆସିବି, ରହୁଛି, ନମସ୍କାର।

ଶୁଣିଲେ ନାଟକ ଆମେରିକାନ୍ ସୁଟ୍। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ମନୋଜ, ଡାକ୍ତର ରମ୍ୟ କୁମାର ମିଶ୍ର, ଅଶୋକ, ବ୍ରଜମୋହନ ସାହୁ, ସୁନିତା, କ୍ରିଷ୍ଣା ମହାନ୍ତି ଓ ତନୁଶ୍ରୀ ସନ୍ଧ୍ୟାରାଣୀ ମିତ୍ର। ରଚନା ଆନନ୍ଦ ଚନ୍ଦ୍ର ପହି, ପ୍ରଯୋଜନା ଦୁର୍ଗା ମାଝୀ।

0: मंत्री अमित शाह ने कहा कि स्मार्ट बॉर्डर अवधारणा के अंतर्गत विभिन्न प्रौद्योगिकी के एकीकरण का कार्य प्रगति पर है। ओडिशा के चांदीपुर एकीकृत परीक्षण रेंज से आज कम दूरी के बैलिस्टिक मिसाइल अग्निवन का सफल परीक्षण किया गया। रक्षा मंत्रालय ने बताया कि परीक्षण सभी प्रचालनगत और तकनीकी मानकों पर सटीक उतरा। ये सफल परीक्षण भारत की रणनीतिक रक्षा तैयारियों में एक अन्य मील का पत्थर है जो देश की प्रतिरोधक क्षमता बढ़ाता है। केंद्रीय गृह मंत्री अमित शाह ने माउंट एवरेस्ट पर तिरंगा फहराने के लिए आईटीबीपी की पहली महिला पर्वतारोहण टीम को बधाई दी है। श्री शाह ने कहा कि कठिन भूभाग और प्रतिकूल जलवायु परिस्थितियों का सामना करते हुए इस शानदार जीत को हासिल करके टीम ने आईटीबीपी के राष्ट्र सर्वोपरि के सिद्धांत को सार्थक कर दिखाया है। आईपीएल क्रिकेट में आज हैदराबाद में सनराइजर्स हैदराबाद ने रॉयल चैलेंजर्स बेंगलुरु को 256 रन का लक्ष्य दिया है। ताजा समाचार मिलने तक बेंगलुरु ने 14 ओवर में 3 विकेट पर 139 रन बना लिए हैं। इसके साथ ही ये समाचार बुलेटिन समाप्त हुआ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଦେଶବ୍ୟାପୀ 47 ସ୍ଥାନରେ ଆସନ୍ତାକାଲି ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ପରିବହନ ଓ ସାମୁଦ୍ରିକ କେନ୍ଦ୍ର ଭାବେ ଉଭା ହୋଇଛି, କହିଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି। ରାଜ୍ୟରେ ଆବଶ୍ୟକ ପରିମାଣର ସାର ମହଜୁଦ ଥିବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ମାର୍କଫେଡ୍ରେ 66,918 ମେଟ୍ରିକ୍ ଟନ୍ ସାର ମହଜୁଦ ରହିଥିବା ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୂଚନା ଦେଇଛନ୍ତି। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ଏସ୍ପିଏ ଭୋପାଳ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଐତିହ୍ୟ ଓ ସ୍ଥାପତ୍ୟର ସଂରକ୍ଷଣ କ୍ଷେତ୍ରରେ ଆଇଆଇଟି ଖଡ଼ଗପୁରରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଓଡ଼ିଶାର 10 ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରୁ ଆଜି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି 1ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାନଦଣ୍ଡ ଦୃଷ୍ଟିରୁ ପରୀକ୍ଷଣ ସଫଳ ହୋଇଥିବା ସୂଚନା ମିଳିଛି। ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅଧିକାରୀଙ୍କ ସହ ସର୍କିଟ୍ ହାଉସ୍ ସୁପରିଚାଳନା ନେଇ ରାଜସ୍ୱ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ। ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ ସେବାକୁ ଗୁରୁତ୍ୱାରୋପ। ସର୍କିଟ୍ ହାଉସ୍ଗୁଡ଼ିକରେ ମାଦକଦ୍ରବ୍ୟ ସେବନ ନିଷେଧ ପାଇଁ ନିର୍ଦ୍ଦେଶ। 6 ପାଇଁ ଶକ୍ତି କ୍ଷେତ୍ରରେ ଏସ୍ମା ଲାଗୁ କଲେ ରାଜ୍ୟ ସରକାର। ଉତ୍ପାଦନ, ପରିବହନ ଏବଂ ବିତରଣ କ୍ଷେତ୍ରରେ ଲାଗୁ ହେଲା କଟକଣା। କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ ହବ୍ ଓ ପାର୍କ ପ୍ରତିଷ୍ଠା ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ବୈଠକରେ ଉତ୍ପାଦନ ଭିଭିଭୂମି, ଯୋଗାଣ ଶୃଙ୍ଖଳ, ପ୍ରଶିକ୍ଷଣ ଏବଂ ବିପଣନ ସୁବିଧା ଆଦି ସଂକ୍ରାନ୍ତରେ ଆଲୋଚନା। ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ରତ୍ନାକର ଚୟନୀ ଶ୍ରୀମଦ୍ ଭାଗବତର 11 ଅଧ୍ୟାୟ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ୍।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଗାଇଛନ୍ତି।

ବିଜୟ କୁମାର ଜେନା, ଏଥର ଗାଇଛନ୍ତି ବନମାଳୀଙ୍କ ରଚନା। ଇଚ୍ଛାମୟ ଶ୍ରୀହରି ତୁମ ଶ୍ରୀଛାମରେ ଅଛି ଅନୁସରୀ।

ପରବର୍ତ୍ତୀ ଭକ୍ତିଗୀତ ନିମାଇ ବାନାର୍ଜୀଙ୍କ ରଚନା ଗାଇଛନ୍ତି ବନ୍ଦିତା ରାୟ। ଏଇ ମନ ବୃନ୍ଦାବନେ ଯେତେ ଫୁଲ ଫୁଟିଛି, ହରି ପ୍ରେମ ସମୀରଣେ ଝୁଲି ଝୁଲି ନାଚୁଛି।

ମନମୋହନ ପ୍ରଧାନ ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ ଚଣ୍ଡିଦାସଙ୍କ ରଚନାରୁ ଜଗନ୍ନାଥ ହେ ଗୋସାଇଁ ଦିନେ ମୋ ଗୁହାରୀ ଶୁଣିଲ ନାହିଁ।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଏଥର ଦ୍ୱୈତକଣ୍ଠରେ ସ୍ୱାଗତିକା ଦାସ ଏବଂ ରୋଜାଲିନା ଦାସ ଗାଇଛନ୍ତି ଭୀମଭୋଇଙ୍କ ରଚନା। ସୁଜନେ ମଧୁରସ ଅଛି ପଦ୍ମରେ, ପ୍ରେମ ମତ୍ତ ଗର୍ବେ ଚୁମ୍ବ ବାରେ ଲୋଭେ, ଭୃଙ୍ଗ ସେ ପଡ଼ିଛି ବନ୍ଦୀରେ।

ଶେଷରେ ସମବେତ କଣ୍ଠରେ ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ ଗାଇଛନ୍ତି ବୀରକିଶୋର ଦାସଙ୍କ ରଚନା ସେ ଯେ ସୁନ୍ଦର ଚିର ସୁନ୍ଦର ତାରୂପ ମାଧୁରୀ ନ ଦେଖିଲେ କାହିଁ ଖୋଜି ଖୋଜି ମୁହିଁ ତିନିପୁର।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ତତ୍ତ୍ୱକନ୍ଦର ମିଶ୍ରା।

ସ୍ୱାମୀ ବିବେକାନନ୍ଦ ଜଣେ କ୍ରାନ୍ତଦର୍ଶୀ ଓ ଧର୍ମର ପ୍ରତିଷ୍ଠାତା ଥିଲେ। ତାଙ୍କର ଉପଦେଶଗୁଡ଼ିକ ସାର୍ବଜନୀନ ଓ କାଳଜୟୀ, ସବୁ ଦେଶର ସବୁ ଯୁଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ସେ ବାରମ୍ବାର କହିଛନ୍ତି, ସତ୍ୟ ହିଁ ମୋର ଭଗବାନ। ଯେଉଁ ସମାଜ ସତ୍ୟକୁ ସମ୍ମାନ ନ ଦିଏ ସେହି ସମାଜ ଧ୍ୱଂସ ପାଇଯାଏ। ଚିକାଗୋ ବିଶ୍ୱଧର୍ମ ସମ୍ମେଳନର ଅନ୍ତିମ ଦିବସରେ ସେ କହିଥିଲେ, ସାଧୁତା, ପବିତ୍ରତା ଓ ସତ୍ୟନିଷ୍ଠା ଜଗତର କୌଣସି ଗୋଟିଏ ଧର୍ମ ମଣ୍ଡଳୀର ନିଜସ୍ୱ ସମ୍ପତ୍ତି ନୁହେଁ। ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟରେ ଅତି ଉନ୍ନତ ଚରିତ୍ରର ନରନାରୀ ଜନ୍ମଗ୍ରହଣ କରିଛନ୍ତି। ପ୍ରାୟ ହଜାର ବର୍ଷ ତଳର ଗୋଟିଏ ଘଟଣା, ଇସଲାମୀୟ ତରୁଣ ଅବଦୁଲ କାଦିରଙ୍କ ମନରେ ଆଲ୍ଲାଙ୍କୁ ଜାଣିବା ଲାଗି ଆଗ୍ରହର ଉଦୟ ହେଲା। ସେ ମକ୍କା ଯିବା ଲାଗି ମନସ୍ଥ କଲେ। ସେ ତାଙ୍କର ମନ କଥା ମାଙ୍କୁ କହିଲେ। ହଜାର ମାଇଲ ଦୂର ସ୍ଥାନକୁ ପୁଅକୁ ଛାଡ଼ିବା ଲାଗି ମା ପ୍ରଥମେ ରାଜି ହେଉନଥିଲେ, କିନ୍ତୁ ପୁଅର ପ୍ରବଳ ଆଗ୍ରହ ଦେଖି ସେ ଅନୁମତି ଦେଲେ। ପୁଅର କୋର୍ଟ ଭିତରେ 40 ସୁନାମୋହର ସିଲାଇ କରି ରଖି କହିଲେ, ସମ୍ପତ୍ତିରୁ ତୋର ଭାଗ ତୋତେ ଦେଇଦେଲି, ତୁ ମହାତୀର୍ଥକୁ ଯାଉଛୁ। ମୁଁ ଜାଣୁଛି ଯେ ମୋ ସହିତ ତୋର ଆଉ ଏ ଜୀବନରେ ଦେଖା ହେବ ନାହିଁ। ଆଲ୍ଲାଙ୍କ ନିକଟରେ ମୁଁ ତୋତେ ସମର୍ପଣ କରିଦେଉଛି। ଜୀବନରେ ମୋର ଗୋଟିଏ କଥା ପାଳନ କରିବୁ, ବାପରେ, ମୃତ୍ୟୁ ଆସିଲେ ମଧ୍ୟ ସତ୍ୟକୁ ଧରି ରହିବୁ, ସତ କହିବୁ ଏବଂ ସତ୍ୟର ଜୟଗାନ କରିବୁ, ସତ୍ୟକୁ କେବେ ହେଲେ ଛାଡ଼ିବୁ ନାହିଁ। ଅବଦୁଲ ମାଙ୍କ ନିକଟରେ ସତ୍ୟ ପାଳନ ଲାଗି ପ୍ରତିଜ୍ଞା କଲେ। ବାଗଦାଦ ଯାଉଥିବା ଗୋଟିଏ ଯାତ୍ରୀ ଦଳରେ ସାମିଲ ହୋଇ ମକ୍କା ଅଭିମୁଖରେ ଚାଲିଲେ। ବାଟରେ ଡକାୟତମାନେ ଯାତ୍ରୀ ଦଳକୁ ଆକ୍ରମଣ କଲେ, ଧନୀ ଲୋକଙ୍କର ସବୁ ଧନ ସମ୍ପତ୍ତି ଲୁଟିନେଲେ। ଅବଦୁଲ ଭିଖାରୀ ଭଳି ଦେଖାଯାଉଥିବାରୁ ତାଙ୍କ ପାଖକୁ କୌଣସି ଡକାୟତ ଆସୁନଥିଲା, କିନ୍ତୁ ଶେଷରେ ଜଣେ ଡକାୟତ ତାଙ୍କୁ ଧମକାଇ ପଚାରିଲା, ତୋ ପାଖରେ କ'ଣ ଅଛି? ଅବଦୁଲ କହିଲେ, ମୋ କୋର୍ଟ ଭିତର ପଟେ କାଖ ତଳେ ମୋ ମା 40 ସୁନାମୋହର ସିଲାଇ କରିଦେଇଛନ୍ତି। ଡକାୟତ ଜଣକ ଅବଦୁଲଙ୍କ କଥାକୁ ବିଶ୍ୱାସ କଲା ନାହିଁ, ହସିଦେଲା, ଭାବିଲା ଭିକାରୀ ପିଲା ପୁଣି ସୁନାମୋହର। କିନ୍ତୁ ଯିବା ପୂର୍ବରୁ ସେ ଏକଥା ତାର ଦଳପତିକୁ ଜଣାଇଦେଲା। ଦଳପତି ଅବଦୁଲଙ୍କ ପାଖକୁ ଆସିଲା, ତାଙ୍କୁ ଗୋଡ଼ରୁ ମୁଣ୍ଡ ଯାଏ ଚାହିଁ କର୍କଶ ସ୍ୱରରେ ପଚାରିଲା, କେଉଁଠି ସୁନାମୋହର ଅଛି ଦେଖା? ଅବଦୁଲ ନିକଟରେ କୋର୍ଟଟିକୁ କାଢ଼ି ସିଲାଇ ସ୍ଥାନ ଦେଖାଇଦେଲେ। ଦଳପତି କୋର୍ଟର କାଖ ତଳ ଚିରିଦେବାରୁ ସୁନାମୋହର ତକ ତଳେ ପଡ଼ିଗଲା। ଡକାୟତ ଆଶ୍ଚର୍ଯ୍ୟ ହୋଇ ଅବଦୁଲଙ୍କୁ ପଚାରିଲା, ଆମେ ତ ତୋତେ ଛାଡ଼ି ଦେଇଥିଲୁ, ତୁ କାହିଁକି ସୁନାମୋହର ଥିବା କଥା ଆମକୁ ଜଣାଇଦେଲୁ? ଅବଦୁଲ କହିଲେ, ମୋର ମା ମୋଠାରୁ ପ୍ରତିଜ୍ଞା କରାଇ ନେଇଥିଲେ ଯେ ପ୍ରାଣ ସଂଶୟ ଉପସ୍ଥିତ ହେଲେ ମଧ୍ୟ ସତ୍ୟକୁ ଛାଡ଼ିବି ନାହିଁ, ଆଉ ଇଏ ତ ସାମାନ୍ୟ 40 ସୁନାମୋହର। ସତ୍ୟ ପାଳନ କରିବା ଲାଗି ମୁଁ ମୋ ମାଙ୍କ ନିକଟରେ ପ୍ରତିଜ୍ଞାବଦ୍ଧ, ତେଣୁ କିପରି ତାଙ୍କ ନିକଟରେ ବିଶ୍ୱାସଘାତକତା କରିଥାନ୍ତି, ସତ୍ୟ ପାଇଁ ମୁଁ ପ୍ରାଣ ଦେବାକୁ ମଧ୍ୟ ପ୍ରସ୍ତୁତ। ଅବଦୁଲଙ୍କ ମହତ ଚରିତ୍ରବତ୍ତା ଡକାୟତମାନେ ଅଭିଭୂତ ହୋଇଗଲେ। ସତ୍ୟର ଏତେ ଶକ୍ତି ମରଣକୁ ତୁଚ୍ଛ ଜ୍ଞାନ କରେ। ସେମାନଙ୍କ ନୃଶଂସ ହୃଦୟରେ ଆତ୍ମଶ୍ରଦ୍ଧା ଉଦିତ ହେଲା। ସେମାନେ ଡକାୟତି ଛାଡ଼ି ଅବଦୁଲ କାଦିରଙ୍କୁ ଅନୁସରଣ କଲେ, ସାଧୁ ଜୀବନ ଯାପନ କରିବାକୁ ସଂକଳ୍ପ କଲେ। ମାଙ୍କ ଉପଦିଷ୍ଟ ସତ୍ୟପଥରେ ଯାଇ ତରୁଣ କାଦିର ଶେଷରେ ଲୋକପ୍ରିୟ ବିଖ୍ୟାତ ସାଧୁ ପାଲଟିଗଲେ। ଲୋକମାନେ ତାଙ୍କୁ ଡାକୁଥିଲେ ଶେଖ ଅବଦୁଲ କାଦିର ଆଲ ଗିଲାନୀ। ବହୁ ଲୋକ ତାଙ୍କ ପାଖକୁ ଆସି ସତ୍ୟପଥରେ ଅନୁପ୍ରାଣିତ ହୋଇଥିଲେ।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ତତ୍ତ୍ୱକନ୍ଦର ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ।

ମନକୁ ନିରୋଳା କରି ଗୋବିନ୍ଦଙ୍କ ପାଦ ପଦ୍ମରେ ଲଗାଇଦେବାକୁ ସୁଖଦେବ ଉପଦେଶ ଦେଲେ। ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି, ତାଙ୍କରି ଭଜନରେ ହୁଏ ସର୍ବସିଦ୍ଧି। ସେହି ହରି ଅନ୍ତରରେ ଓ ବାହାରେ, ତାଙ୍କରିଠାରୁ ସୃଷ୍ଟି ହୋଇଛି ଏ ଜଗତ। ସପ୍ତ ବ୍ରହ୍ମ ପଥରେ ଜୀବ ଆତଜାତ ହୁଏ, ନିଜର ବାହୁତ ସମର୍ଥ ଆଉ ସେବକମାନଙ୍କର କ'ଣ ଦରକାର। ଯେଉଁ ପ୍ରାଣୀ ଏହିପରି ନିଜେ କୃଷ୍ଣ ପଦରେ ମନ ଦିଅନ୍ତି, ଭଗବାନ ତା ପ୍ରତି ପ୍ରସନ୍ନ ହୁଅନ୍ତି। ଯେଉଁମାନେ ଏପରି ଭାବକୁ ଅନାଦର କରି ସଂସାର ଚିନ୍ତାରେ ବୁଡ଼ନ୍ତି, ସେମାନେ ପଶୁଙ୍କ ପରି। ସଂସାରର ପ୍ରାଣୀମାନେ ଯମ ଆୟତ୍ତରେ ବନ୍ଧା।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଂଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଷ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର।

0: କୀଟନାଶକ ମଧ୍ୟରୁ ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ବର୍ତ୍ତମାନ ଢାଳୁଅ ଧାନରେ ଗନ୍ଧିପୋକର ସଂକ୍ରମଣ ଦେଖାଦେବାର ସମ୍ଭାବନା ରହିଛି। ଏଣୁ ଗନ୍ଧିପୋକର ଆର୍ଥିକ ଦେହଳି ସୀମା ଅର୍ଥାତ୍ ବୁଦା ପ୍ରତି ଦୁଇରୁ ଅଧିକ ଗନ୍ଧିପୋକ ଦେଖାଦେଲେ ନିୟନ୍ତ୍ରଣ ପାଇଁ ଇମିଡାକ୍ଲୋବ୍ରିଡ୍ 6% ସହିତ ଲାମ୍ବଡ଼ା ସାଇହାଲୋଥ୍ରିନ୍ 4% ଏସ୍ଏଲ୍ର ମିଶ୍ରିତ ଔଷଧକୁ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୁଗ କ୍ଷେତରେ ଯୌପୋକ ଲାଗିବାର ଦେଖାଗଲେ ଏହାର ନିୟନ୍ତ୍ରଣ ପାଇଁ 0.3 ମିଲିଲିଟର ଇମିଡାକ୍ଲୋବ୍ରିଡ୍ କିମ୍ବା 0.3 ଗ୍ରାମ ଥାୟୋମେଥୋକ୍ସାମକୁ ପ୍ରତି ଲିଟର ପାଣିରେ ମିଶାଇ ଶୁଷ୍କ ପାଗକୁ ଦେଖି କ୍ଷେତରେ ପ୍ରୟୋଗ କରନ୍ତୁ। ଯଦି ମୁଗ କ୍ଷେତରେ ଫଳ ଧରିବା ସମୟରେ ଫଳ ଛେଦକ କିମ୍ବା ଫଳବିନ୍ଧା ପୋକର ପ୍ରକୋପ ଦେଖାଯାଏ ତାହେଲେ ଏହାର ନିୟନ୍ତ୍ରଣ ପାଇଁ 0.3 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5 SC କିମ୍ବା 0.4 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ପ୍ରତି ଲିଟର ପାଣିରେ ମିଶାଇ ଶୁଷ୍କ ପାଗ ଦେଖି ସିଞ୍ଚନ କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମି ୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହାର ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରାଟ୍ରାନିଲିପ୍ରୋଲ 18.5% SC 80 ମିଲିଲିଟରକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ୍ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଏକର ପ୍ରତି 600 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କିମ୍ବା ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

0: ପୂର୍ବ ଦିଗରେ ଉଭା ହେଲେଣି ଦିନମଣି। ସୂର୍ଯ୍ୟଙ୍କର ଆବିର୍ଭାବରେ ଧରାପୃଷ୍ଠରୁ ଅପସରି ଗଲାଣି ଅନ୍ଧକାର। ଏଥିସହିତ ମଣିଷ ମଧ୍ୟ ବିଗତ ଦିନର ସବୁ କ୍ଳାନ୍ତି ଓ ଅବସାଦକୁ ପାଶୋରି ଦେଇ ସୂର୍ଯ୍ୟଙ୍କର ସୁନେଲି କିରଣରେ ପାଇଛି ନୂଆ ଶକ୍ତି, କାମ କରିବା ପାଇଁ ମନରେ ପାଇଛି ଭରପୁର ଆଗ୍ରହ। ସକାଳୁ ସକାଳୁ ଚଷା ଭାଇ ବିଭୁଙ୍କ ପାଦପଦ୍ମରେ ମୁଣ୍ଡିଆ ମାରି ତରବର ହେଇ ବାହାରି ପଡ଼ିଲାଣି ତାର କ୍ଷେତକୁ। ମନରେ କେତେ କ'ଣ ସ୍ୱପ୍ନ, ସବୁ ସ୍ୱପ୍ନକୁ ସେ ଦେଖେ ତାର ପୁରିଲା ପୁରିଲା ସୁନେଲି ଧାନ କ୍ଷେତରେ। ଖାଲି ଚାଷୀ ଭାଇ କାହିଁକି, ଏଇ ସକାଳ ତ ସବୁ କାମ ପାଇଁ ଆରମ୍ଭର ବେଳ, ମଙ୍ଗଳ ମୁହୂର୍ତ୍ତ। ସକାଳକୁ ନେଇ ଭାବବ୍ୟକ୍ତ କରନ୍ତି ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ବେଦ ଅଧ୍ୟାପକ ଡକ୍ଟର ନିରଞ୍ଜନ ମିଶ୍ର।
1: ସକାଳର ଶୁଭୋଦୟ ଦିବ୍ୟ ଲଗ୍ନ ସମସ୍ତଙ୍କ ପ୍ରତି ମଙ୍ଗଳମୟ ହେଉ। ଯେଉଁ ଉଷା କାଳ ପ୍ରତ୍ୟୁଷ କାଳ, ଏ ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ। ଏହି ସମୟରେ ନୂତନ ସୂର୍ଯ୍ୟର ଶୁଭ୍ର ରଶ୍ମିର ଯେଉଁ ସ୍ନିଗ୍ଧତା ଆମର ମନକୁ ପବିତ୍ରତ କରିଥାଏ, ଅଭିମନ୍ତ୍ରିତ କରିଥାଏ, ଆମେ ପୁଣି ନିଜେ ନିଜକୁ ସଜାଗ କରିଥାଉ ପୁଣି ଗୋଟିଏ ଦିବ୍ୟ ଲକ୍ଷଣ। ଏହି ପବିତ୍ର ମଙ୍ଗଳମୟ ମୁହୂର୍ତ୍ତ ଏହି ସକାଳ, ଯଦି ସକାଳର ପ୍ରତ୍ୟେକଟି ନିମେଷକୁ ଆମେ ପବିତ୍ରତା କରିଦେବା, ମନକୁ ଗୋଟିଏ ସକାରାତ୍ମକ ଦିଗରେ ନେବା, ତେବେ ଦିବସର ପ୍ରତ୍ୟେକଟି କାର୍ଯ୍ୟ ଆମର ମଙ୍ଗଳମୟ ହେବ, ସାଧିତ ହେବ। ଯେଉଁ ସମୟରେ ଆମେ ପ୍ରାତଃ ସ୍ମରାମି ଭବ ଭୀତି ମହାର୍ଥୀ ଶାନ୍ତି ନାରାୟଣ ଗରୁଡ ବାହନ ମଗ୍ଧ ନାଭମ୍।

ಅಹಾಭಿಭೂತ ಬರಬಾರಣ ಮುಕ್ತಿ ಹೇತು ಚಕ್ರಾಯುಧಂ ತರುಣ ವಾರಿಜ ಪತ್ರ ನೇತ್ರಂ. ಈ ಭಗವಾನಂಕರ ಬಂಧನ ಧ್ಯಾನ ಇತ್ಯಾದಿ ಕರಿ ಪವಿತ್ರ ಮೃದು ಮಧುಮಯ ಪವನ ಮಧ್ಯರೆ ಪಕ್ಷಿ ಮಾನಂಕರ ಮೃದು ಗುಂಜರಣರೆ ಪಂಡಿತ ಮಾನಂಕರ ಮಂತ್ರ ಪಾಠ ಮಧ್ಯರೆ ಆಮೆ ಸಕಾಳರ ಪವಿತ್ರ ಧ್ವನಿ ಮಧ್ಯರೆ ಆಮ ಜೀವನ ಬಾ ಪರಿಚರ್ಯ ಆರಂಭ କରିಥାଉ. ପ୍ରତ୍ୟେକଟି କାର୍ଯ୍ୟର ଆରମ୍ଭରେ ସଂକଳ୍ପ ଥାଏ, ଦିବସଟି କିଭଳି ପବିତ୍ରମୟ ହେବ, ମହନୀୟ ହେବ, କମନୀୟ ହେବ, ସଂକଳ୍ପ ଗ୍ରହଣ କରିବାର ସମୟ ହେଉଛି ସକାଳ. ତେଣୁ ଭଗବତ ଆରାଧନା କରି ଭଗବତ ଚିନ୍ତନ କରି ଯଦି ଆମେ ସକାଳଟିକୁ ବ୍ୟତୀତ କରିବା, ସକାଳରେ ସେହି ଭଗବତ ଚିନ୍ତନର ସଂକଳ୍ପ ନେବା, ତେବେ ପର୍ବତ ସଦୃଶ ମହାନ ମହାନ କାର୍ଯ୍ୟ ମଧ୍ୟ ସାଧିତ ହେବ, ଶତ୍ରୁ ମଧ୍ୟ ଆପଣାର ହେଇଯିବ, ଆଶାତୀତ କାର୍ଯ୍ୟ ସଫଳ ହେବ. ସମସ୍ତ ନକାରାତ୍ମକ ଭାବନାକୁ ଯଦି ଆମେ ପରିତ୍ୟାଗ କରିବା, ତେବେ ସକାଳଟି ଭଲ ହେବା ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଦିନଟି ମଧ୍ୟ ଆମର ଭଲ ହେବ. ସକାଳର ସମୟ ହେଉଛି ପ୍ରକୃଷ୍ଟ ସମୟ, ସେ ବିଦ୍ୟାର୍ଥୀ ମାନଙ୍କ ପାଇଁ ହଉ, ଗୃହିଣୀ ମାନଙ୍କ ପାଇଁ ହଉ, କୌଣସି କାର୍ଯ୍ୟକର୍ତ୍ତା ମାନଙ୍କ ପାଇଁ ହଉ, ଯଦି ସକାଳରୁ ଆମେ ସଂକଳ୍ପ ନେଇଗଲେ ଆମେ ଏହି କାର୍ଯ୍ୟଟି ଗୋଟିଏ ସଦ୍ମାର୍ଗରେ ଗୋଟିଏ ସଚିନ୍ତନରେ କରିବା, ସେ କାର୍ଯ୍ୟଟି ଅବଶ୍ୟ ସାଧିତ ହେବ, ଏହା ନିଃସନ୍ଦେହ।

0: ଶ୍ରୋତାବନ୍ଧୁ, ମଣିଷ ହେଉଛି ଜଗତର ଶ୍ରେଷ୍ଠ ପ୍ରାଣୀ। ମଣିଷଠାରେ ଭଗବାନ ଅନେକ ଦିବ୍ୟ ଗୁଣ ଦେଇଛନ୍ତି। ଦୟା କ୍ଷମା ଭଳି ଗୁଣ ରହିଛି ମଣିଷ ପାଖରେ। ମଣିଷ ସାଙ୍ଗ ସାଥୀ ବନ୍ଧୁ ପରିଜନ ଓ ଜ୍ଞାତି କୁଟୁମ୍ବଙ୍କ ମେଳରେ ରହିଥାଏ, ପରସ୍ପରର ଭଲ ମନ୍ଦ ଓ ସୁଖ ଦୁଃଖରେ ଭାଗୀ ହୋଇଥାଏ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ। ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ସାହୁ।
2: ଶ୍ରୋତାବନ୍ଧୁ, ସକାଳ ବେଳା ନିଦର ଅଳସ ଭାଙ୍ଗିବାକୁ ହେଉ ବା ଦିନସାରା କାମର ଥକା ମେଣ୍ଟାଇବାକୁ ହେଉ, ଚା କପେ ପିଇବାକୁ ପ୍ରାୟ ସମସ୍ତେ ଇଚ୍ଛା କରନ୍ତି। ହେଲେ ଆମ ସ୍ୱାସ୍ଥ୍ୟ ଉପରେ ଏହି ଚା'ର ସୁପ୍ରଭାବ ଓ କୁପ୍ରଭାବ ବିଷୟରେ ଆମେ ଜାଣିବା ଉଚିତ। ବହୁ ପୁରାତନ ସମୟରୁ ଭାରତୀୟ ଜୀବନଶୈଳୀକୁ ପ୍ରବେଶ କରିଥିବା ଚା' ଯେଉଁ ଗଛର ପତ୍ରରୁ ତିଆରି ହୁଏ ତାକୁ କ୍ୟାମେଲିଆ ସାଇନେନ୍ସିସ୍ କହନ୍ତି। ଏହି ଚା ମୁଖ୍ୟତଃ ଚାରି ପ୍ରକାରର, ବ୍ଲାକ୍, ହ୍ୱାଇଟ୍, ଓଲଙ୍ଗ ଏବଂ ଗ୍ରୀନ୍। ଚା ପତ୍ରରେ ପ୍ରାୟ 20-25 ପ୍ରକାରର ଉପାଦାନ ରହିଥାଏ। ସେଥିରୁ ମୁଖ୍ୟ ହେଉଛି ଆମିନୋ ଏସିଡ୍ ଏଲ୍ ଥିଆନିନ୍। ଆଉ କେତେକ ରାସାୟନିକ ଉପାଦାନ ରହିଛି ଯାହାକୁ ମିଥାଇଲ୍ ଜାନ୍ଥିନ୍ କହନ୍ତି। ସେଗୁଡ଼ିକ ହେଉଛି କ୍ୟାଫେନ୍, ଥିଓବ୍ରୋମିନ୍, ଥିଓଫାଇଲିନ୍। ଚା ପତ୍ରର ଶୁଷ୍କ ଓଜନର ପ୍ରାୟ 3% ହେଉଛି କ୍ୟାଫେନ୍, ଅର୍ଥାତ୍ ଏକ କପ୍ ଚା'ରେ 30-90 ମିଲିଗ୍ରାମ କ୍ୟାଫେନ୍ ଥାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ 50% କମ୍ କ୍ୟାଫେନ୍ ରହିଥାଏ। ଏହାଛଡ଼ା ଚା'ରେ ଆଉ ବହୁତ ପ୍ରକାର ରାସାୟନିକ ଉପାଦାନ ଥାଏ, ଯଥା ପଲିଫିନଲ୍, ଫ୍ଲାଭୋନଏଡ୍ସ, ଟାନିନ୍, ଫ୍ଲୋରାଇଡ୍, ଆଲୁମିନିୟମ୍ ଇତ୍ୟାଦି। ପ୍ରଥମେ ଦେଖିବା ଚା'ର ସୁପ୍ରଭାବ ସବୁ କ'ଣ। ଯେତେବେଳେ ଆମକୁ କ୍ଳାନ୍ତ ଲାଗୁଥାଏ ସେତେବେଳେ ଚା' ପିଇଲେ ଏଥିରେ ଥିବା କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଶରୀରକୁ ଉତ୍ତେଜିତ କରାଏ ଏବଂ କ୍ଳାନ୍ତିରୁ ମୁକ୍ତି ଦିଏ। ଚା'ରେ ଥିବା କେତେକ ଆମିନୋ ଏସିଡ୍ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ ଚଳଚଞ୍ଚଳ କରାଏ, ଯାହାକି ନିଦକୁ ଦୂରେଇ ଦେବାରେ ସାହାଯ୍ୟ କରେ। ତେଣୁ ଅତିଶୟ କ୍ଳାନ୍ତ ଲାଗୁଥିବା ସମୟରେ ଏହା ଥକା ମେଣ୍ଟାଇଥାଏ। ଅତ୍ୟଧିକ ଶୀତ ସମୟରେ ଏହି ଉପାଦାନଗୁଡ଼ିକ ଥଣ୍ଡା ସହିବାର କ୍ଷମତାକୁ ସାମୟିକ ଭାବରେ ବଢ଼ାଇଥାଏ। ଶ୍ୱାସରୋଗୀମାନଙ୍କ ପାଇଁ ଏହି କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଅତି ଉପାଦେୟ। ବୃଦ୍ଧି ହୋଇଯାଇଥିବା ଶ୍ୱାସନଳୀକୁ ଖୋଲିବାରେ ଏହା ସାହାଯ୍ୟ କରେ। ଚା'ର ସୁପ୍ରଭାବ ସମ୍ପର୍କରେ ଆହୁରି କେତେକ ତଥ୍ୟ ମିଳିଛି, ଯାହାକି ଯଦିଓ ଉତ୍ସାହଜନକ ତଥାପି ତା ଉପରେ ଆହୁରି ଗବେଷଣା ଆବଶ୍ୟକ। ଯେମିତିକି ଚା'ରେ ବହୁତ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଶରୀରରେ ଦୈନନ୍ଦିନ ଜୈବିକ ପ୍ରକ୍ରିୟାରୁ ଜାତ ହେଉଥିବା କ୍ଷତିକାରକ ପଦାର୍ଥ, ଯାହାକୁ ଫ୍ରି ରାଡିକାଲ କହନ୍ତି, ଏହାର ମାତ୍ରା ବଢ଼ିଗଲେ ଶରୀରରେ ନାନାଦି ରୋଗ ସୃଷ୍ଟି ହୁଏ, ପ୍ରତ୍ୟେକ ଅଙ୍ଗର କାର୍ଯ୍ୟକ୍ଷମତା ହ୍ରାସ ପାଏ। ତେଣୁ ଏହିସବୁ ଫ୍ରି ରାଡିକାଲଗୁଡ଼ିକ ଶରୀରରୁ ବାହାରିଗଲେ ଫୁର୍ତ୍ତି ଲାଗେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଚା'ରେ ଥିବା କେତେକ ଉପାଦାନ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ ଓ ଫ୍ରି ରାଡିକାଲର କୁପ୍ରଭାବକୁ ପ୍ରତିହତ କରାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ ମୁଖ୍ୟତଃ ଏହି ଆଣ୍ଟିଅକ୍ସିଡାଣ୍ଟ ଅଧିକା ଥାଏ। ଆଉ କେତେକ କ୍ଷେତ୍ରରେ ଦେଖାଯାଇଛି ଯେ ଚା'ରେ ଥିବା ପଲିଫିନଲ୍ ଆମର ଅନ୍ତଃନଳୀ ବା ଇଣ୍ଟେଷ୍ଟାଇନ୍ କ୍ୟାନ୍ସର ହେବାରୁ କିଛି ମାତ୍ରାରେ ରକ୍ଷା କରେ। ଅଳ୍ପ ମାତ୍ରାରେ ଚା' ପିଇଲେ ରକ୍ତରୁ କୋଲେଷ୍ଟ୍ରଲ୍ ବା ସ୍ନେହସାର ଆଂଶିକ ଭାବେ ହ୍ରାସ ପାଏ। ଏବେ ଆସନ୍ତୁ ଚା'ର ମୁଖ୍ୟ କୁପ୍ରଭାବଗୁଡ଼ିକ ବିଷୟରେ ଜାଣିବା। ଆଜିର ପରିବର୍ତ୍ତିତ ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ଯୋଗୁଁ ପ୍ରାୟ ଅର୍ଦ୍ଧାଧିକ ଲୋକ ଅମ୍ଳବାତର ଶିକାର ହେଉଛନ୍ତି। ଏହି ଅମ୍ଳବାତ ରୋଗରେ ସାଧାରଣତଃ ଅଧିକ ଅମ୍ଳକ୍ଷରଣ ଯୋଗୁଁ ପାକସ୍ଥଳୀର ଭିତର ଅଂଶର କ୍ଷତି ହୋଇଥାଏ। ଅତି ଗରମ ଚା' ପିଇବା ଦ୍ୱାରା ଏହି କ୍ଷତିଗ୍ରସ୍ତ ଅଂଶରେ ଘା ବା ଅଲସର ହେବାକୁ ବେଶୀ ଡେରି ଲାଗେ ନାହିଁ। ତେଣୁ ଔଷଧ ଖାଇବା ସତ୍ତ୍ୱେ ଅମ୍ଳବାତ ବା ଏସିଡିଟି କମେ ନାହିଁ। ଆମ ଖାଦ୍ୟନଳୀର ପ୍ରାଥମିକ ଭାଗ ବା ଇସୋଫାଗସ୍

0: ଓ ପାକସ୍ଥଳୀ ମଧ୍ୟରେ ଏକ ସ୍ଫିଙ୍କ୍ଟର ବା କପାଟିକା ଥାଏ, ଯାହା କେବଳ ଖାଦ୍ୟ ଖାଇବା ସମୟରେ ଖୋଲେ ଓ ଅନ୍ୟ ସମୟରେ ବନ୍ଦ ରହେ। ଏହାକୁ ଲୋୟର ଇସୋଫେଜିଆଲ ସ୍ଫିଙ୍କ୍ଟର କହନ୍ତି। କିନ୍ତୁ ଚା ଓ କଫି ପିଇବା ଦ୍ୱାରା ଏହି ସ୍ଫିଙ୍କ୍ଟରଟି କ୍ଷତିଗ୍ରସ୍ତ ହୋଇ ଢିଲା ହୋଇଯାଏ ଓ ଆଉ ବନ୍ଦ ନ ହୋଇ ସବୁବେଳେ ଖୋଲା ରହେ। ତେଣୁ ପାକସ୍ଥଳୀର ଅମ୍ଳ ବା ଏସିଡ୍ ଉପରକୁ ଉଠି ଇସୋଫାଗସ୍କୁ କ୍ଷତାକ୍ତ କରାଏ। ଏହା ଯୋଗୁଁ ଆମ୍ବଳା ହାକୁଟି ଦିଏ, ଛାତି ପୋଡ଼େ, ଛାତି ଭିତରେ କିଛି ଥିବା ଭଳି ଜଣାପଡ଼େ, ଭୋକ ମଧ୍ୟ କମିଯାଏ। ବାରମ୍ବାର ଏପରି ହେଲେ ଇସୋଫାଗସ୍ର ତଳ ଅଂଶରେ ପ୍ରଥମେ ମେଟାପ୍ଲାସିଆ ଓ ପରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ। ଅତ୍ୟଧିକ ପରିମାଣର ଚା ପିଇଲେ ଏଥିରେ ଥିବା କ୍ୟାଫେନ୍ ନିରାପଦ ମାତ୍ରା ଅତିକ୍ରମ କରେ ଓ ଏହା ଏକ ଡାଇରେଟିକ୍ ଭଳି କାମ କରେ, ଅର୍ଥାତ୍ ଦେହର ଜଳୀୟ ଅଂଶ ପରିସ୍ରାରେ ବାହାର କରାଇ ଦିଏ। ତେଣୁ ଅତି ଗରମ ସମୟରେ, ଖରାରେ ବୁଲୁଥିବା ବେଳେ ବା ଝାଳ ବୋହୁଥିବା ସମୟରେ ଚା ପିଇବା ଉଚିତ ନୁହେଁ। ଅଧିକ ପରିମାଣର କ୍ୟାଫେଇନ୍ ଯୋଗୁଁ ସ୍ନାୟୁ ଦୁର୍ବଳତା, ଚିଡ଼ଚିଡ଼ାପଣ, ନିଦ୍ରାହୀନତା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ପେଟ ରୋଗ ଥାଏ ତାହା ବଢ଼ିଯାଏ। କିଡ୍ନୀ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ଖରାପ ପ୍ରଭାବ ପକାଏ। କିଡ୍ନୀ ଓ ପରିସ୍ରା ନଳୀରେ ପଥର ବା ଷ୍ଟୋନ୍ ତିଆରି ହେବାରେ ଚା ଓ କଫି ସାହାଯ୍ୟ କରେ। ଅଧିକ ମାତ୍ରାରେ ଚା ପିଇଲେ ଏଥିରେ ଥିବା ଆଲୁମିନିୟମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ ଓ ବୃଦ୍ଧାବସ୍ଥାରେ ବିସ୍ମରଣ ବା ଆଲଜିମର୍ସ ରୋଗ କରାଇଥାଏ। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅଳ୍ପ ମାତ୍ରାରେ ଗ୍ରୀନ୍ ଟି ଓ ଥଣ୍ଡା ଚା ପିଇଲେ ଏହାର ସୁପ୍ରଭାବ ମିଳେ, କିନ୍ତୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ନିଶ୍ଚିତ ଭାବରେ କ୍ଷତିକାରକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନ କୁମାର ସାହୁ।
2: ଏହି ସମ୍ପର୍କ ଭିତରେ ସେ ରହିବାକୁ ଭଲ ପାଏ। ସେହି ସମ୍ପର୍କ ମଣିଷକୁ ଆପଣାର କରେ। ସମ୍ପର୍କୀୟଙ୍କ ମେଳରେ ରହି ମଣିଷ ଖୁବ୍ ଆନନ୍ଦ ଅନୁଭବ କରେ। ସମ୍ପର୍କରେ ବାନ୍ଧି ହୋଇଯାଏ ମନ। ଏହି ସମ୍ପର୍କକୁ ନେଇ ଆଜି ପ୍ରଭାତରେ ମନର କଥା କହନ୍ତି ଉମାକାନ୍ତ ନାୟକ।
3: ସମ୍ପର୍କର କଥା ବର୍ତ୍ତମାନ କହିବାକୁ ଗଲେ ମୁଁ ଏତିକି କହିବି, ସମଗ୍ର ବିଶ୍ୱ ଏକ ସମ୍ପର୍କରୁ ସୃଷ୍ଟି, ସବୁ ଏଠି ସମ୍ପର୍କରେ ବନ୍ଧା। ଏ ସମ୍ପର୍କ ବ୍ୟକ୍ତି ସହ ବ୍ୟକ୍ତିକୁ ଯୋଡ଼େ। ସମ୍ପର୍କ ପାଇଁ ପାରିବାରିକ ଜୀବନ, ସାମାଜିକ ଜୀବନ, ରାଷ୍ଟ୍ରୀୟ ଜୀବନ, ପ୍ରେମର ନିବିଡ଼ତା ଭିତରେ ବାନ୍ଧି ହୋଇଯାଏ। ହେଲେ ସମ୍ପର୍କ ଯେତେବେଳେ ଛଳନାପୂର୍ଣ୍ଣ, କୁଟିଳତାପୂର୍ଣ୍ଣ ହୁଏ, ବିଚାକ୍ଷିତ ହୋଇଯାଏ ଜୀବନ, ଦୁର୍ବିଷ ହୁଏ ବଞ୍ଚିବା ବଢ଼ିବା। ସମ୍ପର୍କ ବଢ଼ା ହୁଏ, ସୃଷ୍ଟି ହୁଏ ହୃଦୟରୁ ଭଲ ପାଇବାରୁ। ହେଲେ ଆଜି ବିଷୟ ବାସନାର ଚାକଚକ୍ୟ ଭିତରେ ସମ୍ପର୍କ ଦୂରେଇ ଯାଉଛି, ଭାଙ୍ଗି ଯାଉଛି ହୃଦୟ, ଭାଙ୍ଗି ଯାଉଛି ଘର, ସମ୍ପର୍କ ଧୀରେ ଧୀରେ ଦୂରେଇ ଯାଉଛି, ସମ୍ପର୍କରେ ଆତ୍ମୀୟତାର ଅଭାବ, ପିତାମାତାଙ୍କ ସହ ସନ୍ତାନମାନଙ୍କର ସମ୍ପର୍କ, ଗୁରୁ ଶିଷ୍ୟର ସମ୍ପର୍କ, ଭାଇ ଭଉଣୀର ସମ୍ପର୍କ, ଶାସକ ଶାସିତର ସମ୍ପର୍କ ସବୁ ଆଜି ହୀନ ସ୍ୱାର୍ଥପରତାରେ ପୂର୍ଣ୍ଣ। ଆମ ପାଖରେ ଏକାଧିକ ଡିଗ୍ରୀ ଅଛି, ଆମେ ଜ୍ଞାନୀ କିନ୍ତୁ ବିଚାରଶୀଳ ନୁହଁ। ଆମ ଭିତରେ ଆଜି ସ୍ନେହ କମ୍, ଘୃଣା ବେଶୀ, ତିଷ୍ଠିବା କଳା ଜାଣିଛେ ହେଲେ ବଞ୍ଚିବା ଶିଖିପାରୁନାହିଁ। ଚନ୍ଦ୍ରକୁ ଯାଇ ଫେରିଲେଣି କିନ୍ତୁ ପଡ଼ୋଶୀ ଘରର ବାଟ ଜଣା ନାହିଁ। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଚେଷ୍ଟା କରୁଛେ ହେଲେ ଆତ୍ମା କଳୁଷିତ, ମନ ଭାରାକ୍ରାନ୍ତ, ସମ୍ପର୍କ ଦୁର୍ବଳ ହୋଇ ଥରେ ଛିଡ଼ିଗଲେ ଯୋଡ଼ିବା କଷ୍ଟ। ସୁନ୍ଦର ପରିବାର, ସୁନ୍ଦର ସମାଜ, ଗୋଟିଏ ସୁନ୍ଦର ବିକଶିତ ରାଷ୍ଟ୍ର ଗଢ଼ିବା ପାଇଁ ସୁନ୍ଦର ବୁଝାମଣାର ପବିତ୍ର ପ୍ରେମପୂର୍ଣ୍ଣ ସମ୍ପର୍କଟେ ଲୋଡ଼ା। ଆସନ୍ତୁ ମହାଭାରତୀୟ ଆର୍ଯ୍ୟ ସଂସ୍କୃତିର ସେହି ଉପନିଷେଦୀୟ ବାଣୀରେ ଉଦ୍ବୁଦ୍ଧ ହେବା। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭବେତ୍।

ଆଜି ମଇ ମାସର 21 ତାରିଖ। ଆଜିର ଦିନକୁ ଆମ ଦେଶରେ ଜାତୀୟ ଆତଙ୍କବାଦ ନିରୋଧ ଦିବସ ଭାବରେ ପାଳନ କରାଯାଉଛି। 1991 ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ତାମିଲନାଡୁର ଶ୍ରୀ ପେରୁମ୍ବଦୁରୁଠାରେ ଆତଙ୍କବାଦୀ ଆକ୍ରମଣରେ ଦେହାନ୍ତ ହୋଇଥିଲା। ବନ୍ଦେ ମାତରମ୍। ଏହି ସଙ୍ଗୀତ ସବୁ ଭାରତୀୟଙ୍କ ପାଇଁ କେବଳ ଏକ ସଙ୍ଗୀତ ନୁହେଁ, ଏ ହେଉଛି ଦେଶବାସୀଙ୍କର ସ୍ପନ୍ଦନ, ଏକ ପବିତ୍ର ମନ୍ତ୍ର। ସ୍ୱାଧୀନତା ଆନ୍ଦୋଳନ ବେଳେ ସବୁ ସଂଗ୍ରାମୀମାନଙ୍କ ପାଇଁ ବନ୍ଦେ ମାତରମ୍ ଥିଲା ଏକ ଜାଗରଣ, ଏକ ଦେଶାତ୍ମବୋଧ ପ୍ରେରଣାର ଧ୍ୱନି। ଆବାଳ ବୃଦ୍ଧ ବନିତା ସବୁ ଦେଶବାସୀଙ୍କ ପାଇଁ ଏ ସଙ୍ଗୀତ ହେଉଛି ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶ

ପ୍ରେମର ପବିତ୍ର ଆବେଗ। ଏହି ସଙ୍ଗୀତକୁ ଆମ ଦେଶର ମହାନ କବି ଓ ଉପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ରଚନା କରିଥିଲେ 1875 ମସିହା ନଭେମ୍ବର ମାସ 7 ତାରିଖରେ। ଏବେ ଦେଶ ପାଳନ କରୁଛି ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବର୍ଷ ପୂର୍ତ୍ତି। ବନ୍ଦେ ମାତରମ୍ର ଅର୍ଥ ମା ମୁଁ ତୁମକୁ ପ୍ରଣାମ କରୁଛି। ଏହି ସଙ୍ଗୀତ 1882 ମସିହାରେ ଆନନ୍ଦ ମଠ ଉପନ୍ୟାସରେ ସ୍ଥାନ ପାଇଥିଲା। 1896 ମସିହାରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହି ସଙ୍ଗୀତକୁ ପ୍ରଥମ ଥର ପାଇଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନରେ ଗାନ କରିଥିଲେ। 1905 ମସିହା ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। 1950 ମସିହା ଜାନୁଆରୀ 24 ତାରିଖରେ ଏହାର ପ୍ରଥମ ଦୁଇ ପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ଆଜି ମଧ୍ୟ ଏହି ଗୀତ ଦେଶର ଏକତା, ନିଷ୍ଠାପରତା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଅମର ପ୍ରତୀକ ହୋଇ ରହିଛି।

0: ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା, ହିଂସା ଓ ସନ୍ତ୍ରାସ ଲୋକଶକ୍ତିର ଅଭ୍ୟୁଦୟ ନୁହେଁ। ଆଲୋଚନା କରିଛନ୍ତି ଅଧ୍ୟାପକ ବିଶ୍ୱରଞ୍ଜନ।
2: ଏକଦା ଭୟ ଓ ଆତଙ୍କବାଦର ଘେର ଭିତରେ ଥିଲା ରାଷ୍ଟ୍ରର ପୂର୍ବ ପ୍ରାକୃତିକ ଅବସ୍ଥା। ପଶୁଶକ୍ତି ହିଁ ପ୍ରାଧାନ୍ୟ ବିସ୍ତାର କରିଥିଲା ଏବଂ ଜୋର ଚାର ମୂଲକତାର ଏହା ହିଁ ଥିଲା ଏହି ଅବସ୍ଥାର ପ୍ରଚଳିତ ଧାରା। ହିଂସାର ଉଚ୍ଛନ୍ନ ସ୍ରୋତରେ ଯେତେବେଳେ ବ୍ୟକ୍ତି ଜୀବନର ସୁରକ୍ଷା ତଥା ସମାଜର ସ୍ଥିତି ସଂକଟାପନ୍ନ ହୋଇପଡ଼ିଲା, ସେତେବେଳେ ଏଥିରୁ ଉଦ୍ଧାର ପାଇବା ଲାଗି ସମୂହ ଚେତନାରେ ପ୍ରକାଶ ପାଇଲା ଉଦ୍ବେଗ ଓ ଉଦ୍ବେଳନ। ହିଂସା ପରିହାର କରି ପାରସ୍ପରିକ ସଦ୍ଭାବ ତଥା ସହମତି ବଳରେ ଶାନ୍ତି ପ୍ରତିଷ୍ଠା କରିବାକୁ ପଡ଼ିବ। ସମ୍ମିଳିତ ଇଚ୍ଛାରେ ଗଢ଼ା ହେବ ଏଭଳି ଏକ ଅନୁଷ୍ଠାନ ଯାହାର ଶକ୍ତି ବଳରେ ପ୍ରତ୍ୟେକ ବ୍ୟକ୍ତିର ଜୀବନ ସୁରକ୍ଷିତ ରହିବ। ଏହି ଅନୁଷ୍ଠାନକୁ କୁହାଗଲା ରାଷ୍ଟ୍ର ଓ ରାଷ୍ଟ୍ରରୁ ଜନ୍ମ ନେଲା ସରକାର। ରାଷ୍ଟ୍ରର ଜନ୍ମବୃତ୍ତାନ୍ତକୁ ନେଇ ଯେଉଁ ସାମାଜିକ ଚୁକ୍ତି ସିଦ୍ଧାନ୍ତର ଅବତାରଣା କଲେ ହବ୍ସ ଲକ୍ ରୁଷୋଙ୍କ ଭଳି ପାଶ୍ଚାତ୍ୟ ଦାର୍ଶନିକ, ଏହା ମୂଳରେ ଥିଲା ଲୋକଶକ୍ତିର ଉଦୟ କାହାଣୀ। ଲୋକଶକ୍ତିର ଆଧାରରେ ଲୋକତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳନ ହେଲା। ଏହି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ପାଇଁ ମାଧ୍ୟମ ହେଲା ବୁଲେଟ୍ ନୁହେଁ ବ୍ୟାଲଟ୍, ବନ୍ଧୁକ ନୁହେଁ ଭୋଟ୍ ବାକ୍ସ। ରାଷ୍ଟ୍ର ଗଠନର ପୂର୍ବ ହିଂସ୍ର ଅବସ୍ଥାରୁ ଆମ ସମାଜ ଓ ସଭ୍ୟତା ବହୁ ଦୂରକୁ ଚାଲିଆସିଛି। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଲୋକତାନ୍ତ୍ରିକ ବ୍ୟବସ୍ଥା ହିଁ ମୁଖ୍ୟତଃ ବଳବତ୍ତର ରହିଛି। ତଥାପି ହିଂସା ଓ ସନ୍ତାସବାଦ ପୂରାପୂରି ଲୋପ ପାଇନାହିଁ। ବେଳେବେଳେ ମନୁଷ୍ୟ ଭିତରେ ଥିବା ଆସୁରୀ ଶକ୍ତି ମୁଣ୍ଡ ଟେକିବା ଫଳରେ ସଂଗଠିତ ଉପାୟରେ ଏହା ଭୟଙ୍କର ସନ୍ତାସବାଦକୁ ଜନ୍ମ ଦେଉଛି। ଆମର ବୃହତ୍ତମ ଗଣତାନ୍ତ୍ରିକ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ବ୍ୟକ୍ତିଗତ ତଥା ପାରିବାରିକ ଜୀବନରୁ ଆରମ୍ଭ କରି ରାଷ୍ଟ୍ରୀୟ ଜନଜୀବନ ମଧ୍ୟ ଆଜି ହିଂସା ଏବଂ ଅହେତୁକ ଆତଙ୍କବାଦର ଘେର ଭିତରେ। ସକାଳର ଖବରକାଗଜ ଉପରେ ଆଖି ପହଁରି ଆଣିଲେ ଦୁର୍ଭାଗ୍ୟକୁ ଦେଖିବାକୁ ଓ ପଢ଼ିବାକୁ ମିଳୁଛି ହିଂସାର ନାନାବିଧ ଭୟଙ୍କର ଖବର ସବୁ। ଏ ପ୍ରକାର ଖବର ଆମର ଲୋକଶକ୍ତି ତଥା ଲୋକତାନ୍ତ୍ରିକ ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଆଙ୍କି ଦେଉଛି। ଜାତି ନାଁରେ, ଧର୍ମ ନାଁରେ, ଏପରିକି ଗରିବ ଲୋକଙ୍କୁ ନ୍ୟାୟ ଦେବା ନାଁରେ ସନ୍ତାସବାଦର ଆଶ୍ରୟ ନିଆଯାଉଛି। ମାତ୍ର ନ୍ୟାୟ ପ୍ରଦାନ ତ ଦୂରର କଥା, ଏହା ସେହି ଜାତି ଧର୍ମ ତଥା ଦରିଦ୍ର ଶ୍ରେଣୀଭୁକ୍ତ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଉଛି। ଜାତି, ବର୍ଣ୍ଣ, ଧର୍ମ ତଥା ରାଜନୈତିକ ବିଚାର ନିର୍ବିଶେଷରେ ଲୋକଶକ୍ତିର ବିକାଶ ପଥରେ ହିଂସା ଓ ସନ୍ତାସବାଦ ହିଁ ପ୍ରଧାନ ପ୍ରତିବନ୍ଧକ ହୋଇ ଠିଆ ହୋଇଛି, ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି। ଲୋକଶକ୍ତିର ଅଭ୍ୟୁଦୟ ଯେଭଳି ପାରସ୍ପରିକ ସହଯୋଗ ସଦ୍ଭାବ ବଳରେ ସମ୍ଭବ, ଏହାର ବିକାଶ ଓ ବିସ୍ତାର ମଧ୍ୟ ସେହିଭଳି ନିର୍ଭର କରେ ସ୍ୱାର୍ଥରହିତ ସମ୍ପର୍କ ଓ ସହମତି ଉପରେ। କୌଣସି ପ୍ରକାର ମତଭେଦକୁ ପରସ୍କର ସହିତ ବିଚାର ବିମର୍ଶ ମଧ୍ୟରେ ଦୂର କରାଯାଇପାରେ। ଯୁକ୍ତି, ତର୍କ, ଭାବ ବିନିମୟ ମାଧ୍ୟମରେ ସକଳ ସମସ୍ୟାର ସମାଧାନ ସହଜ ଓ ସମ୍ଭବ ହୋଇପାରେ। ଯଦି ସମୂହ କଲ୍ୟାଣ କିମ୍ବା ରାଷ୍ଟ୍ରୀୟ ହିତ ସାଧନ ସମସ୍ତଙ୍କର ଲକ୍ଷ୍ୟ, ତେବେ ଏଥିରେ ହିଂସା ବା ଭୟ ସୃଷ୍ଟିକାରୀ ଆଚରଣର କୌଣସି କାରଣ ହିଁ ନାହିଁ। ଏଠାରେ ମୁଁ ସତ୍ୟ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ କଥାକୁ ସ୍ମରଣ କରୁଛି। ୟଙ୍ଗ୍ ଇଣ୍ଡିଆରେ 1931ରେ ସେ ଲେଖିଥିଲେ, ମୁଁ ଅତ୍ୟନ୍ତ ଅଟଳ ଭାବରେ ବିଶ୍ୱାସ କରିଥାଏ ଯେ ଯେଉଁ ଲକ୍ଷ୍ୟ ସାଧନରେ ହିଂସାର ଯେତିକି ସମର୍ଥନ ରହିଛି ସେହି ଲକ୍ଷ୍ୟଟିର ତଦ୍ୱାରା ସେତିକି କ୍ଷତି ହୁଏ, କାରଣ ଅସଲ କାରଣଟି ବିଷୟରେ ଏପର୍ଯ୍ୟନ୍ତ ଆଦୌ କିଛି କରିନଥିବି। କ୍ରମେ ସେହି ପ୍ରକ୍ରିୟାରେ ମୋତେ ବାଧା ଦେବାକୁ ଅନ୍ୟ ବ୍ୟକ୍ତିମାନେ ମଧ୍ୟ ଅବଶ୍ୟ ବାହାରିବେ। ମାତ୍ର ଯେଉଁ କାରଣଟି ସେମାନଙ୍କୁ ମୋତେ ବାଧା ଦେବାକୁ ବାଧ୍ୟ କରୁଛି ସେହି କାରଣ

0: ଟିର ଆବିଷ୍କାର କରିବା ଓ ତାହାର ସମ୍ମୁଖୀନ ହେବା ହେଉଛି ଅସଲ କାର୍ଯ୍ୟ। କହିରଖେ, ସମସ୍ତ ବିଦ୍ରୋହଗୁଡ଼ିକ ଯେଉଁ ରୋଗଟିକୁ ଭଲ କରିବେ ବୋଲି ଭାବୁଥାନ୍ତି, ସ୍ୱୟଂ ତାହାଠାରୁ ଅଧିକ ଅନିଷ୍ଟକାରୀ ସାବ୍ୟସ୍ତ ହୁଅନ୍ତି। ପ୍ରକୃତ ଲକ୍ଷ୍ୟ ସାଧନ ଏବଂ ଦୀର୍ଘ ପରିଣାମ ଦୃଷ୍ଟିରୁ ବିଚାର କଲେ ହିଂସାର ଉପାୟଟି ଆଦୌ କୌଣସି ଉପକାର କରେ ନାହିଁ। ବିଡ଼ମ୍ବନାର ବିଷୟ ଯେ ଭାରତରେ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶେଷରେ ହିଂସାର ଶିକାର ହେବାକୁ ପଡ଼ିଛି। ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରେ ମାଓବାଦୀଙ୍କ ହିଂସା ଓ ଏବଂ ସୀମାପାର ସନ୍ତାସବାଦୀଙ୍କ ଷଡ଼ଯନ୍ତ୍ର ଫଳରେ ଅକଳ୍ପନୀୟ ଧନଜୀବନର ହାନି ଘଟୁଛି। ମାତ୍ର ଏହା ବିରୋଧରେ ଲୋକଶକ୍ତିର ସଂଗ୍ରାମ ମଧ୍ୟ ଜାରି ରହିଛି। ମନେ ରଖିବାକୁ ହେବ, ହିଂସା ଓ ସନ୍ତାସବାଦର ଉଦ୍ଦେଶ୍ୟ ହେଉଛି ଲୋକଶକ୍ତିକୁ ଦୁର୍ବଳ ଓ ପ୍ରଭାବହୀନ କରିଦେବା। ଲୋକଶକ୍ତି ଦୁର୍ବଳ ହୋଇଗଲେ ଲୋକତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ସୁତରାଂ ଲୋକଶକ୍ତିର ଅଭିବୃଦ୍ଧି ମୂଳରେ ରହିଛି ହିଂସା ବିରୋଧରେ ନିରନ୍ତର ନିରବଚ୍ଛିନ୍ନ ସଂଗ୍ରାମ।
1: କଥିକାରେ ଶୁଣୁଥିଲେ ଆଲୋଚନା ହିଂସା ଓ ସନ୍ତାସ ଲୋକଶକ୍ତିର ଅଭ୍ୟୁଦୟ ନୁହେଁ। ଆଲୋଚନା କରିଥିଲେ ଅଧ୍ୟାପକ ବିଶ୍ୱରଞ୍ଜନ। ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ସଜଫୁଲ।

ଆରମ୍ଭ କରୁଛୁ ସଜଫୁଲ। କଣ୍ଠଦାନ କରିଛନ୍ତି କୁମକୁମ ମିଶ୍ରା ଏବଂ ସୁନୀଲ କୁମାର ମଲ୍ଲିକ। ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଦୀପ୍ତ କୁମାର ରାଉତ। ପ୍ରଥମ ଗୀତଟି ଗାଇଛନ୍ତି କୁମକୁମ ମିଶ୍ର, ରଜନୀକାନ୍ତ ନାୟକଙ୍କ ରଚନା। ମୁଁ ଏକା ଥିଲେ ତୁମ ଛବି ଦେଖୁଥାଏ, କେବେ କେବେ ତୁମ ଆଖି ମୋତେ ଦେଖି ହସିଦିଏ।

0: ପରବର୍ତ୍ତୀ ଗୀତ ଗାଇଛନ୍ତି ସୁନୀଲ କୁମାର ମଲ୍ଲିକ, ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା। ଆଜି ବି ଲିଭିନି ତମରି ଓଠର ନାଲି, ଭୁଲିବି ଭାବୁଛି ପାରୁନି ମୁଁ ଭୁଲି।
1: ଆଚ୍ଛା ଦାସ।

ଶେଷରେ ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମକୁମ ମିଶ୍ର ଏବଂ ସୁନୀଲ କୁମାର ମଲ୍ଲିକ। ତୁମେ ଥିଲେ ମୁଁ ଅଛି, ମୁଁ ଥିଲେ ତୁମେ, ଦୁନିଆଟା ଭଲ ଲାଗେ, ଖୁସି ଥିଲେ ଆମେ।

0: ଆକାଶବାଣୀ କଟକ ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କାର୍ଡ ପ୍ୟାଲେସ ବାଦାମବାଡ଼ି।
2: ଗୋଲାପ ଫୁଲ ବଗିଚାରେ ଫୁଟିଛି ନା, ଆହା କି ସୁନ୍ଦର ଦିଶୁଛି। ସେଇ ଗୋଲାପର ପାଖୁଡ଼ାରେ ଯେମିତି ଭରି ରହିଛି କବିର କବିତା, ଦାର୍ଶନିକର ଦର୍ଶନ ଆଉ ବୈଜ୍ଞାନିକର ବିଜ୍ଞାନ। ଗୋଲାପ ପାଖୁଡ଼ା ସହିତ କବିର ମନ, କବିର କବିତାରୁ ପାଠକଙ୍କ ଧ୍ୟାନ, ଆଉ ଆପଣମାନଙ୍କ ପ୍ରତୀକ୍ଷା ଆଜିର ଅଧ୍ୟାୟର ଅତିଥିଙ୍କ ନାମ। ଆଉ ଜମା ଡେରି କରିବିନି, ଆଜିର ସାଧନାର ପୃଷ୍ଠାରେ ଅଛନ୍ତି ଆପଣମାନଙ୍କ ପ୍ରିୟ କବି ଗୀତିକାର ଡାକ୍ତର ଶୁଭ କୁମାର ଦାସ।

0: ଆଧୁନିକତାର ଛନ୍ଦାୟିତ ସ୍ୱର ସବୁ ଯୁଗରେ ଲେଖକ ଲେଖିକାଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛି। କାହା ଦୃଷ୍ଟିରେ ଏହା ନବଜାଗରଣର ପ୍ରତିବିମ୍ବ, ପୁଣି କାହା ନଜରରେ ବିପ୍ଳବ, ସଂଘର୍ଷ ଅବା ଶାଶ୍ୱତର ମନ୍ତ୍ର ଉଚ୍ଚାରଣ। ଆଧୁନିକତା ବନାମ ପରମ୍ପରା ସମାଜ ଉପରେ କି ପ୍ରଭାବ ପକାଇଥାଏ, ନିଜର କଲମକୁ ତୀକ୍ଷ୍ଣ କରିଛନ୍ତି ଯୁବକବି ଡାକ୍ତର ଶୁଭ କୁମାର ଦାସ। ଆସନ୍ତୁ ଶୁଣିବା ଯୁବକବି କଣ କହୁଛନ୍ତି।
1: ପାଖାପାଖି ମୁଁ ଯେତେବେଳେ 10-12 ବର୍ଷ ହେଇଥିବ ସେହି ସମୟରେ ବୋଧେ କବିତାଟି ଲେଖିଥିଲି। ମୋର ଯେତିକି ଧାରଣା ଆସୁଛି, ଲେଖିବାର କାରଣ ଏଇଆ ଥିଲା, ମୋ ଭାବନା ସେତେବେଳେ ଏଇଆ ଥିଲା ଯେ ଯଦି ସୂର୍ଯ୍ୟଙ୍କ ଭିତରୁ ଉତ୍ତାପ ପଳେଇବ ସେ ସୂର୍ଯ୍ୟଙ୍କର କିଛି ଭ୍ୟାଲୁ ରହିବ ନାହିଁ, ଯଦି ଫୁଲ ଭିତରୁ ସୁଗନ୍ଧ ପଳେଇବ ସେ ଫୁଲର ମଧ୍ୟ କିଛି ମହତ୍ତ୍ୱ ରହିବ ନାହିଁ। ତ ସେମିତି ଲେଖିଥିଲି ଯେ ଜହ୍ନ ତାରା ବିନା ଆକାଶର ପରିଚୟ କ'ଣ, ଏକ ବିସ୍ତୀର୍ଣ୍ଣ ବଳୟଟିଏ କୂଳେ ରଙ୍ଗୀନ ଧୂଆଁର, ପ୍ରେମ ବିନା ହୃଦୟର ସଂଜ୍ଞାଟା ହେଉଛି ଗୋଟେ ନିବୁଜ କୋଠରୀ ମେଞ୍ଚେ ରକ୍ତ ଓ ମାଂସ। ବର୍ଷା ବିନା ଶ୍ରାବଣର ପରିଚୟ କ'ଣ, ଏକ ଶୁଷ୍କ ଋତୁ ନାହିଁ କିଛି ପରିଚୟ, ଯାର ମହକର ସତ୍ତା ବିନା ଫୁଲ ମାନେଟା ହେଉଛି ଗୋଟେ ସୁନ୍ଦର ସୃଷ୍ଟିଟେ ଯାର ନାହିଁଟି ଆଧାର।
0: ଡାକ୍ତର ଶୁଭ କୁମାର ଦାସଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧୀନସ୍ଥ ମଇନ୍ଦେପୁର ଗ୍ରାମରେ। ପିତା ପ୍ରସିଦ୍ଧ ଆୟୁର୍ବେଦ ଚିକିତ୍ସକ କବିରାଜ ବିଭୂତିଭୂଷଣ ଦାସ ଏବଂ ମାତା କବିତା ଦାସ। ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଡିଗ୍ରୀ ପାଇ ଶୁଭ କୁମାର ଦାସ ଜଗତସିଂହପୁର ଜିଲ୍ଲା ମଣ୍ଡାସାହି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଭାବରେ ଚିକିତ୍ସା ସେବା ଯୋଗାଇ ଚାଲିଛନ୍ତି। ଜଣେ ଯୁବ ଡାକ୍ତର ବା ଚିକିତ୍ସକ ସାଙ୍ଗକୁ ଯୁବକବି ଭାବରେ ସବୁରି ନିକଟରେ ପ୍ରସିଦ୍ଧି ଅର୍ଜନ କରିଥିବା ଶୁଭ କୁମାରଙ୍କ ସହ ଆସନ୍ତୁ କିଛି ସମୟ ବିତାଇବା।
1: ନିଶ୍ଚିନ୍ତ ଭାବରେ କହିପାରିବି, ଅନେକ ଇଣ୍ଟରଭ୍ୟୁରେ ଯାହା କହିଛି, ଡାକ୍ତର ପେସାରେ ମଧ୍ୟ ଲେଖିବାକୁ ପଡେ, ତେଣୁକରି ଡାକ୍ତର ମଧ୍ୟ ପ୍ରେସ୍କ୍ରିପ୍ସନ୍ ଲେଖେ, କବିତା ଲେଖେ ବା ଗାଳ୍ପି ଗୋଟିଏ ଗଳ୍ପ ଲେଖେ, ତେଣୁ ଲେଖା ସବୁଆଡେ ଅଛି। ଆଉ ଦ୍ୱିତୀୟ କଥାଟି ହେଲା, ଲେଖାଟା ଛୋଟବେଳୁ ଥିଲା, ତାହା ବଡ଼ ହେବା ସହିତ ଆଉ ଟିକେ ପରିମାର୍ଜିତ ହେଲା, ଏବଂ ଛୋଟବେଳେ ଲେଖାଟି ଲୁଚେଇକି ରଖୁଥିଲି, କାଳେ କାହାକୁ ଭଲ ଲାଗିବ କ'ଣ ଲେଖିଛି ନ ଲେଖିଛି। ଯେତେବେଳେ ବଡ଼ ହେଲି, ଯେତେବେଳେ ସମାଜ ପାଖକୁ ଗଲା ଲେଖାଟି, ସମାଜ ଆଦୃତ କଲା ଏବଂ ଲେଖାଟି ଆଉ ଟିକେ ଆଗକୁ ଯାଇପାରିଲା। ତ ମୋ ପୂର୍ବଜ କହିଦେଇ ଯାଇଛନ୍ତି ଯେ ରାଜା ପୂଜା ପାଏ ଆପଣା ଦେଶରେ, କବି ପୂଜା ପାଏ ଦେଶ ବିଦେଶରେ, ତେଣୁକରି ଆଉ ରହସ୍ୟ କିଛି ଖୋଲିବାର ନାହିଁ। ତେଣୁକରି ଡାକ୍ତରଟିଏ ନିଜ ଅଞ୍ଚଳରେ ପୂଜା ପାଇବ ବା ପାଖଆଖରେ ପୂଜା ପାଇବ, କିନ୍ତୁ କବିଟିଏ ସାରା ବିଶ୍ୱରେ ପୂଜା ପାଇବ। ସେହି ଧାରାରେ ଦେଖିବାକୁ ଗଲେ କବି ହିସାବରେ ନିଶ୍ଚିନ୍ତ ଭାବରେ ମୁଁ ଡାକ୍ତରୀ ଠାରୁ ଅଧିକା ପରିଚୟ ପାଇଛି।
0: ତଥାପି ମୋ ଗାଁ ହସୁଛି, ଡାକ୍ତର ଶୁଭ କୁମାର ଦାସଙ୍କ ପ୍ରଥମ କବିତା ସଂକଳନ। ସଂକଳନରେ ସ୍ଥାନିତ କବିତାର ଟାଇଟଲ ମଧ୍ୟରେ ତଥାପି ମୋ ଗାଁ ହସୁଛି, ବୋଉ, ମମି ଓ ମାମା, ଅଦିନିଆ ପ୍ରେମ, ବୟସର ଅନୁଭୂତି, ତୁମେ ଚିହ୍ନିତ ପାରୁନ ଆମକୁ, ମଦ ଉବାଚ, ଚାଲ ଆମେ ଗରିବ ହେବା, ଗାଁଟା ସାହାରା ଦେଇଛି, ଇଏ କି ସମ୍ପର୍କ, ଗଡ୍ ବ୍ଲେସ୍ ୟୁ, ମୋ ହାତ ସିନ୍ଦୁର, ଇତ୍ୟାଦି ଇତ୍ୟାଦି। ଟାଇଟଲ ଗୁଡିକରୁ ଆପଣମାନେ ଅନୁଭବ କରିନେବେଣି ଯୁବକବିଙ୍କର କବିତା ଗୁଡିକର ମନସ୍ତତ୍ଵ କଣ ହେଇଥିବ। ସୁନ୍ଦର ତଥା ସରଳ ଶବ୍ଦ ସଂଯୋଜନାରେ ସଜ୍ଜିତ 54 କବିତା 148 ପୃଷ୍ଠାକୁ ଶବ୍ଦର ରଙ୍ଗରେ ରଙ୍ଗୀନ କରିଛନ୍ତି। ତେବେ ଅଧିକ ଜାଣିନେବା ଯୁବକବି ପ୍ରିୟ କବି ଡାକ୍ତର ଶୁଭ କୁମାର ଦାସଙ୍କ ପାଖରୁ।
1: କହିପାରିବି କବି ହିସାବରେ ମୋର ଜନ୍ମ ଯଦି ମୋତେ ଦେଇଥାଏ ସେ ହେଉଛି ତଥାପି ମୋ ଗାଁ ହସୁଛି। ମୁଁ ଗାଁରେ ଥିଲି, ଗାଁରେ ଅଛି, ଆଶା କରିବି ଶେଷ ଯାଏ ଗାଁରେ ହିଁ ରହିବି, କାରଣ ଗାଁର ମହକ କିଛି ଅଲଗା ହେଇଥାଏ, କିନ୍ତୁ ସେ ମହକ ଭିତରେ ଯଦି ଟିକେ ପରିବର୍ତ୍ତନ ଆସେ, ଗୋଟେ କବିର ହୃଦୟକୁ ଯାହା ଛୁଇଁଥିଲା ମୁଁ ଲେଖିଥିଲି, ମୁଁ କବିତା କହିବି ନାହିଁ।

ତାହାକୁ କହିପାରିବି ଏହା ଯେ ଗୋଟେ ଗାଁରେ ରହୁଥିବା ଗୋଟେ ପିଲାର ମନର କଥା ମୁଁ ଲେଖିଥିଲି କି ସ୍ନେହଟା ସଂଜ୍ଞାହୀନ ଚିର ନିଦ୍ରାରେ ଶୋଇଛି ବିବେକର ପୂର୍ଣ୍ଣଚ୍ଛେଦ ଅବିବେକୀ ସଂଖ୍ୟା ବଢୁଛି ଚୋର ଏବେ କଲର ଟେକି ଛକରେ ବୁଲୁଛି ମଦର ନଈରେ ଏଠି କୁକୁଡ଼ା ଭାସୁଛି ତଥାପି ମୋ ଗାଁ ହସୁଛି ତଥାପି ମୋ ଗାଁ ହସୁଛି ବୋହୁରାଣୀ କୁକୁର ପୋଷିଛି ସକାଳେ ଦୁଧ ଭାତ ରାତିରେ ମାଂସ ଦଉଛି ବାପା ମା ରୁଟି ମାଗିଲେ ପୁଅ କହୁଛି ଅଟା ରେଟ୍ ଆକାଶ ଛୁଇଁଛି ଆଉ ମେଲୋଡି ଲହଡ଼ି ମୋ ଗାଁରେ ଏବେ ଜୁଆର ଭଳିଆ ମାଡୁଛି ଖୋଳ କୀର୍ତ୍ତନ ଖଞ୍ଜଣି ଭଜନ ଆଖଡ଼ାରେ ତାଲା ପଡୁଛି ଘଣ୍ଟ ମାଦଳଟା ଆଉ ଶୁଭିବନି ବୋପାର ଜମାନା ସରିଛି ପୁଅର ଜମାନା ଧରା ଧରି ଗୀତ ଛକମୁଣ୍ଡ ଫାଟି ପଡୁଛି ତଥାପି ମୋ ଗାଁ ହସୁଛି ତଥାପି ମୋ ଗାଁ

0: ଏକ କବିତା।
1: ଓହୋ, ଆପଣ ନୁହନ୍ତି, ବରଂ ଡାକ୍ତର ଶୁଭ କୁମାର ଦାସଙ୍କର ଦ୍ୱିତୀୟ କବିତା ସଂକଳନର ଟାଇଟେଲ।
0: ହଁ ହଁ, ତୁମେ ଏକ କବିତା, ପୃଷ୍ଠା 108, କବିତା ସଂଖ୍ୟା 46, ପ୍ରକାଶ କାଳ 2025 ମସିହା। ସ୍ଥାନିତ କବିତାର ଟାଇଟେଲ ମଧ୍ୟରୁ ନିଶ୍ଚୟ କିଛି କହିବି ନା,
1: ଜମା ଭୁଲିନି ମ।
0: ତାହେଲେ ଶୁଣନ୍ତୁ, ନବବର୍ଷ, ଠିକା ଚାକିରି, ସ୍ୱାଭିମାନୀ ଓଡ଼ିଆ, ଓଲଟା ଦୁନିଆ, ପଶାପାଲି, ପତି ହି ଦେବତା, ପ୍ରେମର ଜ୍ୟାମିତି ବାକ୍ସ, ପ୍ରେମ ଡାଲମା, ପ୍ରେମ ଦିବସ, ମନେ ରଖିଛ ନା, ଇତ୍ୟାଦି ଇତ୍ୟାଦି। ମୁଁ ତ ଟାଇଟେଲ ଗୁଡିକ ପଢିଲା ବେଳେ ଆତ୍ମହରା। ଆଉ ଆପଣମାନେ ରୁହନ୍ତୁ ରୁହନ୍ତୁ, କିଛି କହିବି, କିନ୍ତୁ ଆଗ ଟିକେ ଶୁଣି ନିଅନ୍ତୁ ଡାକ୍ତର ପୁଣି ଯୁବକବି ଶୁଭ କୁମାର ଦାସଙ୍କ ସ୍ୱର।
2: ଯେ ତୁମେ ଏକ କବିତା, ତା ଅର୍ଥ ମୋ ଆଖି ଏବେ ଯୁଆଡେ ଦେଖୁଛି, ମୋ ମନ ଏବେ ଯାହା ଭାବୁଛି, ମତେ ସବୁ ଜାଗାରେ କବିତା ହିଁ ଦେଖାଯାଉଛି। କୌଣସି ବସ୍ତି ବିଷୟରେ ହଉ, ପ୍ରକୃତି ଭିତରେ ହଉ, ଜଳ ଭିତରେ ହଉ, ଆକାଶ ଭିତରେ ହଉ, ସିଷ୍ଟମ ଭିତରେ ହଉ, ସବୁ କ୍ଷେତ୍ରରେ ବର୍ତ୍ତମାନ ମତେ କବିତା ଯେହେତୁ ଦେଖାଯାଉଛି, ସେଥିପାଇଁ ମୁଁ ଏକ ବହିଟିର ନାଁ ରଖିଛି ତୁମେ ଏକ କବିତା। ମାନେ ମୁଁ ଯାହାକୁ ଦେଖୁଛି ସେଠି ଗୋଟେ କବିତା ପାଉଛି। ତ ସେଇ ଧାରାରେ ଯାହାର ଶୀର୍ଷକ ହଉଛି ପରମ୍ପରା। ଚାଉଳ ଯାଏ କେ ଲୋଡ଼ା ହୁଏ ମୁଁ ଭାତ ଛୁଇଁ ଦେଲେ ମାରା, ମନ୍ଦିର ଅଗଣା ସଫା ମୁଁ କରଇ ଭିତରକୁ ଗଲେ ମାରା, ଏ କେମିତିକା ପରମ୍ପରା, ଏ କେମିତିକା ପରମ୍ପରା। ଶବ ପୋଡ଼ା ପାଇଁ କାଠ ମୁଁ କାଟଇ ଶବ ଛୁଇଁ ଦେଲେ ମାରା, ତୁଠ ଲୁଗା ପୁଣି ସଫା ମୁଁ କରଇ ତୁଠେ ପଶିଗଲେ ମାରା, ଏ କେମିତିକା ପରମ୍ପରା, ଏ କେମିତିକା ପରମ୍ପରା। ନଡ଼ିଆ ତୋଳାକୁ ଖୋଜା ପଡ଼େ ମୁହିଁ ଭୋଗ ଛୁଇଁ ଦେଲେ ମାରା, ପଥର ଯାଏ କେ ଲୋଡ଼ା ହୁଏ ମୁହିଁ ମୂର୍ତ୍ତି ଛୁଇଁ ଦେଲେ ମାରା, ଏ କେମିତିକା ପରମ୍ପରା।
0: ସାମାଜିକ ଅବ୍ୟବସ୍ଥା, ଅନୀତି, ଦୁର୍ନୀତି, ଅନାଚାର, ବିଶୃଙ୍ଖଳା କବିଙ୍କ ଅନ୍ତରାତ୍ମାକୁ ବ୍ୟଥିତ କରିଛି। ପିଲାଦିନରୁ ଗୁଣୁଗୁଣୁ ସ୍ୱରରେ ଗଜୁରୁଥିବା ଶବ୍ଦ ଗୁଡାକ ଦିନେ ସତରେ ସଜେଇ ହୋଇଗଲେ କବିତା କୁମାରୀରେ। ଆଉ ସେଇ କବିତା କୁମାରୀକୁ ଉପମା ଅଳଙ୍କାରରେ ଭରପୁର କରିଦେଲେ କବି ଡାକ୍ତର ଶୁଭ କୁମାର ଦାସ।
2: ସମାଜକୁ ଯେମିତି ଶାସନ ପରିବାରକୁ ସଜାଡି ଥାଏ, ପିଲାମାନଙ୍କୁ ସଜାଡି ଥାଏ, ସେମିତି ସାହିତ୍ୟ ସମାଜକୁ ସଜାଡି ଥାଏ। ସମାଜକୁ ସଜାଡିବାର ମୁଖ୍ୟ ଉପାଦାନ ଯଦି କଣ ଥାଏ, ତାହା ହଉଛି ସାହିତ୍ୟ। କାରଣ ସାହିତ୍ୟ ଆମ ଭିତରେ ସେ ଆତ୍ମପ୍ରକାଶଟାକୁ ପୁରାଇ ଥାଏ, ଭର୍ତ୍ତି କରିଥାଏ। ଯେମିତି ଆମେ ଶୁଣୁଥିଲେ ଖରାପ କାମ କରିବା, ଜମପୁରରେ ଗୋଟେ ତେଲ କଡ଼େଇ ଅଛି ତା ଦେହରେ ପକାଯିବ, ସେ ଗପଟା ଆଜି ଦରକାର ଆଜ୍ଞା। ମାନସିକ ଭିତରେ ସେ ତେଲ କଡ଼େଇଟା ଥାଉ ବା ନଥାଉ, ସେ ତେଲ କଡ଼େଇ ଅଛି ବୋଲି ଆମେ ଭୁଲ ଠିକ କରିବା ପୂର୍ବରୁ ଭାବୁଛୁ ଯେ ମୁଁ ଭୁଲ କାମ କଲେ ତେଲ କଡ଼େଇ ପଡ଼ିବ। ଆମେ ପଢୁଥିଲେ ଏମିତି ରାଜା ଥିଲେ, ସେ ଲୋକମାନଙ୍କୁ ହଇରାଣ କରୁଥିଲେ, ନିଜର ବାହାଦୁରୀ ପଣିଆ ଦେଖାଉଥିଲେ, ଶେଷ ସମୟରେ ତାଙ୍କୁ ପାଣି ଟୋପାଇ ବି କେହି ଦେଲେ ନାହିଁ, ତାଙ୍କ ରାଜ୍ୟର ବିନାଶ ଘଟିଗଲା। ଏ କାହାଣୀ ଗୁଡାକ ଏବେ ଦରକାର ହଉଛି ଆମ ସମାଜ ପାଇଁ କି। ତ ଏ ଲେଖା ବି ସାହିତ୍ୟର ଅବଦାନ, ତେଣୁକରି ସାହିତ୍ୟ ସବୁବେଳେ ସମାଜକୁ ସଜାଡିବା ପାଇଁ କାମ କରିଥାଏ। ସାହିତ୍ୟ ହିଁ ସମାଜ ସଜାଡିବାର ମୁଖ୍ୟ ଉପାଦାନ ବୋଲି ମୁଁ କହିପାରେ।

ଚିକିତ୍ସା ସେବା କଥା ଆପଣ କହିଲେ, ସାହିତ୍ୟ କଥା କହିଲେ, ଦୁଇଟି ଯାକ ମୋ ପାଇଁ ମହତ୍ତ୍ୱପୂର୍ଣ୍ଣ। ପାଖକୁ ଆସୁଥିବା ରୋଗୀଟିର ଉପଶମ କରାଇବା ଯେତିକି ମୋ ପାଇଁ ଦାୟିତ୍ୱ, ମୋ ସମାଜକୁ ମଧ୍ୟ ସୁଧାରିବା ମୋର ସେତିକି।

0: ଗୋଟେ ନାଗରିକ ହିସାବରେ ଦାୟିତ୍ୱ, ତେଣୁ କରି ଗୋଟେ ରୋଗୀଟିଏ ଯେତେବେଳେ ମୋ ପାଖକୁ ଆସେ ତାର ଦେହର ରୋଗୀ ନେଇକି ଆସେ, କିନ୍ତୁ ସମାଜରେ ବି ସେମିତି ଅନେକ କୁପ୍ରଥା ରହିଛି, କୁସଂସ୍କାର ରହିଛି, ଏହା ମଧ୍ୟ ଗୋଟେ ଗୋଟେ ରୋଗ। ସେ ରୋଗକୁ ଦୂରୀଭୂତ କରିବା ପାଇଁ ତାର ଏକମାତ୍ର ଔଷଧ ହେଉଛି ସାହିତ୍ୟ ମାଧ୍ୟମରେ ତାକୁ ଦୂର କରାଯାଇପାରିବ। ତ ସେ ସାହିତ୍ୟରେ ଯେମିତି ଅନେକ ଧାରା ଅଛି, ଗଳ୍ପ ଅଛି, କବିତା ଅଛି, ଉପନ୍ୟାସ ଅଛି, ରମ୍ୟ ରଚନା ଅଛି, ଅନେକ ଧାରା ସାହିତ୍ୟରେ ଅଛି। ସେ ଧାରା ଭିତରୁ ମୁଁ କବିତାଟିକୁ ବାଛିଛି। ଆଶା କରିବି ସେ କବିତା ମାଧ୍ୟମରେ ସମାଜରେ ଥିବା ଯେଉଁ ରୋଗକୁ ମୁଁ କିଛିକା ଅଂଶରେ ଯଦି ଦୂର କରିପାରିଲି, ତାହେଲେ ନିଶ୍ଚିତ ଭାବରେ ସାହିତ୍ୟ ଚିକିତ୍ସକ ଭାବରେ ମୁଁ ଆତ୍ମସନ୍ତୋଷ ଲୋଭ କରିପାରିବି।
1: ଶୁଭ କୁମାରଙ୍କ ଅନେକ ଗୀତି କବିତା ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ କଣ୍ଠରେ ରୂପାୟିତ ହୋଇ ଶ୍ରୋତାଙ୍କ ଦ୍ୱାରା ଆଦୃତ ହୋଇଛି। ଆସନ୍ତୁ ଶୁଭ କୁମାରଙ୍କ ଶୁଭେଚ୍ଛା ଭରା ଶବ୍ଦକୁ ଶୁଣି ନେବା।
0: ମୁଁ କହିପାରିବି କି ଗୀତିକାର ଜୀବନ ଗୋଟେ ନୂତନ ସୋପାନ ମୋ ଜୀବନର। କବି ଥିଲି, ସେଥିରେ ଲେଖିବାକୁ ପଡେ। ଗୀତିକାର ହିସାବରେ ଯେତେବେଳେ ମୁଁ ଭାବିଲି କି ହଁ ମୁଁ ବି ମଧ୍ୟ କମର୍ସିଆଲ ଗୀତ ଲେଖିପାରିବି, ମୁଁ ବି ଆଲବମ୍ ଫିଲ୍ମ ପାଇଁ ଲେଖିପାରିବି, ସେତେବେଳେ ମନକୁ ଆସିଲା କି ମୁଁ କବିତା ଲେଖୁଛି, ସତରେ କଣ ମୁଁ ଫିଲ୍ମ ପାଇଁ ଲେଖିପାରିବି। ଯେତେବେଳେ ମ୍ୟୁଜିକ୍ ଡାଇରେକ୍ଟରଙ୍କ ସହିତ ଭେଟ ହେଲା, ସେ ଯେତେବେଳେ ମୋତେ ଲେଖିବା ପାଇଁ କି କହିଲେ, ସେତେବେଳେ ମୁଁ ଲେଖିଲି ଏବଂ ସେ ଆଦୃତ ମଧ୍ୟ କଲେ ଏବଂ ମୋତେ କହିଲେ ଯେ ଆପଣଙ୍କଠାରୁ କିଛି ନୂଆ ଶବ୍ଦ ମିଳିପାରୁଛି ଯାହାକି ଆମକୁ ଆବଶ୍ୟକତା। ସେ କଥା ମଧ୍ୟ ମୋତେ ସାହସ ବଢ଼େଇଥିଲା କି ହଁ ମୁଁ ବି ଲେଖିପାରିବି, ଏବଂ ତାପରେ ଗୋଟେ ପରେ ଗୋଟେ ଗୀତ ଲେଖି ଚାଲିଲି। ଶ୍ରୋତାମାନେ ତାକୁ ଆଦୃତ କଲେ ଏବଂ ଅନେକ ସମୟରେ ଅନେକ ଜାଗାରେ କୁହନ୍ତି ଯେ ଆପଣ କବିତାରେ ମଧ୍ୟ ହିଟ୍ ହେଇଛନ୍ତି ଆଉ ଗୀତରେ ମଧ୍ୟ ହିଟ୍ ହେଇଛନ୍ତି, ତାହା ବିଭୁ ଆଶୀର୍ବାଦ ବୋଲି ମୁଁ କହିଲି।

0: ସତରେ ଭୁଲି ଯାଇଛି। କଣ ଭୁଲି ଯାଇଛି ମାନେ ଏଇ ନିଜ କଥା? ନା ନା, ମୋ କଥା ନୁହେଁ, ବରଂ କବି ଶୁଭ କୁମାରଙ୍କ କଥା।
1: ନିଶ୍ଚିତ ଭାବରେ ମୁଁ କହିପାରିବି ଯେ କବିତା ଲେଖିବା ଦ୍ଵାରା ଯୋଉ ଆତ୍ମସନ୍ତୋଷଟି ମୁଁ ଅନୁଭବ ଆଜି କରୁଛି ତାହାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ, କିନ୍ତୁ କେତେ ସଫଳ ହେଇଛି କେତେ ବିଫଳ ହେଇଛି ସେ ପରୀକ୍ଷା ବି ବର୍ତ୍ତମାନ ଦେଇ ଚାଲିଛି। ମୁଁ କହିବି ନାହିଁ ଯେ ମୁଁ ସଫଳ ହେଇସାରିଛି, ମୋ ଶ୍ରୋତାମାନେ ହିଁ ମୋତେ ଜଣେଇବେ ଯେ ମୁଁ କେତେ ସଫଳ ହେଇଛି କେତେ ବିଫଳ ହେଇଛି। ଯେଉଁମାନେ ଲେଖିବା ପାଇଁ ଚାହୁଁଛନ୍ତି ବା ଲେଖୁଛନ୍ତି ବା ଚାହୁଁଛନ୍ତି ମୋ କବିତାଟି ଆହୁରି ଟିକେ ଲୋକଙ୍କ ଦ୍ଵାରା ଆଦୃତ ହଉ, ଗୋଟେ ଭାଇ ହିସାବରେ ତାଙ୍କୁ ଏହା କହିପାରିବି ଯେ ଆପଣ ଏଇଟା ଭୁଲି ଯାଆନ୍ତୁ ଯେ ଲୋକ ଆଉ କବିତା ଶୁଣୁନାହାନ୍ତି, ଲୋକ ଆଉ କବିତା ପଢୁନାହାନ୍ତି, ଆପଣ ଏଇଟା ଭାବନ୍ତୁ ଯେ ମୁଁ ସେମିତିଆ କବିତା ଲେଖିପାରୁଛି ତ, ମୁଁ ସେମିତିଆ କବିତା ଶ୍ରୋତାଙ୍କ ପାଖକୁ ଦେଇପାରୁଛି ତ, ସେଇଟା ଆପଣମାନେ ବିଚାର କରିବେ। ଏବଂ କବିତା ଲେଖିବା ପୂର୍ବରୁ ନିର୍ଭୀକ ହେବେ ଯେ ଭାଷାକୁ ସରଳ କରିବେ କିନ୍ତୁ ଭାଷାକୁ ଶସ୍ତା କରିବେନି।

ଏହି ଭାଗରେ ଆରମ୍ଭ ହେଉଛି କାବ୍ୟର ଦ୍ୱାଦଶ ଛାନ୍ଦ। ବରଣମାଳା ଶ୍ରୀରାମଙ୍କ ଗଳାରେ ଦେଲା ପରେ ବିବାହ ବିଳମ୍ବ ଅଛି ବୋଲି ଶୁଣିଲେ ସୀତା। ବିବାହ କାଲି କରିବା ବୋଲି ଜନକ ଋଷି କହୁଥିଲେ। ପିତାଙ୍କର ଏହି ବ୍ୟଗ୍ରତାରେ କିନ୍ତୁ ବାଧା ଦେଲେ ଲକ୍ଷ୍ମଣ, କାରଣ ତାଙ୍କ ପିତାଙ୍କ ଅନୁପସ୍ଥିତିରେ ଏ ବିବାହ ହୋଇପାରେନା। ଏହା ଶୁଣିବା ପରେ ପତି

କିନ୍ତୁ ବାଧା ଦେଲେ ଲକ୍ଷ୍ମଣ, କାରଣ ତାଙ୍କ ପିତାଙ୍କ ଅନୁପସ୍ଥିତିରେ ଏ ବିବାହ ହୋଇପାରେ ନା। ଏହା ଶୁଣିବା ପରେ ପତି ରୂପେ ବରଣ କଲାପରେ ମଧ୍ୟ ମିଳନରେ ବିଳମ୍ବ ହେତୁ ସୀତା ବିରହରେ ଜର୍ଜରିତା ହୋଇଛନ୍ତି। ଯମକ ଅଳଙ୍କାର ପ୍ରୟୋଗ କରି ବହୁ ଅର୍ଥବୋଧକ ଏକ ଶବ୍ଦର ବାରମ୍ବାର ବ୍ୟବହାରରେ ଭଞ୍ଜ କବିତ୍ୱ ଓ ପାଣ୍ଡିତ୍ୱର ଚମତ୍କାର ନିଦର୍ଶନ ଦେଇଛନ୍ତି। ବରି ସାରି ବିଭା ବା ବିବାହ ବିଳମ୍ବ ଶୁଣି ରମଣୀମଣି ସୀତା ବିଭାବରି ବା ରାତ୍ରି ହେବା ମାତ୍ରେ ଭାବିଲେ ବିଭାବରି ଚରି ବା ରାତ୍ରିଚରି ରାକ୍ଷସୀ ଗ୍ରାସିବାକୁ ଆସିଲା। ରାମ ଦର୍ଶନ ଓ ମିଳନଜନିତ ବିଭାବ ରୀତିରୁ ବା ପ୍ରଣୟ ଭାବର ଅତିଶୟ ପ୍ରଭାବରୁ ସୀତାଙ୍କୁ ନିଦ ହେଲା ନାହିଁ, ବିରହରେ ସେ ଭାସିଲେ। ବିରହ ରୂପକ ତାଡ଼କିର ତ୍ରାସ ବା ଭୟରେ ସୀତା ରାମଙ୍କୁ ଚିନ୍ତା କରି ବିରହେ ଭାସେ ବା କହିଲେ, ତାଡ଼କା ବଧକାରୀ ବୀର ରାମ ସୀତାଙ୍କ ବିରହ ଦୂରକାରୀ ବୋଲି ଶବ୍ଦ ଓ ଅର୍ଥର ସୁନ୍ଦର ମିଳନ ଘଟିଛି ବୈଦେହୀ ବିଳାସରେ। ଶରୀରର ବାସରେ ବା ସୁବାସରେ ସଜ ପଦ୍ମଫୁଲକୁ ନିନ୍ଦୁଥିବା ସୀତା ବାସରେ ଅର୍ଥାତ୍ ପିନ୍ଧା ଲୁଗାକୁ ଭାବିଲେ, ମୋତେ ବାନ୍ଧିବା ପାଇଁ ଇଏ ଗୋଟିଏ ଦୌଡ଼ି କି? ବାସରେ ବା ଦିନକୁ ଯୁଗ ଭଳି ସେ ମନେ କଲେ। ବାସରେ ଅର୍ଥାତ୍ ବିବାହ ପରେ ବାସର ରାତ୍ରିର ଯୁଗ ବା ମିଳନ ନ ହୋଇ ପଞ୍ଚସର ବା କାମଦେବ ବିନାଶ କରିବାକୁ ବସିଛି। ବିନା ଗତିରେ ଅର୍ଥାତ୍ ଆଉ ଗତି ନାହିଁ, ଗଲା ଜୀବନ ବୋଲି ଚିନ୍ତା କଲେ ବିରହିଣୀ ସୀତା। ସୁଧା ବା ଅମୃତତୁଲ୍ୟ ଆହାର ବିରୋଚନ ହେଲା ବା ରୁଚିଲା ନାହିଁ। କର୍ପୂର ଚୂର୍ଣ୍ଣ ଶୀତଳ ପରିବର୍ତ୍ତେ ବିରୋଚନ କଣ ବା ଅଗ୍ନିକଣା ଭଳି ମନେ ହେଲା। ବିରୋଚନ ବା ଚନ୍ଦ୍ର ଉଦୟ ଦେଖି ସଖୀଙ୍କୁ ସୀତା କହିଲେ, ଆମ ଘରେ ବିରୋଚନ ଅର୍ଥାତ୍ ସୂର୍ଯ୍ୟ କଣ ସବୁବେଳେ ଉଦୟ ହେଉଛନ୍ତି? ଅତ୍ୟଧିକ ବିରହ ଭାବ ହେତୁ ଚନ୍ଦ୍ର କିରଣରେ ମଧ୍ୟ ସୂର୍ଯ୍ୟ କିରଣକୁ ଅନୁଭବ କଲେ ସୀତା। ବସନ୍ତ ଋତୁରେ ବସନ୍ତ ଦୂତ କୋକିଳର ସ୍ୱରକୁ ବଜ୍ର ପଡ଼ିବା ଭଳି ମନେ କରି ରକ୍ଷା ପାଇବା ପାଇଁ ବଜ୍ର ନିବାରଣକାରୀ ଅଗସ୍ତିଙ୍କୁ ସ୍ମରଣ କଲେ। ବ୍ୟାଧିଘାତ ବା ସୁନାରୀ ଫୁଲ ଗୁଚ୍ଛରୁ ଭଅଁର ଉଡ଼ି ଆସିବା ଦୃଶ୍ୟ ଆନନ୍ଦ ଦେବା ବଦଳରେ ବ୍ୟାଧିଘାତ ବା ରୋଗ ବ୍ୟାଧିର ଆଘାତ ପରି ତାଙ୍କୁ ମନେ ହେଲା। ବାରବାର ଚେତନା ଶୂନ୍ୟା ହୋଇ କନ୍ଦର୍ପ ବାଧା ଦୂର କରିବା ପାଇଁ ସେ ଶିବଙ୍କୁ ସ୍ମରଣ କଲେ। ଭୟ ସଂଶୟ ଲାଗି ରହିଲା। ବନରୁହ ବା ପଦ୍ମନାଡ଼କୁ ସର୍ପ ଭାବି ବନଯାକ୍ଷୀ ବା ପଦ୍ମନୟନୀ ସୀତା ଗରୁଡ଼ଙ୍କୁ ଚିନ୍ତା କଲେ। ଚନ୍ଦ୍ରଙ୍କୁ ଚାହିଁ ପ୍ରଶଂସା କରିବା ପରିବର୍ତ୍ତେ ତାଙ୍କର ଗୁରୁପତ୍ନୀ ହରଣ କରିଥିବା କଳଙ୍କକୁ ମନେ ପକାଇଲେ। ଚନ୍ଦ୍ର ଆଉ ସୁଖକର ହେଲା ନାହିଁ। ଏକାକିନୀ ସୀତା ବିହଗ ଯୋଡ଼ା ବା ପକ୍ଷୀ ଯୁଗଳ ଦେଖି ପୀଡ଼ା ଲାଭ କଲେ। କରଟ ବା କୁଆ ଦ୍ୱାରା ଜାତ ହୋଇଥିବା କୋଇଲି କୁହୁସ୍ୱନ କରି ବ୍ୟାକୁଳ ଦାତା ହେଲା, ସେ ସାନ୍ତ୍ୱନା ଦେଇପାରିଲା ନାହିଁ। ସଖୀମାନେ ବୁଝେଇଲେ ବଳି ରାଜା ବଜ୍ରକୁ ନ ଡରିବାରୁ ଶେଷରେ ଇନ୍ଦ୍ରପଦ ଲାଭ କଲେ, ତାଙ୍କୁ ବାମନ ରକ୍ଷା କଲେ। ତୁମେ ବିମନା ହୁଅ ନାହିଁ, ଅବଶ୍ୟ ପ୍ରଭୁ ରାମଚନ୍ଦ୍ର ତୁମକୁ ରକ୍ଷା କରିବେ। ଛାନ୍ଦର ଏହି ଅଂଶରେ ସୀତାଙ୍କର ବିରହଜନିତ ମାନସିକତାର ଚମତ୍କାର ବର୍ଣ୍ଣନା ଦେଇଛନ୍ତି କବି ଉପେନ୍ଦ୍ର ଭଞ୍ଜ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 30ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ହେମନ୍ତ କୁମାର ତ୍ରିପାଠୀ। ବର୍ଣ୍ଣନାରେ ଥିଲେ ଶାନ୍ତନୁ କୁମାର ରଥ। କଣ୍ଠଦାନ କରିଥିଲେ ବିନୋଦ ବିହାରୀ ପଣ୍ଡା, କେଶବ ଚନ୍ଦ୍ର ରାଉତ, ତୃପ୍ତି ଦାସ ଏବଂ ସ୍ନିଗ୍ଧାରାଣୀ କର।

0: ଶ୍ରୋତାମାନଙ୍କୁ କହି ରଖୁଛି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣିଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ ମାଇ ଜିଓଭି ଡଟ୍ ଇନ୍ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
4: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି ଅନ୍ତରଙ୍ଗ କଥା ଆଉ କିଛି ସୁମଧୁର ଗୀତର ସମ୍ଭାର ନେଇ ଆସନ୍ତୁ ଆରମ୍ଭ କରିବା ଆଜିର। ଶ୍ରୋତାବନ୍ଧୁ, କେତେ ସୁନ୍ଦର ଆଉ ମଧୁମୟ ଏ ଜଗତ, କେତେ ପଶୁପକ୍ଷୀ, ଜୀବଜନ୍ତୁ, କୀଟପତଙ୍ଗଙ୍କର ଚରାଭୂଇଁ, ପୁଣି ଅପୂର୍ବ ସୌନ୍ଦର୍ଯ୍ୟ ଆଉ ଶୋଭାର ଭଣ୍ଡାର ଏ ବୃକ୍ଷଲତା, ନଦନଦୀ, ସମୁଦ୍ର, ହ୍ରଦ, ପାହାଡ଼, ପର୍ବତ ଆଉ ଝରଣା, ଝରଣାର କୁଳୁକୁଳୁ ଗୀତ, ନଦୀର କଳକଳ ଢେଉ, ସମୁଦ୍ରର ଭୀମ ଗର୍ଜ।

ଛନ୍ନ ବିସ୍ତୀର୍ଣ୍ଣ ବେଳାଭୂମି, ନଦୀ ପଠାର ସୁଲୁସୁଲିଆ ପବନ, ଆଉ ଛାଇ ଛାଇକିଆ ବଣଭୂଇଁ। ସେ ବଣଭୂଇଁରେ ମୟୂର ପୁଚ୍ଛ ମିଳି ନାଚେ, ଆଉ ଗୀତ ଗାଏ କୋଇଲି। ଏସବୁ ଶୋଭାର ପଟାନ୍ତର ନାହିଁ, ପ୍ରକୃତିର ଏକ ଅପରୂପ ଶୋଭା। ଏହି ଅପରୂପ ଶୋଭାରେ ମଣିଷ ଚିରକାଳ ବିଫୋର। ପ୍ରକୃତିର କୋଳରେ ଥରେ ବସିପଡ଼ିଲେ, ବୁଲିଆସିଲେ ଯେଉଁ ଶାନ୍ତି ମିଳେ ତାହା ଆଉ କେଉଁଥିରେ ମିଳେନି। ଆପେ ଆପେ ଗୀତଟିଏ ଗାଇବାକୁ ଇଚ୍ଛା ହୁଏ।

ଶ୍ରୋତାବନ୍ଧୁ, ସତରେ ପ୍ରକୃତି ଆମର ବଞ୍ଚିବା ପାଇଁ କ'ଣ ବା ନଖଞ୍ଜିଛି କହିଲେ? ଭରପୁର ଖାଦ୍ୟ ଯୋଗାଇଛି, ପିଇବା ପାଇଁ ପାଣି ଯୋଗାଇଛି, ରହିବା ପାଇଁ ବାସ ମଧ୍ୟ ଯୋଗାଇଛି, କେତେ କ'ଣ ସରଞ୍ଜାମ ମଧ୍ୟ ସେ ଯୋଗାଇଛି, କେତେ ଫୁଲ ଫଳ ଆଉ ଔଷଧୀୟ ବୃକ୍ଷରେ ଭରା ଏ ସୁନ୍ଦର ସବୁଜିମା। ଏ ସବୁଜିମା ସାଙ୍ଗକୁ ପାହାଡ଼ର ଧୂସର ଚଟାଣର ମ୍ୟାଚିଂ, ତା ଭିତରେ କେତେ ଜାତିର ପାହାଡ଼, କେତେ ଜାତିର ଉଦ୍ଭିଦ, କେତେ ପ୍ରଜାତିର ପଶୁପକ୍ଷୀ, କୀଟପତଙ୍ଗଙ୍କ ଅବାଧ ବିଚରଣ, ଏସବୁ ଦେଖିଲେ କେତେ ଯେ ଆନନ୍ଦ ମିଳେ, ତୃପ୍ତି ମିଳେ, ଯେତେ ବର୍ଣ୍ଣନା କଲେ ମଧ୍ୟ କମ୍ ହେବ।

0: ଶ୍ରୋତାବନ୍ଧୁ, ଏବେ ଚାଲିଛି ପିଲାମାନଙ୍କର ଖରା ଛୁଟି। ପିଲାମାନେ ତ ଆଗରୁ କୁଆଡ଼େ ବୁଲିଯିବା ପାଇଁ ଯୋଜନା କରିସାରିଥିବେ, ଯେଉଁମାନେ କରିନଥିବେ ଏବେ ସେମାନଙ୍କର ଏକା ଜିଦ୍ କୁଆଡ଼େ ଗୋଟେ ବୁଲିଯିବେ, ମାନେ ଦର୍ଶନୀୟ ସ୍ଥାନ ଯେମିତିକି ଯେଉଁଠି ପାହାଡ଼ ଥିବ, ଯେଉଁଠି ଝରଣା ଥିବ, ଜଳପ୍ରପାତ ଥିବ, ସୁବିସ୍ତୀର୍ଣ୍ଣ ସମୁଦ୍ରକୂଳ ଥିବ, ସେଠି ସେମାନେ ଦୌଡ଼ିବେ, ବୁଲିବେ, ମଜା କରିବେ, ମସ୍ତି କରିବେ। ଆଉ ସେଠି ବହୁତ ଗଛଲତା ବି ଥିବ, ଅଭୟାରଣ୍ୟ ଥିବ, ଯେଉଁଠିକି ଚିଡ଼ିଆଖାନା ଥିବ, ବିଭିନ୍ନ ପଶୁଜନ୍ତୁ ଥିବେ, ସବୁ ୱାଟର ପାର୍କ ଥିବ, ସାଇନ୍ସ ପାର୍କ ଥିବ। ପିଲାଙ୍କର ଏସବୁ ସ୍ଥାନ କିନ୍ତୁ ପସନ୍ଦ, କାରଣ ପିଲାମାନେ ସେ ତୀର୍ଥ ଭ୍ରମଣ ଐତିହାସିକ ଜାଗାକୁ ଏତେ ଆଗ୍ରହ ପ୍ରକାଶ କରନ୍ତିନି ଯିବା ପାଇଁ। ସେମାନଙ୍କର ମନ ଯେମିତି କୋମଳ ଆଉ ଛଳ ଛଳ, ଇଚ୍ଛା ବି ସେମିତି। ତେଣୁ ଏ ପ୍ରକୃତି ତ କୋମଳ, ପିଲାଙ୍କୁ ବୁଲେଇବା ବାହାନାରେ ବଡ଼ମାନଙ୍କର ବି ବୁଲିବା ହୋଇଯାଏ, ଆଉ ବଞ୍ଚିବା ପାଇଁ କିଛି ଶୁଦ୍ଧ ଅମ୍ଳଜାନ ବି ମିଳିଯାଏ।
1: ତମ ଗାଁ ଆଉ କେତେ ଦୂର?
2: ଏଇ ତ

ଶ୍ରୋତାବନ୍ଧୁ, ପ୍ରକୃତି ହେଉଛି ପୃଥିବୀର ସବୁଠାରୁ ସୁନ୍ଦର କବିତା। ପାହାଡ଼, ନଦ, ନଦୀ, ଜଙ୍ଗଲ, ସବୁଜ ବୃକ୍ଷଲତା ସବୁ ମିଶି ସୃଷ୍ଟି କରିଛି ଏକ ଜୀବନ୍ତ ଚିତ୍ର। ଏହି ବନ, ଲତା, ପାହାଡ଼ର ସବୁଜ ଛାୟା ମନକୁ ଶାନ୍ତି ଦିଏ।

ଏଠାରେ ପବନରେ ଥାଏ ଜୀବନର ସ୍ପନ୍ଦନ। ପକ୍ଷୀମାନଙ୍କର ମଧୁର ସ୍ୱର ହୃଦୟକୁ ଆନନ୍ଦରେ ଭରିଦିଏ। ପ୍ରକୃତି ଆମକୁ ନିରବ ଭାଷାରେ ଭଲ ପାଇବା ଶିଖାଏ। ଏଠାରେ ପ୍ରତ୍ୟେକ ଗଛ ମଣିଷର ସାଥୀ ପରି ଲାଗନ୍ତି। ପ୍ରକୃତି ବିନା ଜୀବନ ଅସମ୍ପୂର୍ଣ୍ଣ। ଆମର ଶ୍ୱାସରେ ପ୍ରକୃତିର ଅବଦାନ ରୁଚି ରହିଛି। ତେଣୁ ପ୍ରକୃତିକୁ ଭଲ ପାଇବା ଅର୍ଥ ଜୀବନକୁ ଭଲ ପାଇବା।

ଶ୍ରୋତାବନ୍ଧୁ, ପ୍ରକୃତିର କାଉଁରୀ ସ୍ୱର୍ଶରେ ପ୍ରତିଟି ମଣିଷ ତ ବିଭୋର ହେବାକୁ ବାଧ୍ୟ। ଖାଲି ବିଭୋର ନୁହେଁ, କେବେ କେବେ ସେ ପାଲଟି ଯାଇଥାଏ ଜଣେ କବି, ଜଣେ ଶିଳ୍ପୀ, ଜଣେ ଚିତ୍ରକର। ପ୍ରକୃତିରୁ ସାଉଁଟା ଏସବୁ କଳା କାରିଗରୀ ବି ତାକୁ କେବଳ ନୁହେଁ, ପାଠକ ଏବଂ ଦେଖଣାହାରୀମାନେ ମଧ୍ୟ ଆତ୍ମବିଭୋର ହୋଇଯାଆନ୍ତି। କର୍ମକ୍ଳାନ୍ତ ଜଞ୍ଜାଳମୟ ଜୀବନର ଭାର ହୋଇଯାଏ ହାଲୁକା। ଜୀବନର ଅସରନ୍ତି ଚଲାବାଟର ଥକାପଣ ନିମିଷକେ ଦୂର ହୋଇଯାଏ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ? ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନା।

ଶ୍ରୋତାବନ୍ଧୁ, ବୃକ୍ଷଲତା, ନଦୀ, ସାଗର, ପର୍ବତ ଏପରିକି ପ୍ରକୃତିର ସବୁ ରୂପ ଆମକୁ କେବଳ ସୌନ୍ଦର୍ଯ୍ୟ ପିପାସୁ କରିନି, ଆମକୁ ଅନେକ ମହତ କଥା ଶିଖାଇଛି। ଫୁଲ ଫଳରେ ଭରା ବୃକ୍ଷ ଯେମିତି ନଇ ପଡ଼ି ଆମକୁ ଶିଖାଇଛି ନମ୍ରତା, ବଦାନ୍ୟତା। ନଦୀ ଶିଖାଇଛି ଘାତ ପ୍ରତିଘାତକୁ ଡେଇଁ ଲକ୍ଷ୍ୟ ପଥରେ ଆଗେଇ ଯାଅ। ପାହାଡ଼ ଶିଖାଇଛି ଧୈର୍ଯ୍ୟଥର, ସାହସଥର, ଦମ୍ଭଥର। ସାଗର ତାର ଭୀମକାନ୍ତ ରୂପକୁ ଦେଖାଇ କହିଛି ଯେ ଉପରକୁ ଯେତେ କଠୋର ହୁଅ ବି କିଛି କଥା ନାହିଁ, ହୃଦୟଟା କିନ୍ତୁ କୋମଳ ରହିଥିବା ଦରକାର, ଶାନ୍ତ ରହିଥିବା ଦରକାର। ହଁ ଶ୍ରୋତା ବନ୍ଧୁ, ଏ ବନଲତା ପାହାଡ଼ ଘେରା ପ୍ରକୃତି ଆଉ ପରିବେଶ ଆମକୁ ସରଳତା, ନମ୍ରତା, ବଦାନ୍ୟତା, ସେବା, ସହିଷ୍ଣୁତା ଏହିସବୁ ମହତ ଗୁଣର ଶିକ୍ଷା ଦେବା ସହିତ ଜୀବନ ସହିତ ସଂଘର୍ଷ କରିବାର ସୂତ୍ର ମଧ୍ୟ ଶିଖାଇଥାନ୍ତି।

ଶ୍ରୋତାବନ୍ଧୁ, ପ୍ରକୃତି ଆମର ମିତ୍ର, ଏକଥାରେ କ'ଣ ସନ୍ଦେହ ଅଛି କହିଲେ? ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ କିନ୍ତୁ ପ୍ରକୃତି ମଣିଷ ସହିତ ଯେଉଁ ମିତ୍ରତା ଗଢ଼ିଛି, ସେ ମିତ୍ରତାରେ କୌଣସି ଗଲତି ଆଜି ପର୍ଯ୍ୟନ୍ତ କରିନି, କିନ୍ତୁ ମଣିଷ ସେହି ମିତ୍ରତାର ଧର୍ମକୁ ପାଳନ କରିପାରିନାହିଁ। ପ୍ରକୃତି ପ୍ରତି ପ୍ରେମ ବଦଳରେ ମଣିଷ ତା ପ୍ରତି ବିଶ୍ୱାସଘାତକତା କରୁଛି। କେତେ ସଂଘର୍ଷ କରି ପଡ଼ିଥିବା ଗଛର ବେକରେ ଚୋଟ ବସେଇଛି, ତା'ର ସବୁଜିମାକୁ ନଷ୍ଟ କରିଦେଇଛି, ପାହାଡ଼ର ଛାତିକୁ ଫଟେଇ କ୍ଷତାକ୍ତ କରିଛି। ଆଜି ମଣିଷ ଅଣନିଶ୍ୱାସ ହେବା ପରିସ୍ଥିତିରେ ଆସି ପହଞ୍ଚିଲେ ସେ ବୁଝିପାରୁନି ଏହାର କାରଣ। ନିଜ ପ୍ରାକୃତିକ ପରିବେଶକୁ ସେ ନିଜେ ହିଁ ଧ୍ୱଂସ କରି ନିଜର ବିନାଶ ଡାକି ଆଣୁଛି।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ପ୍ରକୃତି ଆମ ଅସ୍ତିତ୍ୱର ଆଧାର। ପାହାଡ଼, ନଦୀ, ଜଙ୍ଗଲ, ପବନ ବିନା ଜୀବନ କଳ୍ପନା କରାଯାଇପାରେନି। ବନଲତା ପାହାଡ଼ ଆମକୁ ସୌନ୍ଦର୍ଯ୍ୟ, ଶାନ୍ତି ଓ ଦାୟିତ୍ୱର ସନ୍ଦେଶ ଦିଏ। ପ୍ରକୃତି ଆମକୁ ନିଃସ୍ୱାର୍ଥ ଭାବେ ସବୁକିଛି ଦେଉଛି। ଏବେ ଆମର କର୍ତ୍ତବ୍ୟ ହେଉଛି ତା'ର ସୁରକ୍ଷା କରିବା। ଗଛ ଲଗାଇବା, ପରିବେଶ ସଫାସୁତୁରା ରଖିବା, ପ୍ରଦୂଷଣ କମାଇବା ଆମ ସମସ୍ତଙ୍କର ଦାୟିତ୍ୱ। ପ୍ରକୃତିକୁ ବଞ୍ଚାଇବା ମାନେ ଆମେ ଆଗାମୀ ପିଢ଼ିକୁ ସୁନ୍ଦର ଗୋଟିଏ ଭବିଷ୍ୟତର ଉପହାର ଦେବା। ପ୍ରକୃତି ହେଉଛି ଆମର ମା, ଆମର ଜୀବନ, ଆମର ଭବିଷ୍ୟତ। ଆସନ୍ତୁ ସମସ୍ତେ ମିଶି ପ୍ରକୃତିକୁ ଭଲ ପାଇବା ଏବଂ ତା'ର ସୁରକ୍ଷା କରିବା, କାରଣ ପ୍ରକୃତି ବଞ୍ଚିଲେ ହିଁ ପୃଥିବୀ ବଞ୍ଚିବ।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ସ୍ୱର୍ଣ୍ଣଚମ୍ପା। ମୂଳ ମଞ୍ଚ ନାଟକ ରଚନା ପ୍ରଫୁଲ୍ଲ କୁମାର ରଥ, ବେତାର ରୂପାନ୍ତର ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଭଗବାନ ମହାନ୍ତି। ଶୁଣନ୍ତୁ ନାଟକ ସ୍ୱର୍ଣ୍ଣଚମ୍ପା।

ଚନ୍ଦନ ନଗରର ପ୍ରଜାବତ୍ସଳା ବୀରାଙ୍ଗନା ବିଦୁଷୀ ରାଜମାତା ଶୁଭଲକ୍ଷ୍ମୀ ବର୍ତ୍ତମାନ ଅଭିଯୋଗ କକ୍ଷକୁ ବିଜେ କରୁଛନ୍ତି।

0: ରାଜମାତାଙ୍କର ଜୟ ହେଉ।
1: ଅଭିଯୋଗ ଘଣ୍ଟା ଆପଣ ବଜିଲେ ରାଜଗୁରୁ?
0: ହଁ ରାଜମାତା।
1: ମୋ ଆଖିକି ମୁଁ ବିଶ୍ୱାସ କରିପାରୁନାହିଁ, ଯେଉଁ ରାଜଗୁରୁଙ୍କର ରାଜପ୍ରସାଦ ମଧ୍ୟକୁ ଅବାଧ ପ୍ରବେଶର ପୂର୍ଣ୍ଣ ଅଧିକାର ରହିଛି, ସେ ଆଜି ଅଭିଯୋଗ କକ୍ଷରେ ଜଣେ ସାଧାରଣ ଅପରାଧୀ ଭାବରେ ଦଣ୍ଡାୟମାନ। କଣ ହେଇଛି ରାଜଗୁରୁ?
0: ମୋ ଅପରାଧ ବିଚାର କରି ମୋତେ ଶାସ୍ତି ପ୍ରଦାନ କରନ୍ତୁ ରାଜମାତା।
1: ଆପଣଙ୍କର ଅପରାଧ?
0: ଇଷ୍ଟଦେବ ଶଙ୍କରଙ୍କ ଜଳସ୍ନାନ ଉତ୍ସବ ଲାଗି ଆପଣ ଯେଉଁ ସ୍ୱର୍ଣ୍ଣନାଗ ନିର୍ମାଣ କରାଇ ଗନ୍ତାଘରେ ସାଇତି ରଖିଥିଲେ, ତାକୁ କେହି ଅପହରଣ କରିନେଇଛି।
1: ଆଉ ମାତ୍ର 10 ଦିନ ପରେ ଜଳସ୍ନାନ ଉତ୍ସବ। ପରମ୍ପରା ଅନୁଯାୟୀ ଶିବଙ୍କ ଆସ୍ଥାନ ନିକଟରେ ନବନିର୍ମିତ ସ୍ୱର୍ଣ୍ଣନାଗ ସ୍ଥାପିତ ହୋଇଥାନ୍ତା, ଅଥଚ କହୁଛନ୍ତି।
0: ସତ୍ୟ ପ୍ରକାଶ କରିବାରେ ମୋର ତେଳେ ହେଲେ ଦ୍ୱିଧା ନାହିଁ ରାଜମାତା।
1: ଗନ୍ତା ଘରର ଚାବି ପୂଜକ ଦାୟିତ୍ୱରେ ଥାଏ। ପୂଜା ଶେଷରେ ନୀତି ଆପଣଙ୍କ ତତ୍ତ୍ୱାବଧାନରେ ଗନ୍ତା ଘରେ ଯୌମୁଦ ଦିଆ ହୁଏ।
0: ଯୌମୁଦ ଅକ୍ଷୁର୍ଣ୍ଣ ରହିଛି ରାଜମାତା, କିନ୍ତୁ ଦ୍ୱାର ଖୋଲି ଦେଖିଲା ବେଳକୁ
1: ସ୍ୱର୍ଣ୍ଣନାଗ ଅପହୃତ।
0: କେବଳ ସେତିକି ନୁହେଁ, ରାତ୍ରିର ଶେଷ ପ୍ରହରରେ ପୂଜକ ପୂଜା କରିବାକୁ ଗଲାବେଳେ ମନ୍ଦିର ଭିତରୁ ନୁପୁର ଆଉ କିଙ୍କିଣୀର ମୃଦୁଧ୍ୱନି ଶୁଣାଯାଉଛି, କିନ୍ତୁ ଦ୍ୱାର ଖୋଲି ଭିତରେ ଦେଖିଲେ କାହାରି ଚିହ୍ନବର୍ଣ୍ଣ ସୁଦ୍ଧା ନାହିଁ।
1: କେବେଠାରୁ ଏପରି ଘଟୁଛି?
0: ଆଜିକି 4 ଦିନ ହେଲା।
1: ଅଥଚ ଆଜି ଆପଣ

0: ଦେବତାଙ୍କ ମାୟା ଭାବି କଥାଟାକୁ ଗୋପନ ରଖିଥିଲି, କ୍ଷମା ଚାହୁଁଛି।
1: ମୋର କିନ୍ତୁ ସେଇ ପୂଜକ ଉପରେ ସନ୍ଦେହ ହଉଛି, କଠୋର ଶାସ୍ତି ଦେଲେ ସେ ହୁଏତ।
2: ମା ମା ମା,
1: ଇଏ କଣ କୁମାର, ତୁମେ ମୃଗୟା ବିଷୟରେ?
2: ଶିକାରକୁ ବାହାରିଛି, ହେଲେ ତା ପୂର୍ବରୁ ମୁଁ ଜାଣିବାକୁ ଚାହେଁ, ଉଆସର ସମ୍ମାନାସ୍ପଦ ରାଜଗୁରୁ ଜଣେ ଅପରାଧୀ ଭାବରେ ଏଠାରେ ଛିଡ଼ା ହେଇଥିବାର କାରଣ? ତମ ମୁଖମଣ୍ଡଳ ମଧ୍ୟ ବିଷର୍ଣ୍ଣ ମା, କଣ ହେଇଛି?
1: ଆମ ନାଗବଂଶ ଉପରେ ବିପଦ ଦେଖାଦେଇଛି କୁମାର।
2: ସ୍ପଷ୍ଟ ହୁଅ ମା।
1: ଜଳସ୍ନାନ ଉତ୍ସବରେ ପରମ୍ପରା ଅନୁଯାୟୀ ଶିବଙ୍କ ଆସ୍ଥାନ ନିକଟରେ
2: ନବନିର୍ମିତ ସ୍ୱର୍ଣ୍ଣ ନାଗ ସ୍ଥାପିତ ହେଇ ପୂଜା ପାଇଥାନ୍ତି,
1: କିନ୍ତୁ ସେହି ସ୍ୱର୍ଣ୍ଣ ନାଗଟି ଗନ୍ତାଘର ମଧ୍ୟରୁ କିଏ ଚୋରାଇ ନେଇଛି, ସେଥିପାଇଁ ରାଜଗୁରୁ ନିଜକୁ ଦୋଷୀ ମନେ କରୁଛନ୍ତି।
2: ଏହି ସାମାନ୍ୟ କଥା ଲାଗି ଏତେ ଚିନ୍ତା କାହିଁକି ମା? ମୁଁ ଏଇ ମୁହୂର୍ତ୍ତରେ ସ୍ୱର୍ଣ୍ଣନାଗ ଅନ୍ୱେଷଣରେ ବାହାରିଲି, ସେ ମୂର୍ତ୍ତି ଯୋଉଠି ଥାଉ ନା କାହିଁକି ମୁଁ ଉଦ୍ଧାର କରି ଆଣିବି। ଆସୁଛି ମା।

0: ଏ ଶିକାରୀ ବେଶଟା ମତେ ଚମତ୍କାର ମାନୁଛି। ଯୁବରାଜଙ୍କ ସାଥିରେ ଶିକାରଟା ଆଜି ବେଶ ଜମିବ। ଅତି କମରେ ପଣେ ଖଣ୍ଡେ ପକ୍ଷୀ ଜନ୍ତୁ ଯଦି ନ ମାରିବୁ ଆମେ ତ ବି କି ଶିକାରୀ।
1: ଭାଇନା ଓ କନ୍ଦୁ ଭାଇନା
0: ଦେରିକା ଗୋଟେ ଅନୁକୂଳରେ ବାହାରିଲା ବେଳକୁ କିଏ ଗୋଟେ ଅଲେଖଣା ପଛରୁ ଡାକିଲାଣି। ଆରେ ଆରେ ଆରେ ଇଏ ତ ଆମ ସଦା
1: ଭାଇନା, ମତେ ରକ୍ଷା କର ଭାଇନା।
0: ଆରେ ଆରେ ଆରେ ମୋ ଗୋଡ ତଳେ କାହିଁକି ପଡୁଛୁ?
1: ନାଇଁ ଭାଇନା ନାଇଁ, ତମେ ରାଜମାତାଙ୍କର ଅତି ପାଖ ଲୋକ, ତମେ ମୋ ଗୁହାରୀ ନ ଶୁଣିଲେ
0: ଶୁଣିବି କଣଟା ଶୁଣିବି? ଖୋଦ ରାଜଗୁରୁଙ୍କ ପୁଅ ପୁଣି ବ୍ରାହ୍ମଣ କୂଳରେ ଜନ୍ମ ହେଇ ତମେ ଦେବତା ଓ ଧର୍ମକୁ ମାନିବ ନାହିଁ?
1: କାହିଁକି ମାନିବି ଯେ?
0: ତା ବୋଲି ସୁନାର ଶିବଲିଙ୍ଗକୁ ଗୋଟାଏ ସୁନା ମୁଣ୍ଡା କରି ଉପାସ କରିବ?
1: ଗୋଟାଏ ନିର୍ଜୀବ ଶିବଲିଙ୍ଗ ପୂଜା ପାଇ କେବେ କୋଉ ଅନାଥର ହାରି ଘରି ଶୁଣିଛି ଭାଇନା?
0: ଶୁଣିଛି, ଢେର ଶୁଣିଛି। ଉଦାହରଣ ଦେବି?
1: ଉଦାହରଣ ସେସବୁ ହଉଛି ତମ ଭଳି ଧର୍ମ ଭୀରୁ ମଣିଷ ମାନଙ୍କର ମନଗଢା କାହାଣୀ।
0: ଚୁପ କର, ତମେ ଧର୍ମଦ୍ରୋହୀ।
1: ଭାଇନା ତମେ କଣ କିଛି ଅଧର୍ମ କରୁନ?
0: ମୁଁ କରୁଛି।
1: ଆଚ୍ଛା ତମେ ବି ତ ବ୍ରାହ୍ମଣ, କହିପାରିବ ପୂଜା ପାଠ ଛାଡି ହାତରେ ଧନୁସର ଧରି ଯୁବରାଜଙ୍କ ସାଥିରେ ନିରୀହ ପଶୁ ପକ୍ଷୀ ଗୁଡାଙ୍କୁ ହତ୍ୟା କରି ତାଙ୍କ ମାଂସ ଖାଇବା କଣ ଅଧର୍ମ ନୁହଁ?
0: ସଦା ଇଏ ରାଜନୀତି, ଏହାର ଗୁଢ଼ ରହସ୍ୟ ତମେ ବୁଝିପାରିବ ନାହିଁ। ରାଜମାତାଙ୍କର ଦୃଢ ଧାରଣା ଯେ ତମେ ତାଙ୍କ ଅଭୀଷ୍ଟ ସ୍ୱର୍ଣ୍ଣ ନାଗକୁ ଚୋରେଇ ନେଇ କୋଉ ଚଣ୍ଡାଳ କନ୍ୟା ଘରେ ରଖିଛ।
1: ମିଛ କଥା ହେଇପାରେ, ମୁଁ ନାସ୍ତିକ କିନ୍ତୁ ମୁଁ ଚୋର ନୁହଁ।
0: ତାହେଲେ ତମର କୋଉ ଚଣ୍ଡାଳ କନ୍ୟା ନେତି ଘରକୁ ଯିବା ଆସିବା କଥା କଣ ମିଛ? ତମେ ସେ ଝିଅ ସାଥିରେ
1: ଭୁଲଟା କଣ କଲି? କଣ ମୁଁ ଭୁଲ କଲି? ଚଣ୍ଡାଳ ହେଲେ ବୋଲି ସେମାନେ କଣ ମଣିଷ ନୁହନ୍ତି?
0: ଅଧର୍ମ, ଘୋର ଅଧର୍ମ।
1: ଭାଇନା ଧର୍ମର ଦୁଆଇ ଦେଇ ଚଣ୍ଡାଳ ରାକ୍ଷା ଦେଇ ତମ ବ୍ରାହ୍ମଣ ସମାଜ ନେତିକୁ ମନ୍ଦିର ବେଡ଼ାରୁ ଧକ୍କା ଦେଇ ବାହାର କରିଦେବାକୁ ତମ ଦେବତା ତମକୁ କହିଥିଲେ, ଏଇଟା କଣ ଅଧର୍ମ ନୁହଁ?
0: ଆରେ ମୂଢ଼, ସେଇ ଚଣ୍ଡାଳ ଘରେ ପଶିଥିଲେ ବୋଲି ମହାଲକ୍ଷ୍ମୀଙ୍କୁ ସ୍ୱୟଂ ଜଗନ୍ନାଥ କେମିତି ବଡ଼ ଦେଉଳ ବାସନ୍ଦ କରିଥିଲେ ସେ କଥା କଣ ଶୁଣିନୁ?
1: ଏହାର ପରିଣତି କଣ ହେଲା ଯେ ତମେ କଣ ଶୁଣିନ? ଆଉ ତମର ସେ ଅବିବେକୀ ଦେବତା କେମିତି ସବର ରାଜା ବିଶ୍ୱବାସ ଭାତରୁ କନ୍ଦମୂଳ ଖାଉଥିଲେ, ସେତେବେଳେ ତାଙ୍କ ଜାତିଟା କୋଉଠି ଥିଲା?
0: ହଉ, ତମେ ଏଇ ଲାଗେ ଯାଅ ସଦାଶିବ, ଯୁବରାଜଙ୍କ ସାଥିରେ ମୁଁ ଶିକାରକୁ ଯାଉଛି, ଫେରିଲେ ମଉକା ଦେଖି ରାଜମାଥଙ୍କୁ ତମ କଥା କହିବି।

0: ଛାଡ଼ନ୍ତେ, ଆପଣ ଆଉ ଆମ ଘରକୁ ଆସନ୍ତୁ ନାହିଁ। ଲୋକେ ଲଗେଇ ଜୁଟେଇ ବାର କଥା କହୁଛନ୍ତି।
1: କଣ କହୁଛନ୍ତି?
0: ଆପଣ ବ୍ରାହ୍ମଣ ଘର ପୁଅ, ଆମେ ଅଛୁଆ ଚଣ୍ଡାର, ଘରେ ମୋର ଅଭିଆଡ଼ି ଝୁଅ।
1: ତମ ଇଜ୍ଜତ ଉପରେ ମୁଁ କେବେ ଆଁ ଜାଣିଛି?
0: ସେ କଥା ମୁଁ କହୁନି ଚାହାନ୍ତେ, ହେଲେ ଜାତି ଭାଇଙ୍କ ମୁହଁରେ ବାଳବତା ନାହିଁ, ଦେଖେଇ ଶିଖେଇ ସେମାନେ ନାନା କଥା କହୁଛନ୍ତି।
1: ସେଇ ଜାତି ଜାତି ଜାତି, ମଣିଷ ଭିତରେ ଜାତିଭେଦର କୁସଂସ୍କାର କ'ଣ ପାଇଁ? ଏ ସୃଷ୍ଟି ତ ଜାତି ଗୋଟିଏ, ମଣିଷ ଜାତି। ଦେବତା ପୂଜାର ଅଧିକାର ସମସ୍ତଙ୍କର ଅଛି।
0: ସେ ଅଧିକାର ଯଦି ସତ୍ୟରେ ଥାଆନ୍ତା, ସେମାନେ କ'ଣ ଆମ ବାପ ଝିଅଙ୍କୁ ମାଡ଼ ମାରି ଦେଉଳ ଭିତରୁ ବାହାର କରିଦେଇଥାନ୍ତେ? ଭାଗ୍ୟକୁ ସେ ସୁନା ନାଗଟା ମିଳିଗଲା ବୋଲି ସିନା, ନହେଲେ ଆମ ବାପ ଝିଅଙ୍କ ଅବସ୍ଥା ଯେ କ'ଣ ହେଇଥାନ୍ତା।
1: ଓ ସେଇଥିପାଇଁ ତମେ ନଗରର ଭିଟାମାଟି ଛାଡ଼ି ଏ ବଣ ଜଙ୍ଗଲକୁ ପଳେଇ ଆସି ଆଶ୍ରୟ ନେଇଛ ନାହିଁ?
0: କ'ଣ ଆଉ କରିଥାନ୍ତୁ, ଚଣ୍ଡାଳ ବୋଲି ତ ଆମ ଉପରେ ତାଙ୍କର ଯୋଉ ଜୁଲୁମ,
1: ଖାସ ସେଇ ଜୁଲୁମର ପ୍ରତିବାଦ କରି ତମମାନଙ୍କର ଦାବି ହାସଲ ପାଇଁ ମୁଁ ଲଢୁଛି। ଏ ସଦାଶିବ ପଛକେ ଫାଶୀ କାଠରେ ଝୁଲିବ, ହେଲେ ତମମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ବରଦାସ୍ତ କରିବ ନାହିଁ। ଭୟ କରନି ଦାମା, ତମମାନଙ୍କ ଲାଗି ମୁଁ ଅଛି, ମୁଁ ଏବେ ଆସୁଛି।
2: ଦେଖ ମ ଦେଖ ମତା ବଡ଼େଇକି, ନାଳରୁ ପାଣି ମାଠିଆ ଧରି ମୁଁ ମୋର ବାଟେ ବାଟେ ଆସୁଛି, ହୁ ଦସ୍ତେ ଘୋଡ଼ାଟାକୁ ମୋରି ଆଡ଼କୁ ଝପଟେଇ ଦେଇଗଲା, ନୂଆ ମାଠିଆଟା ମୋର ଭାଙ୍ଗି ଚୂନା ହେଇଗଲା।
0: କାହା ଉପରେ ଏମିତି ରାଗ ଗରଗର ହଉଛୁ? ନାତି
2: ସେ ନିଆ ନଗାମ, ମୁଁ କଣ ତାକୁ ଦେଖିପାଇଲି କି ବା, ଘୋଡ଼ାରେ ବସି ପବନ ବେଗେ ପଳେଇଲା, ନହେଲେ ତାଠୁ ଏ ମାଠିଆର ଦାମ ନ ନେଇ କଣ ମୁଁ ଛାଡ଼ିଥାନ୍ତି।
0: ତୁଣି ପଡ଼ ମା ତୁଣି ପଡ଼, ରଜାଘର ଲୋକ ହେଇଥିବେ ବୁଝିଲୁ,
2: ତା ବୋଲି କଣ ମଣିଷ ମାନିବେନି? ପୋଡ଼ା ମୁହା ଖସି ତ ଗଲା, ନହେଲେ ଆଜି ଚାଖି ଥାନ୍ତା ଏ ନେତିର ଖଡ଼ୁମୁଷାଟା କେଡ଼େ ଟାଣ।
0: ହଉ ତୁ ଆଗ ଯାଇ ସେ ଓଦା ଲୁଗାଟିକୁ ପାଲଟି ପକେଇ ଆସିଲୁ, ଯା।
2: ହଉ ବା ମୁଁ ଯାଉଛି।
3: ଓହୋ ମରିଗଲି ଲୋ ବାପା, ଆଉ ଟିକେ କର ତ ଏ ପୈତୃକ ପ୍ରାଣଟା ମୋର ଠୋପଟା ଛାଡ଼ି ଯାଇଥାନ୍ତା। ଓହୋ ଭାରି ବତଉଛି।
0: କଣ ହେଲା ସାଥେ?
3: ଘୋଡ଼ା
0: ଘୋଡ଼ା କଣ କାମୁଡ଼ି ଦେଲା ନା ନାତ ମାରିଲା?
3: ନାଇଁ, ସିଏ ଗୋଡ ଦିଟାକୁ ଟେକି ବେକାବୁ ହେଇଗଲା।
0: ସେଇଠୁ ଆପଣ ପଡ଼ିଗଲେ?
3: ପଡ଼ିବି କାହିଁକି ମ, ଆସ୍ତେ କିନା ତା ପିଠିରୁ ଓହ୍ଲେଇ ପଡ଼ିଲି ନା। ହରେ ମୂର୍ଖ, ମୁଠୁ ମୁଠେଇ ଚାହିଁଛୁ କଣ? ଶ୍ୱଶୁର ପରା ମୋ ତଣ୍ଟି ଶୁଖି ଯାଉଛି।
0: ହଉ ହଉ ହଉ, ଟିକେ ଦମ ମାରନ୍ତୁ, ମୁଁ ପାଣି ଅଣେଇ ଦଉଛି ଦଉଛି। ଆଲୋ ମାଲତି,
2: କଣ ବା?
0: ଶୁଣୁ ଶୁଣୁ, ଟିକେ ପାଣି ନେଇ ଆସିଲୁ।
3: ଏଡ଼େ ମଧୁର କଣ୍ଠରେ ଶାରୀ କୋଉଠୁ ଜବାବ ଦେଲା?
0: ଶାରୀ ନୁହେଁ ସାନ୍ତେ, ମୋ ଝିଅ ନେତି।
2: ପାଣି
0: ଦେ ତାଙ୍କୁ, ଦେ ମା।
2: ଆଞ୍ଜୁଳା ଦେଖାନ୍ତୁ, ମୋତେ କଣ ଦେଖୁଛନ୍ତି, ପାଣି ପିଇବେ ପରା?
3: ଦିଅ ଦିଅ ଦିଅ।

0: ଦୁର୍ଦ୍ଦାନ୍ତ ମହାବଳ ବାଘକୁ।
1: ହଉ ହଉ ହଉ ଛାଡ଼ ସେ କଥା, ତମେ ମତେ ଆଜି ଜଳଦାନ କରିଥିବାରୁ ତମର ବଡ ଧର୍ମ ହେଲା। ଆଚ୍ଛା କହିଲ ତମେ ଜାତିରେ କଣ?
0: ପାଣି ପିଇବା ଆଗରୁ ସିନା କିଏ ଜାତି ପଚାରେ, ତମେ ପାଣି ପିଇ ସାରି ଜାତି ପଚାରୁଛ।
2: ଶାନ୍ତି, ଆମେ ଜାତିରେ ଚଣ୍ଡାଳ।
1: ଏ ଚଣ୍ଡାଳ ହଇରେ ବଣ ଭାଲୁ, ପାଟିରେ କଣ ତୁଣ୍ଡି ଦେଇଥିଲୁ? ମତେ ଏ କଥା ଆଗରୁ କହିଲୁନି? ହେ ମଶାଣୀ ବାବା, ହେ ମଶାଣୀ ବାବା, ମତେ ଉଦ୍ଧାର କର।
0: ଶୋଷରେ ଯେତେବେଳେ ତଣ୍ଟି ଶୁଖି ଯାଉଥିଲା ସେତେବେଳେ ତମ ମଶାଣୀ ବାବାଙ୍କୁ ଡାକିଲନି, ଦୌଡ଼ି ଆସି ପାଣି ପିଇ ଦେଇଥାନ୍ତେ।
1: ନା, ଜାତି ଭ୍ରଷ୍ଟ, କାୟା ଭ୍ରଷ୍ଟ, ସବୁ ଭ୍ରଷ୍ଟ, ଏ ପିଇଥିବା ପାଣି ତକ ଓକାଳି ପକେଇବି ମୁହଁ।
3: ଆରେ ଏଇଟା ତ କନ୍ଦର୍ପର ଘୋଡ଼ା, ସେ ବୋଧୁ ଏଇଠି ଗୋଟେ ଅଛି। କନ୍ଦର୍ପ, କନ୍ଦର୍ପ,
1: ଏଇ
3: କନ୍ଦର୍ପ,
1: ଏଇ ଯୁବରାଜ ଆଣିକି ବିଜେ ହେଲେଣି, ସରିଗଲା ପାଠ, ସରିଗଲା।
3: ମୁଁ ସେ ପାଠ ସାରିଦେଇ ଆସିଛି କନ୍ଦର୍ପ, ଯୋଉ ମହାବଳ ବାଘ ପଛରେ ଘୋଡ଼ା ଛୁଟେଇଥିଲେ ତାକୁ ମାରିଦେଇଛି। ଆଉ ତମେ ଯୋଉ ଠେକୁଆ ପଛରେ ଗୋଡ଼େଇଥିଲ ଧରଲ ତାକୁ?
1: ଇଏ ଛାମୁ, ଛାମୁ ମହାବିଭ୍ରାଟ ହେଇଯାଇଛି।
3: ମହାବିଭ୍ରାଟ?
1: ହଁ ଛାମୁ, ବଡ ଶୋଷ ହଉଥିଲା, ମୁଁ ଆଙ୍କ ଘରେ ପାଣି ପିଇ ଦେଲି।
3: ଶୋଷ ହଉଥିଲା, ପାଣି ପିଇଲ?
1: ପାଣି ତ ପିଇଦେଲି, ଏବେ ଜାଣିଲି ମୁଁ ଚଣ୍ଡାଳ ଘରେ ପାଣି ପିଇଛି।
3: ଏଇ କଥା ଏଇ ଝିଅଟି
4: ନେତି, ମୋ ଝିଅ ଛାମୁ,
3: ସୁନ୍ଦର, ଅତି ସୁନ୍ଦର।
1: ହେଲେ କଣ ହବ ଛାମୁ, ଗୋବର ଗଦାର ପଦ୍ମ
3: ନିର୍ବୋଧ, ପଦ୍ମରେ ମଧ୍ୟ ସୁରଭି ଥାଏ କନ୍ଦର୍ପ, ସେଇଥିପାଇଁ ତ ସେ ମହାଲକ୍ଷ୍ମୀଙ୍କର ଅତି ପ୍ରିୟ ଆଉ ଆଦରର ଫୁଲ।
4: ନାଇଁ ଛାମୁ, ଯେତେ ହେଲେ ଆମେ ଚଣ୍ଡାଳ, ଅଛୁଆଁ ଜାତି,
3: ଦେବତାଙ୍କ ସୃଷ୍ଟିରେ ସମସ୍ତେ ସମାନ କନ୍ଦର୍ପ। ଅନେକ ବିଳମ୍ବ ହେଲାଣି, ରାଜମାତା ବ୍ୟସ୍ତ ହୋଇଥିବେ, ଯିବା ଆସ।
0: ଯୁବରାଜ କେତେ ଭଲ।

0: ରାଜମାତାଙ୍କର ଜୟ ହେଉ।
1: ବସନ୍ତ ରାଜଗୁରୁ, ଖୁବ୍ ଚିନ୍ତିତ ଜଣାପଡ଼ୁଛନ୍ତି।
0: ମୋ ଚିନ୍ତାର ଦୁଇଟି କାରଣ। ପ୍ରଥମଟି, ସଦାଶିବ ମୋରି ସନ୍ତାନ ହୋଇ ଏତେ ଉଦ୍ଧତ କାହିଁକି? ବ୍ରାହ୍ମଣ କୂଳରେ ଜାତ ହୋଇ ଦେବତା ଉପରେ ଭକ୍ତି ଆଉ ବିଶ୍ୱାସ ପରିବର୍ତ୍ତେ ତାଙ୍କୁ ଉପହାସ କରୁଛି।
1: ଖାଲି ତ ସେତିକି ନୁହେଁ, ଚଣ୍ଡାଳ କନ୍ୟା ନୀତି ସହ ତାର ସମ୍ପର୍କ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଚଣ୍ଡାଳମାନଙ୍କର ମନ୍ଦିର ପ୍ରବେଶ ଲାଗି ସେ ନେତୃତ୍ୱ ନେଇଛି।
0: ସେଇଥିପାଇଁ ତ ସେ ବର୍ତ୍ତମାନ ରାଜଦରବାରର ଜଣେ ବିଚାରାଧୀନ ଅପରାଧୀ। ସେ ଯଦି ଦୋଷୀ ସାବ୍ୟସ୍ତ ହୁଏ, ମୁଁ ଦୁଃଖ କରିବି ନାହିଁ କି ପ୍ରତିବାଦ ମଧ୍ୟ କରିବି ନାହିଁ।
1: ଆଉ ଆପଣଙ୍କର ଚିନ୍ତାର ଅନ୍ୟ କାରଣଟି?
0: ମୁଁ ନିଜେ ଉଜାଗର ରହି ମନ୍ଦିର ଭିତରେ ଶୋଭୁଥିବା ନୂପୁର ଓ କିଙ୍କିଣୀ ଶବ୍ଦର ରହସ୍ୟ ଉଦ୍ଘାଟନ କରିବାରେ ସଫଳ ହୋଇପାରିନାହିଁ।
1: କୁହୁକ ଭଳି ତ ଆଚମ୍ବିତ ଲାଗୁଛି। ମନ୍ଦିର ଭିତରେ ହଠାତ୍ କୌଣସି ଜିନିଷ ଅଦୃଶ୍ୟ ହୋଇଯାଇ ପରମୁହୂର୍ତ୍ତରେ ସେଇଠି ପୁଣି ସେହି ସ୍ଥାନ ଦେଖିବାକୁ ମିଳୁଛି। ପୂଜକକୁ ମୁଁ ଅଯଥାରେ ସନ୍ଦେହ କରିଥିଲି, ଏବେ ଜାଣୁଛି
0: ନିଶ୍ଚୟ ଏହା ମାୟା ଅଥବା ଦେବକୁଟ।
1: କିନ୍ତୁ ଦେବତା ମୋ ପ୍ରତି ଏତେ ବିମୁଖ କାହିଁକି ରାଜଗୁରୁ? କ'ଣ ମୋର ଅପରାଧ?
0: ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ରାଜମାତା, ସେହି ଆରାଧ୍ୟ ଦେବତା ଦେବଦେବ ମହାଦେବ ସନ୍ତୁଷ୍ଟ ହେଲେ ସବୁ ଠିକ ହୋଇଯିବ।
1: ତାହେଲେ ଆଉ ବିଳମ୍ବ ନ କରି କାଲିଠାରୁ ଆରମ୍ଭ କରିଦିଅନ୍ତୁ ପ୍ରଭୁ ଭୋଳାନାଥଙ୍କର ଜଳସ୍ନାନ ଉତ୍ସବ। ମନ୍ଦିର ବେଢ଼ାରେ ଜଳି ଉଠୁ ସହସ୍ର ଦୀପାଳି, ପ୍ରଭୁ ଶଙ୍କରଙ୍କ ନାମ କୀର୍ତ୍ତନରେ ମୁଖରିତ ହେଉ ଚନ୍ଦନ ନଗର।
0: ବେଶ, ଉତ୍ସବର ଆୟୋଜନ ଲାଗି ମେଲାଣି ହେଉଛି।
1: କିଏ ହସୁଛି? ବନ୍ଦ କର ତୁମର ହସ। କିଏ ତୁମେ?
2: କିଏ ଆଉ, ମାୟା।
1: ଏହା ମଧ୍ୟରେ ପ୍ରବେଶ କଲ କେମିତି? ଏଠାରେ ତୁମର କାମ କ'ଣ?
2: ଜଳସ୍ନାନ ଉତ୍ସବରେ ଆପଣଙ୍କ ଆରାଧ୍ୟ ଦେବତା ପ୍ରଭୁ ଶଙ୍କରଙ୍କ ପୀଠରେ ଅଷ୍ଟଶମ୍ଭୁ ନୃତ୍ୟ ପରିବେଷଣ କରିବାକୁ ମୁଁ ବହୁତ ଦୂରରୁ ଆସିଛି।
1: ଅଷ୍ଟଶମ୍ଭୁ ନୃତ୍ୟ?
2: ହଁ ରାଜମାତା, ମୁଁ ଦେବଦାସୀ। ଏଇ ଚନ୍ଦନ ନଗରର ଉତ୍ସବରେ ନୃତ୍ୟ

0: ପରିବେଷଣ କରିବାକୁ ମୋତେ ସୁଯୋଗ ଦେବେ ନା?
1: ନିଶ୍ଚୟ। ଦେବତାଙ୍କୁ ପ୍ରସନ୍ନ କରିବା ତ ଏ ରାଜବଂଶର ଧର୍ମ। ତୁମ ମନର ଅଭିଳାଷ ଜାଣି ବହୁତ ଖୁସି ହେଲି।
0: ଧନ୍ୟ ଧନ୍ୟ ରାଜମାତା, ଆପଣ ଖୁବ୍ ଭଲ। ଶୁଣିଲି ଆପଣ ଏକ ସୁବର୍ଣ୍ଣଲିଙ୍ଗ ନିର୍ମାଣ କରାଇଛନ୍ତି, ଯାହାକି ଏ ବର୍ଷର ଜଳସ୍ନାନ ଉତ୍ସବର ବିଶେଷ ଆକର୍ଷଣ।
1: ସବୁ ସେଇ ମଙ୍ଗଳମୟ ଶିବଙ୍କ ଇଚ୍ଛାରେ ହେଉଛି ମାୟା, ମୁଁ କେବଳ ଆଜ୍ଞାକାରୀ ନିମିତ୍ତ ମାତ୍ର।
2: ଅପରିଚିତ ତରୁଣୀ
1: ଦେବଦାସୀ ମାୟା, ଜଳସ୍ନାନ ଉତ୍ସବରେ ଅଷ୍ଟଶମ୍ଭ ନୃତ୍ୟ ପରିବେଷଣ ଲାଗି ବହୁତ ଦୂର ଆସିଛନ୍ତି।
2: ଦେଖିଲ ତ ମା, ଦେବ କାର୍ଯ୍ୟରେ ବିଘ୍ନ ଘଟୁଛି ବୋଲି କହୁଥିଲ ନା? ହେଲେ ସ୍ୱୟଂ ଦେବତା ତାଙ୍କ ଉତ୍ସବକୁ ମହାସମାରୋହରେ ପାଳନ କରିବାକୁ କେତେ ଆଗ୍ରହୀ, ତାର ନମୁନା ପାଇଲ ତ?
0: ଏଥିରୁ ଜଣାଯାଉଛି ବଡ ପ୍ରତ୍ୟକ୍ଷ ଦେବତା।
2: ଏଥିରେ ଆଉ ସନ୍ଦେହ ଅଛି? ସେ ପରା ଅସୀମ, ଅନନ୍ତ ଆଉ ସର୍ବବ୍ୟାପୀ, ସେ ପରମ କାରୁଣିକ।
3: ଛାମୁ ଛାମୁ ଛାମୁ କୋଉଠି ଛାମୁ? ଛାମୁ ଏଇଠି ଶଶରୀରେ ବିଦ୍ୟମାନ, ଅଥଚ ମୁଁ ଆସର କଣ ଅନୁକଣ
2: ଖୋଜି ଆସିଲ ପାଇଲ ନାହିଁ।
3: ପ୍ରଥମେ ସିଧା ଉଠିଗଲେ ତିନି ତାଲାକୁ ଦେଖିଲି ମେଲା, ସେଠୁ ଖସିଲି ଦୋତାଲାକୁ, ସେଠି ପଡିଛି ତାଲା, ତାପରେ ଆସିଲି ତଳ ମହଲାକୁ, ଦେଖିଲି ପଲେ ଦାସୀ କରୁଛନ୍ତି ହଲା, ସେଇଠୁ କଲି ପାଟି, ଆସିଲି ଛୁଟି ଯୁବରାଜ। ଏଇଠି
0: ବାଃ କି ଚମତ୍କାର ଦେଖୁଛି, ପ୍ରତିଟି ଶବ୍ଦରେ କବିତ୍ୱର ଛଟା ଖୁନ୍ଦି ହେଇଛି।
3: ଆଉ ଯଦି ସାମାନ୍ୟ ପ୍ରେରଣା କି ପ୍ରୋତ୍ସାହନ ମିଳିଯାଆନ୍ତା ନା, ଦେଖନ୍ତେ ମୁଁ ଏକା ଡିଆଙ୍କେ ଆମ ରାଜକବିଙ୍କ ବେକ ସଣ୍ଡା ଉପରେ ଯାଇ ବସିପଡ଼ନ୍ତି। ଛାମୁ ଏ ଅପରିଚିତା ତନୁଶ୍ରୀ ଲାବଣ୍ୟବତୀ
0: ପାଇବେ ପାଇବେ, ପରିଚୟ ନିଶ୍ଚୟ ପାଇବେ, ହେଲେ ତା ପୂର୍ବରୁ ଆପଣ
3: ଆମ୍ଭେ ଶ୍ରୀ ଶ୍ରୀ କନ୍ଦର୍ପ କୁମାର ଶୟନେ ସ୍ୱପ୍ନେ ଜାଗରଣେ ଯୁବରାଜଙ୍କ ପାଖରେ।
0: ଓ ବୁଝିଗଲି, ମୁଁ ଦେବଦାସୀ ମାୟା, ଜଳସ୍ନାନ ଉତ୍ସବରେ ଅଷ୍ଟଶମ୍ଭ ନୃତ୍ୟ ପରିବେଷଣ ଲାଗି ଅନେକ ଦୂରରୁ ଆସିଛି।
3: ତାହେଲେ ତ ନାଚ ଜମିଲା ବୋଲି ଜାଣ।
0: କେମିତି?
3: ମୃଦଙ୍ଗ ବଜାଇବାରେ ଆମ୍ଭେ ଅତ୍ୟନ୍ତ ଧୁରନ୍ଧର, ମୁଁ ବଜେଇବି ମାୟା ନାଚିବେ, ଆଉ ଉପସ୍ଥିତ ଦର୍ଶକ ମଣ୍ଡଳୀ ଦେଖି ଦେଖି ଟେରା ହେଇଯିବେ।
0: ଧନ୍ୟବାଦ, ତେବେ ତ ଭଲ କଥା, ଉପଯୁକ୍ତ କ୍ଷେତ୍ରରେ ପରୀକ୍ଷା ହେବ। ଆସୁଛି
4: ଗୋରା ଖୋଜା ଗୋରା ଖୋଜା ଗୋରା ଖୋଜା
5: ପଞ୍ଜୁରୀ ନବ ପଞ୍ଜୁରୀ, ଶାରୀ ପାଇଁ ଶୁଆ ପାଇଁ ଚଢେଇ ପାଇଁ ପଞ୍ଜୁରୀ ନବ ପଞ୍ଜୁରୀ।
0: ଏଇ ପଞ୍ଜୁରୀ ବାଲି, ଏଇ ଶୁଣ ତ,
5: ପଞ୍ଜୁରୀ କିଣିବ?
0: ଖୁବ ସୁନ୍ଦର ହେଇଛି, ତୁମେ ବୁଣିଛ?
5: ହଁ, ଇଏ ତ ଆମର କୁଳ ବ୍ୟବସାୟ,
0: ଚନ୍ଦନନଗରର କୁଟୀର ଶିଳ୍ପରେ ବି ଭରି ରହିଛି ଶିଳ୍ପକଳା ଚାତୁରୀ, ଖୁବ ଆକର୍ଷଣୀୟ ହେଇଛି।
5: ମନେ ହେଉଛି ଏଠିକି ନୂଆ ଆସିଛ?
0: ହଁ, ମାୟାନଗରୀରୁ, ଏଠାକାର ଜଳସ୍ନାନ ଉତ୍ସବରେ ଅଷ୍ଟଶମ୍ଭ ନୃତ୍ୟ ପରିବେଷଣ କରିବା ପାଇଁ ଆସିଛି। ଏ ମେଳା ଦେଖି ଏତେ ଖୁସି ଲାଗୁଛି ଯେ ମନ ହେଉଛି ତା ଭିତରେ ପ୍ରଜାପତି ପରି ଉଡି ବୁଲନ୍ତି।
5: ଉତ୍ସବ ଆରମ୍ଭରେ ତ ଏତେ ଖୁସି, ଆଉ ବଡ ଉତ୍ସବ ଦେଖିଲେ ତୁମେ ନା?
0: ୟାଠୁ ବଡ ଉତ୍ସବ?
5: ହଁ, ସେଦିନ ପରା ଠାକୁର ଦର୍ଶନ।
0: ତାହେଲେ ତ ଭଲ ହେଲା, ସେଦିନ ଆମେ ଦୁହେଁ ମିଶି ଠାକୁର ଦର୍ଶନ କରିବା।
5: ଏ ଆମେ ଦୁହେଁ?
0: କଣ ହେଲା ଭଉଣୀ, ହଠାତ୍ ତୁମ ମୁହଁଟା ଏମିତି ଉଦାସ ହେଇଗଲା ଯେ?
5: ଠାକୁର ଦର୍ଶନ ଆମ କପାଳରେ ନାହିଁ।
0: କାହିଁକି?
5: ଆମେ ପରା ଚଣ୍ଡାଳ, ଦେବତାର ମନ୍ଦିର ଦ୍ୱାର ଆମ ପାଇଁ ମନା।
0: ମନ ଦୁଃଖ କର ନାହିଁ ଭଉଣୀ, ମୋ ଦ୍ୱାରା ଯଦି ସମ୍ଭବ ହୁଏ ମୁଁ ଦିନେ ନା ଦିନେ ତୁମ ଲାଗି ଦେବଦର୍ଶନର ବ୍ୟବସ୍ଥା କରିବି।
2: ଆରେ ମାୟା,
5: ମୁଁ ଯାଉଛି ପଞ୍ଜୁରୀ ବିକିବି। ପଞ୍ଜୁରୀ ନବ ପଞ୍ଜୁରୀ, ପଞ୍ଜୁରୀ ନବ ପଞ୍ଜୁରୀ।
2: କଣ ବୁଲି ବୁଲି ଆମ ରାଜ୍ୟର ମେଳା ଦେଖୁଛ? କାହା ସାଙ୍ଗରେ କଥା?

0: କହୁଥିଲ?
1: ଏ ରାଜ୍ୟର ଜଣେ କୁଶଳୀ କଳାକାର, ଚମତ୍କାର ତାଙ୍କର କୁଟୀର ଶିଳ୍ପ କଳା। ଶିଳ୍ପୀଙ୍କୁ ଆପଣ ଜାଣିନାହାନ୍ତି?
0: ହୁଏତ ଜାଣିଥିବି, ତରତରେଇ ଚାଲିଗଲେ ତ ଦେଖିପାରିଲିନି। କଣ ତମରି ପରି ସୁନ୍ଦର?
1: ମୋଠାରୁ ଅଧିକ ସୁନ୍ଦରୀ କଳ୍ପନା କରନ୍ତୁ, ନିଶ୍ଚୟ ଜାଣିପାରିବେ।
0: ମୋ କଳ୍ପନା ବିଳାସୀ ନୁହେଁ ମାୟା, ବାସ୍ତବତାରେ ବିଶ୍ୱାସ କରେ। ଏଇ ଯେମିତି ତମର ଏଇ ବାସ୍ତବ ରୂପ ଲାବଣ୍ୟ
1: କୁମାର,
0: ସତରେ ମାୟା, ୱାସରେ ତମକୁ ଦେଖିଲା ଦିନଠାରୁ ମୋ ଜୀବନର ପ୍ରତି ପରିବେଶ ଯେମିତି ତମ ଭିତରେ ହଜିଯାଉଛି।
1: ତେବେ କଣ ମୋ ଭିତରଟା ଗୋଟେ ଘଞ୍ଚ ଅରଣ୍ୟ?
0: ଭୟ କରନି, ମୋ ହିଂସ୍ର ଜନ୍ତୁ ନୁହେଁ।
2: ପଞ୍ଜୁରୀ ନବ, ପଞ୍ଜୁରୀ କାଠି, ପଞ୍ଜୁରୀ
1: ଏ ପଞ୍ଜୁରୀ ବାଲି, ଏ ଶୁଣ ଶୁଣ।
2: ଆରେ ତମେ ସେତିକି ବେଳୁ ଏଇଠି ଅଛ?
1: କୁମାର, ଏଇ ସେ ଶିଳ୍ପୀ, ଏବେ ନିଜ ଆଖିରେ ଦେଖି କଳନା କରନ୍ତୁ। ଲାସ୍ୟମୟୀ କଳା କଳା ଘୁମନ୍ତ ଡୋଳା, ଡୋଳାର ନିମ୍ନ ଦେଶରେ ସରୁ କଜଳରେଖା, ଭୃଲତାର ଅପୂର୍ବ ଭଙ୍ଗୀ, ସଜଫୁଟା ବଣମଲ୍ଲିକା ପରି ଅଙ୍ଗଲତା, କଣ ମୋ ଠାରୁ ଅଧିକ ସୁନ୍ଦରୀ ନୁହନ୍ତି କି?
2: ଯା, ତମର ଯୋଉ କଥା ନା
1: କୁମାର, ଆପଣଙ୍କ ରାଜ୍ୟର ଏ କୁଶଳୀ ଶିଳ୍ପୀଙ୍କୁ ମୋତେ ଉପହାର ଦେଇପାରିବେ?
0: ନା, କଦାପି ନୁହେଁ। ତେବେ ହଁ, ଶିଳ୍ପୀଙ୍କର କୌଣସି କଳାର ନିଦର୍ଶନକୁ ତମେ ନେଇପାର।
2: ଛାମୁ, ମାୟା ଭଉଣୀ ଆମ ରାଜ୍ୟର ଅତିଥି, ମୋର ଏଇ ହାତ ତିଆରି ପଞ୍ଜୁରୀଟି ଉପହାର ଦେଇ ତାଙ୍କୁ ଖୁସି କରିପାରିଲେ ମୁଁ ବି ଖୁସି ହୁଅନ୍ତି। ନିଅ ଭଉଣୀ।
0: ଶିଳ୍ପୀଙ୍କ ପ୍ରୀତି ଉପହାର ସାଦରେ ଗ୍ରହଣ କର ମାୟା।
1: ଧନ୍ୟବାଦ, ପଞ୍ଜୁରୀ ତ ନେଲି, ଖାଲି ଦେଖିବାକୁ ବାକି ରହିଲା ଶୁଆଟି କେବେ ଉଡ଼ି ଆସି ପଞ୍ଜୁରୀରେ ବନ୍ଦୀ ହବ ନା କଣ।
2: ପଞ୍ଜୁରୀ ନବ, ପଞ୍ଜୁରୀ, ପଞ୍ଜୁରୀ ନବ, ପଞ୍ଜୁରୀ।

0: ରାତି ଆସି ଅଧ ହେଲାଣି। ଗାଁ ମୁଣ୍ଡ ଆମ୍ବତଟାର ଶିବ ମନ୍ଦିର ବେଢ଼ାରେ ଦେଖାହବ ବୋଲି ଯୁବରାଜ କଥା ଦେଇଥିଲେ, ହେଲେ କାହାନ୍ତି ମୋତେ କ'ଣ ଠକିଦେଲେ? ଏଇ ପୁରୁଷ ଜାତିଟା ପଟ୍ଟ ଧକାଦିଆ, ବା ନିକଟନେତାରେ ଶୋଇଥିଲା, ବାହାର ପଟୁ ତାଟି ଆଉଜେଇ ଦେଇ ଆସିଛି। ଯଦି ତା ନିଦ ଭାଙ୍ଗିଯିବ ଆଉ ମୋତେ ନ ଦେଖିବ, ମୋ ଅବସ୍ଥା ଯେ କ'ଣ ହବ? ହେ ପ୍ରଭୁ ଶଙ୍କର, ତମେ ଏକା ଭରସା। ଏ କ'ଣ ନୁପୁର ଆଉ କିଙ୍କିଣୀର ଶବ୍ଦ? ଇଏ ତ ସେ ଦେବଦାସୀର ନୁପୁର ଆଉ କିଙ୍କିଣୀର ଶବ୍ଦ। ସିଏ କ'ଣ ତେବେ ଆମ ଗତିବିଧି ଲୁଚି ଲୁଚି ଦେଖୁଛି? ନା, ଆଉ ସେ ଶବ୍ଦ ଶୁଭୁନି। ବୁଝିଲି, ଇଏ ମୋ ମନର ଭୂତ ମୋତେ ଡରଉଛି। ମାୟା ତ ଆମ କଥା ଜାଣିନଥିଲା, ସିଏ କାହିଁକି ଏଠିକି ଆସିବ? ବରଂ ମୁଁ ଯାଉଛି, ଫେରିଯିବି।
1: ନୀତି, ନୀତି, ତମେ କୋଉଠି?
0: ଛାମୁ,
1: ସାମାନ୍ୟ ଡେରି ହେଇଗଲା।
0: ସାମାନ୍ୟ? ମୋତେ ତ ଗୋଟେ ଯୁଗ ପରି ଲାଗିଲା, ଫେରି ଯାଉଥିଲି।
1: ସତରେ? ହେଲେ ତମକୁ ଏଠାରେ ନ ପାଇଥିଲେ ନା? ବିଶ୍ୱାସ କର, ତମର ଟିକେ ସାନ୍ନିଧ୍ୟ ପାଇବା ପାଇଁ ମୋ ମନ ଭିତରେ ଯୋଉ ଆକୁଳତା।
0: ନା, ସେ ଅସମ୍ଭବ କଥା ତୁଣ୍ଡରେ ଧରନ୍ତୁନି ଛାମୁ।
1: ଅସମ୍ଭବ କାହିଁକି ନେତି?
0: ଆମ ଦୁହିଙ୍କ ମଝିରେ ଜାତି ଭେଦର ଯୋଉ ପାଚେରୀ ଠିଆ ହେଇଛି,
1: ତାକୁ ମୁଁ ଭାଙ୍ଗିଦେବି।
0: କଥାରେ କହିବା ସହଜ, ହେଲେ କାମରେ?
1: ମୋ ଉପରେ ଭରସା ନାହିଁ। ସବୁ ପ୍ରତିବନ୍ଧକକୁ ଏଡ଼େଇ ଦେଇ ମୁଁ ତମକୁ ନିଜର କରିବି ନେତି। ରାଣୀର ମର୍ଯ୍ୟାଦା ଦେଇ ୱାସକୁ ନେଇଯିବି।
0: ସତ କହୁଛନ୍ତି? ତୁଠ ପଥର ପରି ମୋ ଅବସ୍ଥା ହବନି ତ? ମୋ ଅଛପଘରର ଝିଅ, ପୁଣି ଅଭିଆଡ଼ି।
1: ମୋ କଥାରେ ବିଶ୍ୱାସ ହଉନି ନା? ନାଗବଂଶର କୁଳ ଦେବତା ଭଗବାନ ଶିବଙ୍କୁ ସାକ୍ଷୀ ରଖି ଏଇ ଦେଖ ନେତି, ତମ ମଥାରେ

0: ଏହାରି ସିନ୍ଦୁର ରେଖା ଟାଣି ଦେଇ ମୁଁ ତୁମକୁ ଧର୍ମ ପତ୍ନୀ ଭାବେ ସ୍ୱୀକାର କରୁଛି। ତମେ ଆଜିଠୁ ମୋର ନୀତି, ମୋର କେବଳ ମୋର। ତମର ସ୍ଥାନ ମୋର ଇଚ୍ଛାତି ଉପରେ ନୀତି। ଆସ ଆସ ନୀତି। ମୁଁ ଏ ରାଜ୍ୟର ଭାବି ସମ୍ରାଟ ନୀତି, ଭୟର କୌଣସି କାରଣ ନାହିଁ।
1: ନୁପୁର ଆଉ କିଙ୍କିଣୀର ଶବ୍ଦ
0: କାହିଁ କୋଉଠି?
2: କଣ ବାଧା ଦେଇ ନାହିଁ ତ?
0: ତମ ପାଦର ନୁପୁର ଆଉ କଟିର କିଙ୍କିଣୀ ଶବ୍ଦ ଶୁଣି ମୁଁ ଜାଣିଥିଲି ତମେ ହିଁ ହେଇଥିବ।
2: କି ଅସମ୍ଭବ କଥା କହୁଛନ୍ତି କୁମାର, ଦେଖନ୍ତୁ ପାଦ ଆଉ କଟିରେ କୋଉଠି ଅଛି ନୁପୁର କିଙ୍କିଣୀ?
0: ସତେ ତ, ତେବେ କଣ ଆଉ କୌଣସି ମାୟାବିନୀର ଏ କାଣ୍ଡ? କଣ ତାର ଉଦ୍ଦେଶ୍ୟ? ଛାଡ଼ ସେ କଥା, ଏଥର କୁହତ ମାୟା, ନିକାଞ୍ଚନ ଆମ୍ବ ତୋଟରେ ନିର୍ଜନ ପରିବେଶରେ ରହସ୍ୟମୟୀ ଭାବରେ ତମେ ଘୁରି ବୁଲିବାର ଉଦ୍ଦେଶ୍ୟ କଣ?
2: ରାତି ଯେତିକି ରହସ୍ୟମୟୀ, ତା କୋଳରେ ତିନୋଟି ଚରିତ୍ର ମଧ୍ୟ ତତ୍ୟଧିକ ରହସ୍ୟମୟ।
0: ତିନୋଟି ଚରିତ୍ର କିଏ?
2: ବୁଝିପାରୁନାହାନ୍ତି? ମୁଁ, ଆପଣ ଆଉ
0: ଆଉ
2: ଆଉ ସେ
0: ମାୟା। ଏ କଣ ତମେ ଗୋଟି ପାଣି ଧରୁଛ ନୀତି?
1: ମୋତେ ଭାରି ଡର ଲାଗୁଛି ଛାମୁ।
0: ଆରେ ନା ନା, ଭୟର କୌଣସି କାରଣ ନାହିଁ, ମୋ ଉପରେ ଭରସା ରଖ। ଚାଲ, ତମକୁ ତମ ଘରକୁ ଛାଡ଼ି ଦେଇ ଆସିବି।

0: ସ୍ୱର୍ଣ୍ଣ ଚମ୍ପା ସହ ସମସ୍ତ ପୂଜା ସାମଗ୍ରୀ ଧରି ମୁଁ ଅପେକ୍ଷା କରି ବସିଛି। ଜଳସ୍ନାନ ଉତ୍ସବ କେତେବେଳେ ଆଉ ଆରମ୍ଭ ହେବ ଯେ? କେବଳ ଯୁବରାଜଙ୍କୁ ହିଁ ଅପେକ୍ଷା। ସେ ଉପସ୍ଥିତ ନ ରହିଲେ ଶିବଙ୍କ ଆସ୍ଥାନ ନିକଟରେ ସ୍ୱର୍ଣ୍ଣନାଗ ସ୍ଥାପନ କରିବ କିଏ? ମୁଁ ବୁଝିପାରୁନି, ଲଗ୍ନ ସମୟ ଜାଣି ସୁଦ୍ଧା ଯୁବରାଜ ଏତେଟା ଦାୟିତ୍ୱହୀନ ହେଲେ କିପରି? ଯଦି ଲଗ୍ନ ସମୟ ଗଡ଼ିଯାଏ, ହେ ପ୍ରଭୁ ଶଙ୍କର, ଦୟାକର ପ୍ରଭୁ, ଦୟାକର ପ୍ରଭୁ।
1: କଣ ଦେଖୁଛି ମା? ତମ ଆଖିରେ ଅଶ୍ରୁ।
0: ସ୍ୱର୍ଣ୍ଣଲିଙ୍ଗ ସ୍ଥାପନର ଶୁଭ ଲଗ୍ନ ଅତିବାହିତ ହେବା ଉପରେ ତୁମେ ଦାୟିତ୍ୱହୀନ ଭାବରେ ବର୍ତ୍ତମାନ ପହଞ୍ଚୁଛ, ଥିଲ କୋଉଠି?
1: ମୁଁ କ୍ଷମା ଚାହୁଁଛି ମା, ମୁଁ ଏଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହେଇ ଆସୁଛି।
2: ସେ ପଟରେ ଯୁବରାଜ ପ୍ରସ୍ତୁତ ହେଲା ବେଳକୁ ଏ ପଟରେ ମହାକାଳ ମଧ୍ୟ ପ୍ରସ୍ତୁତ।
0: କିଏ କିଏ ତମେ? କଣ କହିବାକୁ ଚାହୁଁଛ?
2: ଦେବତା ଧର୍ମ ସବୁକିଛି ମିଛ ଆଉ ଛଳନା। ତୁମର ସେ ଆରାଧ୍ୟ ଦେବତା ଶଙ୍କର, ସେ ମଧ୍ୟ ପ୍ରତାରକ, ସଠ ସେ ଗୋଟାଏ ସ୍ୱାର୍ଥପର।
0: ବନ୍ଧ କର, ବନ୍ଧ କର ଶିବନିନ୍ଦା, ଦେବତା କେବେ ସ୍ୱାର୍ଥପର ନୁହନ୍ତି।
2: ନୁହନ୍ତି? ଦେବଦାନବଙ୍କ ମିଳିତ ଉଦ୍ୟମରେ ସାଗର ମନ୍ଥନରୁ ଯେଉଁ ଅମୃତ ବାହାରିଥିଲା, କିଏ କିଏ ତାକୁ ପାଣି କରିଥିଲା? ତୁମର ସେଇ ସ୍ୱାର୍ଥପର ଦେବତା ନା?
0: ଆଉ ହଳାହଳ ବିଷ ଯେ ବାହାରିଥିଲା, ତାକୁ କିଏ ପାନ କରିଥିଲେ ଶିବନା?
2: ତାରି ମୂଳରେ ମଧ୍ୟ ନୀଳକଣ୍ଠ ନାମ ଧାରଣ କରିବାର ସ୍ୱାର୍ଥ ଜଡିତ ଥିଲା।
0: ଚୁପ୍ କର, ଚୁପ୍ କର। ସୃଷ୍ଟିର ରକ୍ଷାକାରୀ ଶିବଙ୍କର ନିନ୍ଦା ତୁମେ ମୋ ଆଗରେ କର ନାହିଁ।
2: ଓ ଶିବ, ଶିବ, ଶିବ, ମୋତେ ଟିକେ ଦେଖାଇ ଦେଇପାରିବ ତୁମର ସେଇ ଶିବକୁ?
0: ଯାଅ ମନ୍ଦିରକୁ ଯାଅ, ଭକ୍ତି ଥିଲେ ଅବଶ୍ୟ ଦେଖିବ
2: ମନ୍ଦିରରେ। କିଛି ଖବର ରଖିଛ? ମନ୍ଦିର ଶୂନ୍ୟ, ଦେବତା ଅନ୍ତର୍ହିତ।
0: ମିଛ, ମିଛ, କିଏ କଥା କହୁଛି?
1: ରାଜମାତା, ରାଜମାତା, ବିଭ୍ରାଟ ଘଟିଛି ରାଜମାତା।
0: ବିଭ୍ରାଟ?
1: ମନ୍ଦିରରୁ ଦେବତା ଅନ୍ତର୍ଦ୍ଧାନ ହେଇଯାଇଛନ୍ତି। ରାଜଜ୍ୟୋତିଷ ଏଇମାତ୍ର ସମ୍ବାଦ ଦେଇଗଲେ ଚନ୍ଦନ ନଗର ଆକାଶରେ ଧୂମକେତୁର ଆବିର୍ଭାବ ଘଟିଛି।
0: ହେ ପ୍ରଭୁ ଶଙ୍କର, ହେ ପ୍ରଭୁ,

0: ଙ୍କର ଆବିର୍ଭାବ
1: ନା ମାନେ ଏମିତି ଶିକାର ଉଦ୍ଦେଶ୍ୟରେ ଆସି ଆମେ ଜଙ୍ଗଲ ମଧ୍ୟରେ ବାଟବଣା ହେଇଗଲୁ। ବୁଲି ବୁଲି ଏଠାରେ ପହଞ୍ଚି ଏ ମନ୍ଦିରର ଚିତ୍ତାକର୍ଷକ କାରୁକାର୍ଯ୍ୟ ଆମକୁ ଏମିତି ଭାବରେ ଆକୃଷ୍ଟ କଲା ଯେ
2: ଆମେ ଦୁହେଁ ଏହାର ସୌନ୍ଦର୍ଯ୍ୟରେ ପୁରା ମଜିଗଲୁ ଆଉ ହଜି ବି ଗଲୁ।
0: ସେବତୀ, ଇଏ ହେଲେ ଚନ୍ଦନନଗରର ଯୁବରାଜ ଆଉ ଇଏ ତାଙ୍କର ପ୍ରିୟ ବନ୍ଧୁ
2: କନ୍ଦର୍ପ କୁମାର।
0: ଏମାନେ ଆମର ସମ୍ମାନୀୟ ଅତିଥି, ତାଙ୍କୁ ମହଲ ଭିତରକୁ ପାଛୋଟି ନେଇଯାଉ, ଆସନ୍ତୁ। ସ୍ୱାଗତମ କୁମାର।
3: ହଁ ରାଜମାତା, ମୁଁ ମୋର କର୍ତ୍ତବ୍ୟ ପାଳନରେ ହେଳା କରିନାହିଁ। ମୋର ଯେଉଁ ଧର୍ମଦ୍ରୋହୀ ନାସ୍ତିକ ପୁତ୍ରକୁ ଧରିବା ଲାଗି 500 ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଘୋଷଣା କରାଯାଇଥିଲା ସେ ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ ଉପସ୍ଥିତ, ତାର ବିଚାର କରନ୍ତୁ।
4: ମୁଁ ଦୃଢ଼ କଣ୍ଠରେ କହିପାରେ, ମୋ ବିରୁଦ୍ଧରେ ସିଂହାସନର ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ, ମୋତେ ଭୁଲ ବୁଝନ୍ତୁନି।
3: ଚୁପ୍ କର। ବ୍ରାହ୍ମଣ କୂଳରେ ଜନ୍ମ ହୋଇ ତୁମେ ଦେବତାର ଅସ୍ତିତ୍ୱକୁ ଅସ୍ୱୀକାର କରୁଛ, ତାଙ୍କୁ ଉପହାସ କରୁଛ, ଗୋଟାଏ ଚଣ୍ଡାଳ କନ୍ୟା ସହିତ ସମ୍ପର୍କ ରଖି ଅଛବ ଚଣ୍ଡାଳମାନଙ୍କୁ ମନ୍ଦିର ପ୍ରବେଶ ଲାଗି ପ୍ରବର୍ତ୍ତାଉଛ।
4: ମନ ଭିତରେ ଭକ୍ତି ଆଉ ନିଷ୍ଠା ଥାଏ, ସେମାନେ ଯଦି ଦେବତାର ଦର୍ଶନ ଲାଗି ସତତ ବ୍ୟାକୁଳ, ତାଙ୍କୁ ସାହାଯ୍ୟ କରିବା ମୋର କ'ଣ ଅପରାଧ? ଶାସ୍ତ୍ର ତ କହୁଛି, ଜାତି ବର୍ଣ୍ଣ ନିର୍ବିଶେଷରେ ଦେବତା ସମସ୍ତଙ୍କର ପୂଜ୍ୟ ଆଉ ଆରାଧ୍ୟ। ଆପଣମାନେ ଏ କଥାକୁ ଅସ୍ୱୀକାର କରୁଛନ୍ତି କାହିଁକି?
5: ତୁମର ଏ ଯୁକ୍ତି ଅବାନ୍ତର, ତୁମେ ରାଜଦ୍ରୋହୀ, ଖାସ୍ ତୁମର ଏ ଅଧର୍ମ ଆଚରଣ ଲାଗି ମନ୍ଦିରରୁ ସ୍ୱର୍ଣ୍ଣଲିଙ୍ଗ ଅନ୍ତର୍ହିତ, ଏ ସିଂହାସନ ତୁମର ବିଚାର କରିବ। କିଏ ଅଛରେ ଏ ଧର୍ମଦ୍ରୋହୀ ଯୁବକକୁ ବନ୍ଦୀ ସାହାକୁ ନେଇଯାଅ।
6: ନା ନା, ସାନ ସାନ୍ତଙ୍କର କିଛି ଦୋଷ ନାହିଁ, ତାଙ୍କୁ ଛାଡ଼ି ଦିଅନ୍ତୁ, ସବୁ ଦୋଷ ମୋର, ମୋତେ ଦଣ୍ଡ ଦିଅନ୍ତୁ।
5: କିଏ ତମେ?
6: ମୁଁ ନୀତି।
3: ଇଏ ସେଇ ଦାମାଚଣ୍ଡାଳର କନ୍ୟା ରାଜମାତା, ସଦାଶିବ ସହିତ ତାର ସମ୍ପର୍କ ଏବେ ଚର୍ଚ୍ଚାର ବିଷୟ ହୋଇଛି।
6: ଆପଣଙ୍କ ପାଦ ତଳେ ପଡୁଛି ରାଣୀମା, ସାନ ସାନ୍ତଙ୍କର କିଛି ଦୋଷ ନାହିଁ, ତାଙ୍କୁ ଛାଡ଼ି ଦିଅନ୍ତୁ।
5: ଏଭଳି ଏକ ନିର୍ଲଜ୍ଜ ନିବେଦନ କରିବା ପୂର୍ବରୁ ତୁମେ ଆତ୍ମହତ୍ୟା କରିପାରିଲନି?
6: ଚେଷ୍ଟା କରିଥିଲି, ହେଲେ ମରଣ ବି ମୋ ପାଇଁ ନିଷ୍ଠୁର ହୋଇଗଲା।
5: କାରଣ ତୁମେ ହେଉଛ କୁଳ କଳଙ୍କିନୀ, ପତିତା, ବ୍ୟଭିଚାରିଣୀ।
6: ନା, ସେମିତି କହି ମୋ ନାରୀ ମନରେ ଆଘାତ ଦିଅନ୍ତୁନି ରାଣୀମା।
5: ଗର୍ଭରେ ଏକ ଅବୈଧ ସନ୍ତାନକୁ ଧାରଣ କରି ବେଶ ଗର୍ବରେ ତ କଥା କହିପାରୁଛ, କୁମାରୀ ଜୀବନରେ ପରପୁରୁଷ କାମନା କରି ନିର୍ଲଜ୍ଜପରି କଥା କହୁଛ?
6: ମୁଁ କୁମାରୀ ନୁହେଁ ରାଣୀମା, ମୁଁ ବିବାହିତା, ମଥାରେ ମୋର ସିନ୍ଦୁର, ମୁଁ ଏବେ ବି ମୋ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଛି।
5: ମନଗଢ଼ା କାହାଣୀ କହି ଛଳନା କରିବାରେ ତ ତମେ ବେଶ ଧୁରନ୍ଧର, ତୁମର ମଧ୍ୟ ସିଂହାସନ ବିଚାର କରିବ, ରଖି ୟାକୁ ମଧ୍ୟ ବନ୍ଦୀ ସହକୁ ନେଇଯାଅ।
1: ମାୟା ମହଲ, ମାୟା ସବୁ ଏଠି ମାୟା।
7: ଛାମୁ
1: କନ୍ଦର୍ପ, ତମେ ମାୟା, ମୁଁ ମାୟା।
2: ଆପଣ ଖାଣ୍ଟି କଥା କହିଛନ୍ତି ଛାମୁ, ଏ ମାୟା ନଗରର ଛାୟା ଭିତରେ ନିଜର କାୟା ହଜେଇ ଆମେ ପୁରା ବାୟା ବନିଯାଇଛେ ଛାମୁ। କଥା କହୁ କହୁ ଆଉ ଦିନ କେଇଟାରେ ବର୍ଷ ପୁରିବ, ଆମେ କୁଆଡ଼େ ଆସିଥିଲେ କିଛି ଆପଣଙ୍କର ମନେ ପଡ଼ୁନି?
1: ହଁ, ମୋର ଏବେ ସବୁ କଥା ମନେ ପଡ଼ୁଛି କନ୍ଦର୍ପ। ବର୍ଷଟାଏ ଏଠି ବିତିବାକୁ ବସିଲାଣି, ଅଥଚ ଆମ ଦେବତାଙ୍କ ସନ୍ଧାନ ଏ ଯାଏ ତ ଆମେ ପାଇଲେ ନାହିଁ।
2: ମୁଁ କିନ୍ତୁ ସନ୍ଧାନ ପାଇସାରିଛି ଛାମୁ।
1: ଏ ତମେ ତମେ ସନ୍ଧାନ ପାଇଛ କନ୍ଦର୍ପ?
2: ଆସ୍ତେ, ପାଟି କରନ୍ତୁନି, ଏଠା ମନ୍ଦିରରେ ମାୟା ଯାହାକୁ ପୂଜା କରୁଛି ତାଲା ପକାଇ ରଖୁଛି, ସିଏ ଆମରି ସ୍ୱର୍ଣ୍ଣଲିଙ୍ଗ, ମୁଁ ତା ସଖୀକୁ ହାତ କରି ନିଜ ଆଖିରେ ଦେଖିଥିଲି ପରା।
1: ବିଶ୍ୱାସରେ ତେବେ ବିଷ ଦେଇଛି ସେ ମାୟା ବି ନେଇ,
2: ଏଥିରେ ଆଉ ସନ୍ଦେହ ଅଛି ଛାମୁ?
1: କଣ ତେବେ କରିବା?
2: ଯେସାକୁ ତେସା, ସିଏ ଯେମିତି ଠକିଛି ଆମେ ବି ସେମିତି ଠକିବା। ଚାଲନ୍ତୁ ଏଇ ରାତାରାତି ଆମ ସ୍ୱର୍ଣ୍ଣଲିଙ୍ଗକୁ ନେଇ ଏଠୁ ଚମ୍ପଟ ମାରିବା।
1: କିନ୍ତୁ ମନ୍ଦିରର ଚାବି ପରା ମାୟା ପାଖରେ,
2: ତା ସଖିକି ହାତ କରି ମୁଁ ଅନ୍ୟ ଚାବିଟି ହାସଲ କରିଛି, ଏଭଳି ସୁଯୋଗ ଆଉ ମିଳିବ ନାହିଁ। ଚାଲନ୍ତୁ, ମୁଁ କବାଟ ଫିଟଉଛି।
1: ହଁ ଚାଲ, ଫିଟାଅ, ଶୀଘ୍ର ଫିଟାଅ।
2: ଏଇ ଧରନ୍ତୁ ସ୍ୱର୍ଣ୍ଣଲିଙ୍ଗକୁ,
1: ଧର ଧର କନ୍ଦର୍ପ।
0: ମାୟା, ଏ କଣ କରୁଛ କୁମାର?
1: ନାଗ ବଂଶର କୁଳଦେବତାଙ୍କୁ ନବାର ବ୍ୟବସ୍ଥା।
0: କଣ ଚୋରି କରି?
1: ଚୋରି ଚୋରି ମୁଁ କରିଛି ନା ତମେ? ଯେଉଁ ରାଜ ପରିବାର ତମକୁ ସମ୍ମାନୀ ଅତିଥିର ମର୍ଯ୍ୟାଦା ଦେଇଥିଲା, ଯେଉଁ ରାଜମାତା ତୁମକୁ ଅବାଧ ବିଚରଣର ସୁବିଧା ପ୍ରଦାନ କରିଥିଲେ।

0: ତାଙ୍କ ପ୍ରତି ତ ବିଶ୍ୱାସଘାତକତା କରିନ
1: କୁମାର
0: ନାରୀ ବୋଲି ତମକୁ କ୍ଷମା ଦେଲି ଆସ କନ୍ଦର୍ପ
1: ସାବଧାନ ତୁମେ ସ୍ୱର୍ଣ୍ଣଲିଙ୍ଗ ନେଇ ଏଠାରୁ ଯାଇପାରିବ ନାହିଁ
0: କଣ ତମକୁ ଭୟ କରି ଘଞ୍ଚି ଯାଅ ମୋ ସମ୍ମୁଖରୁ ମୋ ଦେବତାଙ୍କୁ ନେବା ପାଇଁ ମୁଁ ଯେତେବେଳେ ଦୃଢ଼ ସଂକଳ୍ପ ନିଶ୍ଚୟ ନେଇଯିବି
1: ବେଶ ତୁମେ ଯଦି ମୋର ସର୍ବନାଶ କରିବାକୁ ତତ୍ପର ମୁଁ ସେଥିପାଇଁ ତୁମକୁ ଅଭିଶାପ ଦେଉଛି ତୁମର ଅର୍ଦ୍ଧାଂଶ ପଥର ପାଲଟି ଯାଉ
2: କଣ ହେଇଗଲା
0: ଓହୋ ତମେ କଣ କଲ ମାୟା ତମେ ନାରୀ ପିସାଛି
1: ମୋ ବ୍ରତରେ ବାଧା ଦେଲେ ପରିଣାମ ଏଇଆ ହୁଏ
0: ବ୍ରତ
1: ହଁ ମୁଁ ହେଉଛି ସ୍ୱର୍ଗର ନର୍ତ୍ତକୀ ବିଗତ ଶିବରାତ୍ରି ଉପଲକ୍ଷେ ଦେବତାଙ୍କ ମନୋରଞ୍ଜନ ଲାଗି ଇନ୍ଦ୍ରଙ୍କ ରାଜସଭାରେ ମୁଁ ପରିବେଷଣ କରୁଥିଲି ତାଣ୍ଡବ ନୃତ୍ୟ ନୃତ୍ୟ ମଝିରେ ହେଲି ଅନ୍ୟ ମନସ୍କ ତାଳ ଆଉ ଲୟରେ ଘଟିଲା ବିଭ୍ରାଟ ଭଗବାନ ଶିବ ନୃତ୍ୟ ନ ଦେଖି ଚାଲିଗଲେ ଇନ୍ଦ୍ର ମୋତେ ଅଭିଶାପ ଦେଇ ସ୍ୱର୍ଗରୁ ବିତାଡ଼ିତ କଲେ ମୁକ୍ତି ଲାଗି ମା କୁଳ ପ୍ରାର୍ଥନା ଶୁଣି ଇନ୍ଦ୍ର କହିଲେ ମର୍ତ୍ତ ରାଜ୍ୟର କୌଣସି ସ୍ୱର୍ଣ୍ଣଲିଙ୍ଗକୁ ଅପହରଣ କରି ଏକ ନିକାଞ୍ଚନ ସ୍ଥାନରେ ଲକ୍ଷେ ସ୍ୱର୍ଣ୍ଣ ଚମ୍ପା ଦେଇ ତୁମେ ଯେଉଁଦିନ ଶିବଙ୍କୁ ସନ୍ତୁଷ୍ଟ କରିବ ସେଇଦିନ ସାପ ମୁକ୍ତ ହୋଇ ସ୍ୱର୍ଗପୁରୀକୁ ଫେରିବ ଆଉ ମାତ୍ର ଦୁଇ ଦିନ ପରେ ଲକ୍ଷେ ସ୍ୱର୍ଣ୍ଣ ଚମ୍ପା ସମ୍ପୂର୍ଣ୍ଣ ହୋଇଥାନ୍ତା ଆଉ ମୁଁ ବ୍ରତ ଉଦ୍ଯାପନ କରିଥାନ୍ତି ଯେହେତୁ ତୁମେ ମୋ ମୁକ୍ତି ପଥରେ ବାଧା ସୃଷ୍ଟି କଲ ତାର ପରିଣାମ ଏଇଆ ହେଲା
0: ଚମତ୍କାର ଚମତ୍କାର ମାୟା ନିଜର ମୁକ୍ତି ଲାଗି ତ ପଥ ପରିଷ୍କାର କରିଦେଇଛ ଆଉ ଆଉ ମୁଁ ମୁଁ କଣ ଏହିପରି ଅର୍ଦ୍ଧାଂଶ ପଥର ହେଇ ସବୁଦିନ ପଡ଼ି ରହିବି
1: ନା କୁମାର ଶୁଣନ୍ତୁ ଆପଣଙ୍କ ମୁକ୍ତିର ଉପାୟ ଯେଉଁଦିନ ଆପଣଙ୍କ ସନ୍ତାନ ପ୍ରଭୁ ଶଙ୍କରଙ୍କ ମସ୍ତକରେ ଅର୍ପଣ କରିବ ଗୋଟିଏ ମାତ୍ର ସ୍ୱର୍ଣ୍ଣ ଚମ୍ପା ସେଇଦିନ ଆପଣ ମୁକ୍ତି ପାଇବେ ଆସୁଛି
0: ତଥାପି ମୋର ଏହି ଦୁର୍ଦ୍ଦିନରେ ତମେ ହସେଇଲ ମାୟା କାହିଁ ମୋର ସନ୍ତାନ ବୁଝିଲି ମୁକ୍ତି ମୋର ଅସମ୍ଭବ
3: କୁମାର ଇଏ କଣ ସ୍ୱପ୍ନରେ ଦେଖିଲି ତାର ଅର୍ଦ୍ଧାଂଶ ପଥର ପାଲଟି ଯାଇଛି ଆକୁଳ କଣ୍ଠରେ ମା ମା ବୋଲି ଡାକୁଛି ପୁତ୍ର ମୋର
4: କାନ୍ଦିବି
3: ଛାତିକି ପଥର କରି ସବୁ ସହିବି ହେଲେ ତୁମର ଏ ବିଦ୍ରୁପ ହାସରେ ମୁଁ ଭାଙ୍ଗି ପଡ଼ିବିନି
4: କାରଣ ନାରୀ ହୋଇ ତୁମର ହୃଦୟରେ ମମତାର ଉତ୍ସ ନାହିଁ ଅଛି କେବଳ ଦାନବୀର ବିବତ୍ସତ
3: ଏ କଥା କହିବାର ଅର୍ଥ
4: ତମେ ସଦାଶିବକୁ ହତ୍ୟା କରିଛ ଗୋଟାଏ ଗର୍ଭବତୀ ନାରୀକୁ ବିଦ୍ରୁପ କରି ନିର୍ଯାତନା ଦେଇଛ
3: ମିଛ କଥା ସଦାଶିବ ଆଉ ନୀତିକୁ ମୁଁ ବନ୍ଦୀମୁକ୍ତ କରିଦେଇଛି
4: ତଥାପି ତାଙ୍କ ଛାତି ତଳର ଖର ନିଶ୍ୱାସ ତୁମକୁ ରାହୁ ଭଳି ଗ୍ରାସ କରି ଚାଲିଛି ଯାହାଫଳରେ ତୁମ ପୁତ୍ରର ଅର୍ଥ ଶରୀର ପଥର ପାଲଟି ଯାଇଛି
3: ପ୍ରଭୁ ହେ ପ୍ରଭୁ ଶଙ୍କର ଦୟା କର ପ୍ରଭୁ ମୋ ପୁତ୍ରକୁ ଉଦ୍ଧାର କର ପ୍ରଭୁ
4: ଉଦ୍ଧାର ଅସମ୍ଭବ ଯୋଉ ଅଧିକାର ତୁମେ ଅନ୍ୟକୁ ଦେଇନାହ ସେ ଅଧିକାର ବଳରେ ଶଙ୍କରକୁ ଜିତି ଡାକିଲେ ବି ସେ କଣ ଶୁଣିବେ
3: ମୋର ଭୁଲ ହେଇଛି ମତେ କ୍ଷମା କର ଅଞ୍ଜଳି ପାତି ମୋ ସନ୍ତାନର ପ୍ରାଣ ଅଭିକ୍ଷା କରୁଛି ତାକୁ ତ ମତେ ଫେରେଇ ଦିଅ ଆଉ ପରୀକ୍ଷା ନିଅ ନାହିଁ ମହାକାଳ ତୁମେ ମୋର ଦେବତା ତୁମେ ଶିବ ତୁମେ ରୁଦ୍ର ତୁମେ ହିଁ ମୋ ପୁତ୍ରର ଉଦ୍ଧାର କର୍ତ୍ତା
4: ନୁହେଁ ତୁମ ପୁତ୍ରର ସନ୍ତାନ ହିଁ କେବଳ ତାକୁ ଉଦ୍ଧାର କରିପାରିବ
3: ହେ ପ୍ରଭୁ ଶଙ୍କର ଇଏ ପୁଣି କି ପରୀକ୍ଷା ପ୍ରଭୁ ତେବେ କଣ ପୁତ୍ର ମୋର

0: ନିହାତି।
1: ଶୁଣ, କିଛି କହିବେ ରାଜମାତା?
2: ହଁ ମା, ବିବାହିତା ନାରୀର ସ୍ଥାନ ଆଉ ତାର ବାପ ଘରେ ନୁହେଁ, ତା ସ୍ୱାମୀ ଘରେ।
1: ରାଜମାତା,
2: ବାସ୍ତବ କଥା ନ ବୁଝି ତୁମ ଚରିତ୍ର ପ୍ରତି ମୁଁ ଆକ୍ଷେପ କରିଥିଲି, ମତେ ସେଥିଲାଗି କ୍ଷମା କରିବନି ମା।
1: ରାଜମାତା,
2: ଆଉ ଏଣିକି ରାଜମାତା ନୁହେଁ ନେତି, ଖାଲି ମା। ଏଇ ମୁହୂର୍ତ୍ତରୁ ତୁମେ ନାଗବଂଶର କୁଳବଧୁ। ଆଜି ଯେଉଁ ମହତ ଉପହାର ଦେଇ ମୋ ବଂଶକୁ ତୁମେ ଉଦ୍ଧାର କରିଛ, ତୁମର ସେ ତ୍ୟାଗ ନିକଟରେ ରାଜ ପରିବାର ଚିର ଋଣୀ। ଖାଲି ମା, ମା ବୋଲି ପଦେ ଡାକ ମା। ଉପସ୍ଥିତ ସମସ୍ତେ ଶୁଣନ୍ତୁ, ମୁଁ ନିଷ୍କପଟ ମନରେ ଘୋଷଣା କରୁଛି, ଆଜିଠାରୁ ମୋ ରାଜ୍ୟର ସମସ୍ତ ଦେବ ମନ୍ଦିରରେ ଜାତିଆଣ ଭେଦଭାବର କଟକଣା ରହିବ ନାହିଁ। ସଭିଏ ଅବାଧରେ ମନ୍ଦିର ପ୍ରବେଶ କରି ଠାକୁର ଦର୍ଶନ ଓ ଦେବପୂଜାର ଅଧିକାର ପ୍ରାପ୍ତ ହେବେ। ଏହି ଅବସରରେ ଆସନ୍ତୁ ଜଗତ ପିତା ପ୍ରଭୁ ଶଙ୍କରଙ୍କର ଜଳସ୍ନାନ ମହୋତ୍ସବକୁ ମହାସମାରୋହରେ ପାଳନ କରିବା।
3: ଜୟ ଚନ୍ଦନ ନଗରର ରାଜମାତା ପ୍ରଜାବତ୍ସଳ ବୀରାଙ୍ଗନା ବିଦୁଷୀ ଶୁଭଲକ୍ଷ୍ମୀଙ୍କର।

ଶୁଣୁଥିଲେ ନାଟକ ସ୍ୱର୍ଣ୍ଣ ଚମ୍ପା, ମୂଳ ମଞ୍ଚ ନାଟକ ରଚନା ପ୍ରଫୁଲ୍ଲ କୁମାର ରଥ, ବେତାର ରୂପାନ୍ତର କରିଥିଲେ ଶରତ ଚନ୍ଦ୍ର ମୁଳିଆ, ପ୍ରଯୋଜନା କରିଥିଲେ ଭଗବାନ ମହାନ୍ତି, ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରାଜମାତା ଦେବିକାରାଣୀ ମହାନ୍ତି, ରାଜଗୁରୁ ବିନାୟକ ମିଶ୍ର, ଯୁବରାଜ ଶଶାଙ୍କ, ଶଙ୍କର ବସୁ ମଲ୍ଲିକ, କନ୍ଦର୍ପ ନିରଞ୍ଜନ ପାଣ୍ଡେ, ସଦାଶିବ ଶିବାନୀ ପ୍ରସାଦ ମହାପାତ୍ର, ଦାମା ବାଲୁଙ୍କେଶ୍ୱର ରଥ, ପଞ୍ଚକ ନିର୍ମଳ ଚନ୍ଦ୍ର କାନୁନ୍ଗୁ, ମାୟା ପୁଷ୍ପିତା ଦାସ, ନେତି ମିତାଲି ପାଲ ଏବଂ ସେବତୀ ଗୀତାଞ୍ଜଳିକର। ଆକାଶବାଣୀ କଟକ ଶୁଣନ୍ତୁ ଏକ ଆଧୁନିକ ଗୀତ, ଦ୍ୱୈତକଣ୍ଠରେ ଗାଇଛନ୍ତି କରୁଣାକର ସେଠୀ ଏବଂ ଗୀତା ପଟ୍ଟନାୟକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ।

ଶେଷ ହେଲା କାର୍ଯ୍ୟକ୍ରମ ଅଭୁଲା ଗୀତ ଆକାଶବାଣୀ କଟକ ଆକାଶବାଣୀ କଟକ ପ୍ରଚାର କରୁଛୁ ଗୋପାଳଙ୍କ ଓଗାଳ ପରିବେଷଣ କରିଛନ୍ତି ଧ୍ରୁବଚରଣ ବେହେରା ଏବଂ ସାଥୀ।

ରତିକାନ୍ତ, ଆପଣ ଶୁଣିବାକୁ ଚାହିଁଛନ୍ତି ପାଗଳ କରିଛି ପାଉଁଜିତର କଥାଚିତ୍ରର ଗୋଟିଏ ଗୀତ। ଆପଣ ଆମର ନିୟମିତ ଶ୍ରୋତା, ଏମିତି ଭଲ ପାଇବା ଆପଣଙ୍କର ସବୁବେଳେ ଆମ ସହିତ ରହିଥାଉ, ଆମର କାର୍ଯ୍ୟକ୍ରମ ଆପଣମାନେ ଏମିତି ଶୁଣୁଥାନ୍ତୁ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ।

ଶୁଣୁଥିଲେ ଗୋପାଳଙ୍କ ଉଗାଳ, ପରିବେଷଣ କରୁଥିଲେ ଧ୍ରୁବଚରଣ ବେହେରା ଏବଂ ସାଥୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଏବେ ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଅନେକଗୁଡ଼ିଏ ଏସ୍ଏମ୍ଏସ୍ ୟା ଭିତରେ ଆସି ଆମ ପାଖରେ ପହଞ୍ଚିସାରିଛି। ଏଠି ଶ୍ରୋତାବନ୍ଧୁମାନଙ୍କୁ କହି ରଖିବି, ଗୋଟିଏ ଘଣ୍ଟା ସମୟ ଭିତରେ ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ନିଶ୍ଚିତ ଭାବରେ ଆଜିର କାର୍ଯ୍ୟକ୍ରମରେ ସ୍ଥାନ ଦେବି। ଯେଉଁମାନଙ୍କର ଏସ୍ଏମ୍ଏସ୍ ଗୁଡ଼ିକ ରହିଗଲା କେହି ମନଉଣା କରିବେନି। ତେବେ ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ବାଲେଶ୍ୱର କୁରୁଣିଆରୁ, ଲେଖିଛନ୍ତି ରେଡିଓ ଲଭର।

କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ବୈରାଗୀ ଚରଣ ସାହୁ, ଗୋଦାବରୀ ସାହୁ। ଆପଣ ରିକ୍ୱେଷ୍ଟ କରି ପଠାଇଛନ୍ତି ଲୋଫର କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଏଠି କହି ରଖିବି, ଅନେକ ଶ୍ରୋତାବନ୍ଧ ଲେଖିଛନ୍ତି ଆପଣଙ୍କ ନାଁ କାହିଁକି କହୁନାହାନ୍ତି। ଆଜି ଉପସ୍ଥାପନାରେ ମୁଁ ଅଛି ଜୁନା ପଟ୍ଟନାୟକ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପାଖରେ ନାହିଁ। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଦରାପୁର ମହାଙ୍ଗା କଟକରୁ। ଲେଖିଛନ୍ତି ଉତ୍ସବ ଚରଣ ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଗଙ୍ଗା ଯମୁନା ସରସ୍ୱତୀ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଶ୍ରୋତା ବନ୍ଧୁ, ଆପଣମାନଙ୍କର ଭଲ ପାଇବା ହିଁ ଆମ ପାଇଁ ଉତ୍ସାହ, ତେଣୁ ଆପଣ ଆମର କାର୍ଯ୍ୟକ୍ରମ ସବୁବେଳେ ଏମିତି ଶୁଣୁଥାନ୍ତୁ ଆଉ ଏସ୍ଏମ୍ଏସ୍ କରୁଥାନ୍ତୁ।

ଦିଲ୍ଲୀପ ନାୟକ ପାରାଦୀପରୁ ଲେଖିଛନ୍ତି ଘରନ୍ଧା କଥା ଚିତ୍ରର ଗୋଟିଏ ଗୀତ ଶୁଣାଇବା ପାଇଁ, କିନ୍ତୁ କ୍ଷମା କରିବେ ଶ୍ରୋତାବନ୍ଧୁ, ଘରନ୍ଧା କଥା ଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ

ପରବର୍ତ୍ତୀ ଏସଏମଏସଟି ଆସିଛି, ଲେଖିଛନ୍ତି ଝରଣା ବେହେରା, ଅରୁଣ କୁମାର ବେହେରା, ଘସିଭର ଜେନାପୁର ଯାଜପୁରରୁ। ଆପଣ ୱଫାନା ରାସାଇ କଥାଚିତ୍ର ବେୱଫା ସନମର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି। ବେୱଫା ସନମର ମାତ୍ର ଗୋଟିଏ ଗୀତ ଅଛି, କିନ୍ତୁ ଆପଣଙ୍କ ପସନ୍ଦର ଗୀତଟି ଆମ ପାଖରେ ନାହିଁ। ସେଭଳି ବାଙ୍କିରୁ ଲେଖିଛନ୍ତି ଲିଜା ଏବଂ ଟୁକୁ। ସୋମନାଥ ସାହୁ ଜିଗ୍ରାନ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଦିଲ କଥାଚିତ୍ରର ଗୋଟିଏ ଗୀତ ଓ ପ୍ରିୟା ପ୍ରିୟା ଗୀତଟି ଆପଣମାନେ ଉଭୟ ଶୁଣିବା ପାଇଁ ପସନ୍ଦ କରିଛନ୍ତି, କିନ୍ତୁ ଦିଲର ତିନି ଚାରୋଟି ଗୀତ ଅଛି, ତା ଭିତରେ ଏହି ଗୀତଟି ଆପଣଙ୍କ ପସନ୍ଦର।

ଇତାଟି ନଥିବାରୁ ଆମକୁ କ୍ଷମା କରିବେ ଶ୍ରୋତାବନ୍ଧୁ। ପରବର୍ତ୍ତୀ ଏସଏମଏସଟି ଆସିଛି ଦକ୍ଷିଣକୁଳ ଯାଜପୁରରୁ, ଲେଖିଛନ୍ତି ବାମଦେବ ପୃଷ୍ଟି ଆଉ ବଳରାମ ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ନୀଳମାଧବ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଶୁକ୍ଲା ବୋଷ ଏବଂ ବନ୍ଦିତା ଦାସ। ଶ୍ରୋତାବନ୍ଧୁ, ବହୁଦିନ ପରେ ଆପଣଙ୍କର ଏସଏମଏସ ଆମ ପାଖରେ ଆସି ପହଞ୍ଚିଛି। ଆପଣ ନିୟମିତ ଆମର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ, ବହୁତ ଭଲ ପାଇବା ଦେଉଥାନ୍ତୁ। ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

କାନ୍ତଲ ଆଠଗଡ଼ରୁ ଲେଖିଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା ଏବଂ ଆଦ୍ୟାଶା। ଆପଣ ଗୋଟିଏ ଅଦିନାମିକ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି। ଗୀତଟିକୁ ଗାଇଛନ୍ତି ନିର୍ମଳା ମିଶ୍ର। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦ ବହୁତ ସୁନ୍ଦର, ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ସ୍ୱାଗତ ରଞ୍ଜନ ସାହୁ ଲେଖିଛନ୍ତି କଟକରୁ। ଆପଣ ଇଚ୍ଛା କରିଛନ୍ତି ସକଳ ତୀର୍ଥ ତୋଚରଣୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଇରା ମହାନ୍ତି।

ନିଆଳି କଟକରୁ ଲେଖିଛନ୍ତି ଲୋରା ମହାନ୍ତି। ଆପଣ ଲେଖିଛନ୍ତି ବର୍ଡର କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ରୂପ କୁମାର ରାଥୋଡ଼। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନିଶ୍ଚିନ୍ତ କୋଇଲି ବ୍ଲକ ଛକ କଟକରୁ। ଲେଖିଛନ୍ତି ଭବାନୀ ଦେବୀ, ବାଣୀ ପ୍ରସାଦ, ଝିଅ ସୃଷ୍ଟି, ଶୁଭଲକ୍ଷ୍ମୀ, ପୁଅ ଆର୍ୟନ। ଆପଣମାନେ ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି କ୍ରାନ୍ତି କଥାଚିତ୍ରର। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ନୀତିନ ମୁକେଶ।

ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ଲକି ସୋମ। ଆପଣ ଶୁଣିବାକୁ ଚାହିଁଛନ୍ତି ଲୁଟମାର କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନଳପହି କେରାଡ଼ଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ। ଆପଣ ଶୁଣିବାକୁ ଚାହୁଁଛନ୍ତି ନିଗା ହିଁ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ। ବହୁତ ସୁନ୍ଦର ଗୀତଟିଏ, ଆପଣ ପସନ୍ଦ କରିଛନ୍ତି। ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଡିହାସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମା ଓ ମମତା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ବିଜୟ କୁମାର ଦାସ ଏବଂ ସସ୍ମିତା ଦାସ ବାଲିସାହି ସାଲିପୁର କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସଚ୍ଚା ଝୁଠା କଥାଚିତ୍ରର ଗୋଟିଏ ଗୀତ, ବହୁତ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି କିଶୋର କୁମାର।

ଆଉଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ନିର୍ମଳା ଉର୍ମିଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟିଏ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଘୁଙ୍ଘଟ କି ଆଡ଼ମେ କଥାଚିତ୍ରର ଗୋଟେ ଘୁଙ୍ଘଟ କି ଆଡ଼ମେ ଗୀତଟି, ହମ୍ ହେରା ହି ପ୍ୟାର କେ କଥାଚିତ୍ରର ଏ ଗୀତଟି। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ଏଗ୍ଡିକ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଲେଖିଛନ୍ତି ଲକ୍ଷ୍ମୀକାନ୍ତ ନୂଆପାଟଣା ତିଗିରିଆ କଟକରୁ। ଆପଣ କ୍ରିସ୍ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି, କିନ୍ତୁ କ୍ରିସ୍ କଥାଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନିଆଳି ମାଧବରୁ, ଲେଖିଛନ୍ତି ଜିତେନ୍ଦ୍ର, ଆପଣ ତ ଆମର ନିୟମିତ ଶ୍ରୋତା, ବହୁତ ଭଲ ପାଇବା ଦେଇଛନ୍ତି ଆମକୁ, ଆମର କାର୍ଯ୍ୟକ୍ରମ ସବୁବେଳେ ଶୁଣୁଛନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି ହେଲୋ ବ୍ରଦର କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି କୁମାର ସାନୁ, ଆଲକା ୟାଗ୍ନିକ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କାବେରୀ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ସୁରେଶ ୱାଡକର।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ। ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ମନ୍ କି ବାତ୍ ଶୀର୍ଷକ।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏଥିରେ ଶେଷ ହେଲା। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ କେବଳ ସ୍ଥାନ ପାଇଛି ସାଥୀ ଏବଂ ଦୋସ୍ତକୁ ନେଇ। ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଓଁକାରା କଥାଚିତ୍ରରେ ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ବିଶାଲ ଭରଦ୍ୱାଜ।

কথাচিত্র সীতা অর্গিতা, কণ্ঠ আশা ভোঁসলে এবং কিশোর কুমার।